ଆମର ପ୍ରାତଃ ଅଧିବେଶନକୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

ଆକାଶବାଣୀ ଜୟପୁର ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ ସାତ ଦିନ 2026 ମସିହା ସେପ୍ଟେମ୍ବର ମାସର 20 ତାରିଖ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ।

କୌଣସି ସ୍ଥିତି ଓ ସମୟ ସ୍ଥିର ନିଶ୍ଚିତ ନୁହେଁ। ଆଜି ପୁରୁଣା ଚାଲିଗଲେ ଦୁଃଖିତ ହୁଅନ୍ତୁ ନାହିଁ, ଆସନ୍ତାକାଲି ପୁଣି କିଛି ନୂଆ ନିଶ୍ଚୟ ଅନୁଭୂତ ହେବ। ଆକାଶବାଣୀ ଜୟପୁର, ସମୟ ସକାଳ 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ସଂସ୍କୃତ ବନ୍ଦନା ପୁରାତନ ରଚନାରୁ ଶିଳ୍ପୀ ଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ରୀନାରାଣୀ ପ୍ରଧାନ। ଶିଳ୍ପୀ ଗାଉଛନ୍ତି ସାଲବେଗଙ୍କ ରଚନାରୁ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 144ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 144ତମ ଭାଗ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା ପ୍ରସ୍ତୁତି ଏବଂ ଉପସ୍ଥାପନା ଅଶୋକ ମିଶ୍ର
1: ଅୟଂ ନିଜ ବୀତି ଗଣନା ଲଘୁ ଚେତସାମ ଉଦାରଚିତ୍ତାନାମ ତୁ ବସୁଧୈବ କୁଟୁମ୍ବକମ୍ ଏହି ଶ୍ଳୋକଟିର ଅର୍ଥ ହେଲା ଇଏ ମୋର ସିଏ ମୋର ନୁହେଁ ଏଭଳି ସଂକୀର୍ଣ୍ଣ ମନା ଲୋକେ ଚିନ୍ତା କରନ୍ତି ହେଲେ ଉଦାରଚିତ୍ତ ବିଶିଷ୍ଟ ଲୋକେ ସମଗ୍ର ସଂସାରକୁ ମୋର କହନ୍ତି ଅର୍ଥାତ୍ ସମଗ୍ର ସଂସାରବାସୀ ଗୋଟିଏ କୁଟୁମ୍ବରୁ ବୋଲି ଚିନ୍ତା କରନ୍ତି ଏସବୁ ପ୍ରବନ୍ଧରେ ଲେଖିଲେ ବଡ଼

ବେକାର ଲାଗେ। ଭାଷଣରେ ବସୁଧୈବ କୁଟୁମ୍ବକମ୍ ବୋଲି କହିଲେ କହିବା ଲୋକ ଓ ଶୁଣିବା ଲୋକ ଉଭୟ ଆନନ୍ଦିତ ହୁଅନ୍ତି, କିନ୍ତୁ ଯାହାକୁ ଗୋଟିଏ କୁଟୁମ୍ବ ବୋଲି ଆମେ ପ୍ରକୃତରେ କହୁ ସେଇଠି ପରା କେହି କାହାର ନୁହନ୍ତି। ଦୂରକୁ ଘର ପରି ଦିଶୁଥିଲେ ବି ଇଟା ସାଥିରେ ଇଟାର ସମ୍ପର୍କ ନଥାଏ, ସେଇଠି ମନ ସାଥିରେ ମନର ଯୋଡ଼ ନଥାଏ। ତେଣୁ ଚାହୁଁ ଚାହୁଁ ବିରାଟ ଦୁର୍ଗ ପରି ଦିଶୁଥିବା ଘରଟି ଭୁଷୁଡ଼ି ପଡ଼େ, ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ। ସାମ୍ପ୍ରତିକ ସମୟରେ ସବୁଠାରୁ ବଡ଼ ସମସ୍ୟା ଏଇ ଅବୁଝାମଣାର ସମସ୍ୟା। ଆଜିକାଲି ଜଣେ ଅନ୍ୟ ଜଣଙ୍କର ସମସ୍ୟା ବୁଝିବାକୁ ନାରାଜ। ପୁଅ ଝିଅ କ'ଣ ଚାହାନ୍ତି, ସ୍ତ୍ରୀ କ'ଣ ଚାହେଁ ସେ କଥା ସ୍ୱାମୀ ବୁଝେ ନା, ସ୍ୱାମୀ କ'ଣ ଚାହେଁ ସେ କଥା ସ୍ତ୍ରୀ ବୁଝେ ନା, ବାପା ମା' କ'ଣ ଇଚ୍ଛା କରନ୍ତି କ'ଣ ଚାହାନ୍ତି ସେ କଥା ପୁଅ ଝିଅ ବୁଝନ୍ତି ନାହିଁ। କୁଟୁମ୍ବ ତ ବହୁତ ଦୂରର କଥା, ବସୁଧୈବ କୁଟୁମ୍ବକମ୍ ବୋଲି ଯେଉଁ କଥାଟି ଅଛି ତାକୁ କିଏ ପଚାରେ। ଛୋଟିଆ ପରିବାର, ଗୋଟିଏ ଛାତ ତଳେ ତିନି ଭାଇ ରହନ୍ତି, ସମସ୍ତେ ଅଲଗା ଅଲଗା, ଦୈବାତ ବାଟରେ ଭେଟାଭେଟି ହୋଇଗଲେ ହୁଏତ ବିନା ବାକ୍ୟ ବ୍ୟୟରେ ଜଣେ ଅନ୍ୟର ମୁହଁ ଚାହେଁ, ହେଲେ ଭାଇ ଭାଇ ବୋଲି ସମ୍ପର୍କ ମୂଳରୁ କିଛି ନାହିଁ। ସ୍ତ୍ରୀମାନେ ପରସ୍ପରକୁ ଦେଖି ସହନ୍ତି ନାହିଁ, ଛୋଟ ଛୋଟ କଥାକୁ କେନ୍ଦ୍ର କରି ନୀତି ତାଙ୍କ ଘରେ କଳିକଜିଆ ହୁଏ। ମଝିରେ ଦିନେ ଦାଣ୍ଡ ଅଗଣାରେ ଥିବା ସଜନା ଗଛରୁ ଜଣେ ଭାଇ ସଜନା ଶାଗ ତୋଳୁଥିଲା, ସେ କଥା ଆର ଭାଇର ସ୍ତ୍ରୀ ଦେଖିଲା, ତା ସ୍ୱାମୀକୁ କର୍ଣ୍ଣ ମନ୍ତ୍ରଣା ଦେଲା, ଅତଏବ ଆର ଭାଇ ଆଙ୍କୁଡ଼ି ହାତରେ ଧରି ସଜନା ଶାଗ ତୋଳି ବାହାରିଲା। ଏଇ କଥା ତୃତୀୟ ଭାଇ ଦେଖି ସେ ବି ସଜନା ଶାଗ ତୋଳିଗଲା ସେଠିକି, ବାସ୍। ତାପରେ ଶାଗ ତୋଳାକୁ କେନ୍ଦ୍ର କରି ଉପୁଜିଲା କଳି, ତିନି ଭାର୍ଯ୍ୟା ସେଠି ଉପସ୍ଥିତ ହେଲେ। ଟିକିଏ କହିଦିଏ, ପୂର୍ବରୁ ସବୁ ଭାଗ ହୋଇଥିଲା କିନ୍ତୁ ଗଛଟା ଯେହେତୁ, ତେଣୁ କିଭଳି ଭାଗ କରାଯାଇପାରିବ ସେ କଥାରେ ନିଷ୍ପତ୍ତି ହୋଇପାରିନଥିବାରୁ ତାକୁ କ୍ଷମା ଦିଆଯାଇଥିଲା, ମାନେ ଗଛଟିକୁ କ୍ଷମା ଦିଆଯାଇଥିଲା। ଲାଗିଲା ତୁମୁଳ ସଂଗ୍ରାମ, ପ୍ରଥମେ ଠେଲା ପେଲା ଧସ୍ତାଧସ୍ତି, ତାପରେ ବିଧା ଚାପୁଡ଼ା ଗୋଇଠା ଗଳା ଧକ୍କା ଓ ଶେଷରେ ଠେଙ୍ଗା ବାଡ଼ିରେ ପିଟାପିଟି। ଭାର୍ଯ୍ୟାମାନେ ପରସ୍ପର ଭିତରେ ରାମ୍ପୁଡ଼ା ଛିଣ୍ଡା ହେଲେ, ଖୁନ୍ଦା ମରାମରି ହେଲେ, ଗାଁ ଲୋକେ ସେଠି ରୁଣ୍ଡ ହେଲେ, ପଞ୍ଚାୟତ ବସିଲା, ସମସ୍ତଙ୍କର ସଜନା ଗଛ ଲୋଡ଼ା, ମାନେ ତିନି ଭାଇ ତିନି ଭାର୍ଯ୍ୟାଙ୍କର ସଜନା ଗଛ ଲୋଡ଼ା। ପଞ୍ଚ କି ନିଷ୍ପତ୍ତି ନେବେ, ଶେଷରେ ନିଷ୍ପତ୍ତି ହେଲା ଜିଅନ୍ତା ସଜନା ଗଛକୁ କଟାଯିବ, ତିନି ଗଡ଼ କରାଯିବ, ଗଡ଼େ ଗଡ଼େ କରି ପ୍ରତି ପରିବାର ପାଇବେ। ଏବଂ ତାହା ହିଁ ହେଲା ଶେଷରେ, ଗଡ଼େ ଗଡ଼େ କଞ୍ଚା ମୁନିଗା କାଠ ନେଲେ ତିନି ଭାଇ ନିଜ ନିଜ ଘରକୁ। କ'ଣ କରିଥିବେ ସେ କାଠରେ, ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। ଏଇ କଥାଟିକୁ ତ ଆମେ ଦୋହରାଉଥାଉ ସବୁଠି ବାରମ୍ବାର। ଇଏ ଗୋଟିଏ ଘରର କାହାଣୀ, ଏଭଳି ଅଜସ୍ର କାହାଣୀ ସଂସାରରେ ଭରି ରହିଛି। ହୁଏତ ଆମ ନିଜ ଘରେ ବି ଏଭଳି ଅନେକ କାହାଣୀ ରହିଛି। ଆଉ ଗୋଟିଏ ପରିବାରର କଥା ଶୁଣନ୍ତୁ, ଚାରି ଭାଇ, କାହାର କାହାରି ସାଥିରେ ପଟେ ନାହିଁ, କାହାରି କାହାର ସାଥିରେ ସମ୍ପର୍କ ନାହିଁ, ବାପାଙ୍କର ଶ୍ରାଦ୍ଧ। ଚାରି ଭାଇ ଅଲଗା ଅଲଗା ଶ୍ରାଦ୍ଧର ଆୟୋଜନ କଲେ, ଅଜସ୍ର ଟଙ୍କା ଖର୍ଚ୍ଚ କଲେ, ଯେହେତୁ ସମସ୍ତେ ଗୋଟିଏ ଗାଁରେ ରହୁଥିଲେ ତେଣୁ ସମସ୍ତେ ଗାଁ ଲୋକଙ୍କୁ ଡାକିଲେ ଭୋଜି ଖାଇବା ପାଇଁ। ଲୋକେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ, କେଉଁଠିକି ଯିବେ କେଉଁଠିକି ନ ଯିବେ। କିଛି ଲୋକ କାହା ଘରକୁ ବି ଗଲେନି, କିଛି ଲୋକ ଚାରି ଘରକୁ ଗଲେ ଖାଲି ଦୋଷ ଛଡ଼ାଇବା ପାଇଁ, ସବୁଠି ଅଇଁଠା ହୋଇ ଆସିଲେ। ସବୁ ଭୋଜିର ଉଦ୍ଦେଶ୍ୟ ଏକ, ଚାହିଁଥିଲେ ଗୋଟିଏ ଜାଗାରେ ହୋଇପାରିଥାନ୍ତା ଭୋଜି, ଅଳ୍ପ ଖର୍ଚ୍ଚ ବି ସେଥିରେ ହୋଇଥାନ୍ତା, କିନ୍ତୁ ହେଲା ଚାରିଟା ଜାଗାରେ। ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। କୁହନ୍ତୁ ତ, ଆମେ ପ୍ରବନ୍ଧରେ ଯାହା ଲେଖୁ, ମାନେ ଯେଉଁ ସବୁ ମହତ ବାଣୀକି ଉଦ୍ଧାର କରୁ, ଅର୍ଥାତ୍ ଟିଏ ଲଗେଇ ଦେଇ ତାର ଅର୍ଥ ବୟାନ କରୁ, କିମ୍ବା ଭାଷଣରେ ଅନେକ ଉକ୍ତିକି ଉଦ୍ଧାର କରୁ, ସେସବୁ କ'ଣ ଆମେ ନିଜେ ପାଳନ କରୁ ନା? ଅନେକ କରନ୍ତି ନାହିଁ। ତେଣୁ ଧର୍ମ ବାବଦୀୟ ସବୁ କଥା ଅନେକ ଧର୍ମ ପୁସ୍ତକରେ ବନ୍ଦୀ। କେହି କେତେବେଳେ କେଉଁଠି କିଛି ଲେଖିବାର କି କହିବାର ଦରକାର ଥିଲେ ତାକୁ, ମାନେ ଧର୍ମ ପୁସ୍ତକ ସବୁକୁ ଓଲଟେଇ ତାକୁ ଲୋଡ଼ାଥିବା କଥାଟିକୁ ସେଇଠି ଦେଖି ଉତ୍ତାରି ନେଇଯାଏ। ଭାଷଣ ଶେଷ, ଲେଖା ଶେଷ, ଧର୍ମ ଫର୍ମ ସବୁକିଛି ଶେଷ, ଉକ୍ତି ଶେଷ। ତାପରେ ସେ ଉକ୍ତି ପୋଛି ହୋଇଯାଏ ମନରୁ। ଠିକ୍ କହୁଛି ନା, ଯଦି ଶାସ୍ତ୍ରୋକ୍ତ କଥା ସବୁର ଶହେ ଭାଗରୁ ବେଶୀ ନୁହେଁ ଭାଗେ ଆମେ ପାଳନ କରନ୍ତେ, ତେବେ ହୁଏତ ଏ ସଂସାର ବଦଳି ଯାଆନ୍ତା, ଏ ସମଗ୍ର ସଂସାର ଗୋଟିଏ କୁଟୁମ୍ବ ପାଲଟି ଯାଆନ୍ତା। କିନ୍ତୁ

0: କିନ୍ତୁ ପରେ ଯାହା ତାକୁ ଆପଣ ପୂରଣ କରିବେ। ବାସ୍ ଆଜି ପାଇଁ ଏତିକି। କହିଲା ବେଳକୁ ଯଦି କିଛି ଭୁଲ କହିଥିବି ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଚାଷୀ ଭାଇ ନମସ୍କାର। ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଲଙ୍କା ଚାଷ ବିଷୟରେ। ସବୁ ଖାଦ୍ୟରେ ବା ସବୁ ବ୍ୟଞ୍ଜନରେ ଟିକେ ରାଗ ସ୍ୱାଦ ପାଇଁ ଆମେ ସାଧାରଣତଃ ଲଙ୍କା ବା ମରିଚର ବ୍ୟବହାର କରିଥାଉ। ଏହି ଚାଷ ପାଇଁ ଆମ ଅଞ୍ଚଳର ଜଳବାୟୁ ସମ୍ପୂର୍ଣ୍ଣ ରୂପରେ ଠିକ୍ ରହିଛି। ଲଙ୍କା ଚାଷ ପାଇଁ ସାଧାରଣତଃ 20-25 ଡିଗ୍ରୀ ତାପମାତ୍ରା ବହୁତ ଭଲ ହୋଇଥାଏ। ଲଙ୍କା ଚାଷ ପାଇଁ ନିଗିଡ଼ା ଦୋରସ ମାଟି ଖୁବ୍ ଭଲ। ତାପମାତ୍ରା 37 ଡିଗ୍ରୀରୁ ଅଧିକ ହେଲେ ଗଛରେ ଶୋଷକ ଜାତୀୟ ରୋଗପୋକ ଆରମ୍ଭ ହୋଇଥାନ୍ତି। ତଥାପି ଲଙ୍କା ଗଛ ଥରେ ପାକଳ ହୋଇଗଲେ ପ୍ରାୟ 2-3 ବର୍ଷ ପର୍ଯ୍ୟନ୍ତ ଭଲ ଫସଲ ଅମଳ ହୋଇଥାଏ। ମରିଚ ଚାଷ ପାଇଁ ଆମେ ପ୍ରଥମେ ଜମିକୁ ପ୍ରସ୍ତୁତ କରିବା। ଏଥିପାଇଁ ଆମେ ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ଚାରା ରୋପଣର ଏକ ମାସ ପୂର୍ବରୁ ଜମିକୁ ଭଲ ଭାବରେ ଗଭୀର କରି ମାଟିକୁ ପୁରା ଗୁଣ୍ଡ କରିଦେଇ ପ୍ରାୟ 25-30 ଦିନ ପର୍ଯ୍ୟନ୍ତ ସେମିତି ଛାଡ଼ିଦେବା, ଯାହାଦ୍ୱାରା ମାଟିରେ ଥିବା ବିଭିନ୍ନ ପ୍ରକାର କ୍ଷତିକାରକ ଅଣୁଜୀବ ଏବଂ ଘାସ ସବୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ। ବର୍ଷାଦିନିଆ ଲଙ୍କା ଚାଷ କରିବା ପାଇଁ ଆମେ ଚାହୁଁଥିଲେ ଜୁନ୍ କିମ୍ବା ଜୁଲାଇ ମାସରେ ଆରମ୍ଭ କରିବା। ଠିକ୍ ସେହିପରି ଖରାଟିଆ ଚାଷ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆରମ୍ଭ କଲେ ବହୁତ ଭଲ ହୋଇଥାଏ। ଚାରା ରୋପଣର କିଛିଦିନ ପୂର୍ବରୁ ଆମେ 1 ଏକର ପିଛା 20 କିଲୋଗ୍ରାମ ଡିଏପି, 2 ଟ୍ରାକ୍ଟର ସଢ଼ା ଗୋବର ଖତ, 1 ଟ୍ରାକ୍ଟର ଜିଆ ଖତ ଇତ୍ୟାଦିକୁ ଦେଇ ମାଟିକୁ ଭଲ ଭାବରେ ତଳ ଉପର କରିଦେଇ ମାଟିକୁ ଆମେ ସମତଳ କରିଦେବା। ତାପରେ ପୂର୍ବରୁ ପ୍ରସ୍ତୁତ ଉନ୍ନତମାନର ବିହନର ତଳିକୁ ବା ଚାରାକୁ 2 ଫୁଟରୁ 1.5 ଫୁଟ ବ୍ୟବଧାନରେ ଲଗାଇଦେବା। ଲଙ୍କାର ଉନ୍ନତ କିସମ ଯଦି ଆମେ ଦେଖିବା ତାହେଲେ ସେଗୁଡ଼ିକ ହେଲା HPH5531, ଅମୂଲ୍ୟ, NS1101H1, BNR15145F1, BS341, ରୁଦ୍ରାକ୍ଷ F1 ଇତ୍ୟାଦି। ଚାରା ରୋପଣ ପୂର୍ବରୁ 1 ଏକର ପିଛା ଆମେ 45-50 କିଲୋଗ୍ରାମ ଡିଏପି, 100-110 କିଲୋଗ୍ରାମ ଏସ୍ଏସ୍ଓ, 30-40 କିଲୋଗ୍ରାମ ଏମ୍ଓପି ଇତ୍ୟାଦି ଦେଇ 15-20 ଦିନର ଚାରାକୁ ଜମିରେ ଲଗାଇବା। ଏହାସହ ଆମେ ସବୁବେଳେ ଧ୍ୟାନ ଦେବା ଆମ ଅଞ୍ଚଳରେ କେଉଁ କିସମର ଚାରା ଭଲ ଭାବରେ ବଢ଼ୁଛି ଏବଂ କେଉଁ କିସମର ମରିଚ ଆମ ଅଞ୍ଚଳରେ ଅଧିକ ଚାହିଦା ରହୁଛି, ସେହି ହିସାବରେ ହିଁ ଆମେ ଚାରା ରୋପଣ କଲେ ଆମେ ଭଲ 2 ପଇସା ରୋଜଗାର କରିପାରିବା। 1 ଏକର ପିଛା ଆମକୁ ପ୍ରାୟ 80-100 ଗ୍ରାମ ମଞ୍ଜି ଦରକାର ହୋଇଥାଏ। ମଞ୍ଜି ପକାଇବା ପୂର୍ବରୁ ଆମେ ବାଫିଷ୍ଟିନ୍ରେ ମଞ୍ଜିକୁ ଭଲ ଭାବରେ ବିଶୋଧନ କରି ପକାଇଲେ ତଳିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ମଞ୍ଜିକୁ ମଧ୍ୟ ଉଇ କିମ୍ବା ପିମ୍ପୁଡ଼ି ଖାଇ ନଷ୍ଟ କରିପାରନ୍ତି ନାହିଁ। ଗଛଗୁଡ଼ିକ ଅଳ୍ପ ବଡ଼ ହୋଇଗଲେ ଆମେ 30-40 ଦିନ ବ୍ୟବଧାନରେ ଗଛ ଚାରିପାଖକୁ ଆମେ ଖୋଳାଖୋସା କରିଦେଇ ମୂଳର ଚାରିପାଖରେ ମାଟି ଚଢ଼ାଇଦେବା। ମରିଚ ଚାଷରେ ସାଧାରଣତଃ ଡ୍ରିପ୍ ଇରିଗେସନ୍ କଲେ ବହୁତ ଭଲ ହୋଇଥାଏ। ନାଳ ସାହାଯ୍ୟରେ ଯଦି ଆମେ ପାଣି ମଡ଼ାଇବା ପାଇଁ ଚାହୁଁଛେ ତେବେ ଆମେ ଧ୍ୟାନ ଦେବା ମୂଳରେ ଯେପରି ଅଧିକ ପାଣି ନ ଜମେ କିମ୍ବା ମାଟିଗୁଡ଼ିକ ଧୋଇ ହୋଇ ଚେର ଦେଖା ନଯାଏ, ଏଥିପ୍ରତି ଆମେ ଧ୍ୟାନ ଦେବା। ଉଷ୍ମତା ବଢ଼ିବା ଦ୍ୱାରା ଗଛରେ ବିଭିନ୍ନ ପ୍ରକାର ରୋଗ ପୋକ ବଢ଼ିଥାନ୍ତି, ଏହାକୁ ନଜରରେ ରଖି ଆମେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା ବିଭିନ୍ନ ପ୍ରକାର ଔଷଧର ବ୍ୟବହାର କରିବା, ଏହାଫଳରେ ଆମେ ଭଲ 2 ପଇସା ରୋଜଗାର କରିପାରିବା।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
3: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶବନ୍ଦନା ବା ମାଟି ମା'କୁ ବନ୍ଦନା କରି ଗାଉଥିବା ଗୀତ।

0: सूचना प्रसारण मंत्री अश्विनी वैष्णवः सेमीकंडक्टर उद्योगे साइबर आक्रमणानां कृते सावधानम् अकरोत्। केचन देशाः भारतस्य सेमीकंडक्टर मूल्य श्रृंखलायां उन्नतिं नैच्छन्ति, अतः ते कस्यापि प्रकरणस्य व्यवधानस्य च कृते सज्जाः भवेयुः। ह्यः नवदिल्ल्याम् एकस्मिन् वार्तावाहिन्या सह वार्तालापं कुर्वन् श्रीवैष्णवः अवदत् यत् भारतं सम्भाव्य भूराजनैतिक संकटानां विषये निरन्तरम् अवधानं कर्तव्यम्, यतः अधुना भारतं चिप्स विन्यासं कर्तुं च समर्थः देशत्वेन उद्भूतः अस्ति।
1: Industry requires lots and lots of efforts on every front. Both the industry and the government and the state governments, they have to work in tandem. We have to continuously be watchful of the potential geopolitical risks which will arise because India is now emerging as a country which can design and manufacture chips. Obviously, that will be seen as a threat by many other established players.
0: विकसित भारतस्य कृते शत सप्ताहानां नशा मुक्त युवाभियानम् अद्य प्रमुखं राष्ट्रव्यापि यूनां संघटनं द्रष्टुं शक्नोति। युवप्रकरणानां क्रीडामन्त्रालयः अवदत् यत् देशस्य 67,000 स्थानेषु राष्ट्रिय संकल्प समारोहस्य आयोजनं क्रियते। मन्त्रालयेन उक्तं यत् कार्यक्रमोऽयम् 170,000 मण्डलानां माय भारत कार्यालयेषु 96,500 स्थानैः सह सहभागिसंस्थासु आयोजयिष्यन्ते। मन्त्रालयः अधोरेखितवान् यत् अयं प्रमुखः उपक्रमः प्रशासकीय युवाशाखानाम् आध्यात्मिकसमूहानां शीर्षव्यापारप्रकोष्ठानां महाविद्यालयानां स्थानीयसंघटनानां च संयोगेन शतशः स्थानेषु कार्यक्रमाणां सञ्चालनाय विशालराष्ट्रियजालस्य शक्त्या प्रवर्तते। निर्वाचनायोगः अद्य राष्ट्रिय राजधान्यां सर्वेषु मतदानकेन्द्रेषु विशेष शिविराणि आयोजयिष्यति। प्रतिदिनस्याभियानस्य उद्देश्यं नागरिक नूतन समावेशने निर्वाचक सूच्यां प्रस्तावित समावेशनस्य अथवा नाम विलोपनस्य आक्षेपैः निर्वाचक सूच्यां विवरणानां संशोधने च साहाय्यं कर्तुं भविष्यति इति वार्ताः।
2: ଶୁଣିଲେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 7:25ରେ ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ହାତ ଧୋଇବା ଅଭ୍ୟାସ କାହିଁକି ଜରୁରୀ। ସକାଳ 8:30ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:35ରେ। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ସକାଳ 8:45ରେ ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ମହମ୍ମଦ ଅଜିଜ, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟୋ। ଫୋନ୍ ଯୋଗେ ଶ୍ରୋତାମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ହେଲମ ପସନ୍ଦ ଶୁଣିବେ ସକାଳ 9:00ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ ଓ ଦିନ 2:15ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:30ରେ। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:30ରେ। ଶିଳ୍ପୀ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ବସନ୍ତ ପାତ୍ର, ଇରା ମହାନ୍ତି ଏବଂ ସୁବାସ ଦାସ। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର ଖୁଦୁରୁଗୁଣୀ ଓଷା କ'ଣ ଓ କାହିଁକି କହିବେ ନିକିତା ନାୟକ। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ସ୍ୱଚ୍ଛତା କ୍ଷେତ୍ରରେ ମହିଳାଙ୍କ ଭୂମିକା, ଏ ସମ୍ପର୍କରେ କହିବେ ଗୀତାରାଣୀ ମିଶ୍ର ଓ ସୁହାସିନୀ ମିଶ୍ର। ରାତି 9:30ରେ ପ୍ରଚାର କରିବୁ ନାଟକ ମା ତୁମେ ଫେରିଆସ। ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ସହଯୋଗିତା ରଞ୍ଜନ କୁମାର ବେହେରା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପାଇଁ 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇ ଫେରିବା ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର ସେମିକଣ୍ଡକ୍ଟର ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଉଲ୍ଲେଖନୀୟ ସହଯୋଗ ପ୍ରସ୍ତାବମାନ ଆସିଛି। ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ଉତ୍ପାଦନ ହବ୍ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କଟକ ନରାଜଠାରେ 870 ଏକର ପରିମିତ ଅଞ୍ଚଳରେ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
1: ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ଆମ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି। 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶା ପାଇଛି, ଯାହାଦ୍ୱାରା ରାଜ୍ୟର 6,000ରୁ ଉର୍ଦ୍ଧ୍ୱ ନୂତନ ପ୍ରତ୍ୟକ୍ଷ ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହା ସହିତ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଲ୍ଫେୟାର ପ୍ରସ୍ତୁତି ପାଇଁ ମଧ୍ୟ କ୍ୱାଡ୍ କ୍ୱାଣ୍ଟମ୍ ସଂସ୍ଥା ସହିତ ଏଲ୍ଓଆଇ ଲେଟର ଅଫ୍ ଇଣ୍ଟେଣ୍ଟ ଏଥିରେ ସ୍ୱାକ୍ଷରିତ ମଧ୍ୟ ନୂଆଦିଲ୍ଲୀର ଯଶୋଭୂମିରେ ତାଙ୍କ ସହିତ ଏଲ୍ଓଆଇ ହୋଇଛି।
0: ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ଶ୍ରୀ ମାଝୀ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଜଣଙ୍କର ମରଶରୀର ଆଜି ଭୁବନେଶ୍ୱର ଅଣାଯାଉଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ଗୋଟିଏ ପରିବାରର 7 ଜଣ ସଦସ୍ୟ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ନଲଖେଡ଼ା ମା ବଗଳମୁଖୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥିଲେ।

0: ଘଟିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଭାସିଯିବାରୁ ଚାଳକଙ୍କୁ ମିଶାଇ ସମସ୍ତ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଭିନ୍ନ ଜିଲ୍ଲା ତଥା କ୍ଷେତ୍ରସ୍ତରରୁ ଆସୁଥିବା ପ୍ରସ୍ତାବଗୁଡ଼ିକର ସମୟଭିତ୍ତିକ ସମୀକ୍ଷା ତଥା ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରତ୍ୟେକ ପ୍ରସ୍ତାବର ପୃଷ୍ଠଭୂମି, ଆଇନଗତ ସମୀକ୍ଷା, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଏବଂ ସୁପାରିଶକୁ ସମୟଭିତ୍ତିକ ଅନୁଧ୍ୟାନ ମାଧ୍ୟମରେ ଉଲ୍ଲେଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ପାଇଁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମାସ ପହିଲାରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଅପବ୍ୟବହାରକୁ ଏହାଦ୍ୱାରା ରୋକାଯାଇପାରିବ। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ସ୍ଥାପନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ଛଅଟି ସ୍ଥାନରେ ଜମି ଚିହ୍ନଟ ପାଇଁ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଜଣେ ଶିଶୁର ମୃତ୍ୟୁ ସହ 14 ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟ ମେଡିକାଲ କଲେଜର 4 ଜଣିଆ ଡାକ୍ତରୀ ଦଳ ଗାଁରେ ପହଞ୍ଚ ଆକ୍ରାନ୍ତଙ୍କ ରକ୍ତ ଏବଂ ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହ ରୋଗ ପ୍ରତିହତ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ ସ୍ପାର୍କସ 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସୃଜନଶୀଳତା, ପ୍ରତିଭା ଏବଂ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ବିଦ୍ୟାଳୟଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରାୟ 300 ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗତକାଲି 2047 ବିକଶିତ ଭାରତ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା, ଦାୟିତ୍ୱ, ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବ ନେଇ 8ଟା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପରିମଳ ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କ୍ରିଷ୍ଣ କର।
2: କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ଏହି ଉକ୍ତିଟି ସୂଚାଇ ଦିଏ ପରିମଳର ଆବଶ୍ୟକତା, ଯାହାକି ଲୋକେ କେଉଁ ପୁରାତନ ଯୁଗରୁ ଅନୁଭବ କରିଛନ୍ତି। ପରିମଳ ଓ ସ୍ୱାସ୍ଥ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେଉଁଠି ପରିମଳ ବିପର୍ଯ୍ୟସ୍ତ ସେଠାରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ ଏବଂ ଧୀରେ ଧୀରେ ଅଧିକରୁ ଅଧିକ ଲୋକ ରୋଗଗ୍ରସ୍ତ ହୁଅନ୍ତି। ଆମେ ନିଜେ ସଫାସୁତୁରା ରହିବା ସହିତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଯେପରି ସଫା ରୁହନ୍ତି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଅପରିଷ୍କାର ରହିଲେ ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ହୁଏ। ନିଜ ନିଜ ଘର ଭିତର ଉଣା ଅଧିକେ ଆମେ ସମସ୍ତେ ସଫା ରଖୁ, କିନ୍ତୁ ଘର ବାହାରର ଚତୁଃପାର୍ଶ୍ୱ, ରାସ୍ତାଘାଟ, ହାଟ ବଜାର, ଖେଳପଡ଼ିଆ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଏଗୁଡ଼ିକର ପରିମଳ ଠିକ୍ ଭାବରେ ବଜାୟ ରଖିବା କ'ଣ ଆମ ସମସ୍ତଙ୍କର କର୍ତ୍ତବ୍ୟ ନୁହେଁ? ଆମ ସମସ୍ତଙ୍କର କେତୋଟି ଛୋଟିଆ ପଦକ୍ଷେପ ନିଶ୍ଚିତ ଭାବେ ଆମ ପରିମଳର ଉନ୍ନତି ଆଣିବାରେ ସହାୟକ ହେବ। ସହରାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିମାନେ ଘରର ଅଳିଆ ଆବର୍ଜନା ଘର ବାହାରେ ଏଣେତେଣେ, ଯେପରିକି ରାସ୍ତା ଉପରେ ବା ରାସ୍ତାକଡ଼ରେ ପକାଇବା ଉଚିତ ନୁହଁ। ଏହି ଅଳିଆ ମ୍ୟୁନିସିପାଲିଟି ସଂଗ୍ରହ କରୁଥିବା ଡଷ୍ଟବିନ୍ରେ ପକାନ୍ତୁ। ଏହାଛଡ଼ା ସହରର ଗଳିକନ୍ଦି, ରାସ୍ତାଘାଟ ସଫା ହେଉଥିବା ସମୟରେ

0: ଅଳିଆ ଗାଡ଼ିରେ ମଧ୍ୟ ଅଳିଆ ପକାଯାଇପାରିବ। ଦୀର୍ଘ ଦିନ ଧରି ଅଳିଆ ଗୋଟେ ଜାଗାରେ ଜମା ହୋଇ ରହିଲେ ସେଥିରୁ ଦୁର୍ଗନ୍ଧ ବାହାରିବା ସହିତ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ଅଇଁଠା ବାସି ଖାଦ୍ୟ ନଳାରେ କିମ୍ବା ରାସ୍ତାକଡ଼ରେ ନ ପକାଇ ଗାତ ଖୋଳି ମାଟିରେ ପୋତିଦେବା ଉଚିତ। ଏହା ସହିତ ରାସ୍ତାକଡ଼, ନଈ କୂଳ କିମ୍ବା ଖୋଲା ପଡ଼ିଆରେ ଝାଡ଼ାଯିବା ପରିବେଶକୁ ଅଧିକ ଅସ୍ୱାସ୍ଥ୍ୟକର କରିଥାଏ। ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପାଇଖାନା ବ୍ୟବହାର କରିବା ଉଚିତ। ଯେଉଁମାନଙ୍କ ଘରେ ପାଇଖାନା ନାହିଁ ସେମାନେ ସୁଲଭ ଶୌଚାଳୟ ବ୍ୟବହାର କରିବା ଉଚିତ। ସହରାଞ୍ଚଳରେ ଏହା ଉପଲବ୍ଧ। ଗ୍ରାମାଞ୍ଚଳରେ ମଧ୍ୟ କମ୍ ଖର୍ଚ୍ଚରେ ପାଇଖାନା ତିଆରି ପାଇଁ ସରକାରୀ ସାହାଯ୍ୟ ମିଳୁଛି। ପଲିଥିନର ବହୁଳ ବ୍ୟବହାର ପରିମଳ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ନାଳ ନର୍ଦ୍ଦମାରେ ଏହି ପଲିଥିନ ଜମା ହୋଇ ରହୁଥିବାରୁ ନର୍ଦ୍ଦମା ଜଳ ଭଲ ଭାବରେ ନିଷ୍କାସିତ ହୋଇପାରୁନାହିଁ। ପଲିଥିନର ବ୍ୟବହାର କମାଇବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ। ପର୍ବପର୍ବାଣି, ଯାନିଯାତ୍ରା ଓ ମେଳା ଇତ୍ୟାଦିରେ ଅଧିକ ଲୋକ ସମାଗମ ହୋଇଥାନ୍ତି। ସେ ସମୟରେ ଖାଦ୍ୟ ପଦାର୍ଥ ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। କିଣିକରି ଖାଉଥିବା ଖାଦ୍ୟ ଯେପରି ତଟକା ତିଆରି ହୋଇଥିବ, ମାଛି ବସୁନଥିବ ଏବଂ ଭଲ ଭାବେ ଘୋଡ଼ାଇ ରଖାଯାଇଥିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସଂକ୍ରମିତ ଖାଦ୍ୟ ସେବନ କଲେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ସେଗୁଡ଼ିକ ହେଲା କଲେରା ବା ହଇଜା, ଡିସେଣ୍ଟ୍ରି ବା ଆମାଶୟ, ବ୍ଲଡ୍ ଡିସେଣ୍ଟ୍ରି ବା ରକ୍ତ ଆମାଶୟ, ଟାଇଫଏଡ୍ ବା ଆନ୍ତରିକ ଜ୍ୱର, ଡାଇରିଆ ଏବଂ ଜଣ୍ଡିସ୍ ବା କାମଳ ରୋଗ, ଯେଉଁଟାକି ହେପାଟାଇଟିସ୍ ଏ ଓ ଇ ଭାଇରସ୍ ଦ୍ୱାରା ହୋଇଥାଏ। ଖାଦ୍ୟ ତଟକା ଖାଇବା ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଉଚିତ। ଆସନ୍ତୁ ସମସ୍ତେ ମିଶି ଆମ ପରିମଳର ଉନ୍ନତି କରିବା ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହେବା।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ପରିମଳ ଓ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର କ୍ରିଷ୍ଣା କର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ 1 ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁଥି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ ଏବଂ ବିଂଶତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣ ଏବଂ ତତ୍ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଭାରତ ଏହି କ୍ଷେତ୍ରରେ ଅଗ୍ରସର ହେଉଥିବାବେଳେ ସାଇବର ଆକ୍ରମଣକାରୀମାନେ ପ୍ରତିବନ୍ଧକ ସୃଷ୍ଟି କରିବା ସମ୍ଭାବନା ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତକୁ ଭୂ ରାଜନୈତିକ ସମସ୍ୟାଗୁଡ଼ିକ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ଭାରତ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ଏବଂ ପ୍ରସ୍ତୁତ କରିବା ଲାଗି ସକ୍ଷମ ଦେଶ ଭାବେ ପରିଗଣିତ ହେଉଥିବାବେଳେ କେତେକ କମ୍ପାନୀ ଏବଂ ଦେଶ ଏହା ସେମାନଙ୍କ ଲାଗି ବିପଦ ବୋଲି ବିବେଚନା କରିବାର ସମ୍ଭାବନା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପର ପ୍ରତ୍ୟେକ ସ୍ତରରେ ବ୍ୟାପକ ଉଦ୍ୟମର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଉଦ୍ୟୋଗ ଜଗତ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ 1 ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ

ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉ ଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସାରା ଦେଶରେ ଯୁବପିଢ଼ି ଏକତ୍ରିତ ହେବେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେବ। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରସ୍ତୁତି ଶେଷ ହୋଇଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଓ ଅନ୍ୟମାନେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏହି ଅଭିଯାନର ନୂଆ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିଲା। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ଦ୍ରବ୍ୟ ସେବାକର ଜିଏସ୍ଟି ମାଧ୍ୟମରେ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ବ୍ୟବସ୍ଥାକୁ ଏକତ୍ରିତ କରିବା ଲକ୍ଷ୍ୟରେ 2017 ଜିଏସ୍ଟି ଲାଗୁ କରାଯାଇଥିଲା। 17 କର ଏବଂ 13 ସେସ୍କୁ ଏକ ସାଧାରଣ ବ୍ୟବସ୍ଥା ଅଧୀନକୁ ଅଣାଯାଇ ଗୋଟିଏ ଦେଶ ଗୋଟିଏ କର ଗୋଟିଏ ବଜାରର ବ୍ୟବସ୍ଥାକୁ ବାସ୍ତବତାରେ ପରିଣତ କରାଯାଇଥିଲା। ଜିଏସ୍ଟି ହାରରେ ସାମ୍ପ୍ରତିକ ସଂସ୍କାରକୁ ଶିଳ୍ପ ଜଗତ ଏବଂ ସାଧାରଣ ଜନତା ସ୍ୱାଗତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ମୁମ୍ବାଇର ଅଧ୍ୟକ୍ଷ ତଥା ସର୍ବଭାରତୀୟ ଶିଳ୍ପ ମହାସଂଘର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରି କହିଛନ୍ତି, ଜିଏସ୍ଟି ହାରରେ ପରିବର୍ତ୍ତନ ନାଗରିକମାନଙ୍କୁ କର ପ୍ରଦାନ କରିବା ପାଇଁ ଉତ୍ସାହିତ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ପାଇବା ଫଳରେ ଭାରତୀୟ ମଧ୍ୟବିତ୍ତ ପରିବାରର ମାସିକ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସଞ୍ଚୟ ମଧ୍ୟ ହୋଇପାରିଛି। ଗତ 9 ବର୍ଷ ମଧ୍ୟରେ ଜିଏସ୍ଟି ସଂସ୍କାର ଉପଭୋକ୍ତା ତଥା ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ନାଗରିକମାନଙ୍କ ଜୀବନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକା ତା'ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ୟେମେନ୍ର ହୁଥି ବିଦ୍ରୋହୀମାନେ ସାଉଦି ଆରବକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଥିବାରୁ ଆମେରିକା ପକ୍ଷରୁ ସତର୍କତା ଜାରି କରାଯାଇଛି। ପଶ୍ଚିମ ଏସିଆରେ ରହୁଥିବା ଆମେରିକୀୟମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଏବଂ ବିମାନ ସେବା ବନ୍ଦ ଥିବାରୁ ଆଗୁଆ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସଭାକୁ 25 ବର୍ଷ ପୂରଣ ହୋଇଛି। ଜନସଭାର ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ହିଁ ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଜଳଜୀବନ ମିଶନ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। 2019 ଆରମ୍ଭ ହୋଇଥିବା ଜଳଜୀବନ ମିଶନର ଲକ୍ଷ୍ୟ ଥିଲା ପ୍ରତ୍ୟେକ ପରିବାର ପାଇଁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ମୌଳିକ ସୁବିଧାରେ ପରିଣତ କରିବା। ଏହି ଯୋଜନାର ପ୍ରାରମ୍ଭ ସମୟରେ ଦେଶର 3,23,00,000 ଅର୍ଥାତ 16.7% ଗ୍ରାମୀଣ ପରିବାର ପାଇପ୍ ଯୋଗେ ଜଳ ଯୋଗାଣ କରାଯାଉଥିଲା। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଏହି ସଂଖ୍ୟା 16 କୋଟି ଅର୍ଥାତ 82%ରୁ ଅଧିକ ବୃଦ୍ଧି ପାଇଛି। ଗତ 7 ବର୍ଷ ମଧ୍ୟରେ ଦେଶର 12,60,00,000 ଅଧିକ ପରିବାର ପାଇପ୍ ଯୋଗେ ଜଳ ଯୋଗାଣର ସୁଫଳ ପାଇଛନ୍ତି। ଏହି ସେବାର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇ ଜଳଜୀବନ ଅଭିଯାନ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଜଳଜୀବନ ଅଭିଯାନ କେବଳ ପାଇପ୍ ବିଛାଇବା ମଧ୍ୟରେ ସୀମିତ ରହିନାହିଁ। ଏଥିରେ ଜଳ ଉତ୍ସର ସ୍ଥାୟିତ୍ୱ, ବର୍ଷା ଜଳ ସଂରକ୍ଷଣ, ବ୍ୟବହୃତ ଜଳର ପରିଚାଳନା ଓ ସଂରକ୍ଷଣ ଭଳି ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟକୁ ଦାୟିତ୍ୱ ଦିଆଯାଇଛି। ଜଳଜୀବନ ଅଭିଯାନ ଲକ୍ଷ୍ୟ ପୂରଣ ଲାଗି ଦେଶରେ 5,00,000 ଅଧିକ ଜଳ ସମିତି ଗଠନ

0: ଥିବା ବେଳେ ଏଥିରେ 50% ଅଧିକ ମହିଳା ସଦସ୍ୟ ରହିଛନ୍ତି। ସୁରକ୍ଷିତ ପାନୀୟ ଜଳ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରାୟ 24,80,000 ଅଧିକ ମହିଳାଙ୍କୁ ଜଳର ଗୁଣବତ୍ତା ପରୀକ୍ଷା କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜଳ ଜୀବନ ଅଭିଯାନ ଜରିଆରେ ପାନୀୟ ଜଳ ଉପଲବ୍ଧତା ଦୈନନ୍ଦିନ ବୋଝ ପରିବର୍ତ୍ତେ ସ୍ୱାସ୍ଥ୍ୟ ସମ୍ମାନ ସମୟ ଏବଂ ସୁଯୋଗର ଏକ ବଳିଷ୍ଠ ଆଧାରରେ ପରିଣତ ହୋଇଛି। 11 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 100% ପରିବାର ଏବେ ପାଇପ୍ ଯୋଗେ ଜଳ ବ୍ୟବସ୍ଥାର ସୁଫଳ ପାଉଛନ୍ତି। କବଚ ସଂସ୍କରଣର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ଭାରତୀୟ ରେଳବାଇ ଅନୁମୋଦନ ପ୍ରଦାନ କରିଛି। ଉତ୍ତର ପୂର୍ବ ରେଳବାଇର ଲକ୍ଷ୍ନୌ ଡିଭିଜନ ଅଧୀନରେ 650 ଅଧିକ ରେଳପଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିପାଇଁ 250 କୋଟି ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନୁମୋଦିତ ପ୍ରକଳ୍ପ ଚିହ୍ନଟ ହୋଇଥିବା ବେଳେ ବାକି ଥିବା ସେକ୍ସନ୍ଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ। ଟ୍ରେନ୍ଗୁଡ଼ିକର ପରିଚାଳନା ପାଇଁ ଉପଲବ୍ଧ ସୁରକ୍ଷା ଭିତ୍ତିଭୂମିକୁ ଏହା ସୁଦୃଢ଼ କରିବ। କବଚ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ, ଯାହାକି ରେଳ ପରିଚାଳନା ତଥା ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିଥାଏ। ଜାପାନରେ ଆରମ୍ଭ ହୋଇଥିବା 20ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ଟେକ୍ବଲ୍ ଖେଳାଳି କୁମ୍ସ ଡିସୁଜା ବ୍ରୋଞ୍ଜ ପଦକ ନିମନ୍ତେ ଜାପାନର ୟୁନା ସକାମୋତୋଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ସେହିପରି ବନ୍ଧୁକ ଚାଳନାରେ ଭାରତୀୟ ଖେଳାଳି ଇଲାଭେନିଲ୍ ଭାଲାରିଭାନ୍, ସୋନମ ମସ୍କର ଏବଂ ବିଦର୍ଶା ବିନୋଦ 10 ମିଟର ମହିଳା ଏୟାର ଲାଇଫର ପ୍ରତିଯୋଗିତାରେ ଏକକ ଓ ଦଳୀୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ମହିଳା ହକି ଦଳ ମଧ୍ୟ ଆଜି ତା'ର ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ମ୍ୟାଚ୍ରେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ହକିରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଆଜି କ୍ରିକେଟ୍ରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଓ ବାଂଲାଦେଶ ମଧ୍ୟରେ ଭାରତୀୟ ସମୟ ପୂର୍ବାହ୍ନ 10:30ରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ଆସନ୍ତାକାଲି ପାଇଁ ଓଡ଼ିଶା ସମେତ 5 ରାଜ୍ୟକୁ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ସତର୍କତା ଜାରି କରାଯାଇଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ 1ରୁ ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁଥି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ। ଏବଂ 20ତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଟିକି ରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା।

0: ନମସ୍କାର ପିଲାମାନେ,
1: ରାତି ପାହି ସୂର୍ଯ୍ୟ ଉଦୟ ହେଲା ମାନେ ଆମେ ଜାଣିବା ପିଲାମାନେ ସକାଳ ହେଲା। ସକାଳ ହେଲେ ତମମାନେ ଦେଖିଥିବ ପକ୍ଷୀମାନେ ସବୁ ବସା ଛାଡ଼ି ନିଜ ନିଜର ଖାଦ୍ୟ ପାଇଁ ଉଡ଼ି ବୁଲନ୍ତି। ସେମିତି ଯିଏ ଯାହାର କାମ କରିବା ପାଇଁ ଘରୁ ବାହାରି ପଡ଼ନ୍ତି। ତମମାନଙ୍କର ସ୍କୁଲ ଥିଲେ ତମେ କ'ଣ କର, ସକାଳୁ ଉଠି ନିତ୍ୟକର୍ମ ସାରି ସ୍କୁଲକୁ ଚାଲିଯାଅ। ଆମେ ଯଦି ଠିକ୍ ସମୟରେ ଠିକ୍ କାମ କରିବା, ଆମେ ନିଶ୍ଚୟ ତାର ଗୋଟେ ଭଲ ଫଳ ପାଇବା। ଆଜି ଆସ କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟେ ସୁନ୍ଦର ଗୀତରୁ।

ହଁ ପିଲାମାନେ, ସତ କହିବାକୁ ଗଲେ ଯିଏ ବାପା ମାଙ୍କ କଥା ଶୁଣେ, ଯିଏ ଗୁରୁଜନଙ୍କ କଥା ଶୁଣେ, ସେ ନିଶ୍ଚିତ ଭାବେ ଛୋଟବେଳୁ ଭଲ ଭଲ କଥା ଶୁଣିକି ଶିଖିଥାଏ। ଆଉ ଯିଏ ଭଲ କଥା ଶିଖେ, ବଡ଼ମାନଙ୍କୁ ଭଲ ବ୍ୟବହାର କରିବା, ସମ୍ମାନ ଜଣାଇବା, ଛୋଟମାନଙ୍କୁ ସ୍ନେହ କରିବା, ଆଉ ଯେକୌଣସି ପରିବେଶ ପରିସ୍ଥିତିରେ ନିଜକୁ ଖାପ ଖୁଏଇକି ଚଳିବା। କେମିତି ପିଲାମାନେ, ସ୍କୁଲ ଯାଉଛ, ଘର ଭଳି ସେଠି ବସିବାକୁ ଜାଗା ନଥିବ, ଅଳ୍ପ ଟିକେ ଜାଗାରେ ବସିବାକୁ ହେଲେ ଆମେ ବସିବା। ସ୍କୁଲରେ ସବୁ ପିଲାମାନେ ମିଶିମିଳିକି ଖାଆନ୍ତି, ତୁମେମାନେ ମଧ୍ୟ ସେଇଠି ମିଶିମିଳିକି ଖାଇବ, ମିଶିମିଳିକି ଖେଳିବ, ସବୁବେଳେ ପିଲାମାନେ ଆମେ ସମସ୍ତଙ୍କ ସହିତ ମିଳିମିଶିକି ଚଳିବା।

0: ହଁ ପିଲାମାନେ, ସବୁ ଭିତରେ ରହିଲା ପରିଷ୍କାର ପରିଚ୍ଛନ୍ନ। ଦେଖୁଥିବ ବହୁତ ପିଲା ଅଛନ୍ତି ସକାଳୁ ଉଠିକି ସେମାନେ ଠିକ୍ରେ ବ୍ରଶ କରନ୍ତି ନାହିଁ, ସ୍କୁଲ ପଳେଇ ଆସନ୍ତି। ତମ ସାଙ୍ଗମାନେ ବି ଥିବେ ପିଲାମାନେ, ଯାହା ପାଟିରୁ ଦୁର୍ଗନ୍ଧ ବାହାରୁଥିବ, ତୁମେ ପାଖରେ ବସି ପାରୁନଥିବ ଜମା, ଆଉ କେତେଟା ପିଲାଙ୍କ ଆଖିରୁ ଲେଞ୍ଜରା ଛାଡ଼ିନଥିବ, କିଏ ତ ଠିକ୍ରେ ସ୍କୁଲ ୟୁନିଫର୍ମ ପିନ୍ଧିକି ଆସିନଥିବ, କାହାର ଜୋତା ଦେଖିଲା ବେଳକୁ ମାଟି ସାଲୁବାଲୁ ହେଇକି ଥିବ। ପିଲାମାନେ ଦେଖିଲେ କେତେ ଗନ୍ଧିଆ ଲାଗେ ନା। ଆମେ ସବୁବେଳେ ସଫା ସୁତରା ରହିବା, ଆମେ କହୁଛୁ ନା, ଯଦି ସଫା ସୁତରା ରହିବା ଆମ ମନ ଭଲ ରହିବ। ଦେଖ ପିଲାମାନେ, ତୁମେ ଯଦି ନିଜେ ଗାଧୋଉଛ, ସାବୁନ ଲଗେଇବନି ଦେହର ମଇଳା ଯିବ କେମିତି। ତମେ ଯେଉଁ ସ୍କୁଲରେ ଖେଳୁଛ, ବସୁଛ, ଉଠୁଛ, କେତେବେଳେ ପଡ଼ିଯାଉଛ, କେତେବେଳେ ଗଡ଼ିଯାଉଛ, କେତେ ଧୂଳି ତମ ଚର୍ମରେ ଲାଗୁଛି ନା। ପିଲାମାନେ ଠିକ୍ରେ ନ ଗାଧୋଇଲେ ଚର୍ମ ରୋଗ ହେବ। ହଁ, ତା ସହିତ ପିଲାମାନେ ପ୍ରତ୍ୟେକ ଋତୁରେ ଆମ ଶରୀରକୁ ଆମେ ସୁସ୍ଥ ରଖିବା ପାଇଁ ଆମ ଶରୀରର ଜାଗ୍ରତ ନେବା। ସବୁବେଳେ ମା କହନ୍ତି ଗୋଡ଼ ହାତ ମୁହଁ ନ ଧୋଇଲେ ତତେ ମୁଁ ଖାଇବାକୁ ଦେବିନି। କାହିଁକି କହୁଛନ୍ତି ପିଲାମାନେ, ହାତରେ ଯେତିକି ଜୀବାଣୁ ଥିବ ତମ ଖାଇବା ସହିତ ପେଟକୁ ଯିବ ନା, କ'ଣ ହେବ କହିଲ, ଅଧା ଦିନ ତମେ ରୋଗୀ ହେଇକି ଖଟରେ ଶୋଇବ, ପାଠ ପଢ଼ିପାରିବନି, ଖେଳିପାରିବନି, ସାଙ୍ଗମାନଙ୍କ ସହିତ ମଜା କରିପାରିବନି। ତେଣୁକରି ପିଲାମାନେ ସବୁବେଳେ ଆମେ ପରିଷ୍କାର ପରିଚ୍ଛନ୍ନତାରେ ହିଁ ରହିବା। ମା କେତେ ସୁନ୍ଦର ଘର ସଜେଇକି ରଖିଥାନ୍ତି, ତୁମେ କେମିତି କରୁଛ, ଖେଳନା ଇଆଡ଼େ ପକାଉଛ, ସିଆଡ଼େ ପକାଉଛ, ପେନସିଲ ଫିଙ୍ଗୁଛ, ଖାତା ଫିଙ୍ଗୁଛ, ଘରକୁ ପୁରା ଅପରିଷ୍କାର କରିଦେଉଛ। ପିଲାମାନେ ମା କେତେ କରିବେ, ମା ଯଦି ତୁମକୁ ଥରେ ଶିଖେଇଦେଲେ ବାବୁରେ ତୋ ବହି ଥାକ, ଏଇଟା ବହି ଏଇଠି ରଖିବୁ, ପେନସିଲ ଏଇଠି ରଖିବୁ, ଖାଇଲା ପରେ ଅଇଁଠା ପ୍ଲେଟକୁ ନେଇକି ତା ଜାଗାରେ ରଖିବୁ, ପାଣି ଗ୍ଲାସ୍ ଯଦି ପିଉଛୁ ଏଇଠି ସେଇଠି ଥୋଇବୁ ନାହିଁ, ଠିକ୍ ଜାଗାରେ ଥୋଇବୁ। ପିଲାମାନେ ଯଦି ଛୋଟବେଳୁ ଆମେ ମାଆଙ୍କ କଥା ଶୁଣିବା, ଭଲ କଥା ଶିଖିବା, ତାହେଲେ ଦେଖିବ ପିଲାମାନେ ତମେ ଯେତେବେଳେ ଆସ୍ତେ ଆସ୍ତେ ବଡ଼ ହେବ, ତୁମଠୁ ଅନ୍ୟମାନେ ପରିଷ୍କାର ପରିଚ୍ଛନ୍ନତା ଶିଖିବେ। ତାହେଲେ କ'ଣ କହୁଛ ପିଲାମାନେ, ଆମ ପାଖରେ ଜଣେ ଭଉଣୀ ଆସିକି ବସି ପଡ଼ିଲେଣି, ଚାଲ ଆମେ ତାଙ୍କ ପାଖରୁ ଟିକେ ଏଇ ପରିଷ୍କାର ପରିଚ୍ଛନ୍ନତା ଉପରେ ଶୁଣିବା। ଭଉଣୀ, ଆପଣଙ୍କ ନାଁଟା ଟିକେ କହିବେ।
1: ମୋ ନାଁ କରବିଲତା ବାରିକ, ମୁଁ ଜଣେ ଶିକ୍ଷୟିତ୍ରୀ।
0: ଭଉଣୀ ଆମର ଶିକ୍ଷୟିତ୍ରୀ, ପିଲାମାନେ ତମମାନଙ୍କୁ ସକାଳ ହେଲା ମାନେ ସ୍କୁଲକୁ ଗଲେ ଗୁରୁମା ଗୁରୁଜୀମାନେ କେତେ ସୁନ୍ଦର ସୁନ୍ଦର କଥା କହିଥାନ୍ତି ନା। ଆଜି ଆମେ ଭଉଣୀଙ୍କ ସହିତ କଥା ହେବା। ଆଚ୍ଛା ଭଉଣୀ, ଆପଣ ଜଣେ ଶିକ୍ଷୟିତ୍ରୀ, ପ୍ରଥମେ ଯେତେବେଳେ କ୍ଲାସରୁମକୁ ପଶନ୍ତି ସେ ସମୟରେ ଆପଣ ପ୍ରଥମେ ପିଲାମାନଙ୍କର କ'ଣ ଦେଖନ୍ତି?
1: ପ୍ରଥମେ ମୁଁ ବିଦ୍ୟାଳୟକୁ ଯେତେବେଳେ ଆସେ, ମୁଁ ଶ୍ରେଣୀ ଗୃହକୁ ଯେତେବେଳେ ପ୍ରବେଶ କରେ, ନଜର ପଡ଼େ ସେମାନଙ୍କର ପରିଚ୍ଛନ୍ନତା ଉପରେ। ପିଲାମାନେ ପ୍ରଥମେ ପରିଷ୍କାର ପରିଚ୍ଛନ୍ନ ରହିଲେ ନିତିଦିନ ଜୀବନରେ ସେମାନଙ୍କର କ'ଣ ଆବଶ୍ୟକତା, ଏଥିଯୋଗୁଁ ମୁଁ ପ୍ରାଧାନ୍ୟ ଦିଏ ପରିଷ୍କାର ପରିଚ୍ଛନ୍ନତା ଉପରେ। ତେଣୁକରି ମୁଁ ଯେତେବେଳେ ଶ୍ରେଣୀଗୃହକୁ ପ୍ରବେଶ କରେ, ମୁଁ ସେମାନଙ୍କର ନଖ ଦେଖେ, ନଖ ପରିଷ୍କାର ହେଇଛି ନା ନାହିଁ। ପିଲାମାନଙ୍କୁ ମୁଁ ଯେତେବେଳେ ନଖ ଦେଖେ, କେତେ ପିଲାମାନଙ୍କର ନଖରେ ମଇଳା ଭର୍ତ୍ତି ହୋଇଥାନ୍ତି। ପ୍ରଥମେ ତାଙ୍କର ମାତାପିତାଙ୍କୁ ମୁଁ କହିବାକୁ ଚାହେଁ, ସେମାନଙ୍କର ନଖକୁ ପରିଷ୍କାର କରନ୍ତୁ, ଠିକ୍ ସମୟରେ କାଟନ୍ତୁ, ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ବିଦ୍ୟାଳୟକୁ ଛାଡ଼ନ୍ତୁ। ତାପରେ ମୁଁ ଦେଖେ ସେମାନଙ୍କର ମୁଣ୍ଡ, ମୁଣ୍ଡ ସେମାନେ ଠିକ୍ ଭାବରେ କୁଣ୍ଡେଇ ଆସିଛନ୍ତି ନା ନାହିଁ। ମୁଣ୍ଡ ବି ନ କୁଣ୍ଡେଇଲେ ଆମ ମୁଣ୍ଡରେ ଆମର ବିଭିନ୍ନ ପ୍ରକାର ଉକୁଣି ରୂପୀ ମଧ୍ୟ ହୋଇଥାଏ। ତେଣୁକରି ମୁଣ୍ଡକୁ ବି ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ତାପରେ ଆମେ ଦେଖେ ତାଙ୍କର ପୋଷାକ ପରିଚ୍ଛନ୍ନ ଅଛି ନା ନାହିଁ। ପୋଷାକରୁ ତ ଆମକୁ ବିଭିନ୍ନ ପ୍ରକାରର ଚର୍ମ ରୋଗ ହୋଇଥାଏ, ତେଣୁକରି ମୁଁ ସେମାନଙ୍କ ପୋଷାକ, ମୁଣ୍ଡର ଚୁଟି ସଜଡ଼ା ଠିକ୍ ଭାବରେ କୁଣ୍ଡା ହେଇଛି ନା ନାହିଁ, ନଖ ପରିଷ୍କାର ଅଛି ନା ନାହିଁ, ମୁଁ ସେଥିପ୍ରତି ବହୁତ ଧ୍ୟାନ ଦେଇଥାଏ।
0: ବାଃ, ବହୁତ ବଢ଼ିଆ କଥା କହିଲେ। ଆଉ ଆପଣ ନିଶ୍ଚିତ ଭାବେ ଦେଖୁଥିବେ ପିଲାମାନେ ଯେତେବେଳେ ସ୍କୁଲରେ ବେଲ୍ ବାଜେ ବ୍ରେକଫାଷ୍ଟ ଖାଇବା ପାଇଁ, ସେତେବେଳକୁ ବହୁତ ପିଲା ଅଛନ୍ତି ଯେଉଁମାନେ କି ସାଙ୍ଗେ ସାଙ୍ଗେ ଟିଫିନ୍ ବକ୍ସଟା କାଢ଼ିକିରି ଖାଇ ପକାନ୍ତି, କିନ୍ତୁ କେତେଟା ପିଲା ଅଛନ୍ତି ସେମାନେ ଯାଇକି ହାତ ଧୋଇକି ଖାଆନ୍ତି। ତେଣୁକରି ଆପଣ ଟିକେ ପିଲାମାନଙ୍କୁ କୁହନ୍ତୁ, ହାତ ନ ଧୋଇକି ଖାଇଲେ କ'ଣ ହେବ?
1: ଆସନ୍ତୁ ଆମେ ସମସ୍ତେ ଆଜି ଜାଣିବା, ହାତ ଧୋଇ ନ ଖାଇଲେ ଆମର କ'ଣ ସବୁ ଅସୁବିଧା ହୋଇଥାଏ। ଦୈନନ୍ଦିନ ଜୀବନରେ ଆମର ତ ହାତ ଧୋଇବା ଉଚିତ, କାରଣ ଏହା ଆମକୁ ବିଭିନ୍ନ ପ୍ରକାର ରୋଗରୁ

ରକ୍ଷା କରିଥାଏ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆମେ ଦିନସାରା ଅନେକ ଜିନିଷ ଛୁଇଁଥାଉ। ଯଦି ଆମେ ହାତ ନ ଧୋଇ ଆଖି ପାଟି କାନ ନାକକୁ ଛୁଇଁଲେ ଜୀବାଣୁ ଶରୀର ଭିତରକୁ ଯାଇ ପେଟ କାଟିବା, ଝାଡ଼ା ବାନ୍ତି ହେବା, ଥଣ୍ଡା ଜ୍ୱର କାଶ ରୋଗ ଇତ୍ୟାଦି ସବୁ ହୋଇଥାଏ। ପିଲାମାନେ ସମସ୍ତେ ଜାଣିଛେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ କିମ୍ବା ଖେଳି ସାରି ଘରକୁ ଫେରୁ ମାଆ ମାନେ କୁହନ୍ତି ହାତ ଗୋଡ଼ ଧୋଇକରି ଆସ, କାହିଁକି ନା ଏହି ଦୁଇଟି ଅଙ୍ଗରେ ସବୁଠାରୁ ଅଧିକ ମଇଳା ଓ ବ୍ୟାକ୍ଟେରିଆ ଜମିଥାଏ। ଆମ ହାତରେ ଯେଉଁ ଜୀବାଣୁ ଥାଏ ସେ ଖାଲି ଆଖିରେ ଦେଖାଯାଇ ନଥାଏ। ଅଶୁଦ୍ଧ ହାତରେ ଖାଇଲେ ଖାଦ୍ୟ ସହ ଜୀବାଣୁ ପେଟକୁ ଚାଲି ଯାଇଥାନ୍ତି। ଆମେ ଯଦି ହାତ ସଫା ରଖିବା ଆମେ ରୋଗମୁକ୍ତ ଜୀବନଯାପନ କରିବା, ନିଜେ ସୁସ୍ଥ ରହିବା ସହ ଆମର ଚତୁଃପାର୍ଶ୍ୱର ସମସ୍ତଙ୍କୁ ଓ ଅନ୍ୟମାନଙ୍କୁ ମଧ୍ୟ ରୋଗ ସଂକ୍ରମଣରୁ ରକ୍ଷା କରିପାରିବା। ହାତ ସହିତ ଗୋଡ଼କୁ ମଧ୍ୟ ସଫା ଏବଂ ସୁନ୍ଦର ରଖିବା ଆମ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିତ୍ୱ ପାଇଁ ଏହା ବହୁ ଜରୁରୀ। ତେଣୁ ଆମେମାନେ ସମସ୍ତେ ପିଲାମାନଙ୍କୁ ଗୁରୁତ୍ୱ ଦେବା, ତାଙ୍କର ନଖ କଟା ହେଇଛି ନା ନାହିଁ, ସେମାନେ ପରିଷ୍କାର ଡ୍ରେସ୍ ପିନ୍ଧିଛନ୍ତି ନା ନାହିଁ, ମୁଣ୍ଡ କୁଣ୍ଡାଇଛନ୍ତି ନା ନାହିଁ, ଏହା ଆମର ଦୈନନ୍ଦିନ ଜୀବନରେ ନିହାତି ଜରୁରୀ ଅଟେ। ତେଣୁ ଆମେ ସମସ୍ତେ ଜାଣିଛେ ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ବିଶେଷ ଭାବରେ ଆବଶ୍ୟକ।

0: ବହୁତ ବଢିଆ ଭଉଣୀ, ଏଇଟା ତ ଆପଣ କହିଲେ ପରିଷ୍କାର ପରିଚ୍ଛନ୍ନତା ଆମେ ନିଜେ ରହିବା, କିନ୍ତୁ ପିଲାମାନେ ଯେତେବେଳେ ଘରକୁ ଯାଆନ୍ତି ସେଇ ସମୟରେ ପିଲାମାନେ କଣ କରନ୍ତି ନା, ସେମାନଙ୍କର ବୁଟ୍ ଖୋଲି ଦିଅନ୍ତି, ସକ୍ସ ଫୋପାଡ଼ି ଦିଅନ୍ତି, ଘର ଭିତରକୁ ଯାଇକି ସେମାନେ ଡ୍ରେସ୍କୁ ଆଉ କୋଉଠି ଫୋପାଡ଼ି ଦିଅନ୍ତି, ତା ଦ୍ଵାରା ଘର ଭାରି ଅପରିଷ୍କାର ହେଇଯାଏ। ଆପଣ କଣ କହୁଛନ୍ତି ପିଲାମାନଙ୍କୁ ଘରେ ମଧ୍ୟ କେମିତି ସଫା ସୁତରା ସେମାନେ ରଖିବେ?
1: ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ଏସବୁ ଆମ ବାପା ମାଙ୍କର ଦାୟିତ୍ୱ, ପ୍ରଥମେ ଆମ ମା ମାନଙ୍କର କର୍ତ୍ତବ୍ୟ। ପିଲାମାନଙ୍କୁ ସଠିକ ଜାଗାରେ ତାଙ୍କର ଜିନିଷପତ୍ର କିପରି ରଖାଯିବ ସେମାନେ ଆମ ମା ମାନେ ଆମେ ଶିଖେଇବା ଉଚିତ। ତେଣୁକରି ମା ମାନଙ୍କୁ ପ୍ରଥମେ କହିବାର କଥା, ପିଲା ଯେତେବେଳେ ଘରକୁ ଫେରୁଛି ତାର ଜୋତା ଠିକ ଜାଗାରେ ସେ ରଖୁଛି ନା ନାହିଁ। ତାପରେ ଆସିଲା ତାର ବ୍ୟାଗ କଥା, ଯେତେବେଳେ ସେ ବ୍ୟାଗ ତାର ନିଜ ସେଲ୍ଫରେ ଯୋଉଠି ରଖିବା କଥା ସେ ସେଠି ରଖୁଛି ନା ବାହାରେ ଏଣେ ତେଣେ ଫିଙ୍ଗୁଛି। ତେଣୁକରି ବ୍ୟାଗ ଯଦି ଏଣେ ତେଣେ ଫିଙ୍ଗିଲା ସେଠି ବାହାରର ଧୂଳି ମଇଳା ବ୍ୟାଗରେ ଆସି ଲାଗିଲା, ତେଣୁ ବ୍ୟାଗ ସେ ଯେତେବେଳେ କାନ୍ଧରେ ପକେଇ ନେକ୍ସଟ ଡେରେ ଯେତେବେଳେ ସ୍କୁଲକୁ ଆସିବ ଦେଖା ତାର ସେ ଯେତେକ ଅପରିଷ୍କାର ତା ଡ୍ରେସ୍ରେ ଲାଗିବ। ତେଣୁକରି ଅପରିଷ୍କାର ତା ଡ୍ରେସ୍ ହେଲା, ବୋଥ ବ୍ୟାଗ ତାର ହାତ ସବୁ ମଇଳା ଅପରିଷ୍କାର ହେଲା। ତେଣୁକରି ଆମେ ପ୍ରଥମେ ତାର ଜୋତାକୁ ଠିକ୍ ଭାବରେ ରଖିଲା ନା ନାହିଁ, ତାର ବ୍ୟାଗକୁ ରଖିଲା ନା ନାହିଁ, ହାତ ଗୋଡ଼ ସେ ସଫା କରିକି ରୁମ୍ ଭିତରେ ପଶିଲା ନା ନାହିଁ, ସ୍କୁଲରୁ ଆସିଲା ପର୍ଯ୍ୟନ୍ତ ସ୍କୁଲକୁ ଯିବା ପର୍ଯ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ରଖିବା ଗୋଟେ ମାଆର ହିଁ ଦାୟିତ୍ୱ, ମାଆର କର୍ତ୍ତବ୍ୟ। ତେଣୁକରି ସେ ମାଆଠୁ ହିଁ ପ୍ରଥମେ ଶିଖେ ପରିଷ୍କାର ପରିଚ୍ଛନ୍ନତା କ'ଣ। ଆମ ଦୈନନ୍ଦିନ ଜୀବନରେ ପରିଷ୍କାର ପରିଚ୍ଛନ୍ନତା ଗୋଟେ ମା ହିଁ ସେ ଶିଖେଇଥାଏ ଆମକୁ ବି। ପ୍ରଥମେ ପରିଷ୍କାର ପରିଚ୍ଛନ୍ନତା ରହିବା ନିହାତି ଜରୁରୀ। ଆମେ ଯେତେବେଳେ ରୋଷେଇ କରୁ ଆମେ ନିଜ ପୋଷାକ ପରିଷ୍କାର ପରିଚ୍ଛନ୍ନ ଅଛି ନା ନାହିଁ, ଆମ ହାତ ପରିଷ୍କାର ଅଛି ନା ନାହିଁ, ଆମର ସେ ରୋଷେଇ ଶାଳ ପରିଷ୍କାର ଅଛି ନା ନାହିଁ, ଆମେ ପ୍ରଥମେ ଗୁରୁତ୍ୱ ଦେବା ଉଚିତ। ତେଣୁକରି ଆମକୁ ନିଜେ ଆମର ସ୍ୱଚ୍ଛତା ରହିଲେ ଆମେ ପିଲାମାନେ ଆମଠୁ ହିଁ ସେ ଶିଖନ୍ତି। ତେଣୁକରି ଆମେ ପ୍ରଥମେ ପରିଷ୍କାର ପରିଚ୍ଛନ୍ନ ରହିବା ଆଉ ପିଲାମାନଙ୍କୁ ମଧ୍ୟ ଶିଖାଇବା।
0: କେତେଟା ପିଲା ଅଛନ୍ତି ଭଉଣୀ, ସେମାନେ ଜମା କଥା ଶୁଣନ୍ତି ନାହିଁ, ଆପଣ ଯେତେ ବୁଝାନ୍ତୁ। ଗୋଟେ ଶିକ୍ଷୟିତ୍ରୀ ହିସାବରେ ଯଦି ଗୋଟେ ପିଲାଟି ଶୁଣୁନି ଆମେ ତାକୁ କେମିତି ବୁଝେଇଲେ ପିଲାଟି ବୁଝିବ?
1: ମୁଁ ଦେଖିଛି ଶ୍ରେଣୀଗୃହରେ ଦେଖିଛି ଗୋଟେ ପିଲାକୁ ଯଦି ବାର ବାର କହିବାକୁ ପଡ଼ିଥାଏ ଆରେ ମୁଣ୍ଡ କୁଣ୍ଡେଇକି ଆସ ମୁଣ୍ଡ କୁଣ୍ଡେଇକି ଆସ, ସେ ବାର ବାର ଉତ୍ତର ଦେଇଥାଏ ମାମା ମୋତେ ମୁଣ୍ଡ କୁଣ୍ଡେଇ ଦେଉନି। ତେଣୁକରି ଏଠି ଛୋଟ ପିଲା ସେ ନିଜେ ମୁଣ୍ଡ କୁଣ୍ଡେଇ ପାରିବନି, ତାର ମୁଣ୍ଡକୁ ସଫା କରିବା, ସାବୁନରେ ତାର ହାତ ଗୋଡ଼ ଧୋଇବା, ଯେତେବେଳେ ବି ତାକୁ ମୁଣ୍ଡକୁ ବି ପରିଷ୍କାର କରିବା ଆମେ ସାବୁନ ସାମ୍ପୋ ଦେଇକି ବି ତା ମୁଣ୍ଡକୁ ସଫା କରିବା। ତାପରେ ଆସିଲା ତାର ନିତିଦିନର ତାର ବ୍ୟବହାର ଯୋଉ ବି ପୋଷାକ,

0: ଯଦି ଆମେ ନିତିଦିନର ପୋଷାକକୁ ଯଦି ବ୍ୟବହାର କରୁଛି ତାକୁ ଯଦି ପରିଷ୍କାର ପରିଚ୍ଛନ୍ନ ରଖିବା, ସେ ଅଟୋମେଟିକ ସେ ଶିଖିଦେବ ଯେ ନାଇଁ ନାଇଁ କ୍ଲାସରେ ଆମ ଟିଚର କହୁଛନ୍ତି ସଫା ସୁତୁରା ଡ୍ରେସ୍ ପିନ୍ଧିକି ଆସିବାକୁ, କି ସଫା ସୁତୁରା ହେଇକି ସେ ତା ମାମାକୁ କହିବ। ତେଣୁକରି ଏଠି ମାମାର ହିଁ ଗୁରୁତ୍ୱ ଥାଉଛି ପିଲାଟି ସବୁଦିନ ସଫା ସୁତୁରା ହେଇକି ଯିବ କି ନାହିଁ। ତେଣୁକରି ସେ ଯଦି ନ ଶୁଣୁଛି, ମୁଁ ତାକୁ ବହୁତ ବୁଝାଏ ନାଇଁ ଏମିତି ଅପରିଷ୍କାର ହେଲେ ଏଇ ରୋଗ ହେବ, ଏ ଜୀବାଣୁ ଆମ ଦେହକୁ ଯିବ, ଏଇ ଜୀବାଣୁ ହେଲେ ଆମକୁ ବିଭିନ୍ନ ପ୍ରକାର ରୋଗରୁ ବି ଆମର ପଡ଼ିବା, ସ୍କୁଲ ଆବସେଣ୍ଟ ହେବ, ପାଠପଢ଼ା ବି ବନ୍ଦ ରହିବ। ତେଣୁକରି ତୁମେ ରେଗୁଲାର ତୁମେ ପରିଷ୍କାର ପରିଚ୍ଛନ୍ନ ହେଇ ସ୍କୁଲକୁ ଆସ।
1: ବାଃ ଭଉଣୀ, ଆମର ବହୁତ ବଢ଼ିଆ କଥା କହିଲେ, ପିଲାମାନେ ତମମାନେ ଶୁଣୁଛ? ଭଉଣୀ ଆମର କହିଲେ, ଯଦି ତୁମକୁ ସୁସ୍ଥ ରହିବାକୁ ପଡ଼ିବ ତାହେଲେ ତୁମକୁ ସଫା ସୁତୁରା ରହିବାକୁ ପଡ଼ିବ। ଆଉ ବାରମ୍ବାର ଭଉଣୀ ଆମର କହୁଛନ୍ତି, କାରଣ ସେ ଜଣେ ଶିକ୍ଷୟିତ୍ରୀ, ସେ ଜଣେ ମା, ତାଙ୍କର ବି ଛୁଆ ଅଛନ୍ତି, ସେ କେତେ ସୁନ୍ଦର ଦାୟିତ୍ୱ ନେଉଛନ୍ତି। ସେ ବାରମ୍ବାର ଆମରି ଅଭିଭାବକମାନଙ୍କୁ ଅନୁରୋଧ କରୁଛନ୍ତି ଯେ ପିଲାମାନଙ୍କୁ ଛୋଟ ବୟସରୁ ଯଦି ଆମେ ସ୍ନେହରେ ଆଦରରେ ସେମାନଙ୍କୁ ସବୁ କଥା ଶିଖେଇବା, ସେଇଟା ଅଭ୍ୟାସରେ ପରିଣତ ହୋଇଯିବ, ଆଉ ବଡ଼ ହେଲା ବେଳକୁ ସେମାନେ ସଫା ସୁତୁରା ବିନା ଜମା ରହିପାରିବେ ନାହିଁ।
2: ଭଉଣୀ, ଆମ ଟିକେ ରାଇଜ କାର୍ଯ୍ୟକ୍ରମକୁ ଆପଣ ଆସିଲେ, ଏତେ ସୁନ୍ଦର ସୁନ୍ଦର କଥା ପିଲାମାନଙ୍କୁ କହିଛନ୍ତି ପରିଷ୍କାର ପରିଚ୍ଛନ୍ନତା ଉପରେ। ଆମ ପିଲାମାନେ ନିଶ୍ଚିତ ଭାବେ ଆପଣଙ୍କ କଥା ମନେ ରଖିବେ, ଆଉ ନିଜେ ପରିଷ୍କାର ପରିଚ୍ଛନ୍ନ ଉପରେ ଧ୍ୟାନ ଦେବେ। ଟିକେ ରାଇଜ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଆମେ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ନମସ୍କାର।

ତାହେଲେ କଣ କହୁଛ ଆଜି ରବିବାରଟା ଗୋଟେ କାହାଣୀ ଶୁଣିଲେ କେମିତି ଲାଗନ୍ତା? ଚାଲ ତାହେଲେ ଗୋଟେ ସୁନ୍ଦର କାହାଣୀ ଶୁଣିବା। ଗୋଟେ ସୁନ୍ଦର ଜଙ୍ଗଲ, ଜଙ୍ଗଲରେ ଗୋଟେ ବଳୁଆ ଆଉ ଦୁଷ୍ଟ ସିଂହଟେ ରହୁଥିଲା। ତମମାନେ ଜାଣିଛ ପିଲାମାନେ, ଜଙ୍ଗଲର ରାଜା ହେଉଛି ସିଂହ, କାହିଁକି ତା ଦେହରେ ବହୁତ ବଳ। ସେ ସିଂହ କ'ଣ କରେ ନା ପିଲାମାନେ, ପ୍ରତିଦିନ ନିରୀହ ପଶୁମାନଙ୍କୁ ମାରିକି ଖାଏ। ଏଇ ଯେମିତି ଠେକୁଆ ହେଲା, ସମ୍ବର ହେଲା, ଜିଆଦ ହେଲା, ହରିଣ ହେଲା, ଭାଲୁ ହେଲା, ଯିଏ ବି ହେଉନା କାହିଁକି ପିଲାମାନେ, ତାଠୁ ବଳ କମ୍ ଯାହାକୁ ସେ ମାରିକି ଖାଏ। ଏମିତି ପିଲାମାନେ ଖାଇ ଖାଇ ଖାଇ ଖାଇ ଗୋଟେ ହରିଣ ଛୁଆକୁ ସେ ଖାଇଦେଲା। ହରିଣର ମା

ଦେଖୁଛି ତା ଛୁଆକୁ ଖାଇବା ମାଆଙ୍କୁ କେତେ କଷ୍ଟ ହୋଇଥିବ। ସେ ବହୁ ଜୋରେ କାନ୍ଦିଲା ଆଉ କହିଲା, ରେ ସିଂହ, ତୁ ଆଜି ମୋ ପିଲାକୁ ଖାଉଛୁ ନା, ତୁ କେବେ ମଧ୍ୟ ଭଲ ପଡ଼ିବୁନି। ସିଂହ ଜୋର ହସିଲା, କହିଲା, ଥା ଥା, ତୋ ଛୁଆ ପରେ ତୋର ପାଳି। ଭୟରେ ହରିଣ ସେଇଠୁ ଦୌଡ଼ିକି ପଳେଇଲା। କିନ୍ତୁ ପିଲାମାନେ, ହରିଣ ଛୁଆଟିକୁ ଝୁରି ଝୁରିକି ସେ ଭାରି ଦୁର୍ବଳ ହୋଇଗଲା। ସମସ୍ତ ପଶୁମାନେ ତାକୁ କେତେ ବୁଝେଇଲେ ବି ସେ ବୁଝିଲା ନାହିଁ। ତାର ଦୁଃଖ ଦେଖିକି ଭାଲୁ ଗୋଟିଏ ସଭା ଡାକିଲା। ସମସ୍ତ ପଶୁ ସେ ସଭାରେ ଯୋଗଦେଲେ। ହରିଣର ଅବସ୍ଥା ଦେଖିକି ଭାଲୁ କହିଲା, ଦେଖ ଭାଇମାନେ, ଆସ୍ତେ ଆସ୍ତେ ଆମ ସମସ୍ତ ପଶୁମାନଙ୍କର ସଂଖ୍ୟା କମିବାକୁ ଲାଗିଲାଣି, ଆଉ ଦୁଷ୍ଟ ସିଂହର ଉପଦ୍ରବ ବଢ଼ିବାକୁ ଲାଗିଲାଣି। ଚାଲ, ଆମେ ଯେତିକି ବି ବଞ୍ଚିଛେ ଏଇ ଜଙ୍ଗଲରେ, ଏ ଜଙ୍ଗଲ ଛାଡ଼ିକି ଆମେ ପଳେଇଯିବା। ଦେଖ ହରିଣ ଭଉଣୀର ଅବସ୍ଥା କ'ଣ ହେଲାଣି। ଚାଲ ଚାଲ ଭାଇମାନେ, ଏଇଠି ଆଉ ଆମେ ରହିବା ନାହିଁ। ଏ କଥା ଶୁଣିକି ପକ୍ଷୀମାନେ ମଧ୍ୟ, ଯେଉଁମାନେ ଗଛରେ ବସିଥିଲେ, ସେମାନେ ମଧ୍ୟ କହିଲେ, ଦେଖ ଭାଇମାନେ, ଆମେ ହେଉଛୁ ପକ୍ଷୀ ଜାତି, ଆମେ ଉଡ଼ି ଉଡ଼ିକି ବୁଲିବୁ, ଆମର କିଛି କ୍ଷତି କରିପାରିବନି ସିଂହ, କିନ୍ତୁ ଆମେ କେତେ ସୁନ୍ଦର ମିଳିମିଶିକି ଚଳୁଥିଲେ ନା, ସମସ୍ତେ କେତେ ସୁନ୍ଦର କଥାବାର୍ତ୍ତା ହୋଇ ଗୀତ ନାଚ କରି ଏଇ ଜଙ୍ଗଲରେ କେତେ ସୁନ୍ଦର ରହୁଥିଲେ ନା। ତମେମାନେ ଯଦି ରହିବ ନାହିଁ, ଆମେ କାହିଁକି ରହିବୁ। ପକ୍ଷୀମାନେ ବି କହିଲେ, ଆମେ ବି ଜଙ୍ଗଲ ଛାଡ଼ିକି ପଳେଇଯିବୁ। ସବୁ କଥା ଶୁଣୁଥିଲା ଗୋଟିଏ ଛୋଟ ମୂଷାଟିଏ। ସେ ଅତି ସାହସର ସହିତ ସମସ୍ତଙ୍କ ଆଗକୁ ଆସିଲା, ହାତ ଯୋଡ଼ି କହିଲା, ଭାଇମାନେ, ମୁଁ ବହୁତ ଛୋଟ, ମୋର କହିବାର ଅଧିକାର ନାହିଁ, ମୋ କଥା ତୁମମାନଙ୍କୁ ମଧ୍ୟ ବିଶ୍ୱାସ ବି ଲାଗିବ ନାହିଁ, କିନ୍ତୁ ମୋ ମା ମୋତେ କହିଥିଲେ, ବାବୁରେ, ବିପଦ ସମୟରେ ନିଜର ବୁଦ୍ଧି ଖଟେଇବୁ। ଭଗବାନ ତତେ ଛୋଟ କରି ଜନ୍ମ ଦେଇଛନ୍ତି ସତ କଥା, କିନ୍ତୁ ବୁଦ୍ଧି ମଧ୍ୟ ଦେଇଛନ୍ତି। ହଁ ଭାଇମାନେ, ଆମେ କାହିଁକି ଜଙ୍ଗଲ ଛାଡ଼ିକି ଯିବା। ଏ ଜଙ୍ଗଲକୁ ଆମେ କେତେ ସୁନ୍ଦର ବନେଇଛେ। ଏ ଜଙ୍ଗଲରେ ଆମେ ଗୋଟେ ପରିବାର ଭଳି ରହିଛେ, କିଏ କାହାକୁ ଛାଡ଼ିକି ରହିପାରିବା ନାହିଁ। ଆମେ ଏଇ ଜଙ୍ଗଲ ଛାଡ଼ିବାନି, ଦୁଷ୍ଟ ସିଂହକୁ ଏ ଜଙ୍ଗଲରୁ କାଢ଼ିଦେବା। ସମସ୍ତେ ମୁଣ୍ଡରେ ହାତ ଦେଲେ। ମୂଷାକୁ ଦେଖିକି କହିଲେ, ହଇରେ ମୂଷା, ଅସମ୍ଭବ କଥା କାହିଁକି କହୁଛୁ, ସେ ମହାପ୍ରତାପୀ ବଳିଆନ ସିଂହକୁ କିଏ ବା ହରେଇ ପାରିବ, ଏ ଜଙ୍ଗଲରୁ କାଢ଼ିପାରିବ। ନାଇଁ ରେ ମୂଷା, ସେ କଥା ତୁ କହନା, ଚାଲ ଆମ ସହିତ ତୁ ବି ଚାଲ, ଜଙ୍ଗଲ ଛାଡ଼ି ପଳେଇବା। ମୂଷା ଏକ ଜିଦ୍ଦି କଲା, ନା ଆମେ ଜଙ୍ଗଲ ଛାଡ଼ିବାନି, ସିଂହକୁ ଏଇ ଜଙ୍ଗଲରୁ କାଢ଼ିବା। ମୋ ପାଖରେ ଗୋଟେ ସୁନ୍ଦର ବୁଦ୍ଧି ଅଛି, ମୁଁ ସେ ବୁଦ୍ଧି ନେଇକି ସିଂହ ପାଖକୁ ଯିବି। ଆପଣମାନେ ଦୟାପୂର୍ବକ ଟିକେ ଧୈର୍ଯ୍ୟ ରଖନ୍ତୁ, ଜଙ୍ଗଲ ଛାଡ଼ନ୍ତୁ ନାହିଁ। ସମସ୍ତେ ଏକା ସ୍ୱରରେ କହିଲେ, କ'ଣ କହୁଛୁ, ତୁ ଯିବୁ ସିଂହ ପାଖକୁ, ନା ନା ନା ନା ନା, ଏମିତିରେ ତ ଆମର ଭାଇ ଭଉଣୀ ବନ୍ଧୁ ବାନ୍ଧବ କୁଟୁମ୍ବ ସବୁ ସେ ସିଂହ ମୁହଁକୁ ପଳେଇଲେଣି, ତୁ ଯାନି ରେ ମୂଷା, ତୁ ଯାନି। ସମସ୍ତେ ମୂଷାକୁ ବାରଣ କଲେ। ମୂଷା କିନ୍ତୁ ସମସ୍ତଙ୍କ ପାଖରେ ହାତ ଯୋଡ଼ିକି କହିଲା, ଥରଟିଏ ପାଇଁ ମୋତେ ଦିଅ, ମୋର ବୁଦ୍ଧିଟିକୁ ମୁଁ ଖଟେଇବି, ସିଂହ ପାଖକୁ ଯିବି, ନିଶ୍ଚିତ ଭାବେ ମୁଁ ସିଂହକୁ ଏ ଜଙ୍ଗଲରୁ କାଢ଼ିଦେବି। ତାର କାକୁତି ମିନତି ଦେଖି ସମସ୍ତଙ୍କର ଆଖିରେ ଲୁହ ବିଦାୟ ଦେଉଛନ୍ତି ମୂଷାକୁ। ମୂଷା ଡେଇଁ ଡେଇଁକି ଗଲା ସିଂହ ପାଖକୁ। ସିଂହ ମୂଷାକୁ ଦେଖିକି ଜୋରେ ହସିଲା, କହିଲା, କୁଆଡ଼େ ଆସିଲୁ କିରେ ମୂଷା ଛୁଆ। ମୂଷା ମୁଣ୍ଡିଆଟେ ମାରିଦେଇ ହାତ ଯୋଡ଼ିକି କହିଲା, ସେ ସିଂହ ମହାରାଜ, ଆପଣଙ୍କ ଜୀବନ ଅତି ବିପଦପୂର୍ଣ୍ଣ। ସିଂହ କହିଲା, ଜଙ୍ଗଲର ରାଜା ମୁଁ, ମୋ ଜୀବନ ପ୍ରତି ପୁଣି ବିପଦ, ଚାଲିଯାଇଠୁ। ମୂଷା କହିଲା, ମହାରାଜ, ମୁଁ ଜାଣିଛି ଆପଣ ମୋ କଥାକୁ ବିଶ୍ୱାସ କରିବେନି, କିନ୍ତୁ ମୋ କଥାକୁ ଥରେ ଶୁଣିକି ତ ଦେଖନ୍ତୁ। ସିଂହ କହିଲା, କହ ତାହେଲେ, ସମୟ ନଷ୍ଟ କରନି। ମୂଷା କହିଲା, ମହାରାଜ, ମୁଁ ନିଜ ଆଖିରେ ଦେଖିକି ଆସିଛି, 10-12 ଜଣ ଶିକାରୀ ଏ ଜଙ୍ଗଲକୁ ଆସିଛନ୍ତି। ସେମାନେ ତାଙ୍କ ହାତରେ ତୀର କମାଣ କି ବର୍ଷା କି ଧନୁଷର କିଛି ଆଣିନାହାନ୍ତି ମହାରାଜ, ଆଣିଛନ୍ତି ଏତେ ବଡ଼ ବଡ଼ ବେଗରେ ବିଷାକ୍ତ ଗୁଣ୍ଡ, ଆଉ ସେମାନେ ମହାରାଜ ଜଙ୍ଗଲର ସବୁ ଗଛରେ ପକାଉଛନ୍ତି, ସବୁ ଘାସରେ ପକାଉଛନ୍ତି, ଚାରିଆଡ଼େ ବିଞ୍ଚୁଛନ୍ତି ମହାରାଜ। ଯେଉଁ ଗଛର ପତ୍ରକୁ ହରିଣ ଖାଉଛି, ଘାସକୁ ହରିଣ ଖାଉଛି, ଠେକୁଆ ଖାଉଛି, ମହାରାଜ ଆପଣ ତ ହରିଣକୁ ମଧ୍ୟ ଶିକାର କରୁଛନ୍ତି। ଦେଖନ୍ତୁ ମହାରାଜ, ସେ ଔଷଧଟି ଖାଇଲେ ପ୍ରଥମେ ସମସ୍ତେ ମୂର୍ଚ୍ଛା ହୋଇଯିବେ, ଆଉ ଆପଣ ତ ବାସି ମାଂସ ଖାଇବେନି, କେମିତି ଜାଣିବେ କିଏ ମରିଛି କିଏ ବଞ୍ଚିଛି। ମହାରାଜ

ସମସ୍ତଙ୍କର ଜୀବନ ପ୍ରତି ବିପଦ। ହଁ ମହାରାଜ, ଯଦି ଆପଣ ଏଠି ରହିବେ, ସେଇ ବିଷାକ୍ତ ଜିନିଷ ଖାଇଥିବା ପଶୁମାନଙ୍କୁ ଯଦି ଅଜାଣତରେ ଆପଣ ଖାଇଦିଅନ୍ତି, ତାଙ୍କ ଦେହରେ ଥିବା ବିଷ ଆପଣଙ୍କ ଦେହକୁ ପଳାଇ ଆସିବ। ହେ ମହାରାଜ, ସେଇ ବିଷ ଯଦି ଆପଣଙ୍କ ଦେହକୁ ଚାଲି ଆସିଲା, ଆପଣ ବି ମୃତ୍ୟୁ ମୁଖରେ ପଡ଼ିଯିବେ। ମହାରାଜ, ଆପଣ ରାଜା, ମୁଁ ପ୍ରଜା। ମୁଁ ଯେତେବେଳେ ଏଇ ବିପଦ ସଂକୁଳ ପରିସ୍ଥିତିକୁ ଦେଖିଲି ମହାରାଜ, ଆପଣଙ୍କୁ ଆସିକି କହିବି ବୋଲି ଭାବିଲି। ମୁଁ ତ ମରିବି, କିନ୍ତୁ ଆପଣ ତ ବଞ୍ଚିଯାଆନ୍ତୁ।

0: ମନେ ମନେ ଭାବିଲା, ଆରେ ମୂଷା କାହିଁକି ମିଛ କଥା କହିବ? ହଁ, ନିଶ୍ଚିତ ଭାବେ ମୂଷାର କଥା ସତ ହେଇଥିବ। ମୂଷା କହିଲା, କ'ଣ ଭାବୁଛନ୍ତି ମହାରାଜ, ମୁଁ ମିଛ କହୁଛି? ନା ନା ମହାରାଜ, ମୁଁ ତ ମରିବି, ବିଷ ଖାଇକି ମରିବି କିମ୍ବା ତମ ଆଗକୁ ଆସିକି ମୁଁ ମରିବି, ମରଣ ମୋ ଭାଗ୍ୟରେ ଲେଖା ଅଛି। କିନ୍ତୁ ମୁଁ ଚାହୁଁନି ମହାରାଜ ଆପଣ ଭଳି ମହାବଳଶାଳୀ ଜଙ୍ଗଲର ରାଜା, ସିଏ ପୁଣି ଏ ଶିକାରୀମାନେ ପକେଇଥିବା ବିଷ ଖାଇକି ମରିବେ। ନା ମହାରାଜ, ଜମା ନାହିଁ। ଏକଥା ଶୁଣିକି ସିଂହ ପୁରା ଭାବିନେଲା ମୂଷାର କଥା ସତ। ସେ କହିଲା, ରେ ମୂଷା, ତୁ ମୋତେ କହିଲୁ ସତ କଥା, ମୁଁ ଜଙ୍ଗଲ ଛାଡ଼ିକି ଯାଉଛି ବୋଲି କାହାକୁ କହିବୁନି, ମୁଁ ସାଙ୍ଗେ ସାଙ୍ଗେ ଏବେ ବାହାରୁଛି। ଏତିକି କହି ପିଲାମାନେ ଜୋର ଜୋର ଜୋର ଜୋରରେ ଦୌଡ଼ିବା ଆରମ୍ଭ କଲା। କିଏ? ସିଂହ। ସିଏ ଜଙ୍ଗଲ ଛାଡ଼ିକି ଚାଲିଗଲା। ଡେଇଁକି ଡେଇଁକି ମୂଷା ଆସିଲା, ସମସ୍ତଙ୍କୁ ଡାକିଲା, କହିଲା, ଦେଖିଲ ଦେଖିଲ କେମିତି ସିଂହ ଦୌଡ଼ି ଦୌଡ଼ିକି ଯାଉଛି, ଜଙ୍ଗଲ ଛାଡ଼ି ସାରିଲାଣି। ସମସ୍ତେ ଦେଖୁଛନ୍ତି ଦୂରରୁ, ସିଂହ ଆଉ ପଛକୁ ମଧ୍ୟ ଅନଉନି, ସେ ଜଙ୍ଗଲରୁ ବହୁତ ଦୂରକୁ ଚାଲିଗଲାଣି। ଏ କଥା ଦେଖି, ମୂଷା କଥା ଶୁଣି ସମସ୍ତେ ମୂଷାକୁ ବହୁତ ପ୍ରଶଂସା କଲେ। ପକ୍ଷୀ ପଶୁମାନେ ସମସ୍ତେ ଗୀତ ଗାଇଲେ, ନାଚିଲେ। ପିଲାମାନେ, ଏହି କାହାଣୀରୁ ଆମେ କ'ଣ ଜାଣିଲେ? ଯଦି ଉପସ୍ଥିତି ବୁଦ୍ଧି ଅଛି, ଆମେ କେଡ଼େ କେଡ଼େ ବିପଦରୁ ରକ୍ଷା ପାଇପାରିବା। ତେଣୁ କରିକି ଭଗବାନ ଦେଇଥିବା ବୁଦ୍ଧିକୁ ସତ୍ମାର୍ଗରେ ନେବା। ଛୋଟ ପାଖରେ ମଧ୍ୟ ବିରାଟ ବୁଦ୍ଧି ଥାଏ, ଆଉ ବୁଦ୍ଧି ହିଁ ବଳ। କେମିତି ଲାଗିଲା ପିଲାମାନେ ଗପଟି? ବଢିଆ ଲାଗିଲା ନା?
1: ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ମିଶିବା ଆସନ୍ତା ରବିବାର ଠିକ 7:25 ରେ। ଉଠିବା ତାହେଲେ ପିଲାମାନେ।

ପ୍ରଚାର କଲୁ ଟିକି ରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନ କରିଥିଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଆଜି ରାତି 9:30ରେ ପ୍ରଚାର କରିବୁ ନାଟକ ମା ତୁମେ ଫେରିଆସ। ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ ଏବଂ ସହଯୋଗିତା ରଞ୍ଜନ କୁମାର ବେହେରା। ରାତି 8:15ରେ ଶୁଣିବେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30ରେ। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ କହିବେ ତପନ କୁମାର ମହାପାତ୍ର। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ।

0: ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣୁଥିଲେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଓଡ଼ିଆ ଆଲବମ।
5: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସନାତନ ପୁରୋହିତ ଦାସ।

କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସନାତନ ପୁରୋହିତ ଦାସ, ଗୀତିକାର ବାବାଜୀ ଚରଣ ଜେନା, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମ ଶେଷରେ ଦ୍ୱତକଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା, ଗୀତିକାର ବାବାଜୀ ଚରଣ ଜେନା, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

0: ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ଗୀତ ରଚନା କରିଥିଲେ ବାବାଜୀ ଚରଣ ଜେନା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି

0: ମଧ୍ୟରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଛି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ମହମ୍ମଦ ଅଜିଜ, ଗୀତିକାର ସ୍ୱରୂପ ନାୟକ, ସଙ୍ଗୀତ ସରୋଜ ନନ୍ଦ

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଶ୍ୱେତାଲିନା, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନୋଜ ଏବଂ ବାଦଲ।

0: ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦର ପରିସରରେ ଆଜଲିଜ୍ ଆପଣଙ୍କ ପାଖେ ଅଛି, ଆପଣଙ୍କ ସହିତ କଥା ହେବା ପାଇଁ ଅଛି, ଆପଣଙ୍କ ପସନ୍ଦର ମିଠା ମିଠା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବା ପାଇଁ ଅଛି ମୁଁ ଦମୟନ୍ତୀ ବୈଗାର। ଆମ ଫୋନ୍ ନମ୍ବର ଆପଣ ଜାଣିଛନ୍ତି, ତଥାପି କହି ରଖୁଛୁ 06854230690। ଏହି ନମ୍ବରଟି ଖୋଲା ରହୁଛି ପ୍ରତି ଶନିବାର ସକାଳ 10:30 ଆଉ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ପ୍ରଚାରିତ ହୁଏ ପ୍ରତି ରବିବାର ସକାଳ 9:00-10:00 ଯାଏ। କୋଉ କାର୍ଯ୍ୟକ୍ରମକୁ ଆପଣ ଫୋନ ଲଗେଇଛନ୍ତି?
1: କାର୍ଯ୍ୟକ୍ରମ ମୁଁ ଦେବି ନୂଆ ପିଲା ଜାଣିଲେ ସାଙ୍ଗମାନେ ସବୁ କହନ୍ତି, ସାଙ୍ଗମାନେ କହନ୍ତି ଏଇ ପ୍ରୋଗ୍ରାମ ସବୁ ଦଉଛି ଆଉ ଟିକେ ଫୋନ କରିବ। ଆଉ
0: ଫୋନ ମାଧ୍ୟମରେ କେବଳ ହିନ୍ଦୀ ଚଳଚ୍ଚିତ୍ର ଗୀତ ଏଇ କାର୍ଯ୍ୟକ୍ରମରେ ଆପଣ ଅନୁରୋଧ କରିପାରିବେ।
1: ଆଜ୍ଞା
0: କୁହନ୍ତୁ ଆପଣଙ୍କ ବିଷୟରେ, ଆପଣ ପ୍ରଥମ ଥର ଫୋନ କରିଛନ୍ତି?
1: ଆମେ ଅପା ହାରେକବ ଲୋକ, ମୁଁ ଟିକେ ପାଠ ପଢୁଥିଲି, ହେଇଥିଲା କଳ ମାରି ହେଇଥିଲା କି ଅର୍ଜୁନପୁର ସ୍କୁଲରେ ପାଠ ଅଳ୍ପ ପଢିଛି।
0: ଆଜ୍ଞା
1: ବର୍ଷେ ଖଣ୍ଡେ ପାଠ ପଢିଛି, ଆସିକି ବୁଲିଲି, ବୁଲିଲା ପରେ ବଲ ଟିକେ ସିଙ୍ଗ ମାରିଦେଲା ପାଖିରେ, ବଲ ମାରିଲା ପରେ ଘରେ ବସିଛି, ଭତ୍ତା ଫତା ପାଇଛି, ଇଏ କରୁଛି, ଗ୍ୟାସ ଚୁତା କରି ଭଡା ଭଡା ଲଗଉଛି, ସେଇଠି ଖର୍ଚ୍ଚ ଚଳଉଛୁ।
0: ଆଚ୍ଛା, ତ ଆକାଶବାଣୀ ଜୟପୁରକୁ ଆପଣ ବର୍ତ୍ତମାନ ଶୁଣୁଛନ୍ତି ନା କେବେଠୁ ଶୁଣୁଛନ୍ତି?
1: ନାଇଁ ମୁଁ ଏବେ

0: କୁହା ହେଇଛି ଯେ ସାଙ୍ଗ ପିଲା ସବୁ ଫୋନ ନମ୍ବର ରଖିକି ସବୁ କଥା ହଉଛନ୍ତି, ସେମିତି ସବୁ କହନ୍ତି।
1: ଆଚ୍ଛା,
0: ମୁଁ ଜାଣିନଥିଲି ଜୟପୁର ସେଣ୍ଟର ଅଛି ବୋଲି।
1: ଏବେ ଆପଣ ଜାଣିଲେ ଯେ ଜୟପୁର ଗୋଟେ ଆକାଶବାଣୀ ସେଣ୍ଟର ଅଛି, ଗୋଟେ ଫୋନ ଇନ୍ କାର୍ଯ୍ୟକ୍ରମ ଯାଉଛି।
0: ଆଜ୍ଞା,
1: ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣନ୍ତୁ ସକାଳୁ ରାତି ପର୍ଯ୍ୟନ୍ତ, ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
0: ଆପଣ ପ୍ରକୃତରେ କଣଟା ପ୍ରୋଗ୍ରାମ ଦଉଛନ୍ତି ଆମକୁ ଟିକେ ବୁଝେଇ ଦିଅନ୍ତୁ। ଓଡ଼ିଆର
1: ଆଜ୍ଞା, ଯେହେତୁ ଏଇଟା ଓଡ଼ିଶାର ଷ୍ଟେସନ, ସବୁ କାର୍ଯ୍ୟକ୍ରମ ଓଡ଼ିଆରେ ହିଁ ଯାଏ। ଆକାଶବାଣୀର ଧର୍ମ ହେଉଛି ବହୁଜନ ହିତାୟ ବହୁଜନ ସୁଖାୟ। ଏଠି ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ଶ୍ରେଣୀର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ, ଯୁବକମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ, ଛୋଟ ଛୁଆମାନଙ୍କର ପାଇଁ କାର୍ଯ୍ୟକ୍ରମ ଯାଏ, କିଶୋର ଅବସ୍ଥାର ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ, ବୟୋଜ୍ୟେଷ୍ଠମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ, ତା ଛଡ଼ା ଚାଷବାସ କରୁଥିବା ଲୋକଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ବିଭିନ୍ନ ପ୍ରକାର ଯାଏ, ଯେଉଁ ପ୍ରକାର ଲୋକଙ୍କ ପାଇଁ ସେହି ପ୍ରକାର କାର୍ଯ୍ୟକ୍ରମ ଯାଏ। ଶିକ୍ଷା, ସୂଚନା ଆଉ ମନୋରଞ୍ଜନ, ତିନୋଟି କ୍ୟାଟେଗୋରିରେ ଆମର କାର୍ଯ୍ୟକ୍ରମ ଯାଏ।
0: ରେଡିଓରେ କାର୍ଯ୍ୟକ୍ରମ ଶୁଣିବାକୁ ବହୁତ ଭଲ ଲାଗେ, କିନ୍ତୁ ଲୋକ ଯୋଉ କାର୍ଯ୍ୟକ୍ରମ ଗୁଡା ଆପଣଙ୍କର ରେଡିଓ ଯେ ଦଉଛି, ତାକୁ ମଧ୍ୟ ଶୁଣିକି ସ୍ତ୍ରୀ ଲୋକମାନେ ଉପକାର କରୁଛନ୍ତି, ପଇସା ରୋଜଗାର କରିପାରୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ଜିନିଷ ସବୁ ଭେରାଇଟି।
1: ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
0: ଆପଣ ଗୋଟେ କଥା ଶୁଣନ୍ତୁ, ଗୋଟେ ଅଭିରାମଙ୍କ ଭଜନ ଗୁଡା ବୋଲି ପାରିବି କି?
1: ହଁ, ଅଳ୍ପ ଅଳ୍ପ କୁହନ୍ତୁ
0: ନାମ, ସେଟା ନାମଟା
1: ବହୁତ ବଢିଆ। କହିଦିଅନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
0: ଯୋଉ ଫିଲ୍ମର ଗୀତ ଦେଇଦେବେ ଆଉ।
1: ଠିକ ଅଛି, ଆପଣଙ୍କୁ ଭଲ ଲାଗିଲା ଭଳିଆ ଆମ ପସନ୍ଦର ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ଆମେ ପ୍ରଚାର କରୁଛୁ। ଧନ୍ୟବାଦ।

0: ବିଭିନ୍ନ ପନିପରିବା ସବୁ କରିକି ପ୍ରସ୍ତୁତ କରିକି ଦିଆ ହଉଛି ଆଉ।
1: ଆଚ୍ଛା, ବହୁତ ବଢିଆ ବହୁତ ବଢିଆ। କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କୋଉ ଗୀତ ଶୁଣିବେ?
0: ଆନ୍ଦୋଳନ ଫିଲ୍ମର ଗୀତଟେ ଶୁଣେଇ ଦେବେ ଆଉ।
1: କୋଉ ଗୀତ?
0: ଗୀତ ଗାଇଛନ୍ତି।
1: ଆଚ୍ଛା,
0: ଗୀତଟେ ହେଲା କିଛି ଦିନ କେ ବାଦ ମିଲେ ହୋ ପୁଛ ରହା ହେ ମୌସମ।
1: ଠିକ ଅଛି,
0: ରହିଲି ଅପା, ନମସ୍କାର।
1: ନମସ୍କାର। କିତନେ ଦିନ

0: ପ୍ରସାଦ କରି ଖାଇବୁ।
1: ବର୍ତ୍ତମାନ ଦେଖାଯାଇଛି ଶଶିଭୂଷଣ ଯେ ଆଧୁନିକତାର ଛାପରେ ବର୍ତ୍ତମାନ ନୂଆଖାଇ ମନା ହଉଛି, ସମସ୍ତେ କହୁଛନ୍ତି ଆଗ ଭଳିଆ ଆଉ ସ୍ୱାଦ ନାହିଁ ନୂଆଖାଇର।
0: ହଁ ମ୍ୟାଡମ, ଆଗ ବୋଲେ ନୂଆଖାଇରେ ବହୁତ ମଜା ଲାଗେ, ଏବେ ଟିକେ ସମସ୍ୟା ଓ ସେଥିରେ ଇଏ ଠିକରେ କରୁନାହାନ୍ତି, ଠିକ ସେ କାହାକୁ ସହିତ ବି ଆମର ଆଗ ଯେମିତି ମିଳାମିଶା ଠିକ ହୁଏ ମ୍ୟାଡମ ଏବେ ସେମିତି ହୁଏନି।
1: କାହିଁକି ହଉନି, କଣ ପ୍ରୋବ୍ଲେମ ରହୁଛି?
0: ବୁଝାମଣା ସମସ୍ତଙ୍କ ସମସ୍ତେ ସମସ୍ତେ ତ ଠିକ ନାହିଁ ନା,
1: ଆମେ ବର୍ତ୍ତମାନ ମଡର୍ଣ୍ଣ ଲାଇଫ ବଞ୍ଚୁଛେ, ଆମେ ଆମର ମାଟିର ପର୍ବପର୍ବାଣୀକୁ ବିଲକୁଲ ବି ମନେଇବୁନି, ଟିକେ ଛୋଟ ଛୋଟ ଟିକେ ତଳୁଆ ଲାଗିବ, ଏଇଆ ତ
0: ମ୍ୟାଡମ।
1: କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
0: ଗଣେଶ ଭଗବାନର ଯେକୌଣସି ଗୀତଟା।
1: ଆଚ୍ଛା, ଆପଣ ଗଣେଶ ବନ୍ଦନା ଶୁଣିବେ
0: ମ୍ୟାଡମ,
1: ବହୁତ ଧନ୍ୟବାଦ।
0: ମୋ ପୁତ୍ରାଙ୍କ ନାଟି ମଧୁକେଶ ନାରାୟଣ କୁମାର, କଲିକେଶ ନାରାୟଣ କୁମାର ଆଉ ସୁଜାତା କିଶୋରୀ କୁମାର ଆଉ ଆକାଶବାଣୀର ସମସ୍ତଙ୍କୁ ଏଇଟା ମୋ ଗୀତଟା ଡେଡିକେଟ୍ ରହିଲା।
1: ଆଚ୍ଛା,
0: ଆପଣଙ୍କୁ ମଧ୍ୟ
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ।
0: ନମସ୍କାର ମ୍ୟାଡମ।

0: हेलो मोपसंद।
1: हेलो अपा, नमस्कार।
0: नमस्कार।
1: दीक्षा गोपाल, ग्राम सिनापड़ा पोस्ट पर्ला थाना धर्मगढ़ जिला कलाहांडी रु कहथिलि।
0: आज्ञा जी, बोधे ठीके व्यस्त अछंती?
1: व्यस्त नाही अपा, माने खरा रे ठिया हेछि, मु व्यस्त हेइनी अपा, मोर किछि काम नाही।
0: शीत होछि कि?
1: घरे घरे तावर न लागे अपा, सेति पई खरा रे ठिया हे कि बाहर रे ठिरा हे कि कॉल कले लागे।
0: कोन सब खबर अपन को गां रो? एबे नुआखाई सरीछि,
1: ଗାଁର ହାଲଚାଲ ତ ଅପା ସବୁ ଭଲ, ବର୍ଷା ତ ହଉନି ଅପା, ଆଉ ଯୋଉ ଆମର ନୂଆଖାଇ ପର୍ବଟା ବି ଭଲ କରି ପାଳନ କଲୁ ଅପା।
0: ଏବେ ସମସ୍ତେ ଖୁସିରେ ଅଛନ୍ତି?
1: ସେମିତି ତ ଅପା, ଜ୍ୱର ବି ଲାଗି ରହିଛି ଆଉ ଜ୍ୱର ପ୍ରବେଶ କରିଛି ଅପା, ଆଉ ଖୁସିରେ ଏବେ ବର୍ତ୍ତମାନ ଜ୍ୱର ବି କମିଗଲାଣି, ସମସ୍ତଙ୍କର ଖୁସିରେ ଅଛନ୍ତି ଏବେ।
0: କୁହନ୍ତୁ କୋଉ ଗୀତ ଶୁଣିବେ? ଦେଖିବା
1: ମନ ଚଳଚ୍ଚିତ୍ରର
0: କୋଉ ଗୀତ,
1: ଯୋଉ ଗୀତ ହେଲେ ବି ଚଳିବ ଅପା।
0: ଧନ୍ୟବାଦ।

0: ମ୍ୟାଡାମ ନମସ୍କାର। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ନମସ୍କାର, କୁହନ୍ତୁ।
0: ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭଲିପାଟନା ଜଗନ୍ନାଥପୁରରୁ।
1: ରେଡିଓ ପାର୍ଟନର ମାନେ କଣ, ତାର ଅର୍ଥଟା ଆମକୁ ବୁଝାନ୍ତୁ।
0: ରେଡିଓ ପାର୍ଟନର ହଉଛି ମୁଁ ରେଡିଓକୁ ଛାଡି କରି ରହିପାରିବି ନାହିଁ ରେଡିଓ ବିନା।
1: ଆଚ୍ଛା,
0: ରେଡିଓ ଲଗାଇ କରି ମୁଁ ଶୁଣେ ସବୁବେଳେ, ରେଡିଓ ହଉଛି ଆମର ସାଥୀ।
1: ରେଡିଓର ପାର୍ଟନର ଆପଣ?
0: ହଁ, ରେଡିଓ ପାର୍ଟନର।
1: ବହୁତ ବଢିଆ, କୁହନ୍ତୁ କୋଉ ଗୀତ ଶୁଣିବେ?
0: ସପନେ ସାଜନ କି ର ଶୁଣେ ଦେବେ ନାନୀ।
1: କୋଉ ଗୀତ?
0: ଟାଇଟଲ ସଙ୍ଗ ସପନେ ସାଜନ କି।
1: ଠିକ ଅଛି,
0: ଗୀତ ଶୁଣେ ଦେବେ। ଆଉ
1: ହଁ, ଧନ୍ୟବାଦ ଆପଣଙ୍କୁ।
0: ହଉ ନାନୀ, ରହିଲେ। ନମସ୍କାର, ଜୟ ଜଗନ୍ନାଥ।
1: ହଁ।

0: ଫୋନ୍ କରୁନଥିଲେ ଆକାଶବାଣୀ ଜୟପୁରକୁ, କିନ୍ତୁ ଆମର ଯୋଉ କାର୍ଯ୍ୟକ୍ରମ ପ୍ରଚାରିତ ହଉଛି ଶୁଣୁଥିଲେ କି ନାହିଁ?
1: ହଁ, ମଝି ମଝିରେ ମୁଁ ଟାଇମ୍ ବାହାର କରି 15 ମିନିଟ୍ ଅଧ ଘଣ୍ଟା ସବୁ ଷ୍ଟେସନ ଶୁଣେ, ପୁରୀ ଆମର ଜୟପୁର।
0: ବହୁତ ବଢିଆ, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
1: ମୋ ଜାଣିବାରେ ମଝି ମଝିରେ ଗୋଟେ କବାଲି ବି ଶୁଣିବା କଥା।
0: କବାଲି ଶୁଣିବେ କୋଉ ସିନେମାର?
1: ଯୋଉ ମହମ୍ମଦ ରଫି ରେକର୍ଡରେ ଗାଇଛନ୍ତି, ଫିଲ୍ମ ନାଁ ହଉଛି ଆମର ରଞ୍ଜନୀ, ଗୀତ ବୋଲ ହଉଛି ପର୍ଦା ହେ ପର୍ଦା ହେ ପର୍ଦା ହେ ପର୍ଦା ହେ।

0: ସରଦାର ହୋଇଥାଏ।
1: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

ପ୍ରଚାର କଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ଉପସ୍ଥାପନା ଦମୟନ୍ତୀ ବୈକାର, ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର। ସମୟ ପୂର୍ବାହ୍ନ 10ଟା ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 ସେପ୍ଟେମ୍ବର 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ଚଳଚ୍ଚିତ୍ରରୁ। ଶିଳ୍ପୀ ନୀତିମୋହନ ଏବଂ ସୋନମ ପୁରୀ, ଗୀତିକାର ଅନ୍ୟୁତା ଦତ୍ତ, ସଙ୍ଗୀତ ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବଦଲାପୁର ଚଳଚ୍ଚିତ୍ରରୁ। ଶିଳ୍ପୀ ରେଖା ଭରଦ୍ୱାଜ ଏବଂ ଅରିଜିତ ସିଂ, ଗୀତିକାର ଦିନେଶ ବିଜନ ଏବଂ ପ୍ରିୟା ସରେୟା, ସଙ୍ଗୀତ ସଚିନ ଜିଗର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଗୁଣ୍ଡେ ଚଳଚ୍ଚିତ୍ରରୁ। ଶିଳ୍ପୀ ସହିଦ ମାଲିଆ, ଗୀତିକାର ଇରସାଦ କାମିଲ, ସଙ୍ଗୀତ ସୋହେଲ ସେନ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କେଶରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ବି ପ୍ରାକ୍, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ଆର୍କୋ।

ଏହି ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଅଭିଳାଷ ଚଳଚ୍ଚିତ୍ରରୁ। ଶିଳ୍ପୀ ହେମଲତା, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ପଟ୍ଟନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଚକା ଭଉଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା, ମହମ୍ମଦ ଅଜିଜ୍ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

ଗୀତଟି ନେଇଥିଲୁ ଚିହ୍ନା ଚିହ୍ନା ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ପ୍ରଣବ ପଟ୍ଟନାୟକ, ତାନସେନ ସିଂ, ସ୍ୱାଗତିକା ରଥ ଏବଂ ଚନ୍ଦନା ରଥ। ଗୀତିକାର ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାସୁଦେବ ରଥ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଗପ ହେଲେ ବି ସତ ଚଳଚ୍ଚିତ୍ରରୁ। ଶିଳ୍ପୀ ଅମିତ କୁମାର ଏବଂ ସୁମନ କଲ୍ୟାଣପୁର। ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ଭୁବନ ହରି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଆହୁତି ଚଳଚ୍ଚିତ୍ରରୁ, ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ।

ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ಓಂ ಸರ್ವ ಮಂಗಳ ಮಂಗಲ್ಯ ಶಿವೆ ಸರ್ವಾರ್ಥ ಸಾಧಿಕೆ ಸರಣ್ಯ ತ್ರಂಬಕೆ ಗೌರಿ ನಾರಾಯಣೀ ನಮಸ್ತುತೆ ଶ୍ରୋତାବନ୍ଧୁ, ଆଜି ହେଉଛି ଭାଦ୍ରବ ମାସର ଶେଷ ରବିବାର, ମା ଖୁଦୁରୁକୁଣୀ ଓଷାର ଶେଷ ଦିନ। ଏହି ପବିତ୍ର ଅବସରରେ ଆକାଶବାଣୀ ଲାଇଭ୍ ପରିସରରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ସ୍ୱାଗତିକା ପଟ୍ଟନାୟକ। ନମସ୍କାର।

ଖୁଦୁରୁକୁଣି ଓଷା, ଯାହାକୁ ଆମେ ଭାଲୁକୁଣି ଓଷା ମଧ୍ୟ କହିଥାଉ, ଏହା ଓଡ଼ିଶାରେ ଏକ ପ୍ରମୁଖ ପାରମ୍ପରିକ ଓଷା। ଭାଦ୍ରବ ମାସର ଆଗମନ ସହିତ ଓଡ଼ିଶାର ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଏହି ଉତ୍ସବର ରଙ୍ଗ ଖେଳିଯାଏ। ବିଶେଷ କରି ଅବିବାହିତ ଝିଅମାନେ ଭାଇମାନଙ୍କର ମଙ୍ଗଳ, ଦୀର୍ଘାୟୁ ଏବଂ ସୁଖ ସମୃଦ୍ଧ କାମନା କରି ପାଳନ କରିଥାନ୍ତି। ପ୍ରଭାତରୁ ଝିଅମାନେ ଉଠି ନଦୀ, ପୋଖରୀ କିମ୍ବା ଜଳାଶୟକୁ ଯାଇ ବାଲିକାରେ ବାଲୁକା ପୂଜା କରିଥାନ୍ତି। ପରେ ସନ୍ଧ୍ୟାରେ ସମସ୍ତେ ଏକାଠି ହୋଇ ଫୁଲ, ଧୂପ, ଦୀପ ଏବଂ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରି ମା' ମଙ୍ଗଳାଙ୍କୁ ପୂଜା କରିଥାନ୍ତି।

ଭାଦ୍ରବ ମାସର ପ୍ରତି ରବିବାର ଦିନ ସକାଳୁ ସକାଳୁ ଝିଅମାନଙ୍କର ହସୋଲ୍ଲାସ, ପାରମ୍ପରିକ ଗୀତର ସ୍ୱର, ଫୁଲର ସୁଗନ୍ଧ ଆଉ ଘର ଅଗଣାରେ ଝୋଟି ଚିତାର ମନୋରମ ସାଜସଜ୍ଜା, ଏସବୁ ମିଶି ଗୋଟିଏ ନିଆରା ପରିବେଶ ସୃଷ୍ଟି କରେ। ଚାରିଆଡ଼େ ଶୁଭ୍ରତା, ଭକ୍ତି ଏବଂ ଉତ୍ସାହର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ। ଏହି ଓଷାରେ ଗାନ କରାଯାଉଥିବା ଖୁଦୁରୁକୁଣୀ ଗୀତ ଓଡ଼ିଆ ଲୋକ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ।

ଖୁଦୁରୁକୁଣୀ ଓଷାର କଥା ଆସିଲେ ତଉପଇଙ୍କ କାହାଣୀ ମନକୁ ଆସେ। ଆପଣମାନେ ତ ନିଶ୍ଚୟ ଭାବରେ ଜାଣିଥିବେ ତଉପଇଙ୍କ ବିଷୟରେ। ଭାଇମାନଙ୍କ ବିଦେଶ ଗସ୍ତରେ ଭାଉଜମାନଙ୍କ ତଉପଇଙ୍କ ପ୍ରତି ହୋଇଥିବା ଅବହେଳା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ମା ମଙ୍ଗଳାଙ୍କ ଅପାର କରୁଣାରୁ ଭାଇମାନେ ସକୁଶଳେ ବିଦେଶରୁ ଘରକୁ ଫେରିବା, ତାପରେ ତଉପଇଙ୍କ ପ୍ରତି ହୋଇଥିବା ଅନ୍ୟାୟର ଉଚିତ ଦଣ୍ଡ ଦେଇ ସାନ ଭଉଣୀକୁ ଆଦରରେ ଆପଣେଇବା। ତେବେ ଶ୍ରୋତା ଭଉଣୀ, ଏ କାହାଣୀର ମୂଳରେ ରହିଛି ଭାଇ ଭଉଣୀର ଅତୁଟ ସ୍ନେହ, ଭଉଣୀର ତ୍ୟାଗ, ଧୈର୍ଯ୍ୟ ଓ ଶକ୍ତି। ସେଥିପାଇଁ ଆଜି ମଧ୍ୟ ଖୁଦୁରୁକୁଣୀ ଓଷା ପାଳନ କରିବା ସମୟରେ ତଉପଇଙ୍କ କାହାଣୀ ଓ ଗୀତର ସ୍ମୃତି ଓଡ଼ିଆ ଘରେ ଘରେ ଶୁଣିବାକୁ ମିଳେ।

ଖୁଦୁରୁ କୁଣି ଓଷା ଆମକୁ ଶିଖାଏ ଯେ ସମୟ ବଦଳିପାରେ, ଜୀବନ ଶୈଳୀ ବି ବଦଳିପାରେ, କିନ୍ତୁ ସ୍ନେହ ସମ୍ପର୍କର ମୂଲ୍ୟ କେବେ ବି ବଦଳେ ନାହିଁ। ଆମେ ପାଳନ କରୁଥିବା ପ୍ରତ୍ୟେକ ପୂଜା ପାର୍ବଣର ପଛରେ ଯେମିତି ଗୋଟିଏ ସୁନ୍ଦର ସୁନ୍ଦର ସନ୍ଦେଶ ଥାଏ, ଖୁଦୁରୁକୁଣି ଓଷାରେ ମଧ୍ୟ ଠିକ୍ ସେମିତି ଗୋଟିଏ ସୁନ୍ଦର ସନ୍ଦେଶ ଅଛି। ଭାଇ ଭଉଣୀର ସମ୍ପର୍କରେ ଥିବା ମମତା, ଆସ୍ଥା, ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନ ଏହି ପୂଜାର ସବୁଠୁ ବଡ଼ ସନ୍ଦେଶ।

0: ଶ୍ରୋତାବନ୍ଧୁ, ଆଗକୁ ଆହୁରି ଅନେକ କିଛି କଥା ହେବା। ବର୍ତ୍ତମାନ ନେଇଯିବା ଗୋଟିଏ ବିଜ୍ଞାପନ ବିରତି।
1: କଣ ଆପଣ ITI ପ୍ଲସ୍ ଟୁ ଡିପ୍ଲୋମା କିମ୍ବା BTEC କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
2: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
1: ବ୍ୟାଚ୍ 10 ସେପ୍ଟେମ୍ବର 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
2: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
0: ବିଜ୍ଞାପନ ବିରତି ପରେ ପୁଣି ଥରେ ଆପଣମାନଙ୍କୁ ଆକାଶବାଣୀ ଲାଇଭ ପରିସରକୁ ସ୍ୱାଗତ। ଶ୍ରୋତାବନ୍ଧୁ, ଏଇ ତ କିଛିଦିନ ତଳେ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କଲେ। ଆମର ହିନ୍ଦୁ ପରମ୍ପରାରେ ଗଣେଶ ପୂଜାଠାରୁ ଆରମ୍ଭ ହୋଇଯାଏ ପୂଜା ପାର୍ବଣର ସମୟ। ଏସବୁ ଆମ ଜୀବନରେ ଅନେକ ଆନନ୍ଦ ଉତ୍ସାହ ଆଣିଥାଏ, ଆଉ ତା ସହିତ ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି କରିଥାଏ। କିନ୍ତୁ ଏଇଠି କଥା ରହିଲା, ପୂଜା ସରିଯିବା ପରେ ଆମର ଆଉ ଗୋଟିଏ ଦାୟିତ୍ୱ ଆରମ୍ଭ ହୋଇଯାଏ। କ'ଣ କହିଲେ? ପରିବେଶକୁ

ରଖିବା। ପୂଜାରେ ବ୍ୟବହାର ହେଉଥିବା ଫୁଲ, ବେଲପତ୍ର, ପୂଜା ସାମଗ୍ରୀର ପ୍ଲାଷ୍ଟିକ୍ ପ୍ୟାକେଟ୍, କାଗଜ, ଅନ୍ୟାନ୍ୟ ଆବର୍ଜନା ଏସବୁକୁ ଯଦି ଆମେ ରାସ୍ତାଘାଟ, ନଦୀ, ପୋଖରୀ ଏସବୁରେ ଫିଙ୍ଗିଦେବା, ତ ନିଶ୍ଚୟ ଭାବରେ ଏହା ପରିବେଶକୁ ଦୂଷିତ କରିଥାଏ, ଯାହାଫଳରେ ଆମେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ ସ୍ୱଚ୍ଛତା ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଉଚିତ।

ସ୍ୱଚ୍ଛତା କେବଳ ସଫେଇ କର୍ମଚାରୀମାନଙ୍କ ଦାୟିତ୍ୱ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଯେଉଁ ହାତରେ ଆମେ ଫୁଲ ଧରି ଦେବାଦେବୀଙ୍କୁ ପୂଜା କରୁଛୁ, ସେହି ହାତରେ ଯଦି ପୂଜାସ୍ଥାନ ଏବଂ ଆଖପାଖରେ ପରିବେଶକୁ ସଫା ରଖିବା, ତାହେଲେ ଆମ ସମସ୍ତଙ୍କର ମଙ୍ଗଳ କାମନା କରିପାରିବା। କଥାରେ ଅଛି, ଯେଉଁଠି ସ୍ୱଚ୍ଛତା ସେଇଠି ହିଁ ଭଗବାନ। ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ଜୀବନ ଓ ସୁନ୍ଦର ସମାଜର ପରିଚୟ। ଆମେ କେବଳ ଆମ ନିଜ ନିଜର ଘରକୁ ସଫା କରିବା ତାହା ନୁହେଁ, ବରଂ ଘର ଆଖପାଖ, ଗାଁ, ସହର, ନଦୀନାଳ ଏବଂ ପରିବେଶ, ଏସବୁକୁ ପରିଷ୍କାର ରଖିବା। ଏହା କେବଳ କୌଣସି ସରକାର କିମ୍ବା କୌଣସି ସଂସ୍ଥାର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ତେଣୁ ସେପ୍ଟେମ୍ବର ମାସର 20 ତାରିଖକୁ, ଅର୍ଥାତ୍ ଆଜିର ଦିନକୁ, ବିଶ୍ୱ ସ୍ୱଚ୍ଛତା ଦିବସ ବା ୱାର୍ଲଡ କ୍ଲିନ୍ ଅପ୍ ଡେ ଭାବରେ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବର୍ଜନା ସମସ୍ୟା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସ୍ୱଚ୍ଛତା ପାଇଁ ସମସ୍ତେ ମିଳିମିଶି କାମ କରିବା।

ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନର ଅଭ୍ୟାସ ହେବା ଦରକାର। ଘରର ଆବର୍ଜନାକୁ ଯେଉଁଠି ସେଇଠି ନ ପକାଇ ବରଂ ମ୍ୟୁନିସିପାଲିଟି ତରଫରୁ ଯେଉଁ ଅଳିଆ ଗାଡ଼ି ଆସୁଛି, ସେହି ଗାଡ଼ିରେ ଯେଉଁ ଡଷ୍ଟବିନ୍ମାନ ରହିଥାଉଛି ସେଥିରେ ପକାଇବା। ଆଉ ହଁ, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ଭାବରେ ପକାଇବା, ଯାହାଦ୍ୱାରା କି ପୁନଃଚକ୍ରଣ ପାଇଁ ସୁବିଧା ହୋଇପାରିବ। ଆପଣମାନେ ଜାଣିଛନ୍ତି, ପ୍ଲାଷ୍ଟିକର ବ୍ୟବହାର କମାଇବା ବି ସ୍ୱଚ୍ଛତା ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିପାଇଁ ବର୍ତ୍ତମାନ ସମୟରେ ସ୍କୁଲ, କଲେଜ, ୟୁନିଭର୍ସିଟି ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ଯେଉଁ ସବୁ ସଚେତନତା ରାଲି କିମ୍ବା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ସେସବୁକୁ ଜାଣିବା ଏବଂ ଚେଷ୍ଟା କରିବା ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ।

ଶ୍ରୋତାବନ୍ଧୁ, କିଛି ସମୟ ପୂର୍ବରୁ କହୁଥିଲି ନା, ସ୍କୁଲ, କଲେଜ, ୟୁନିଭର୍ସିଟି ତରଫରୁ ବିଭିନ୍ନ ସ୍ୱଚ୍ଛତା ରାଲି ଏବଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ବୋଲି। ତ ସେତେବେଳେ ମନେ ପଡ଼ିଲା ଯେ ଆଜିର ଦିନର ଆଉ ଏକ ମହତ୍ତ୍ୱ ବି ରହିଛି। କ'ଣ ଜାଣିଛନ୍ତି? ତାହା ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍, ବା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ। ଏହା ପ୍ରତିବର୍ଷ ସେପ୍ଟେମ୍ବର ମାସର 20 ତାରିଖରେ ପାଳନ କରାଯାଏ। ଏହି ଦିବସକୁ ୟୁନେସ୍କୋ ଏବଂ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ସ୍ପୋର୍ଟସ୍ ଫେଡେରେସନ୍ ସହଯୋଗରେ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାର ଗୁରୁତ୍ୱ ଜଣାଇବା ପାଇଁ ପାଳନ କରାଯାଏ।

ବିଶ୍ୱବିଦ୍ୟାଳୟ ଜୀବନ ହେଉଛି ଯୁବପିଢ଼ିଙ୍କ ସ୍ୱପ୍ନ, ସମ୍ଭାବନା ଓ ପ୍ରତିଭାକୁ ଆକାର ଦେବାର ସମୟ। ଆଉ ସ୍ପୋର୍ଟସ୍ ହେଉଛି ଜୀବନକୁ ଶୃଙ୍ଖଳିତ, ସୁସ୍ଥ ଓ ସକାରାତ୍ମକ କରିବାର ଗୋଟିଏ ମାଧ୍ୟମ। ପାଠପଢ଼ା ସହିତ ଖେଳକୁଦର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଶେଷ ଭୂମିକା ନେଇଥାଏ। ତେବେ ଖେଳରେ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ପରାଜୟକୁ

ପାଠପଢ଼ା ସହିତ ଖେଳକୁଦର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଶେଷ ଭୂମିକା ନେଇଥାଏ। ତେବେ ଖେଳରେ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ପରାଜୟକୁ ସ୍ୱୀକାର କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କାରଣ ଖେଳରେ ପରାଜୟ ହେଲେ ହିଁ ପୁଣି ଥରେ ଚେଷ୍ଟା କରିବା ଏବଂ ଜିତିବା ମନୋଭାବ ଆସିବ। ଠିକ୍ କହିଲି ନା?

ତେବେ ଶ୍ରୋତାବନ୍ଧୁ, ସମୟ ହେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି ମୁଁ ସ୍ୱାଗତିକା ପଟ୍ଟନାୟକ। ନମସ୍କାର।

ଶୁଣୁଥିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ନୌଟଙ୍କୀ ସାଲା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଆୟୁଷ୍ମାନ ଖୁରାନା ଏବଂ ନୀତି ମୋହନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଚକ୍ ଦେ ଇଣ୍ଡିଆ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୁଖବିନ୍ଦର ସିଂ, ସଲିମ ମର୍ଚାଣ୍ଟ ଏବଂ ମାରିନ୍ ଡିକ୍ରୁଜ। ଗୀତ ରଚନା ଜୟଦୀପ, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ।

ଏଥର ଶୁଣନ୍ତୁ ରାଗିଣୀ ଏମ୍ଏମ୍ଏସ୍ ଟୁ ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ମୁସ୍ତାଫା ଜାହିଦ୍, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ପ୍ରଣୟ ରିଜିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି କ୍ରିଥି ସାଗାଥିଆ। ଇର୍ଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଏମ୍ଏମ୍ କରିମ। ଚଳଚ୍ଚିତ୍ର ସ୍ପେସିଆଲ 26।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସୁନିଧି ଚୌହାନ, ଗୀତ ରଚନା ଜୟଦୀପ ସାହାନି ଏବଂ ପିୟୁଷ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ, ଚଳଚ୍ଚିତ୍ର ଆଜା ନଚଲେ।

କାର୍ଯ୍ୟକ୍ରମର ଶେଷ ଗୀତଟିରେ ନିଜସ୍ୱ ସଙ୍ଗୀତରେ ଶିଳ୍ପୀ ଅଙ୍କିତ ତିୱାରୀ, ଗୀତ ରଚନା ମନୋଜ ମୁଣ୍ଟାସିର, ଚଳଚ୍ଚିତ୍ର ପିକେ।

ପିକେ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା ଅଲେଖ ବିଶ୍ୱାଳ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟିରେ କଣ୍ଠଦାନ କରିଛନ୍ତି ବସନ୍ତ ପାତ୍ର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅରବିନ୍ଦ ମୁଦୁଲି।

ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ନରେନ୍ଦ୍ର ବେହେରାଙ୍କ ଗୀତ ରଚନାରେ ଶିଳ୍ପୀ ଇରା ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ତାରାକାନ୍ତ ପଣ୍ଡା।

ପରବର୍ତ୍ତୀ ଭକ୍ତିଗୀତଟିରେ କଣ୍ଠଦାନ କରିଛନ୍ତି ସୁବାସ ଦାସ। ଗୀତ ରଚନା ଅଲେଖ ବିଶ୍ୱା। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ଶୈଳଭାମା ମହାପାତ୍ର, ଗୀତ ରଚନା କରିଛନ୍ତି ଭୀମ ଭୋଇ, ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ସଦାନନ୍ଦ ଅଗ୍ରୱାଲ।

ପରବର୍ତ୍ତୀ ଭକ୍ତିଗୀତଟି ନେଇଛୁ ଦାବେଦାର ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ହେମନ୍ତ କୁମାର, ଅନୁରାଧା ପଡ଼ୱାଲ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତିଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ନମସ୍କାର, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ବାଇଗଣ ଚାଷ ବିଷୟରେ। ସାଧାରଣତଃ ବାଇଗଣ ଆମର ପ୍ରତ୍ୟେକ ବ୍ୟଞ୍ଜନରେ ବ୍ୟବହାର ହୋଇଥାଏ, ତେଣୁକରି ଆମ ଲୋକାଲ ମାର୍କେଟରେ ଏହାର ବହୁଳ ଚାହିଦା ରହିଥାଏ। ଚାଷୀ ଭାଇ, ବାଇଗଣ ଚାଷ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆମକୁ ଜମିକୁ ପ୍ରସ୍ତୁତ କରିବା ପାଇଁ ପଡ଼ିବ। ଏଥିନିମନ୍ତେ ଆମେ ଜମିକୁ 2-3 ଥର ଭଲ ଭାବରେ ଖୋଳାକଷା କରିଦେଇ ଜମିର ଅମ୍ଳ ପରିମାଣ ଅନୁସାରେ ଆମେ ଖତର ବ୍ୟବହାର କରିବା ଆବଶ୍ୟକ ରହିଥାଏ। ସବୁବେଳେ ଆମେ ଦେଖିବା ଜମିରେ ଯେପରି ଅଧିକା କିମ୍ବା କମ୍ ପାଣି ନ ରହେ। ଗଛରେ ଯେତେବେଳେ ଫୁଲ ଧରିବ ସେହି ସମୟରେ ଗଛକୁ ସାଧାରଣତଃ ଭଲ ଭାବରେ ପାଣିର ଆବଶ୍ୟକତା ପଡ଼ିଥାଏ, ଏବଂ ଗଛକୁ ଆମେ ଯେତେବେଳେ ନୂଆରେ ଲଗାଇଥାଉ ସେହି ସମୟରେ ଅଧିକା ପାଣି ଦରକାର ପଡ଼ିଥାଏ, ଏବଂ ମଧ୍ୟବର୍ତ୍ତୀ ସମୟରେ ପାଣିର ଆବଶ୍ୟକତା ଟିକେ କମ୍ ହୋଇଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଦୃଷ୍ଟି ଦେବା ଆମେ ବାଇଗଣ ଚାଷରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ନୂତନ ଧରଣର ବିହନ ବିଷୟରେ ବା କିସମ ବିଷୟରେ। ସେଗୁଡ଼ିକୁ ଯଦି ଆମେ ଦେଖିବା ତେବେ ଲାଲା, ଲଙ୍କିନ୍, କୋକାଟ ଏବଂ ସାଜଗୁନ୍ ଇତ୍ୟାଦି ମୁଖ୍ୟତଃ। ତଥାପି ଆମେ ସବୁବେଳେ ଧ୍ୟାନ ଦେବା ଆମ ଅଞ୍ଚଳରେ କେଉଁ ବାଇଗଣର ଅଧିକା ଚାହିଦା ରହିଛି, ସେଥିପ୍ରତି ଧ୍ୟାନ ଦେଇ ଆମେ ଚାଷ

0: ଆରମ୍ଭ କଲେ ଚାଷ ପରବର୍ତ୍ତୀ ସମୟରେ ଆମେ ଭଲ ଦୁଇ ପଇସା ରୋଜଗାର କରିପାରିବା। ତା ସହିତ ବାଇଗଣରେ ବିଭିନ୍ନ ପ୍ରକାର ରୋଗର ଆକ୍ରମଣ ଅଧିକ ହୋଇଥାଏ, ସେଥିପ୍ରତି ଆମେ ଧ୍ୟାନ ଦେବା। ଯେଉଁ ବିହନରେ କମ୍ ରୋଗପୋକ ହୋଇଥାଏ ସେହି ପ୍ରକାର ବିହନକୁ ଆମେ ସବୁବେଳେ ଚୟନ କରିବା, ଯଦ୍ୱାରା ଆମେ ଭଲ ଦୁଇ ପଇସା ରୋଜଗାର କରିପାରିବା। ବାଇଗଣକୁ ଆମେ ଯେତେବେଳେ ରୋପଣ କରୁଛେ ବା ତଳି ପକାଉଛେ ସେଥି ପୂର୍ବରୁ ଆମେ ବେଡ୍ ପ୍ରସ୍ତୁତ କରିବା। ବେଡ୍ ପ୍ରସ୍ତୁତ ନିମନ୍ତେ ଆମେ 10x10 ଫୁଟର ଗୋଟିଏ ଜାଗାକୁ ଚୟନ କରିବା, ଯାହାକି ସାଧାରଣ ମାଟିଠାରୁ ଟିକେ ଉଚ୍ଚା ହୋଇଥିବ ଏବଂ ସେଠାରେ ପାଣି ଅଧିକା ଜମୁନଥିବ। ସେହି ସ୍ଥାନରେ ଆମେ ଜିଆ ଖତ, ସଢା ଗୋବର ଖତ ଇତ୍ୟାଦିକୁ ଦେଇ ଭଲ ଭାବରେ ଗୁଣ୍ଡ କରିଦେବା ଏବଂ ଉନ୍ନତ କିସମର ମଞ୍ଜିକୁ ସେଠାରେ ଆମେ ପକାଇଦେବା। ତାପରେ ତା ଉପରେ ଆମେ ଗୋଟିଏ ଜାଲ କିମ୍ବା ମଶାରୀକୁ ଘୋଡ଼ାଇଦେବା, ଯଦ୍ୱାରା ଚଢ଼େଇମାନେ ସେସବୁ ମଞ୍ଜିକୁ ଖାଇପାରିବେ ନାହିଁ। ଏହାପରେ ଧୀରେ ଧୀରେ ଆମେ ତା ଉପରେ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରିବା, ଯଦ୍ୱାରା ଗଜାଟି ବାହାରିବ। ଗଜାକୁ ଯେତେବେଳକୁ 10-15 ଦିନ ହୋଇଥିବ ସେତେବେଳେ ଆମେ ପୂର୍ବରୁ ପ୍ରସ୍ତୁତ ଜମିରେ ସେଗୁଡ଼ିକୁ ଲଗାଇବା ପାଇଁ ନେବା। ଜମିରେ ଯେତେବେଳେ ଆମେ ଗଛକୁ ଲଗାଇବା ସେତେବେଳେ ଆମେ ଧ୍ୟାନ ଦେବା, ମାଟିରେ ଆମେ ପୂର୍ବରୁ 2-3 ଟ୍ରାକ୍ଟର ସଢା ଗୋବର ଖତ, 1 ଟ୍ରାକ୍ଟର ଜିଆ ଖତ ଇତ୍ୟାଦିକୁ ଭଲ ଭାବରେ ମିଶାଇ ଦେଇଥିବା। ତା ସହିତ 20 କିଲୋଗ୍ରାମ ୟୁରିଆ, 30 କିଲୋଗ୍ରାମ ଗ୍ରୋମର ଇତ୍ୟାଦିକୁ ଭଲ ଭାବରେ ମିଶାଇଥିବା। ଏହାଦ୍ୱାରା ଗଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ଗଛ ମଧ୍ୟ ଭଲ ଭାବରେ ବଢ଼ିପାରିବ। ତା ସହିତ ବର୍ତ୍ତମାନ ଯେଉଁ ଚାଲିଛି ଜୈବିକ ଖତ ସାରର ବ୍ୟବହାର, ତାହାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ପ୍ରକାର କରି ଆମେ ନୂତନ ତିଆରି କରିଥିବା ତଳି ଗଛଗୁଡ଼ିକୁ ପୋତିଦେବା ଏବଂ ସେଗୁଡ଼ିକୁ ଛୋଟ ଛୋଟ ପତ୍ରରେ ଟୋପି ତିଆରି କରି ଘୋଡ଼ାଇଦେବା। ଯେହେତୁ ବର୍ତ୍ତମାନ ଖରାଦିନ ଚାଲିଛି, ଖରା ଦାଉରୁ ରକ୍ଷା କରିବା ନିମନ୍ତେ ଆମେ ଏହି ଟୋପିଗୁଡ଼ିକୁ ଘୋଡ଼ାଇଦେଲେ ଗଛଗୁଡ଼ିକ ଭଲ ଭାବରେ ଚେର ଧରିପାରିବ। ତାପରେ ଆସେ ପାଣି ସିଞ୍ଚନ କଥା। ତଳି ଲଗାଇବାର 2-3 ଦିନ ପର୍ଯ୍ୟନ୍ତ ଆମେ ମାଟିକୁ ସମ୍ପୂର୍ଣ୍ଣ ରୂପରେ ଓଦା ରଖିବା, ଏହାପରେ ପାଣି ବନ୍ଦ କରିବା। ତାପରେ ଦେଖିବା ସେହି ଟୋପିଗୁଡ଼ିକୁ ଖୋଲିଦେଇ ଗଛଗୁଡ଼ିକ ପୁରା ସଜ ଥିବ। ଧୀରେ ଧୀରେ ଗଛର ଆକୃତି ବଢ଼ିବ ଏବଂ ଆବଶ୍ୟକ ସ୍ଥଳରେ ଆମେ କୃଷି ବିଜ୍ଞାନୀଙ୍କଠାରୁ ଉପଦେଶ ନେଇ ବିଭିନ୍ନ ପ୍ରକାର କୀଟନାଶକ ବ୍ୟବହାର କଲେ ଗଛଟି ଭଲ ସୁସ୍ଥ ଭାବରେ ବଢ଼ି ଭଲ ଅମଳ ଯୋଗାଇ ଦେବ।
1: ଶୁଣୁଥିଲେ ଆଜି ଦ୍ୱିପ୍ରହରର ଚାଷବାସ କଥା। ବିଷୟ ଥିଲା ବାଇଗଣ ଚାଷ। ଉପସ୍ଥାପନା କଲେ ସୁବ୍ରତ ସାମନ୍ତରାୟ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣମାନେ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ସେପ୍ଟେମ୍ବର ମାସ 23 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ଦିନ 1:20 ହେବାକୁ ଯାଉଛି। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ସୁନିତା ପାତ୍ର ଏବଂ ସୁଜାତା ବେଜ୍।

0: ସମୟ ଆଉ ସମ୍ପର୍କ ଠିକ୍ ଏକା ଭଳି, କେବେ ମଧ୍ୟ କାହାକୁ ଜଣାଇ ଆସନ୍ତି ନାହିଁ କିମ୍ବା ଜଣାଇ ଯାଆନ୍ତି ନାହିଁ। ସମୟ ସହିତ ଆମକୁ ଚାଲିବାକୁ ହେବ, ସୁସମ୍ପର୍କ ରଖି ଆମକୁ ଚଳିବାକୁ ପଡ଼ିବ। ଏହି ଭାବନାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନ ଦାୟିତ୍ୱରେ ଆମେ ଦୁହେଁ, ମୁଁ ସୁନିତା ପାତ୍ର
1: ଆଉ ମୁଁ ସୁଜାତା ବେଜ।
0: ନମସ୍କାର।

0: ବିଶ୍ୱ ସଫେଇ ଦିବସ ବା ୱାର୍ଲଡ କ୍ଲିନ୍ ଅପ୍ ଡେ ପ୍ରତିବର୍ଷ ସେପ୍ଟେମ୍ବର ମାସ 20 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ। ମିଳିତ ଜାତିସଂଘ ୟୁଏନ୍ ଦ୍ୱାରା ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ଭାବେ ମାନ୍ୟତା ମିଳିବା ପରେ ଏହା ପାଳନ କରାଯାଉଛି।
1: ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମକୁ ଆବର୍ଜନା ମୁକ୍ତ ପୃଥିବୀ କରିବାର ଅଛି। ପୃଥିବୀକୁ ପ୍ଲାଷ୍ଟିକ୍ ମୁକ୍ତ ଏବଂ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁରୁ ମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
0: ଜନସଚେତନତାର ଅଭାବ ରହିଯାଉଛି। ମନ ଇଚ୍ଛା ବେଆଇନ ଭାବେ ବର୍ଜ୍ୟବସ୍ତୁକୁ ଫିଙ୍ଗିବା ଦ୍ୱାରା ପରିବେଶ, ସମୁଦ୍ର ଏବଂ ଜଙ୍ଗଲ ଉପରେ କୁପ୍ରଭାବ ପଡୁଥିବାରୁ ସବୁକିଛି ନଷ୍ଟ ହୋଇଯାଉଛି। ଏ ବିଷୟରେ ଲୋକଙ୍କୁ ସଚେତନ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ।
1: ସାମୂହିକ ଭାବରେ ସଫେଇ କାର୍ଯ୍ୟକୁ ଆଗେଇ ନେବାକୁ ପଡିବ। ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ସମସ୍ତଙ୍କୁ ଏକାଠି କରି ନିଜର ସାହି, ଗଳିକନ୍ଦି, ପାର୍କ ଏବଂ ନଦୀକୂଳ ସବୁ ସଫା କରିବାକୁ ପଡିବ। ସମସ୍ତଙ୍କୁ ଜାଗ୍ରତ କରାଇବାକୁ ପଡିବ।
0: ଏହି ବର୍ଷ 2026ର ମୁଖ୍ୟ ବିଷୟବସ୍ତୁ ହେଉଛି ଫ୍ରମ୍ କ୍ଲିନ୍ ପ୍ଲେଟ୍ସ ଟୁ କ୍ଲିନ୍ ସିଟିଜ୍, ସ୍ୱଚ୍ଛ ଥାଳିରୁ ସ୍ୱଚ୍ଛ ସହର। ବିଶେଷ କରି ଖାଦ୍ୟ ନଷ୍ଟ, ଫୁଡ୍ ୱେଷ୍ଟ ବହୁତ ହେଉଛି। ଏହାର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି, ଯାହା ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ ସାଜିଛି।
1: ହଁ ପା, ଏହା ସହିତ ପ୍ରଥମେ ଆମେ ଆମ ଘର, ସ୍ଥାନୀୟ ପାର୍କ କିମ୍ବା ରାସ୍ତା କଡ଼ରେ ଥିବା ଆବର୍ଜନା ସଫା କରିବା, ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବା, ପୁନଃ ବ୍ୟବହାର ବା ରିସାଇକେଲ ଯାହାକୁ କୁହାଯାଏ ତା ଉପରେ ଜୋର ଦେବାକୁ ପଡିବ।
0: ସୋସିଆଲ ମିଡିଆ କିମ୍ବା ଆଲୋଚନା ମାଧ୍ୟମରେ ଅନ୍ୟମାନଙ୍କୁ ସ୍ୱଚ୍ଛତା ରଖିବା ପାଇଁ ପ୍ରେରିତ କରିବା, ଜନସାଧାରଣଙ୍କୁ ସଚେତନର ବାର୍ତ୍ତା ଦେବା, ଅଳିଆ ଆବର୍ଜନାକୁ ଗୋଟିଏ ଜାଗାରେ ରଖି ତାକୁ ସଫେଇ ଗାଡ଼ିରେ ପକାଇବା ନଚେତ ଗାତ କରି ପୋତିଦେବା, ବାହାରେ ପକାଇ ପରିବେଶକୁ ନଷ୍ଟ କରିବା ନାହିଁ।
1: ଓଡ଼ିଶା ହେଉଛି ପରମ୍ପରା, ପର୍ବପର୍ବାଣୀ ଏବଂ ସଂସ୍କୃତିର ପ୍ରାଣକେନ୍ଦ୍ର। ଓଡ଼ିଆରେ ଏକ ଜଣାଶୁଣା ଉକ୍ତି ରହିଛି, 12 ମାସରେ 13 ପର୍ବ। ଏହାର ଅର୍ଥ ହେଉଛି ଓଡ଼ିଶାରେ ବର୍ଷ ସାରା କୌଣସି ନା କୌଣସି ଉତ୍ସବ ଲାଗି ରହିଥାଏ। ଏହି ପର୍ବପର୍ବାଣୀଗୁଡ଼ିକ କେବଳ ଆନନ୍ଦ ଉଲ୍ଲାସର ମାଧ୍ୟମ ନୁହନ୍ତି, ବରଂ ଏହା ପଛରେ ଗଭୀର ଆଧ୍ୟାତ୍ମିକ, ସାମାଜିକ ଏବଂ ବୈଜ୍ଞାନିକ ମହାତ୍ମ୍ୟ ରହିଛି।

0: ପର୍ବପର୍ବାଣୀ ଗୁଡ଼ିକ ସମାଜରେ ଭାଇଚାରା ଏବଂ ଏକତା ବୃଦ୍ଧି କରିବାରେ ସାହାଯ୍ୟ କରେ। ଓଡ଼ିଶାର ପ୍ରାୟ ସମସ୍ତ ପର୍ବ ପ୍ରକୃତି ଏବଂ କୃଷି ଉପରେ ଆଧାରିତ। ଆମେ ପ୍ରକୃତିକୁ ଭଗବାନ ଭାବରେ ପୂଜା କରୁ। ଆମ ପର୍ବପର୍ବାଣୀରେ ଖାଦ୍ୟପେୟ ଏବଂ ଉପବାସର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହା ଆମ ଶରୀରକୁ ସୁସ୍ଥ ରଖେ। ଆମ ପର୍ବପର୍ବାଣୀ କେବଳ ପୂଜାପାଠ କିମ୍ବା ମନୋରଞ୍ଜନ ମଧ୍ୟରେ ସୀମିତ ନୁହେଁ, ଏହା ଆମ ଓଡ଼ିଆ ସ୍ୱାଭିମାନ, ସଂସ୍କୃତି ଓ ମାନବିକତାର ପ୍ରତୀକ। ଏହା ଆମ ପରବର୍ତ୍ତୀ ପିଢ଼ିକୁ ନୈତିକତା, ଶୃଙ୍ଖଳା ଏବଂ ସଂସ୍କାର ଶିଖାଇବାରେ ସାହାଯ୍ୟ କରିଥାଏ।
1: ସେମିତି ଆମର ଏକ ଓଷା ପର୍ବ ହେଉଛି ଖୁଦୁରୁକୁଣୀ ଓଷା। ଏହାକୁ ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହନ୍ତି। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ, ଯାହା ଭାଦ୍ରବ ମାସର ପ୍ରତି ରବିବାର ଦିନ କୁଆଁରୀ ଏବଂ ବିବାହିତା ନାରୀମାନେ ମା' ମଙ୍ଗଳାଙ୍କୁ ପୂଜା କରିଥାନ୍ତି।

0: ଭାଇମାନଙ୍କର ମଙ୍ଗଳ, ଦୀର୍ଘାୟୁ ଏବଂ ନିରାପଦ ପ୍ରତ୍ୟାବର୍ତ୍ତନର କାମନା କରିଥାନ୍ତି। ଏହି ଓଷାରେ ଖୁଦଭଜା, ଲିଆ, ଉଖୁଡ଼ା, କାକୁଡ଼ି ଏବଂ ନଡ଼ିଆ ପୂଜା କରାଯାଏ।
1: ଏହି ବ୍ରତ କଥାର ମୂଳ ଆଧାର ହେଉଛି ସାଧବ ପୁଅ ଏବଂ ସେମାନଙ୍କର ଗେଲି ଭଉଣୀ ତୋପୋଇର କରୁଣ କାହାଣୀ। ସାଧବ ଭାଇମାନେ ବାଣିଜ୍ୟ କରିବା ପାଇଁ ସମୁଦ୍ର ପଥରେ ବୈତରେ ଯାତ୍ରା କରିଥିଲେ। ଯିବା ସମୟରେ ତୋପୋଇର ଦାୟିତ୍ୱ ସେମାନେ ତାଙ୍କ ସ୍ତ୍ରୀ ବୋହୂମାନଙ୍କୁ ଦେଇକି ଯାଇଥିଲେ। ଭାଇମାନେ ଯିବା ପରେ ସେ ବ୍ରାହ୍ମଣୀ କଥାରେ ପଡ଼ି ବଡ଼ ଛଅ ଭାଉଜ ତୋପୋଇକୁ ଅତ୍ୟାଚାର କରିବାକୁ ଲାଗିଲେ। କେବଳ ସାନ ଭାଉଜ ନିତେଇ ତାକୁ ଭଲ ପାଉଥିଲା, କିନ୍ତୁ ସେ ବଡ଼ମାନଙ୍କ ଆଗରେ ଅସହାୟ ଥିଲା। ତୋପୋଇ ପ୍ରତିଦିନ ଜଙ୍ଗଲକୁ ଛେଳି ଚରାଇବାକୁ ଗଲା, ଆଉ ତାକୁ ଖାଇବାକୁ କେବଳ ଖୁଦକୁଣ୍ଡ ଦିଆଗଲା।
0: ଦିନେ ଜଙ୍ଗଲରେ ଘୋର ବର୍ଷା ହେଉଥିଲା ଏବଂ ଗୋଟିଏ ଘରମଣି ନାମକ ଛେଳିଟିଏ ହଜିଗଲା। ଭୟରେ ତୋପୋଇ ଘରକୁ ନ ଫେରି ଜଙ୍ଗଲରେ କାନ୍ଦୁଥିଲା, କିନ୍ତୁ ସେହି ସମୟରେ ସେ ଦେଖିଲା କୁଆଁରୀ ଝିଅମାନେ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ଏବଂ ତୋପୋଇ ପାଖରେ ପୂଜା ପାଇଁ କିଛି ନଥିବାରୁ ସେ ମାଟିରେ ତାଙ୍କ ମୂର୍ତ୍ତି ଗଢ଼ି ନିଜ ପାଖରେ ଥିବା ଖୁଦକୁ ଭୋଗ ଲଗାଇ ଭାଇମାନଙ୍କ ମଙ୍ଗଳ ଏବଂ ନିଜ ଦୁଃଖ ଦୂର କରିବା ପାଇଁ କାନ୍ଦି କାନ୍ଦି ପ୍ରାର୍ଥନା କରିଥିଲେ।

0: ଏହି କାରଣରୁ ମାଙ୍କ ନାମ ଖୁଦୁରୁକୁଣୀ ଦିଆଗଲା।
1: ମାଙ୍କ କୃପାରୁ ସେହିଦିନ ହିଁ ସାତ ଭାଇ ବାଣିଜ୍ୟ ସାରି ବୟତ ନେଇ କୂଳରେ ପହଞ୍ଚିଲେ। ଜଙ୍ଗଲରୁ କାନ୍ଦଣ ଶବ୍ଦ ଶୁଣି ସେମାନେ ସେଠାକୁ ଗଲେ ଏବଂ ନିଜର ପ୍ରିୟ ଭଉଣୀ ତୋପୈକୁ ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାରେ ଦେଖିଲେ। ସବୁ କଥା ଶୁଣି ଭାଇମାନେ ବହୁତ କ୍ରୋଧିତ ହେଲେ। ଭାଇମାନେ ତୋପୈକୁ ସୁନ୍ଦର ପୋଷାକ ଅଳଙ୍କାର ପିନ୍ଧାଇ ବୟତରେ ବସାଇଲେ। ଏହାପରେ ସେମାନେ ଘରକୁ ଖବର ପଠାଇଲେ ଯେ

0: ସେଇତ ବନ୍ଦାପନା ପାଇଁ ବୋହୂମାନେ ଆସନ୍ତୁ। ଯେତେବେଳେ ଭାଉଜମାନେ ଆସିଲେ ତପୋଇ ହାତରେ ଏକ ଛୁରୀ ଦିଆଗଲା। ତପୋଇ ବଡ଼ ଛଅ ଭାଉଜଙ୍କ ନାକ କାଟିଦେଲେ, କିନ୍ତୁ ସାନ ଭାଉଜ ନିତେଇର ସେପରି କିଛି କଲେ ନାହିଁ, କାରଣ ସେ ତାକୁ ସହାନୁଭୂତି ଦେଖାଇଥିଲା।
1: ଶେଷରେ ଭାଉଜମାନେ ନିଜର ଭୁଲ ବୁଝିପାରିଲେ ଏବଂ ମା ମଙ୍ଗଳାଙ୍କ କୃପାରୁ ସେମାନଙ୍କ ନାକ ପୁଣି ଫେରିପାଇଲେ। ସେବେଠାରୁ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଏହି ଓଷା ପାଳନ କରିଥାନ୍ତି।
0: ହଁ ସୁଜାତା, ଆମେ ତ ତୋ ପାଇଁ କରୁଣ କାହାଣୀ କଥା ହେଲେ ଆଉ ଖୁଦୁରୁକୁଣୀ ଓଷା ଉପରେ ଟିକେ ନିଖି କରି ଜାଣିଲେ, କିନ୍ତୁ ଏ ବିଷୟକୁ ନେଇ ଆମେ ଶୁଣିବା ସାକ୍ଷାତକାର। ସାକ୍ଷାତକାରର ବିଷୟବସ୍ତୁ ରହିଛି ଖୁଦୁରୁକୁଣୀ ଓଷା କ'ଣ ଓ କାହିଁକି। ଏ ସମ୍ପର୍କରେ ଆମେ ଫୋନ ଯୋଗେ କଥା ହେଇଥିଲୁ, ଚାଲନ୍ତୁ ଶୁଣିବା ଆମ ଭଉଣୀ ଜଣକ କ'ଣ କହୁଛନ୍ତି।
2: ନମସ୍କାର ଭଉଣୀ।
3: ନମସ୍କାର,
2: ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ନିକିତା, ମୁଁ ଜୟପୁରରେ ରୁହେ।
2: ଭଉଣୀ, ଆଜିର ବିଷୟ ହେଉଛି ଖୁଦୁରୁକୁଣୀ ଓଷା କ'ଣ ଓ କାହିଁକି ହୁଏ। ପ୍ରଥମେ କୁହନ୍ତୁ ଖୁଦୁରୁକୁଣୀ ଓଷା କ'ଣ।
3: ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପରିକ ଓ ଲୋକପ୍ରିୟ ଓଷା। ଏହି ଓଷାରେ ଝିଅମାନେ ମା ମଙ୍ଗଳାକୁ ପୂଜା କରି ନିଜ ଭାଇ ଓ ପରିବାରଙ୍କର ମଙ୍ଗଳ କାମନା କରନ୍ତି। ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପ୍ରସିଦ୍ଧ ଓ ପାରମ୍ପରିକ ପର୍ବ। ଏହି ଓଷାକୁ ମୁଖ୍ୟତଃ ଅବିବାହିତ ଝିଅମାନେ ପାଳନ କରନ୍ତି। ଏହାକୁ ଭାଦ୍ରବ ମାସର ରବିବାର ଓଷା ବୋଲି ମଧ୍ୟ କୁହାଯାଏ। ଏହି ଓଷାର ମୁଖ୍ୟ ଆରାଧ୍ୟ ଦେବୀ ହେଉଛନ୍ତି ମା ମଙ୍ଗଳା। ଝିଅମାନେ ନିଜ ପରିବାରର ମଙ୍ଗଳ ଓ ଭାଇମାନଙ୍କର ଦୀର୍ଘାୟୁ ଓ ସୁଖ ସମୃଦ୍ଧି ପାଇଁ ମାଙ୍କୁ ପୂଜା କରନ୍ତି।
2: ଖୁଦୁରୁକୁଣୀ ଓଷା କେବଳ ଅବିବାହିତ ଝିଅମାନେ କରନ୍ତି ନା ସମସ୍ତେ କରିପାରିବେ?
3: ଏହି ଓଷାଟା ସମସ୍ତେ କରିପାରିବେ, ବଟ୍ ମୁଖ୍ୟତଃ ଅବିବାହିତ ମାନେ କରନ୍ତି।
2: ଝିଅମାନେ ଏହି ଓଷା କାହିଁକି କରନ୍ତି, ମାନେ କଣ ମନସ୍କାମନା ରଖିକି କରନ୍ତି ବା କଣ ଉଦ୍ଦେଶ୍ୟରେ କରନ୍ତି ଏହି ଓଷାଟା?
3: ଏହି ଓଷାଟି କୁଆଁରୀ ଝିଅମାନେ ମୁଖ୍ୟତଃ ନିଜ ଭାଇମାନଙ୍କର ମଙ୍ଗଳ, ଦୀର୍ଘାୟୁ ଏବଂ ସୁଖ ଓ ସମୃଦ୍ଧି କାମନା କରି ଏହି ଓଷା କରିଥାନ୍ତି। ସେ ନିଜର ପରିବାରର କଲ୍ୟାଣ ପାଇଁ ମଧ୍ୟ ଝିଅମାନେ ମାଙ୍କ ନିକଟରେ ପ୍ରାର୍ଥନା କରନ୍ତି।
2: ଏହି ଯୋଉ ଖୁଦୁରୁକୁଣୀ ଓଷା କେମିତି କରାଯାଏ? ଓଷା
3: ଏହି ଖୁଦୁରୁକୁଣୀ ଓଷାଟି ପ୍ରତ୍ୟେକ ଭାଦ୍ରବ ମାସରେ ପ୍ରତ୍ୟେକ ରବିବାର ଦିନ କୁଆଁରୀ ଝିଅମାନେ ପାଳନ କରନ୍ତି। ଏହି ଓଷାକୁ ସବୁ ଅବିବାହିତ ଝିଅମାନେ ସକାଳୁ ଉଠି ସେମାନେ ଘର ଦ୍ଵାର ସବୁ ସଫା କରନ୍ତି, ଝୋଟି ମୁରୁଜ ପକାନ୍ତି ବା ମାଙ୍କୁ ଏକ ସୁନ୍ଦର ମୂର୍ତ୍ତି ବା କଠି ତିଆରି କରି ଫୁଲରେ ସଜାନ୍ତି। ମାଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି, କାକୁଡ଼ି ଏବଂ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲଗାନ୍ତି। ବହି ପାଠ କରି ସଞ୍ଜବେଳେ ଏକାଠି ହୋଇ ଧୂପ ଦୀପ ଜାଳି ଖୁଦୁରୁକୁଣୀ ଓଷା ଗୀତ ବୋଲନ୍ତି। ଝିଅମାନେ ଖୁବ୍ ସୁନ୍ଦର ଉତ୍ସାହର ସହିତ ଏହି ପୂଜା ଆୟୋଜନ କରନ୍ତି। ସବୁ ଶେଷରେ ମାଙ୍କୁ ଆଳତି ଦେଇ ଜଳରେ ବିସର୍ଜନ କରନ୍ତି।
2: ଖୁଦୁରୁକୁଣୀ କେଉଁ କାହାଣୀ ସହ ଜଡିତ ରହିଛି?
3: ଏହି ଖୁଦୁରୁକୁଣୀ ଓଷା ଗୋଟିଏ କାହାଣୀ ସହିତ କନେକ୍ଟେଡ ଅଛି। ସେଇଟା ହଉଛି ତୋ ପୋଇ। ସାତ ଭାଇ ଯେତେବେଳେ ବାଣିଜ୍ୟ କରିବାକୁ ବିଦେଶ ଯିବା ପରେ ତୋ ପୋଇ ତାର ଭାଉଜ ମାନଙ୍କ ଦ୍ଵାରା ବହୁତ ନିର୍ଯାତିତ ହୋଇଥିଲା। ତାକୁ ଘରୁ ବାହାର କରି ଘରର ସବୁ କାମ କରାଉଥିଲେ ଏବଂ ଖାଇବାକୁ କେବଳ ଖୁଦ ଦିଆଯାଉଥିଲା। ଏହି ଦୁଃଖ ସମୟରେ ସେ ଜଙ୍ଗଲରେ ମା ମଙ୍ଗଳାକୁ ଖୁଦ ଭଜା ଦେଇ ପୂଜା କରୁଥିଲା। ମାଙ୍କର କୃପାରୁ ତାର ଭାଇମାନେ ଫେରି ଆସିଥିଲେ ଏବଂ ତୋ ପୋଇ ତାର ଦୁଃଖରୁ ମୁକ୍ତି ପାଇଥିଲା।
2: ମାନେ ସେ ଏହି ପୂଜା କରି ବା ଉତ୍ସାହ କରି ସେ ନିଜର କଷ୍ଟରୁ ମୁକ୍ତି ପାଇଥିଲେ।
3: ଯେତେବେଳେ ତାଙ୍କୁ ଖାଲି ଖୁଦ ଖାଇବାକୁ ଦିଆଯାଉଥିଲା ସେ ଜଙ୍ଗଲକୁ ଯାଉଥିଲା ଏବଂ ମା ମଙ୍ଗଳା ଭଜା ଦେଇକି ପୂଜା କରୁଥିଲା। ସେଇଥିପାଇଁ ମା ମଙ୍ଗଳା ତା ଉପରେ କୃପା କରିକି ବ୍ଲେସିଂ ଦେଲେ ଆଉ।
2: ଆଚ୍ଛା, ଆଜିକାଲି ଆଧୁନିକ ଯୁଗରେ ଏହି ଖୁଦୁରୁକୁଣୀର ଓଷାର ଗୁରୁତ୍ୱ କମିଯାଇଛି ନା ସେହିଭଳି ରହିଛି ଆଗ ଭଳି?
3: ଆଜିର ଆଧୁନିକ ଯୁଗରେ ମଧ୍ୟ ଖୁଦୁରୁକୁଣୀ ଓଷାର ଗୁରୁତ୍ୱ କମି ନାହିଁ। ସହର ହେଉ କି ଗାଁ ହେଉ, ଅନେକ ଝିଅ ଏହି ପରମ୍ପରାରେ ଆନନ୍ଦରେ ସହ ପାଳନ କରନ୍ତି। ଏହି ପର୍ବ ଆମକୁ ଆମର ମୂଳ ସଂସ୍କୃତି ସହିତ ଯୋଡି ରଖେ। ନୂଆ ପିଢି ମଧ୍ୟ ଏହି ପରମ୍ପରା ବିଷୟରେ ଜାଣିବା ଓ ଏହାକୁ ସମ୍ମାନ କରିବା ବହୁତ ଆବଶ୍ୟକ।
2: ତୋ ପୋଇ ଯିଏ ଥିଲେ, ଯିଏ ଓଷା କରିଥିଲେ ପ୍ରଥମ ଥର, ତାଙ୍କ ଚରିତ୍ରରୁ ଆମେ କଣ ଶିକ୍ଷା ପାଇବା?
3: ତାଙ୍କ ଚରିତ୍ରରୁ ଆମେ ଏହା ଶିକ୍ଷା ପାଇବା, ସହନଶୀଳତା, ଧୈର୍ଯ୍ୟ, ଜୀବନରେ ଯେତେ ବଡ ଦୁଃଖ ଆସିଲେ ମଧ୍ୟ ଭାଙ୍ଗି ନ ପଡି ଧୈର୍ଯ୍ୟର ସହ ତାହାର ସାମ୍ନା କରିବା ଉଚିତ, ଈଶ୍ୱରଙ୍କ ପ୍ରତି ବିଶ୍ୱାସ କରିବା ଉଚିତ। ଏବଂ ଏହି କାହାଣୀରୁ ଆମେ ଏହା ବି ଶିକ୍ଷା ପାଇବା, ଭାଇ ଭଉଣୀଙ୍କର ପବିତ୍ର ସ୍ନେହ ଓ ଭାଇ ଓ ଭଉଣୀ ମଧ୍ୟରେ ଥିବା ଆଦର ସବୁଠାରୁ ଅମୂଲ୍ୟ।
2: ଆଚ୍ଛା, ଆପଣ ଏହି ଖୁଦୁରୁକୁଣୀ ଓଷା କେବେ କରିଛନ୍ତି?
3: ହଁ, ମୁଁ ମୋ ସାଙ୍ଗମାନଙ୍କ ସହିତ ମିଶିକି କରିଛି ଥରେ ଦୁଇ ଥର।

0: ମୁଁ ମୋ ଆଗକୁ ସବୁ ଭଉଣୀ ମାନଙ୍କୁ ଏହା କହିବାକୁ ଚାହୁଁଛି କି ଆମେ ଆମର ଯେତିକି ପରମ୍ପରା ଅଛି, ସେ ଯୋଉ ବିଶ୍ୱାସ ଅଛି, ଆମେ ସେ କାହାଣୀଟା ତୋ ପୋଇରୁ ଷ୍ଟାର୍ଟ ହେଇଛି, ତାଙ୍କଠୁ ଆମେ ଶିଖିବା ଦରକାର। ଆମେ ସବୁ କିଛି ବି ବାଧା ବିଘ୍ନ ଯାହା ବି ଆସୁ, ଆମେ ତାର ସାମ୍ନା କରିବା ଦରକାର ଏବଂ ଏଇ ଖୁଦୁରୁକୁଣୀ ଓଷାକୁ ଆମର ପିଢି ପିଢି ପିଢି ଆଗକୁ ବଢେଇବା ଦରକାର।
1: ଆଜ୍ଞା, ଧନ୍ୟବାଦ ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ।

0: ହଁ, ଆମ ଭଉଣୀମାନେ କିମ୍ବା ବିବାହିତ ନାରୀମାନେ ତ ଏହି ଉତ୍ସବ ପାଳନ କରିଥାନ୍ତି, ନିଷ୍ଠାର ସହିତ, ନିୟମର ସହିତ, ସଫା ସୁତରା ଆଉ ସ୍ୱଚ୍ଛତାର ସହିତ। କାରଣ ଆମ ଗୃହିଣୀମାନଙ୍କୁ ହଉ, ଆମ ମହିଳାମାନେ ହଉ, ଯେଉଁଠି ହେଲେ ବି, ଯେଉଁ ଜାଗା ହଉ, ଯେଉଁଠି ଆମକୁ ଯାହା କରିବାକୁ ପଡ଼ିଥାଏ, ପ୍ରଥମେ ଆମେ ତାକୁ ସଫା ସୁତରା କରୁ, ତାର ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେଉ। ନା କଣ କହୁଛ ସୁଜାତା?
1: ହଁ ପା, ଠିକ କହିଲ, ସ୍ୱଚ୍ଛତା ଉପରେ ହିଁ ଗୁରୁତ୍ୱ ଦେଉଛୁ।
0: ସ୍ୱଚ୍ଛତା ହେଉଛି ଆମ ଶରୀର, ମନ, ପୋଷାକ ପତ୍ର, ଘରଦ୍ୱାର ଏବଂ ଆଖପାଖ ପରିବେଶକୁ ସଫା ସୁତୁରା ଓ ଜୀବାଣୁମୁକ୍ତ ରଖିବାର ଏକ ଭଲ ଅଭ୍ୟାସ। ଏକ ସୁସ୍ଥ ଏବଂ ରୋଗମୁକ୍ତ ଜୀବନଯାପନ ପାଇଁ ସ୍ୱଚ୍ଛତା ନିହାତି ଜରୁରୀ।
1: ଏହି ସ୍ୱଚ୍ଛତା ଆମକୁ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ସଫା ପରିବେଶ ମନକୁ ଶାନ୍ତି ଏବଂ ଶରୀରକୁ ଫୁର୍ତ୍ତି ଦେଇଥାଏ। ସ୍ୱଚ୍ଛତା ହିଁ ସେବା, ଏବଂ ଯେଉଁଠି ସ୍ୱଚ୍ଛତା ଥାଏ ସେଠାରେ ଈଶ୍ୱର ବାସ କରନ୍ତି ବୋଲି କୁହାଯାଏ।

ହଁ, ଆମେ ମହିଳାମାନେ ଯେତେ ସ୍ୱଚ୍ଛ ରହିବା ସେତେ ସୁସ୍ଥ ରହିବା, ଆଉ ଆମ ପରିବାରକୁ ବି ଆମେ ସୁସ୍ଥ ରଖିପାରିବା। ସ୍ୱଚ୍ଛତାକୁ ନେଇ ଆମ ଭଉଣୀମାନେ କ'ଣ କହୁଛନ୍ତି, ଚାଲନ୍ତୁ ସେ ବିଷୟରେ ଶୁଣିବା ସାକ୍ଷାତକାର। ବିଷୟଟି ହେଲା ସ୍ୱଚ୍ଛତା କ୍ଷେତ୍ରରେ ମହିଳାଙ୍କ ଭୂମିକା। ଚାଲନ୍ତୁ ଶୁଣିବା ସେମାନେ କ'ଣ କହୁଛନ୍ତି।

0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
1: ମ୍ୟାଡାମ ନମସ୍କାର, ମୁଁ ସୁଭାଷିନୀ ମିଶ୍ର।
0: ସଫା ସୁତୁରା ସ୍ୱଚ୍ଛତା ଆରମ୍ଭ ହେଉଛି ଆମ ରୋଷେଇ ଘରରୁ। ଆମ ଦାଣ୍ଡ ବାଡ଼ି ପରିବେଶକୁ ସବୁକୁ ଦୃଷ୍ଟିରେ ରଖିକି ଆମେ ସଫା ସୁତୁରା ରଖିବା, ତଥାପି ରୋଷେଇ ଘରଟା ଆମେ କେମିତି ସଫା ସୁତୁରା ରଖିବା ଯାହାଦ୍ୱାରା କି ଆମର ସେଠି ଖାଦ୍ୟ ବନଉଛେ, ସ୍ୱଚ୍ଛ ରହିଲେ ହିଁ ଆମେ ସୁସ୍ଥ ରହିପାରିବା। ତ ଏ ବିଷୟରେ କିଛି ମତାମତ ଦିଅନ୍ତୁ।
1: ରୋଷେଇ ଘର ପରିଷ୍କାର ରହିଲେ ମାନେ ମୁଁ ପ୍ରଥମେ କହିବି, ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଭାତ ଗାଳିବା, ଭାତ ଜାଗାରେ ଭାତ ରଖିବା, ଯାହାକି ଗ୍ୟାସ ରୋଷେଇ ହେଇସାରିଲା ପରେ ସକାଳେ ଓ ସନ୍ଧ୍ୟା ଦୁଇ ଟାଇମ୍ ପୋଛାପୋଛି କରିଦେବା, କ୍ଲିନ୍ କରିବା, ସଫା ସୁତୁରା ସେଇଭଳିଆ ରଖିବା, ବାସନ ଷ୍ଟାଣ୍ଡରେ ବାସନ ରଖିବା, ୱାଶ ବେସିନ ଟାକୁ ପୁରା ପରିଷ୍କାର ପରିଚ୍ଛନ୍ନତା କରିକି ରଖିବା, ଆମକୁ ବି ଭଲ ଲାଗିବ। ସେଇ ରୋଷେଇ ଘର ତ ଯାଉ ଯାଉ ଆଉ କିଛି ନୂଆ ଆଇଟମ୍ ବି ବନେଇବା ପାଇଁ ଭଲ ଲାଗିବ, ରୋଷେଇ ଘର ଯଦି ସଫା ରହିବ।
0: ତ ଆମେ ଖାଦ୍ୟକୁ ବି ସବୁବେଳେ ଘୋଡ଼େଇ ରଖିବା ଦରକାର।
1: ହଁ ନିହାତି ନିହାତି ମ୍ୟାଡମ୍।
0: ଆମ ରୋଷେଇ ଘରେ ମାନେ ଛୋଟ ଛୋଟ ମାଛି ଗୁଡାକ ବୁଲିଥାନ୍ତି, ବଡ଼ ମାଛି ବି ବୁଲିଥାନ୍ତି, ତ ତା ଦାଉରୁ ଆମେ କେମିତି ରକ୍ଷା କରିପାରିବା ଆମ ଖାଦ୍ୟକୁ?
1: ଯାହା ବି ରୋଷେଇ କରିବା ସବୁ କିଛି ଢାଙ୍କିକି ରଖିବା ମ୍ୟାଡମ୍। ଘରେ ତିଆରି କଲେ ମଧ୍ୟ ହବ, ନିମ ପତ୍ରକୁ ଶୁଖେଇ ଗୋଟେ ଧୂପ ସେଇଟା ସନ୍ଧ୍ୟାରେ ଟିକେ ଜାଳିଦେଲେ ବି ଭଲ ହବ ମ୍ୟାଡମ୍, ସେ ଗୁଣ୍ଡ ମାଛିର ବହୁତ ଦୂରେଇ ଯିବ।
0: ଆମେ ଯେ ପରିବା ପତ୍ର କାଟୁଛେ ତାର ଯେ ଚୋପା ବାହାରୁଛି ତାକୁ ଆମେ କଣ କଲେ ଭଲ ଥିବ?
1: ସେଟା ଗଛରେ ପକେଇଦେଲେ ଭଲ ମ୍ୟାଡମ୍, ଗଛ ମୂଳରେ ଯଦି ସେ ପରିବା ଚୋପା ଯଦି ପକେଇଦେବା, ଆମର ତ ମାଟିର ଉର୍ବରତା ନଷ୍ଟ ହେଇଗଲାଣି, ତ ଗଛ ମୂଳରେ ଯଦି ଆମେ ପରିବା ଚୋପା ଗୋଟାକ ପକେଇଦେବା ଗଛର ଉର୍ବର

0: ମାନେ ବୃଦ୍ଧି ହବ, ଗଛରେ ବି ଭଲ ହବ,
1: ଘରଟା ବି ପରିଷ୍କାର ହବ। ଯେହେତୁ ଆମେ ଯଦି ପରିବା କାଟିକି ଚୋପାଟି କୁ ପକେଇ ଦବା ତ ତା ଉପରେ ବି ମାଛି ବସିବ, ସେଇଟା ବି ଗନ୍ଧିଆ ହବ, ଅସନା ଲାଗିବ। ତ ଆମେ ସବୁବେଳେ ମନେ ରଖିବା ଉଚିତ, ପରିବା କାଟିବା ସଙ୍ଗେ ସଙ୍ଗେ ସେ ଚୋପାକୁ ନେଇକି ଆମେ ଯାହା ହେଲେ ଗୋଟେ ଖତ ପ୍ରସ୍ତୁତ କରିବା ବା ଗଛ ମୂଳେ ନେଇକି ପକେଇଦବା। ତ ଯେତେବେଳେ ଆମେ ବାହାରୁ ଆସୁଛେ, ମାନେ କିଛି ଗୋଟେ କାମରେ ବାହାରୁ ଯାଇଥାଉଛେ, ଆସୁ ଆସୁ ଆମେ ରୋଷେଇ ଘରେ ପଶିଯିବାଟା ଠିକ କି?
0: ନାଇଁ ଆଜ୍ଞା, ନିଜେ ଗୋଡ ହାତ ଧୋଇବା, ନିଜେ ପରିଷ୍କାର ହେଲା ପରେ ହିଁ ରୋଷେଇ ଘର ପ୍ରବେଶ ହେଲେ ଠିକ ହବ।
1: ପ୍ରଥମେ ଆମେ ନିଜେ ପରିଷ୍କାର ରହିବାର ଅଛି। ଆମେ ଯେହେତୁ ଖାଦ୍ୟ ବନେଇବା, ଅନ୍ୟ ଘରର ସବୁ ଲୋକଙ୍କୁ ଖାଇବାକୁ ଦବା, ତ ଆମେ ଯଦି ମାନେ ସ୍ୱଚ୍ଛତା ଅବଲମ୍ବନ କରିକି ଭଲ ଖାଦ୍ୟ ଦବା, ଗରମ ଗରମ ଖାଦ୍ୟ ଦବା, ଆଉ ରୋଷେଇ ଘରକୁ ସବୁବେଳେ ପରିଷ୍କାର ରଖିବା, ତ ଆମ ପରିବାର ଲୋକ ବି ସୁସ୍ଥ ରହିବେ। କାହିଁକି ନା ଆମେ ଯଦି ସମସ୍ତେ ସୁସ୍ଥ ରହିବା ତ ଆମ ପରିବାରଟା ହସ ଖୁସିରେ ଚଳିପାରିବ। ଯେତେବେଳେ ଆମେ ବାହାରୁ ପନିପରିବା ଆଣୁଛେ ତ ତାକୁ ଆମେ କେମିତି ରଖିବା, କେମିତି ବ୍ୟବହାର କରିବା?
0: ପ୍ରଥମେ ଧୋଇଦେବା ମ୍ୟାଡମ, ଧୋଇ ଦେଇ ହିଁ ରଖିବା ଉଚିତ ଫ୍ରିଜରେ।
1: ତ ଆମେ ପଲିଥିନରେ ଯେ ରଖୁଛେ ସେଟା ଠିକ କଥା କି?
0: ମୋ ମତରେ ଠିକ ନାହିଁ ମ୍ୟାମ, ଓଦା କପଡା ବାନ୍ଧିକି ରଖିଦେବ ବରଂ, କିନ୍ତୁ ପଲିଥିନରେ ରଖିବା ଉଚିତ ନୁହଁ।
1: ମାନେ ରୋଷେଇ ଘରଟା ଆମର ଲକ୍ଷ୍ମୀଙ୍କ ସ୍ଥାନ ଆପଣ ଯୋଉ କହିଲେ, ତ ଆମେ ମାନେ ସଫା ସୁତୁରା ହେଇକି ପ୍ରଥମେ ରୋଷେଇ ଘରକୁ ଯାଇକି ଖାଦ୍ୟ ପ୍ରସ୍ତୁତ କରିବା, ଆଉ ଯେମିତି ଆପଣ କହିଲେ ଗ୍ୟାସ ପତ୍ର ସବୁ ପୋଛାପୋଛି କରି ରଖିବା। ଯଦି ସମୟ ହଉନି ଆମକୁ ତ ଆମେ ରାତିରେ ସବୁ କାମ ସାରିବା ପାଇଁ ଚେଷ୍ଟା କରିଥାଉ। ତାପରେ ଆମ ରୋଷେଇ ଘର ପାଖ ପରିବେଶକୁ ବି ଆମେ କେମିତି ରଖିବା, ଯାହାକି ଆମ ରୋଷେଇ ଘରୁ ପାଣି ଯାଉଛି କି କିଛି ଡ୍ରେନ୍ ଅଛି କି ଆମର ବାସନ ମାଜିବା ଜାଗାଟା ଅଛି, ତ ତାକୁ ଆମେ କେମିତି ସଫା ସୁତୁରା ରଖିବା?
0: ତ ବାସନ ମାଜିବା ମୁଁ ପ୍ରତ୍ୟେକ ଦିନ ମୁଁ ପରିଷ୍କାର କରେ, ତ ବାସନ ମଜା ଯୋଉଠି ସେଇଟା ପ୍ରଥମେ ସଫା ରଖିବା ଉଚିତ ନାହିଁ। ସେଇଟା ଯଦି ଅସନା ହେଲା ଆମ ନିଜକୁ ବି ଅସନା ଲାଗିବ, ତ ସେଇଠି ମଛା ମାଛି ବି ବସିବ ମ୍ୟାଡମ। ତ ଆମେ ୱାଶ ବେସିନ ଟାକୁ ଭଲସେ ତ 15 ଡେଜ୍ କୁ ୱାଶ ବେସିନ ପାଉଡର ପକେଇବା, ସଫା କରିବା, ତ ସେମିତି ହେଲେ ଆଉ କିଛି ମାନେ ଅପରିଷ୍କାର ରହିବନି।
1: ଆମ ଗୃହିଣୀ ମାନଙ୍କର ପ୍ରଥମ କାମ ହେଲା ଆମ ରୋଷେଇ ଘରକୁ ସଫା ରଖିବା, ତାପରେ ଆମ ଘରର ଅନ୍ୟ ଜାଗାକୁ ଅନ୍ୟ ରୁମକୁ ସଫା ସୁତୁରା ରଖିବା। ଯେହେତୁ ଆମେ ଗୃହିଣୀ, ଅଧିକ ସମୟ ଆମେ ଘରେ ରହୁଛେ, ଆମେ ଯେମିତି ସଫା ସୁତୁରା ରହିକି ସ୍ୱଚ୍ଛତା ଅବଲମ୍ବନ କରିବା ତ ଆମ ପରିବାରର ସମସ୍ତେ ଭଲରେ ରହିବେ। ଯା ହଉ ମ୍ୟାଡମ, ଆଜି ଆପଣ ଆମକୁ ସମୟ ଦେଇଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ କରିଥାଉ।
2: ନମସ୍କାର, ମୁଁ ଗୀତାରାଣୀ ମିଶ୍ର, କୋରାପୁଟ ଶେମିଳିଗୁଡ଼ା ନେତାଜୀ ସ୍କୁଲର ଶିକ୍ଷୟିତ୍ରୀ। ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ବା ପରିବେଶରେ ସେ ଶ୍ରେଷ୍ଠ ଭାବରେ ପରିଗଣିତ। ତାର ବୁଦ୍ଧି, ଜ୍ଞାନ, ବିଦ୍ୟା କୌଶଳରେ ଜନଜୀବନ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି। କିନ୍ତୁ ଦୁଃଖର ବିଷୟ ଏହିକି ଯେ ମନୁଷ୍ୟ ନିଜର ଓ ନିଜ ପରିବେଶର ସ୍ୱଚ୍ଛତା ବା ପୃଷ୍ଠଭୂମି ଉପରେ ପଛଘୁଞ୍ଚା ଦେଲା ଭଳି ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ସ୍ୱଚ୍ଛତା ହେଉଛି ସୁସ୍ଥ ମାନବ ଜୀବନର ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ବା ଅନ୍ୟ ଭାବରେ କହିବାକୁ ଗଲେ ମନୁଷ୍ୟ ଜୀବନ ଦୈନନ୍ଦିନ ଶୈଳୀରେ ସ୍ୱଚ୍ଛତା ଏକ ଅଙ୍ଗ ଭାବେ ଜଡ଼ିତ। ଆମେ ଜାଣି ରଖିବା ଉଚିତ ଯେ ସ୍ୱଚ୍ଛତା ଆମ ଶରୀରର ଓ ପରିବେଶର କାର୍ଯ୍ୟକଳାପରେ ଏକ ଅଂଶବିଶେଷ। ଠିକ୍ ସେହିପରି ଏକ ସୁସ୍ଥ ମନୁଷ୍ୟର ଦୈନନ୍ଦିନ ଶୈଳୀରେ ସ୍ୱଚ୍ଛତା ଏକ ମାନଦଣ୍ଡ ସାଜିଥାଏ। କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସ୍ୱଚ୍ଛତା ନିହାତି ଆବଶ୍ୟକ। ଜାତୀୟ ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱାଧୀନତା ଠାରୁ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ। ଏହି ଉକ୍ତିକୁ ପୂର୍ଣ୍ଣ କରିବାକୁ ଯାଇ ଶ୍ରୀ ନରେନ୍ଦ୍ର ମୋଦିଜୀ ଅକ୍ଟୋବର 2 ତାରିଖକୁ ସ୍ୱଚ୍ଛ ଭାରତ ଅଭିଯାନ ରୂପେ ଆରମ୍ଭ କରିଥିଲେ। ଦୈନନ୍ଦିନ ଜୀବନରେ ନାରୀଟିଏ ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ। ସ୍କୁଲ ଓ କଲେଜ ମଧ୍ୟ ସ୍ୱଚ୍ଛତା ରଖିବା ଉଚିତ। ଖାଇବା ପୂର୍ବରୁ ହାତ ଧୋଇବା, ଠିକ୍ ଭାବେ ସଫା ପୋଷାକ ପିନ୍ଧିବା ଉଚିତ। ସ୍ୱଚ୍ଛତା ଏକ କାମ ନୁହେଁ, ଏହା ଏକ କାର୍ଯ୍ୟକ୍ରମ। କଥାରେ ଅଛି,

ହେଲ୍ଥ ଇଜ୍ ୱେଲ୍ଥ। ଛାତ୍ର ଜୀବନରେ ସ୍ୱଚ୍ଛତା ନିହାତି ଜରୁରୀ। ଏଣୁ ଆମେ ସଂକଳ୍ପ କରିବା ଯେ ଆମେ ଆମ ଶରୀରକୁ ସ୍ୱଚ୍ଛତା ରଖିବା ଓ ସଫଳ ହେବା, ସୁସ୍ଥ ରହିବା। ଜୟ ହିନ୍ଦ।

0: ସ୍ୱଚ୍ଛତା ରକ୍ଷା କରିବାରେ ମହିଳାମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରଭାବଶାଳୀ ମଧ୍ୟ। ପରିବାରର କଲ୍ୟାଣଠାରୁ ଆରମ୍ଭ କରି ସମାଜର ବିକାଶ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ମହିଳାମାନେ ଆଗଧାଡ଼ିରେ ଯୋଦ୍ଧା ସାଜି ଆଗେଇ ଆସିଛନ୍ତି।
1: ଜଣେ ମହିଳା ସଚେତନ ହେଲେ ପୁରା ପରିବାର ଆଉ ସମାଜ ସ୍ୱଚ୍ଛ ହୋଇଥାଏ। ତେଣୁ ସ୍ୱଚ୍ଛତା କ୍ଷେତ୍ରରେ ମହିଳାମାନଙ୍କର ସହଭାଗିତା ହିଁ ଏକ ସୁସ୍ଥ ଓ ନିର୍ମଳ ସମାଜ ଗଠନର ଚାବିକାଠି। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମ ଶ୍ରୋତା ଭଉଣୀଙ୍କୁ କହି ରଖିବା ଆଗାମୀକାଲିର ସୂଚନା ସମ୍ପର୍କରେ।
0: ଆଗାମୀକାଲି ଆପଣମାନେ ବିଶ୍ୱ ଶାନ୍ତି ଦିବସ, ତା ସହିତ ଆଲଜାଇମ୍ ରୋଗର କାରଣ ଓ ପ୍ରତିକାର ଏବଂ ଋତୁସ୍ରାବଜନିତ ସମସ୍ୟାର ପ୍ରତିକାର ଉପରେ ସାକ୍ଷାତକାର।
1: ଏ ଥିଲା ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ମାଧ୍ୟମରେ ବା ଭଏସ୍ ମେସେଜ୍ରେ ମତାମତ ଜଣାଇବା ପାଇଁ ଆମ ସହିତ ଯୋଗାଯୋଗ କରିବାର ନମ୍ଘରଟି ହେଲା 9438268568।
0: ନମ୍ଘରଟି ପୁଣି ଥରେ କହି ରଖୁଛୁ 9438268568।
1: ତେବେ ସୁଜାତା, ସମୟ ତ ହୋଇଆସିଲାଣି।
0: ହଁ ପା,
1: କଣ କହୁଛ ଆଜିର କାର୍ଯ୍ୟକ୍ରମରୁ ଉଠିବା?
0: ହଁ ପା, ଉଠିବାକୁ ତ ପଡ଼ିବ, ସମୟ ସରିଆସିଲାଣି।
1: ତେବେ ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ।
0: ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କଲେ ସୁନିତା ପାତ୍ର ଏବଂ ସୁଜାତା ବେଜ। ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଆଜି ଉଦ୍ଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି. ଦେଶବ୍ୟାପୀ ଜାରି ରହିଛି ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତି ଯୁବ ଅଭିଯାନ. ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବ 9ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026, ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି. ଯୋଧପୁର ବାୟୁସେନା ଘାଟିରେ ଜାରି ରହିଛି ଭାରତ ଜାପାନ ମିଳିତ ବାୟୁସେନାଭ୍ୟାସ ବୀର ଗାର୍ଡିଆନ 2026, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟ୍ର ଫାଇନାଲ୍ରେ ପହଞ୍ଚିଲା ଭାରତ. ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ଓ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଆଜି ସନ୍ଧ୍ୟାରେ ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ. ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏନ୍ଜିଟି ପକ୍ଷରୁ ଏହି ଦୁଇଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି. ଆଜିର ଅଧିବେଶନ

ଶକ୍ତିମନ୍ତ୍ରୀ ମନୋହରଲାଲ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି ନାଗରତ୍ନା, ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ଏବଂ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ଦେଶର ନ୍ୟାୟିକ ଆଭିମୁଖ୍ୟ, ଗବେଷଣାଲବ୍ଧ ଜ୍ଞାନ, ପରିବେଶଗତ ଶାସନ ବ୍ୟବସ୍ଥା ତଥା ବାସ୍ତବ ଅଭିଜ୍ଞତା ଆଦାନ ପ୍ରଦାନ ନେଇ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଏଥିରେ ପରିବେଶ ବିଶେଷଜ୍ଞଙ୍କ ସମେତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି, ନ୍ୟାୟିକ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀ ତଥା ଅନ୍ୟାନ୍ୟ ଅଂଶୀଦାର ଯୋଗ ଦେଇଛନ୍ତି। 17 ଦେଶର ନ୍ୟାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ନୀତି ପ୍ରଣୟନ, ଏହାର କାର୍ଯ୍ୟାନ୍ୱୟନ ତଥା ପରିଚାଳନାଗତ ସୃଷ୍ଟ ଆହ୍ୱାନକୁ ସମାଧାନ କରିବା ଲକ୍ଷ୍ୟ ନେଇ ପରିବେଶଗତ ଶାସନ ବ୍ୟବସ୍ଥା ତଥା ସଂସ୍ଥାଗତ ସହଯୋଗକୁ ସୁଦୃଢ଼ କରିବାରେ ସମ୍ମିଳନୀରେ ମତ ବିନିମୟ ହେଉଥିବା ଜଣାପଡ଼ିଛି। ବିକଶିତ ଭାରତ ପାଇଁ ଏକ ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସମଗ୍ର ଦେଶରେ ଯୁବପିଢ଼ି ଏକତ୍ରିତ ହୋଇଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେଉଛି। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଏବଂ ଆଲୋଚନା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାର ସାମିଲ ହୋଇଛନ୍ତି। ଏହି ନୂତନ ପର୍ଯ୍ୟାୟ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ନବମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ 2026 ସମ୍ମିଳନୀ ଆରମ୍ଭ ହେବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏହି ପାଞ୍ଚଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲାଣ୍ଡସ୍ ଏବଂ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ଏବଂ 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏକ 4-ଦିନିଆ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜଳ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମସ୍ୟା ସମାଧାନ ତଥା ଗବେଷଣାତ୍ମକ ଫଳାଫଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଏହି ପ୍ରଦର୍ଶନୀ ଏକ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିବ। ପାନୀୟ ଜଳ ଏବଂ ପରିମଳ ବିଭାଗ ଦ୍ୱାରା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦ୍ୱିତୀୟ ଅନ୍ତର୍ଜାତୀୟ ୱାସ୍ ସମ୍ମିଳନୀ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ପାନୀୟ ଜଳର ଉପଲବ୍ଧତା, ପରିମଳ ଭିତ୍ତିଭୂମି ବିକାଶ, ପରିଚ୍ଛନ୍ନତା ଏବଂ ଜନସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ 1 ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରାଯିବ। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଯେ ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ଭାରତ ଜାପାନ ମିଳିତ ବାୟୁସେନାଭ୍ୟାସ ବୀର ଗାର୍ଡିଆନ୍ 2026 ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଜାରି ରହିଛି। ଏହି 14-ଦିନିଆ ସମରାଭ୍ୟାସ ଆସନ୍ତା ମଙ୍ଗଳବାର ଦିନ ଉଦ୍ଯାପିତ ହେବ। ଉଭୟ ଦେଶର ବାୟୁସେନା ମଧ୍ୟରେ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବ୍ୟାପକ ବୃତ୍ତିଗତ ଅଭିଜ୍ଞତା ଆଦାନ ପ୍ରଦାନ ଉପରେ ଏହି ଅଭ୍ୟାସ କେନ୍ଦ୍ରୀଭୂତ ହୋଇଛି। ଭାରତୀୟ ବାୟୁସେନାର ସ୍ୱଦେଶୀ ପ୍ରସ୍ତୁତ ହାଲୁକା ଯୁଦ୍ଧ ବିମାନ ତେଜସ୍, SU-30 MKI ଏବଂ ରାଫେଲ ଭଳି ଯୁଦ୍ଧ ବିମାନ ଓ ଜାପାନର F-2A ଲଢୁଆ ବିମାନ ଅଂଶଗ୍ରହଣ କରୁଛନ୍ତି। ଭାରତ ଜାପାନ ଦ୍ୱିପାକ୍ଷିକ ସୁଦୃଢ଼ ରଣନୈତିକ ସହଭାଗିତାକୁ ଏହି ସମରାଭ୍ୟାସ ପ୍ରତିଫଳନ କରୁଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦୀର୍ଘକାଳୀନ ସହଭାଗିତାକୁ ଏହା ଅଧିକ ସଶକ୍ତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ବାଂଲାଦେଶର ଢାକାସ୍ଥିତ ଯାତ୍ରାବାଡ଼ି ଅଞ୍ଚଳରେ ଗତକାଲି ଏକାଧିକ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ରିକ୍ସା ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସେଠାକାର ସ୍ଥାନୀୟ ଥାନା ସମ୍ମୁଖରେ ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ଏଭଳି ଏକାଧିକ ବିସ୍ଫୋରଣ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ସନ୍ଧ୍ୟାରେ ହୋଇଥିବା ଏହି ବିସ୍ଫୋରଣରେ 3 ବସ୍ ପୋଡ଼ିଯାଇଛି। ଗତ ଶୁକ୍ରବାର ନମାଜ ପାଠ ପରେ ମଧ୍ୟ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସୁବ୍ୟବସ୍ଥିତ ଢଙ୍ଗରେ ପେଟ୍ରୋଲିଂ ବ୍ୟବସ୍ଥା ଜାରି ରହିଥିବା ଢାକା ମେଟ୍ରୋପଲିଟାନ୍ ପୁଲିସ୍ ସୂଚନା ଦେଇଛି।

ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ଦ୍ରବ୍ୟ ଓ ସେବାକର ଜିଏସ୍ଟି ମାଧ୍ୟମରେ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ବ୍ୟବସ୍ଥାକୁ ଏକତ୍ରିତ କରିବା ଲକ୍ଷ୍ୟରେ 2017 ମସିହାରେ ଜିଏସ୍ଟି ଲାଗୁ କରାଯାଇଥିଲା। 17 କର ଏବଂ 13 ସେସ୍କୁ ଏକ

0: ସାଧାରଣ ଜନତା ଉଭୟ ସ୍ୱାଗତ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଆଜି ଦ୍ୱିତୀୟ ସଫଳତା ହାସଲ କରିଛନ୍ତି। ମହିଳା ବର୍ଗ ଟି ଟ୍ୱେଣ୍ଟି କ୍ରିକେଟ୍ରେ ଭାରତ ଫାଇନାଲ୍କୁ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ବାଂଲାଦେଶକୁ 114 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 4 ୱିକେଟ୍ରେ 195 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ପ୍ରଥମ ଧଳାବଲ ଆନ୍ତର୍ଜାତିକ ଅପରାଜିତ ଶତକ ହାସଲ କରିଛନ୍ତି। 196 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ 15 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 81 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ନନ୍ଦନୀ ଶର୍ମା ଏବଂ ଦୀପ୍ତି ଶର୍ମା 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ମହିଳା 10 ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ପଦକ ହାସଲ କରିଛି। ଏଥିସହ ଏଲାଭେନିଲ ଭାଲାରିଭାନ ମହିଳା 10 ମିଟର ରାଇଫଲ ଏକକ ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ହକିରେ ଭାରତୀୟ ମହିଳା ଦଳ ଆଜି ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ରେ ଉଜ୍ବେକିସ୍ତାନରୁ 19-0 ଗୋଲ୍ରେ ପରାସ୍ତ କରି ଦୃଢ଼ତାର ସହ ଅଭିଯାନ ଆରମ୍ଭ କରିଛି। ଦୀପିକା ସେହରାବତ 8 ଗୋଲ୍ ସ୍କୋର କରିଛନ୍ତି। 60 କିଲୋଗ୍ରାମ ମାର୍ଶାଲ ଆର୍ଟ ସେମିଫାଇନାଲ୍ରେ ମହିଳା ବର୍ଗରେ ଭାରତର ସୁଚିକା ତାଇଆଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ 100 ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ପ୍ରତିଯୋଗିତାରେ ଭାରତର ରିଷଭ ଦାସ ଫାଇନାଲ୍ରେ ପହଞ୍ଚିଛନ୍ତି। ଆଜି ଏହି ବର୍ଗରେ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତୀୟ କ୍ରୀଡ଼ାବିତ୍ଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଅଭିନନ୍ଦନ ଜଣାଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ସେଠାରେ ସଣ୍ଡେ ଅନ୍ ସାଇକେଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜାପାନରେ ଥିବା ପ୍ରବାସୀ ଭାରତୀୟ ଏଥିରେ ବହୁ ପରିମାଣରେ ଯୋଗ ଦେଇଥିଲେ। ଶ୍ରୀ ମାଣ୍ଡବ୍ୟ ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିବା ସହ ଭାରତୀୟ କ୍ରୀଡ଼ାବିତ୍ ଦଳକୁ ଉତ୍ସାହିତ କରିବାରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଆବଶ୍ୟକସ୍ଥଳେ ପ୍ରବାସୀ ଭାରତୀୟ ସର୍ବଦା ସେମାନଙ୍କ ସହଯୋଗ ପ୍ରଦାନ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀରେ ଆଜି ଉଦ୍ଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। ଦେଶବ୍ୟାପୀ ଜାରି ରହିଛି ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତି ଯୁବ ଅଭିଯାନ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବ 9ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026 ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ଯୋଧପୁର ବାୟୁସେନା ଘାଟିରେ ଜାରି ରହିଛି ଭାରତ ଜାପାନ ମିଳିତ ବାୟୁସେନାଭ୍ୟାସ ବୀର ଗାର୍ଡିଅନ୍ 2026 ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବର୍ଗରେ ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. President Draupadi Murmu to address valedictory session of International Conference on the Future of Environment and Climate Dynamics in New Delhi this evening. Rashtriya Sankalp Samaroh has been organized at various locations across the country to eradicate drug abuse among youth. Tensions escalate in West Asia as Houthis launch missile and drone attacks at Saudi Arabia. Indian shooters sign at Asian Games with 2 silver medals in Nagoya, Japan. India storms into finals of the Asian Games women's cricket after defeating Bangladesh in Nisin, Japan. Shefali Verma becomes the first batter to score century. Smriti Mandhana becomes highest run scorer in women's T20 international. And IMD forecasts heavy rainfall over Andaman and Nicobar Islands, coastal Andhra Pradesh, Karnataka, Kerala, Tamil Nadu, Puducherry and Telangana today. President Draupadi Murmu will address valedictory session of the International Conference on the Future of Environment and Climate Dynamics in New Delhi this evening. The two-day conference has been organized by the National Green Tribunal, NGT. During the session, Union Minister of Power Manohar Lal, Supreme Court Judge Justice B.V. Nagaratna, Chairperson of NGT Justice Prakash Srivastav, and Solicitor General of India Tushar Mehta are likely to be present. We have a report.
2: The Conference on the Future of Environment and Climate Dynamics provided a platform for the exchange of judicial approaches, scientific knowledge, environmental governance practices, and institutional experiences across jurisdictions. The conference witnessed the participation of environmental experts, judges of the Supreme Court of India and High Courts, district court judges, secretaries of various ministries, senior government officials, and other stakeholders.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ୱାଦା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ବବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ହିମେଶ ରେଶମିୟ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ ମଦନ ପାଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି। ବାବୁଲ ବୋଷ ଚଳଚ୍ଚିତ୍ର ପ୍ୟାର ଦିୱାନା ହୋତା ହେ।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ଦିନ 2:30 କିଛି ବିଜ୍ଞାପନ ବିରତି ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦ ନେଇ ଭୁବନେଶ୍ୱରଠାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ବିକଶିତ ଭାରତ ପାଇଁ 100 ସପ୍ତାହବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରୀୟ ସଂକଳ୍ପ ସମାରୋହ, ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଶୁଭାରମ୍ଭ କରିବେ ଉପମୁଖ୍ୟମନ୍ତ୍ରୀ, ଏବଂ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବ ଆସନ୍ତାକାଲି। 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ସାକ୍ଷାତ କରି ମହାନଦୀ ଜଳ ବିବାଦ ନେଇ ଆଲୋଚନା କରିଛନ୍ତି। ଏହାର ସମାଧାନ ପାଇଁ ଉଭୟ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗର ନିଷ୍ପଭିକୁ ସହମତି ଜଣାଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ ଯେଉଁ ନିଷ୍ପଭି ନେବେ ତାହାକୁ ଉଭୟ ରାଜ୍ୟ ଗ୍ରହଣ କରିବେ ବୋଲି ଶ୍ରୀ ସାଏ କହିଛନ୍ତି। ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: महानदी जल विवाद का कोई मामला नहीं है और बहुत जल्दी इसका निपटारा होने वाला है। पर हम लोग सब चर्चा कर चुके हैं, दिल्ली में दोनों मुख्यमंत्री और अधिकारियों की मुलाकात हुई थी और उस दिन हम लोग CWC को सहमति दे दिए हैं दोनों मुख्यमंत्री कि दोनों प्रदेश के हित में जो भी CWC निर्णय करेगा दोनों प्रदेश के लिए मान्य रहेगा।
0: ବୈଠକରେ ମହାନଦୀ ଜଳବିବାଦର ସମାଧାନ ସମେତ ଉଭୟ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିକଶିତ ଭାରତ ପାଇଁ 100 ସପ୍ତାହବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସମଗ୍ର ଦେଶରେ ଯୁବପିଢ଼ି ଏକତ୍ରିତ ହୋଇଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେଉଛି। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାର ସାମିଲ ହୋଇଛନ୍ତି। ଏହି ନୂତନ ପର୍ଯ୍ୟାୟ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇଛି। ପୁଲିସ୍ ଅଧିକାରୀଙ୍କ ନିମନ୍ତେ ସାମାଜିକ ଗଣମାଧ୍ୟମ ପରିଚାଳନା ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ପୁଲିସ୍ ପୋଷାକରେ ରହି ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଏଥିରେ ବାରଣ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ କାର୍ଯ୍ୟରତ ସମୟରେ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରାଯିବା ନେଇ କଟକଣା ଜାରି କରାଯାଇଛି। ଲୋକଭବନ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର, ହାଇକୋର୍ଟ ଓ RBI ଭଳି ସ୍ଥାନରେ ମଧ୍ୟ ଫଟୋ ଓ ଭିଡ଼ିଓ ଉତ୍ତୋଳନ ଉପରେ ପ୍ରତିବନ୍ଧକ କରାଯାଇଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ ପହିଲାରୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଜଣ ଓଡ଼ିଆଙ୍କ ମରଶରୀର ଆମ୍ବୁଲାନ୍ସ ଯୋଗେ ଆଜି ଭୁବନେଶ୍ୱର ଅଣାଯାଉଛି। ସେମାନଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ। ଘଟଣା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିବେ। ଅପରାହ୍ନରେ ଆଭାସୀ ମାଧ୍ୟମରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାତ୍ରା, ଦର୍ଶନ ଓ ମାଗଣା ମହାପ୍ରସାଦ ମିଳିବାର ସୁବିଧା କରାଯାଇଛି।

0: ବିଶେଷକରି 60ରୁ 75 ବୟସର ବୃଦ୍ଧ ଓ 75 ବର୍ଷ ପର୍ଯ୍ୟନ୍ତ ବିଧବାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଏବେ ମହିଳାଙ୍କ ନେତୃତ୍ୱରେ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ମସିହା ସେପ୍ଟେମ୍ବର 17 ତାରିଖରେ ଭୁବନେଶ୍ୱରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ଏ ପର୍ଯ୍ୟନ୍ତ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀମାନଙ୍କୁ ସହାୟତା ରାଶି ଦିଆଯାଇଛି, ଯାହା ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇଥିବା ଭଦ୍ରକ ପୌରାଞ୍ଚଳ ସନ୍ଥିଆ ଗ୍ରାମର ହିତାଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର କହିଛନ୍ତି।
1: ଯେତେବେଳେ ପଇସା ପାଇଲି ଭାବିଲି କ'ଣ କରିବି, ଆଜିକାଲି ଯୋଉ କେମିକାଲ ସାବୁନ ବିକ୍ରି ହେଉଛି ତା ବଦଳରେ ମୁଁ ଅର୍ଗାନିକ ସାବୁନ ତିଆରି କଲି, ଅର୍ଗାନିକ ଆଉ ସାମ୍ପୁ। ଆଉ ମୁଁ ସୁଭଦ୍ରାର ମାନେ ପଇସା ପାଇକି ଉପମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ଏମିତି ଗୋଟେ ସ୍କିମ୍ ଆଣିଛନ୍ତି ବୋଲି ଆମମାନଙ୍କ ଭଳିଆ ମହିଳାମାନେ ସଶକ୍ତିକରଣ ହୋଇଛନ୍ତି।
0: ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଡାଏଲିସିସ୍ ଓ ରକ୍ତଭଣ୍ଡାର ୟୁନିଟ୍ ଏବଂ ଲୋଇସିଙ୍ଗା ବିଜ୍ଞପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0ର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରିଛନ୍ତି। ଲୋଇସିଙ୍ଗାର ଏହି 3 ପ୍ରମୁଖ ଆବଶ୍ୟକତା ପୂରଣ ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ଜିଲ୍ଲା ତଥା କ୍ଷେତ୍ର ସ୍ତରରୁ ଆସୁଥିବା ପ୍ରସ୍ତାବଗୁଡ଼ିକର ସମୟଭିତ୍ତିକ ସମୀକ୍ଷା ତଥା ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରତ୍ୟେକ ପ୍ରସ୍ତାବର ପୃଷ୍ଠଭୂମି, ଆଇନଗତ ସମୀକ୍ଷା, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଓ ସୁପାରିଶକୁ ସମୟଭିତ୍ତିକ ଅନୁଧ୍ୟାନ ମାଧ୍ୟମରେ ଉଲ୍ଲେଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରର ଗୋଟିଏ ଗେଟ୍ ଆଜି ଅପରାହ୍ନ 3 ଖୋଲାଯିବ ବୋଲି ପୋଡ଼ଗଡ଼ ବନ୍ଧ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ସୁଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର ଥିବାବେଳେ ଆଜି ସକାଳ 8 ସୁଦ୍ଧା ଏହାର ଜଳସ୍ତର 640.3 ମିଟର ରହିଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ 12 ଗେଟ୍ ମଧ୍ୟରୁ ଆଜି ଗୋଟିଏ ଗେଟ୍ ଖୋଲାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଯାଜପୁର ଜିଲ୍ଲାରେ ଥିବା ସେବା ସଂକଳ୍ପ ଅଭିଯାନରେ ବିଜେପି ପକ୍ଷରୁ ଯାଜପୁର ରୋଡ୍ସ୍ଥିତ ବ୍ୟାସଦେବ ଟାଉନ୍ହଲ୍ ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ବିଧାୟକ ଆକାଶ ଦାସ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆଖି ପରୀକ୍ଷା ପରେ ମାଗଣା ଚଷମା ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଓ ଦେଶ ପ୍ରତି ସମର୍ପଣ ଭାବକୁ ସମ୍ମାନ ଜଣାଇ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି ବୋଲି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ଯତ୍ନ ନେବା ଏବଂ ଏକ ସୁସ୍ଥ ସମାଜ ଗଠନ ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଶିଶୁ ଯତ୍ନ ଦିବସ ପାଳିତ ହେଉଛି। ଶିଶୁମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ଲାଳନ ପାଳନଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ସମାଜର ପ୍ରତ୍ୟେକ ସ୍ତରରେ ଶିଶୁମାନଙ୍କ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ସାମୁହିକ ଭାବେ ପଦକ୍ଷେପ ନେବା ଲାଗି ଆଜିର ଦିବସରେ ବାର୍ତ୍ତା ପ୍ରଦାନ କରାଯାଇଛି। ଏନେଇ ବିଭିନ୍ନ ସ୍ଥାନରେ ସଭାସମିତି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା ବାଗୁରାହି ପିଏମ୍ସି ବିନ୍ଦୁ ମାଧବ ହାଇସ୍କୁଲରେ 70ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ 7 ବ୍ଲକ୍ରୁ 700ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ଖେଳ ପ୍ରଦର୍ଶନ କରିଥିଲେ। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣବଳୟ ଗତ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 25 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ମହାନଦୀ ଜଳ ବିବାଦ ନେଇ ଭୁବନେଶ୍ୱରଠାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା। ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଶୁଭାରମ୍ଭ କରିବେ ଉପମୁଖ୍ୟମନ୍ତ୍ରୀ।

ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବ ଆସନ୍ତାକାଲି 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ସାକ୍ଷାତକାର ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ ଜଣା ଅଜଣାରେ ଶୁଣିବେ ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍ ସମ୍ପର୍କରେ ପରେ ଶୁଣିବେ ହସପସରା ଚୈତିଜାନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ ଏ ସମ୍ପର୍କରେ କହିବେ ତପନ କୁମାର ମହାପାତ୍ର ସନ୍ଧ୍ୟା 6ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଶ୍ରୀମଦ୍ ଭଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30 ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55 ରାତି 7:25 ଜିଲ୍ଲା ହଲଚଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8 କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30 ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ

0: ଏବେ ଜୈବିକ ପଦ୍ଧତିରେ ଚାଷ ରାତି 8:15 ଶୁଣିବେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ରାତି 9:30 ପ୍ରଚାର କରିବୁ ନାଟକ ମା ତୁମେ ଫେରିଆସ। ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ସହଯୋଗିତା ରଞ୍ଜନ କୁମାର ବେହେରା। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ମିଡିୟମ ୱେବ୍ରେ ପ୍ରସାରଣ ସେବା ଶେଷ କରୁଛୁ। ପୁଣି ଥରେ ମିଡିୟମ ୱେବ୍ରେ 204.5 meter ତଥା 1467 kHz ଯୋଗେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।
1: ब्रेन स्ट्रोक के लक्षण,
2: ब्रेन के राइट साइड में ब्लड नहीं पहुंच पा रहे तो पेशेंट का धीरे धीरे बायां हाथ पैर जो है वो काम करना बंद कर देता है।
1: सिर दर्द कब बन जाता है जिंदगी का दर्द? इन तमाम सवालों से जुड़ी जानकारियां देंगे न्यूरो सर्जन डॉक्टर अजीत मिश्र।
2: ब्रेन का एक ऐसा हिस्सा जो धीरे धीरे सिकुड़ना शुरू हो गया, तो जहाँ से पैर की नस ब्रेन में शुरू होने वाली है, अगर वो ब्रेन ही आपका श्रिंक होते जा रहे हैं तो उसमें से धीरे धीरे ट्रेमर्स आने लगते हैं।
1: सुनिए सेहतनामा 21 सितंबर शाम 4 बजे सिर्फ विविध भारती पर।
3: आप सुन रहे प्रोग्राम सदाबहार नव में विविध भारती से।

0: ପ୍ରଥମେ ମୋ ଜୀବନୀ ଆସିଲା ପରେ ମୋତେ ଶ୍ରାବଣ ଛୁଇଁଥିଲା। ମୋ ତନୁରେ ବରଷା ବିନ୍ଦୁର ପରସ ଶିହରଣ ସୃଷ୍ଟି କରିଥିଲା।
1: ତୁମେ ଆସିଲା ପରେ ମୋ ମନ ଆଉ ମୋ ବାରଣ ମାନୁନଥିଲା। ସେ ଖାଲି ଉଡ଼ୁଥିଲା, ହସୁଥିଲା, ନାଚୁଥିଲା। ଆକାଶ ବୁକୁରେ ଉଡ଼ି ଉଡ଼ି ସାରା ଦୁନିଆଟାକୁ ତାର ବୋଲି ମାନି ନେଇଥିଲା।
0: ମୋ ପାଦର ଘୁଙ୍ଗୁର ବିନା କାରଣରେ ବାଜି ଉଠୁଥିଲା। କାନର ଝୁମୁକା ବିନା ନିଶାରେ ବି ମତୁଆଲା ହେଉଥିଲା। ଗଭାର ଗଜରାମର ବେଶି ବେଶି ବାସୁଥିଲା। ତୁମ ପ୍ରଥମ ନଜର କାଳେ ତା ଉପରେ ପଡ଼ିବ ମୋ ପାଇଁ ମୋ ମଥାର ଟିକିଲି ଟିକେ ବେଶି ଫୁଲେଇ ହେଉଥିଲା।
1: ତୁମେ ଆସିଥିଲ, ତୁମେ ଛୁଇଁଥିଲ, ତୁମ ନଜର ତୀରରେ ଆଘାତ ବି କରିଥିଲ। ପରିବର୍ତ୍ତନ ଖାଲି ଏତିକି ହେଲା, ଏଭଳି ଭାଗ୍ୟଶାଳୀ ମୁଁ ନଥିଲି, ଆଉ କିଏ ଥିଲା? ସେ ସବୁ ମୋ କଳ୍ପନା ଥିଲା। ତୁମ ମନ ଆଉ କାହାର ଥିଲା? ଆଉ ମୋ ମନ ତୁମକୁ ମୋର ମୋର କହି ନାଚି ବୁଲୁଥିଲା।
0: ସାଥୀ, ଶୁଭ ସନ୍ଧ୍ୟା ଜଣାଇ ଆରମ୍ଭ କରୁଛୁ ଆଜିର ସୁରଭି କାର୍ଯ୍ୟକ୍ରମକୁ। ଆଜିର ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ଅସ୍ମିତା ଷଡ଼ଙ୍ଗୀ।
1: ମୁଁ ସୋନାଲି ପଣ୍ଡା। ନମସ୍କାର।

0: ତେବେ ସାଥୀ, ବିଚାର ପରେ ଚାଲନ୍ତୁ ଜାଣିନେବା ଆଜି ଦିନର ବିଶେଷତ୍ୱ ବିଷୟରେ।
1: ଆଜିର ଦିନର ବିଶେଷତ୍ୱ ୱାର୍ଲ୍ଡ କ୍ଲିନ୍ ଅପ୍ ଡେ ବା ବିଶ୍ୱ ସ୍ୱଚ୍ଛତା ଦିବସ। ବିଶ୍ୱ ସ୍ୱଚ୍ଛତା ଦିବସ ହେଉଛି ପୃଥିବୀକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପାଳନ କରାଯାଇଥିବା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏହି ଦିନ ବିଭିନ୍ନ ଦେଶର ଲୋକମାନେ ଏକାଠି ହୋଇ ରାସ୍ତାଘାଟ, ପାର୍କ, ସମୁଦ୍ରତଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ ସଫା କରିଥାନ୍ତି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବର୍ଜନା ହ୍ରାସ କରିବା, ପରିବେଶ ସୁରକ୍ଷା ପ୍ରତି ସଚେତନ ବଢ଼ାଇବା ଏବଂ ସ୍ୱଚ୍ଛତା ପାଇଁ ସମୂହ ଦାୟିତ୍ୱବୋଧ ସୃଷ୍ଟି କରିବା। ବିଶ୍ୱ ସ୍ୱଚ୍ଛତା ଦିବସ ଆମକୁ ମନେ ପକାଇ ଦିଏ ଯେ ଏକ ସ୍ୱଚ୍ଛ ପୃଥିବୀ ଗଢ଼ିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଅସ୍ମିତା, ଜାଣିଛ ଆଜି ସକାଳଠୁ ଆମ ଘରେ ନା ପୁରା ସଫାସଫି ଚାଲିଛି।
0: ସଫାସଫି କଣ ପାଇଁ?
1: ଏବେ ପୂଜା ଥିଲା, ଆଗକୁ ମଧ୍ୟ ପୂଜା ଅଛି, ତ ଘର ସଫାସଫି ଚାଲିଛି।
0: ଖାଲି ପୂଜାପତି ଆସିଲେ ସଫା କରିବ ସେମିତି ମାନେ ନାହିଁ, ଘରକୁ ସବୁବେଳେ ନିର୍ମଳ ରଖିବା ଭଲ, ରଖିଲେ ମନ ମଧ୍ୟ ନିର୍ମଳ ରହିବ।
1: ଠିକ କଥା କହିଛ ଅସ୍ମିତା, କିନ୍ତୁ ଖାଲି ଘରକୁ ସଫା ରଖିଲେ ହବ କି? ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବାକୁ ପଡିବ।
0: ହଁ ସୋନାଲି, ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପକୁ ଆପଣାଉଛନ୍ତି। ତେବେ ସାଥୀ, ଚାଲନ୍ତୁ ଶୁଣିବା ଏହି ସମ୍ବନ୍ଧରେ ଆଜିର ଆମର ସାକ୍ଷାତକାର, ଯେଉଁଥିରେ ଆମେମାନେ ଜାଣିବା ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ।
2: ସ୍ୱଚ୍ଛତା ହେଉଛି ଏକ ସୁସ୍ଥ ସୁନ୍ଦର ସମାଜର ମୂଳ ଆଧାର। ସ୍ୱଚ୍ଛ ପରିବେଶ କେବଳ ଆମର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖେ ନାହିଁ, ବରଂ ଆମ ଜୀବନଯାପନର ମାନକୁ ମଧ୍ୟ ଉନ୍ନତ କରେ। ଆଜିର ପିଢ଼ି ସ୍ୱଚ୍ଛତା ଉପରେ କେତେ ସଚେତନ, ଏହା ଆଲୋଚନାର ବିଷୟ ନୁହେଁ। ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି ଅଧ୍ୟାପିକା ସୁନିତା ପାତ୍ର। ମ୍ୟାଡାମ ନମସ୍କାର।
3: ନମସ୍କାର
2: ମ୍ୟାଡାମ, ଆକାଶବାଣୀ ଜୟପୁର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି।
3: ଧନ୍ୟବାଦ ମ୍ୟାଡାମ।
2: ମ୍ୟାଡାମ, ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କ ପରିଚୟ ପ୍ରଦାନ କରିଦିଅନ୍ତୁ।
3: ମୁଁ ସୁନିତା ପାତ୍ର, ଅଧ୍ୟାପିକା ଅର୍ଥନୀତି ବିଭାଗ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ମୁଁ କାର୍ଯ୍ୟରତ।
2: ତାହେଲେ ମ୍ୟାଡାମ, ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ ରହିବ କି ସ୍ୱଚ୍ଛତା କଣ ଏବଂ ଏହା କାହିଁକି ଜରୁରୀ?
3: ସ୍ୱଚ୍ଛତା ହେଉଛି, ସ୍ୱଚ୍ଛତା କେବଳ ଘର କିମ୍ବା ରାସ୍ତା ସଫା କରିବାକୁ ଆମେ ସ୍ୱଚ୍ଛତା କହିବା ନାହିଁ। ସ୍ୱଚ୍ଛତାର ଅର୍ଥ ହେଲା ନିଜ ଶରୀର, ନିଜ ଘର, ବିଦ୍ୟାଳୟ, କାର୍ଯ୍ୟସ୍ଥଳ ଓ ସାର୍ବଜନୀନ ସ୍ଥାନକୁ ପରିଷ୍କାର ରଖିବା ମଧ୍ୟ ସ୍ୱଚ୍ଛତାର ଏକ ଅଂଶ। ସ୍ୱଚ୍ଛତା ହେଉଛି ସ୍ୱଚ୍ଛ ପରିବେଶ ରୋଗର ପ୍ରସାର କମାଇବା ସହିତ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସାହାଯ୍ୟ କରିଥାଏ।
2: ତାହେଲେ ମ୍ୟାଡାମ, ସ୍ୱଚ୍ଛତା ରକ୍ଷାରେ ଆଜିର ଯୁବପିଢ଼ିର ଭୂମିକା କଣ ରହୁଛି?
3: ଦେଖନ୍ତୁ, ଆମ ଦେଶ ହେଉଛି ଗୋଟେ ବିଶାଳ ଜନବହୁଳ ଦେଶ। ଏହି ବିଶାଳ ଜନବହୁଳ ଦେଶରେ ଯୁବପିଢ଼ିଙ୍କର ଅନୁପାତ ବହୁତ ଅଧିକା, ତ ତେଣୁ ଯୁବପିଢ଼ିଙ୍କର ତ ନିଶ୍ଚିତ ଭାବରେ ଭୂମିକା ଯଥେଷ୍ଟ ରହିଛି। ଆଉ ଯୁବପିଢ଼ି ହେଉଛନ୍ତି ସମାଜର ଏକ ସକ୍ରିୟ ଓ ପ୍ରଭାବଶାଳୀ ଅଂଶ। ସେମାନେ ନିଜେ ସ୍ୱଚ୍ଛତାର ନିୟମ ମାନିବା ସହିତ ନିଜ ବନ୍ଧୁ, ପରିବାର ଓ ସମାଜକୁ ମଧ୍ୟ ସଚେତନ କରିପାରନ୍ତି। ତେଣୁ ସେମାନଙ୍କ ଭୂମିକା ହେଉଛି ସ୍ୱଚ୍ଛତା ପାଇଁ ଅଭିଯାନ, ଆଉ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସାମାଜିକ ସେବାରେ ଯୋଗ ଦେଇ ଯୁବପିଢ଼ି ଉଦାହରଣ ସୃଷ୍ଟି କରିପାରିବେ।
2: ଆଜ୍ଞା ମ୍ୟାଡାମ, ତାହେଲେ ମ୍ୟାଡାମ, ଆଜିକାଲି ଯୋଉ ରାସ୍ତାରେ ଆବର୍ଜନା ପକାଉଛନ୍ତି ଲୋକମାନେ, ଯାହା ବି ପ୍ୟାକେଟ ହେଇଗଲା, ପ୍ଲାଷ୍ଟିକ ପ୍ୟାକେଟ ହେଇଗଲା, ଯୋଉଟା କି ଆମର ବାୟୋଡିଗ୍ରେଡେବଲ ଥାଏ, ସେୟା ପକାଇବା ଉଚିତ କି?
3: ନା, ଜମା ନୁହଁ। ରାସ୍ତାରେ ଯଦି ଆମେ ଆବର୍ଜନା ପକାଇବା ତାହେଲେ ନିଶ୍ଚିତ ଭାବରେ ପରିବେଶ ଅସ୍ୱଚ୍ଛ ରହିବ, ତା ସହିତ ଦୁର୍ଗନ୍ଧ ହବ, ଆଉ ପାଣି ଜମା ହେଇକି ରହିବ, ଆଉ ବିଭିନ୍ନ ପ୍ରକାର ରୋଗବାହକ, କୀଟ ପତଙ୍ଗ, ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତେଣୁ ଆମେ ରାସ୍ତାରେ ଅଳିଆ ଆବର୍ଜନା ନ ପକାଇ ଆମେ ଏକ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ହେଉଛି ଆମର ଗୁରୁ ଦାୟିତ୍ୱ।
2: ଆଜ୍ଞା ମ୍ୟାଡାମ, ତାହେଲେ ମ୍ୟାଡାମ ଆପଣ ଦେଖୁଥିବେ ବହୁତ ସାରା ଜାଗାରେ, ଏବଂ ଯୋଉ ଆମର ପୌରପାଳିକାର ଗାଡି ମଧ୍ୟ ଆସେ, ସେଇଠି ଭିଜା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ରଖିଥାନ୍ତି। ଯାହା ଭିଜା ଆବର୍ଜନା ରହିଲା ତାକୁ ଗୋଟେ ପାଖେ ପକାନ୍ତି ଏବଂ ଶୁଖିଲା ଆବର୍ଜନାକୁ ଗୋଟେ ପାଖରେ ପକାନ୍ତି। ଏହା ଅଲଗା କରିବା କାହିଁକି ଦରକାର?

0: ତେବେ ସାଥୀ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ଜୀବନରେ ସଫଳତା ପାଇବା ପାଇଁ ଭାଗ୍ୟ ଅପେକ୍ଷା ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ, କାରଣ ଆପଣଙ୍କ ପରିଶ୍ରମ ହିଁ ଆପଣଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଥାଏ।
0: ହଁ ସାଥୀ, ଜୀବନରେ ସଫଳତା ପାଇବା ପାଇଁ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି। ବାଧା ଆସିଲେ ମଧ୍ୟ ହାର ନ ମାନି ନିଜ ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲନ୍ତୁ।

0: ବୋଲି ଆପଣ ଭାବୁଛନ୍ତି?
1: ହଁ, ନିହାତି ଭାବରେ ଆମେ ଓଦା ଆଉ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା କରିବା ଉଚିତ। ଦେଖନ୍ତୁ, ଯଦି ଆମେ ଓଦା ଆବର୍ଜନା ଯେମିତିକି ଆମର ବଳକା ଖାଦ୍ୟ ପତ୍ର ଇତ୍ୟାଦିକୁ ଯଦି ଆମେ ଅଲଗା କରିପାରିବା, ତାହେଲେ ସେଥିରୁ କମ୍ପୋଷ୍ଟ ତିଆରି କରାଯାଇପାରିକି ତାକୁ ବ୍ୟବହାର ଯୋଗ୍ୟ କରାଯାଇପାରିବ। ଆଉ ଯେମିତିକି ଆମର ଶୁଖିଲା ଆବର୍ଜନା ଯାହାକି କାଗଜ, କାଚ ଆଉ କିଛି ପ୍ଲାଷ୍ଟିକକୁ ଆମେ ପୁନଃଚକ୍ରଣ କରି ତାକୁ ବ୍ୟବହାର ଯୋଗ୍ୟ ମଧ୍ୟ କରିପାରିବା, ସେହିପରି ଯଦି ଆମେ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଆବର୍ଜନା ପରିମାଣଟା କମେଇବାରେ ସେଟା ସାହାଯ୍ୟରେ ଲାଗିବ। ତେଣୁ ନିହାତି ଭାବେ ଦରକାର ଶୁଖିଲା ଆଉ ଓଦା ଦୁଇଟି ଯାକ ଅଳିଆ ଆବର୍ଜନାକୁ ଅଲଗା ରଖିବା ଆବଶ୍ୟକ ଅଛି।
0: ଆଜ୍ଞା ମ୍ୟାଡମ୍, ଠିକ କଥା କହିଛନ୍ତି। ତାହେଲେ ମ୍ୟାଡମ୍, ଯୋଉ ଆମର ପ୍ଲାଷ୍ଟିକ ବ୍ୟବହାର କମେଇବାରେ ଆମର ଯୁବପିଢ଼ି କଣ କରିପାରିବେ?
1: ଦେଖନ୍ତୁ, ଆମର ଯୋଉ ପ୍ଲାଷ୍ଟିକ କମାଇବା ତ ନିହାତି ଦରକାର, ଯେହେତୁ ସେଗୁଡାକ ଆମର ପରିବେଶକୁ ପ୍ରଦୂଷିତ କରିବାରେ ସେଗୁଡାକର ମୁଖ୍ୟ ଭୂମିକା ଅଛି। ତେଣୁ ଯୁବପିଢ଼ି କଣ କରିବା ଦରକାର, ଯୋଉଟାକି ଗୋଟିଏ ଥର ହିଁ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବଦଳରେ ଆମେ କପଡ଼ା କିମ୍ବା ପୁନଃ ବ୍ୟବହାର ଯୋଗ୍ୟ ବ୍ୟାଗ୍ ମଧ୍ୟ ଆମେ ବ୍ୟବହାର କରିପାରିବା। ଆଉ ପ୍ଲାଷ୍ଟିକ ବୋତଲ, କପର ଏଗୁଡ଼ାକର ବ୍ୟବହାର ମଧ୍ୟ ଆମେ କମେଇ ପାରିବା। ଆଉ ତାର କୁପ୍ରଭାବ କ'ଣ ପ୍ଲାଷ୍ଟିକ ବିଷୟରେ, ପ୍ଲାଷ୍ଟିକର ବ୍ୟବହାର ଉପରେ, ସେଟା ଅନ୍ୟମାନଙ୍କୁ ମଧ୍ୟ ଆମେ ବୁଝେଇ ପାରିବା। ତ ଏଥିରେ ଯୁବପିଢ଼ିର ଯଥେଷ୍ଟ ଭୂମିକା ରହିଛି।
0: ତାହେଲେ ମ୍ୟାଡମ୍, ସାମାଜିକ ସ୍ୱଚ୍ଛତା ଏବଂ ପରିବେଶ ସ୍ୱଚ୍ଛତା ଛାଡିକି ବ୍ୟକ୍ତିଗତ ସ୍ୱଚ୍ଛତା କାହିଁକି ଜରୁରୀ?
1: ହଁ, ଭଲ ପ୍ରଶ୍ନଟିଏ ମ୍ୟାଡମ୍ ପଚାରିଛନ୍ତି। ବ୍ୟକ୍ତିଗତ ସ୍ୱଚ୍ଛତା ତ ନିହାତି ଜରୁରୀ। ଦେଖନ୍ତୁ, ଆମେ ନିଜର ସମାଜକୁ, ନିଜ ପରିବେଶକୁ ସ୍ୱଚ୍ଛତା କରିବା ପୂର୍ବରୁ ନିଜର ବ୍ୟକ୍ତିଗତ ସ୍ୱଚ୍ଛତା ନିହାତି ଜରୁରୀ। ଯେମିତିକି ଦେଖନ୍ତୁ, ଆମେ ଖାଇବା ପୂର୍ବରୁ ଓ ପରେ ଭଲ ଭାବରେ ହାତ ଧୋଇବା, ଆଉ ନିୟମିତ ସ୍ନାନ କରିବା, ଦାନ୍ତ ସଫା କରିବା, ଆଉ ସଫା ପୋଷାକ ପରିଧାନ କରିବା, ସୁରକ୍ଷିତ ଖାଦ୍ୟ ଯେମିତିକି ମାଛି ବସିନଥିବ, ବାସି ଖାଦ୍ୟ ଏଗୁଡ଼ିକରୁ ଆମେ ଦୂରରେ ରହିବା, ତାହେଲେ ଏଗୁଡ଼ାକର ଦୂରରୁ ରହିଲେ ଆମର ଯୋଉ ଅନେକ ସଂକ୍ରମଣ ରୋଗ ଅଛି, ସେଇ ସଂକ୍ରମଣ ରୋଗରୁ ନିଜକୁ ଆମେ ରକ୍ଷା କରିପାରିବା। ତେଣୁ ବ୍ୟକ୍ତିଗତ ସ୍ୱଚ୍ଛତା ସହିତ ସାମାଜିକ ସ୍ୱଚ୍ଛତା ଓ ସାମାଜିକ ସ୍ୱଚ୍ଛତା ସହିତ ବ୍ୟକ୍ତିଗତ ସ୍ୱଚ୍ଛତା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଅଟେ।
0: ତାହେଲେ ମ୍ୟାଡମ୍, ସୋସିଆଲ ମିଡିଆକୁ ସ୍ୱଚ୍ଛତା ସଚେତନତା ପାଇଁ କିପରି ଆମେ ବ୍ୟବହାର କରିପାରିବା? ଯେମିତି ଆପଣ ଜାଣିଛନ୍ତି, ଆଜିକାଲି ସୋସିଆଲ ମିଡିଆରେ ଯାହା ବି ଆମର ଆୱାରନେସ୍ ହେଉଛି, ଯାହା ବି ପୋଷ୍ଟ ହେଉଛି, ସେଟା ବହୁତ ଭାଇରାଲ ଯାଉଛି, ଏବଂ ସୋସିଆଲ ମିଡିଆର ଭୂମିକା ଆଜିକାଲି ବହୁତ ଗୁରୁତ୍ୱପୂର୍ଣ୍ଣ ରହୁଛି ସମସ୍ତଙ୍କ ଦୈନନ୍ଦିନ ଜୀବନରେ। ତାହେଲେ ଆପଣଙ୍କୁ କ'ଣ ଲାଗୁଛି କି ଆମେ ସ୍ୱଚ୍ଛତାର ସଚେତନତା ପାଇଁ ଆମେ କିପରି ଏହାକୁ ବ୍ୟବହାର କରିପାରିବା?
1: ସୋସିଆଲ ମିଡିଆଟା ଦେଖନ୍ତୁ, ଆମର ଗୋଟେ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଆଜିକାଲି ଛୋଟ ଛୁଆଙ୍କଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରିବାରେ ବ୍ୟସ୍ତ ଅଛନ୍ତି। ତେଣୁ ଏଇଟା ହିଁ ଆମର ଗୋଟେ ଭଲ ମାଧ୍ୟମ ହେବ, ସୋସିଆଲ ମିଡିଆକୁ ସ୍ୱଚ୍ଛତା ସଚେତନତା ପାଇଁ ବ୍ୟବହାର କରିହେବ। ଆଉ ଯୁବପିଢ଼ି ସୋସିଆଲ ମିଡିଆ ମାଧ୍ୟମରେ ସ୍ୱଚ୍ଛତା ସମ୍ପର୍କିତ ସୂଚନା ଦେଇପାରିବେ, ଭିଡ଼ିଓ, ପୋଷ୍ଟର ଏଗୁଡ଼ାକ ବି ପୋଷ୍ଟ କରିପାରିବେ, ସଚେତନତାମୂଳତା ବାର୍ତ୍ତା ମଧ୍ୟ ପ୍ରଚାର କରିପାରିବେ। ତେଣୁ ଅନଲାଇନ୍ ଅଭିଯାନ ମାଧ୍ୟମରେ ଅଧିକ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ଦାୟିତ୍ୱଶୀଳ ହେବାକୁ ଯୁବପିଢ଼ି ନିଶ୍ଚିତ ଭାବେ ପ୍ରେରିତ କରିପାରିବେ।
0: ତାହେଲେ ମ୍ୟାଡମ୍, ମୋର ଗୋଟେ ପ୍ରଶ୍ନ କି ସ୍ୱଚ୍ଛତା କେବଳ ସରକାରଙ୍କ ଦାୟିତ୍ୱ ନା ଏଇଟା ନାଗରିକଙ୍କ ମଧ୍ୟ ଦାୟିତ୍ୱ?
1: ନାଇଁ, ଦେଖନ୍ତୁ, ସରକାର ଓ ସ୍ଥାନୀୟ ପ୍ରଶାସନର ଭୂମିକା ତ ନିଶ୍ଚିତ ଭାବେ ଅଛି, କିନ୍ତୁ ନାଗରିକଙ୍କର ସହଯୋଗ ବିନା ସ୍ଥାୟୀ ସ୍ୱଚ୍ଛତା ସମ୍ଭବ ନୁହଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ଯଦି ଠିକ୍ ସେ ପାଳନ କରିବେ, ତାହେଲେ ହିଁ ସୁସ୍ଥ ଆଉ ସ୍ୱଚ୍ଛ ସମାଜ ଗଠନ ହୋଇପାରିବ।
0: ତାହେଲେ ମ୍ୟାଡମ୍, ସ୍ୱଚ୍ଛତା ଆଉ ପରିବେଶ ସୁରକ୍ଷା ମଧ୍ୟରେ କ'ଣ ସମ୍ପର୍କ ରହିଛି?
1: ଦେଖନ୍ତୁ, ସ୍ୱଚ୍ଛତା ଆଉ ପରିବେଶ ଦୁଇଟି ହେଲା ଅଙ୍ଗାଙ୍ଗୀ ଭାବେ ଜଡିତ। ଆଉ ଆବର୍ଜନାକୁ ଯଦି ଠିକ୍ ଭାବରେ ଆମେ ପରିଚାଳନା କରିବା, ତାହେଲେ ମାଟି ଆଉ ଜଳ ପ୍ରଦୂଷଣଟା କମିଯାଇପାରିବ। ଯେମିତିକି ଆମେ ଗଛ ଲଗାଇବା, ପ୍ଲାଷ୍ଟିକ କମେଇବା, ଆଉ ଆବର୍ଜନାର ପୁନଃଚକ୍ରଣ ଭଳି ପଦକ୍ଷେପ ପରିବେଶକୁ ନିଶ୍ଚିତ ଭାବରେ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।
0: ଆଜ୍ଞା ମ୍ୟାଡମ୍, ତାହେଲେ ଆପଣଙ୍କ ପାଇଁ ଗୋଟେ ଶେଷ ପ୍ରଶ୍ନ ରହିଲା କି ଜଣେ ଯୁବକ ବା ଯୁବତୀ ଯଦି ସ୍ୱଚ୍ଛତା ପାଇଁ ଆଜି ଠାରୁ କ'ଣ କରିପାରିବେ?
1: ଦେଖନ୍ତୁ, ଜଣେ ଯୁବକ ଆଉ ଯୁବତୀର ଏକ ଗୁରୁ ଦାୟିତ୍ୱ ରହିଛି। ଯେମିତିକି ଦେଖନ୍ତୁ, ପିଲାମାନେ ଆଜିକାଲି ଯୋଉ ବାର୍ଥଡେ ସେଲିବ୍ରେସନ, ବିଭିନ୍ନ ପ୍ରକାର ସେଲିବ୍ରେସନ କରୁଛନ୍ତି, ସେଲିବ୍ରେସନରେ ସେମାନେ ପ୍ଲାଷ୍ଟିକ, ପଲିଥିନ ଏଗୁଡ଼ିକର ବ୍ୟବହାର ସେମାନେ କମେଇ ପାରିବେ। ଆଉ ନିଜ ଘର ଆଖପାଖ ସଫା ରଖିବେ, ଆବର୍ଜନାକୁ ଠିକ୍ ସ୍ଥାନରେ ପକେଇବେ। ଯେମିତିକି ପିଲାମାନେ ରାସ୍ତାରେ ଗଲାବେଳେ ପାନ, କୁଡ଼ିଆ, ଚକୋଲେଟ୍ ବ୍ୟବହାର କରୁଛନ୍ତି, ତାର ଯୋଉ ରାପର ସେଗୁଡ଼ାକ ମଧ୍ୟ ଠିକ୍ ସ୍ଥାନରେ ପକେଇ ପାରିବେ, ଆବର୍ଜନାକୁ ଠିକ୍ ସ୍ଥାନରେ ପକେଇବା। ଯେମିତିକି ଆଗରୁ ମୁଁ କହିଥିଲି, ଓଦା ଆଉ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା କରିବା, ପ୍ଲାଷ୍ଟିକ ବ୍ୟବହାର କମେଇ ପାରିବା।

0: ଏଇ ସବୁ ଛୋଟ ଛୋଟ କାମରେ ଯଦି ସେମାନେ ନିଜେ ସଚେତନ ରହିବେ ଆଉ ସମାଜକୁ ସଚେତନ କରିବେ ତାହେଲେ ଏଇ ଛୋଟ ଛୋଟ ପଦକ୍ଷେପରୁ ହିଁ ବଡ଼ ପରିବର୍ତ୍ତନ ଅଣାଯାଇ ପାରିବ। ତ ମୁଁ ଯୁବପିଢ଼ିଙ୍କୁ ଗୋଟିଏ ବାର୍ତ୍ତା ଦେବି, ସେଇ ବାର୍ତ୍ତା ହେଉଛି ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ଏହା ଆମର ଦୈନନ୍ଦିନ ଜୀବନର ଏକ ଦାୟିତ୍ୱ। ଆଜିର ଯୁବପିଢ଼ି ସଚେତନ ହେଲେ ଆସନ୍ତାକାଲିର ସମାଜ ଅଧିକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ହେବ।
1: ଏକଦମ ଠିକ କଥା କହିଛନ୍ତି ମ୍ୟାଡମ, ସ୍ୱଚ୍ଛତା ଏକ ବ୍ୟକ୍ତି କିମ୍ବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଏବଂ ଏହି କ୍ଷେତ୍ରରେ ଆଜି ଯୁବପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ି ନିଜେ ସ୍ୱଚ୍ଛତାର ନିୟମ ପାଳନ କରିବା ସହିତ ପରିବାର, ବନ୍ଧୁ, ସମାଜ ସଚେତନ ମଧ୍ୟ କରିପାରିବେ। ସେଥିପାଇଁ କୁହାଯାଏ ନା କି ଆମେ ବଦଳିବା ତ ସମାଜ ବଦଳିବ, ଆମେ ସ୍ୱଚ୍ଛ ରହିବା ଆମ ସମାଜ ମଧ୍ୟ ସ୍ୱଚ୍ଛ ରହିବ। ତେଣୁ ସାଥୀ ଆସନ୍ତୁ ଆଜିଠାରୁ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଭ୍ୟାସ କରିବା ଏବଂ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ନିଜର ଯୋଗଦାନ ଦେବା। ବହୁତ ବହୁତ ଧନ୍ୟବାଦ ମ୍ୟାଡମ ଏହି ବାର୍ତ୍ତା ସହିତ। ଆଜି ଆମ ଅତିଥିଙ୍କୁ ଧନ୍ୟବାଦ ସହିତ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି।
0: ଧନ୍ୟବାଦ ମ୍ୟାଡମ, ଆଜି ଆକାଶବାଣୀ ଜୟପୁର ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ମୋତେ ଅତିଥି ଭାବରେ ନିମନ୍ତ୍ରଣ କରିଥିବାରୁ ମୁଁ ବି ଜୟପୁର କେନ୍ଦ୍ରକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
2: ରହିଲୁ ମ୍ୟାଡମ, ନମସ୍କାର।
0: ନମସ୍କାର
3: ସାଥୀ, ଶୁଣିଲେ ତ ସାକ୍ଷାତକାର, ଆଶା କରୁଛୁ ସାକ୍ଷାତକାରରୁ ଆପଣମାନଙ୍କୁ ଅନେକ କିଛି କଥା ଜାଣିବାକୁ ମିଳିଥିବ। ସାଥୀ ଚାଲନ୍ତୁ ଡେରି କରିବା ନାହିଁ ଏବଂ ଶୁଣିବା ହସ ପସରା ଘରେ ମା ଆଉ ଝିଅର କଥାବାର୍ତ୍ତା ସମୟର ଦୃଶ୍ୟ। ଆରେ ଝିଅ, ତୁ କାନ୍ଦୁଛୁ କଣ ପାଇଁ? କଣ ହେଲା ତତେ? କଣ ପାଇଁ କାନ୍ଦୁଛୁ?
4: ନାଇଁ, ମତେ କାନ୍ଦ ଲାଗୁଛି, ମୁଁ କାନ୍ଦିବି କା?
3: ଆରେ କଣ ହେଲା ତ କହ,
4: ମତେ 10 ଟଙ୍କା ଦିଅ, ତାପରେ ମୁଁ କହିବି କଣ ହେଲା।
3: ହଉ ଠିକ ଅଛି, ନେ 10 ଟଙ୍କା ନେ। ଆଉ କଣ ହେଲା ଏବେ କହ ମତେ, କାହିଁକି କାନ୍ଦୁଛୁ ତୁ ଏତେ ଜୋରସେ?
4: ମୁଁ ତ ସେ 10 ଟଙ୍କା ପାଇଁ କାନ୍ଦୁଲି, ଏବେ ମିଳିଗଲା।
3: ଜାଣିଛ ସୋନାଲି, ମୁଁ ମଝିରେ ଟ୍ରେନରେ ଯାତ୍ରା କରୁଥିଲି, ଗୋଟେ ଛୋଟ ପିଲା ପୁରା ବଗି ସାରା ଘୁରି ବୁଲୁଥିଲା।
4: ବଗି ସାରା ଘୁରି ବୁଲୁଥିଲା କଣ ପାଇଁ?
3: ସେ ଟ୍ରେନରେ ଯାହା ସବୁ ଲେଖା ହେଇଥିଲା ସବୁ ପଢି ପଢି ବୁଲୁଥିଲା।
4: ଏମିତି କଣ ଲେଖା ହେଇଥିଲା?
3: ଗୋଟିଏ ଜାଗାରେ ଲେଖା ହେଇଥିଲା, ବିନା ଟିକେଟ ଯାତ୍ରା କରିନେ ବାଲେ ୟାତ୍ରୀ ହୋସିଆର। ତ ସେ କଣ କହିଲା ଜାଣିଛ?
4: କଣ କହିଲା?
3: ସେ କହିଲା, ଅରେ ବା, ଯୋ ଟିକେଟ ନହିଁ ଖରିଦେ ହେ ଓ ହୋସିଆର, ଅର୍ ହମ ଲୋଗୋନେ ଖରିଦ କେ ରଖି ହେ ତୋ ହମ ବେବକୁଫ ହେ କ୍ୟା?
4: ହେ ଭଗବାନ, ଆଜିକାଲିର ଛୁଆ ମାନେ।
3: ତେବେ ସାଥୀ, ହସ ପସରା ପରେ ସମୟ ଆସିଯାଇଛି ଆପଣ ମାନଙ୍କ ପାଖରୁ ଆସିଥିବା ମେସେଜ ଗୁଡିକୁ ପଢିବାର। ତେବେ ଚାଲନ୍ତୁ ସାଥୀ ଶୁଣିବା ପ୍ରଥମ ମେସେଜ ଟି କିଏ କେଉଁଠୁ କରିଛନ୍ତି। ସାଥୀ ପ୍ରଥମ ମେସେଜ ଟି ଆମ ପାଖକୁ ପଠାଇଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି, ଜୟପୁରରୁ। ସେ ଲେଖିଛନ୍ତି, 14 ସେପ୍ଟେମ୍ବର 2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଏବଂ ବର୍ଷାରାଣୀ ପଟ୍ଟନାୟକ। କାର୍ଯ୍ୟକ୍ରମର ଆରମ୍ଭରେ ହିନ୍ଦୀ ଦିବସ ବିଷୟରେ ଅନେକ କିଛି କଥା ଜାଣିବାକୁ ମିଳିଥିଲା, ତା ସହିତ ଗଣେଶ ପୂଜା ବିଷୟରେ ମଧ୍ୟ ସେ ଅନେକ କିଛି କଥା କହିଥିଲେ। ଉଭୟଙ୍କର ଉପସ୍ଥାପନାଟି ଶୁଣି ଭଲ ଲାଗିଲା। ଏହାପରେ ସାକ୍ଷାତକାରଟିରେ ଯୁବ କବି ସ୍ୱାଭିମାନ ତୁଳାଙ୍କ କଥାବାର୍ତ୍ତା ଶୁଣି ବହୁତ ଭଲ ଲାଗିଲା। ତା ସହିତ ଜାଣିବା କଥାରେ କଳିଙ୍ଗ ଯୁଦ୍ଧ, ବକ୍ସର ଯୁଦ୍ଧ, ପୃଥ୍ୱୀରାଜ ଚୌହାନ, ମହମ୍ମଦ ଘରି, ଚେଙ୍ଗିଜ ଖାନ, ହୁମାୟୁନଙ୍କ ବିଷୟରେ ଅନେକ କିଛି କଥା ଜାଣି ହୋଇଥିଲା। କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ କରିଥିବାରୁ ଉଭୟଙ୍କୁ ଧନ୍ୟବାଦ।
5: ଏହାପରେ ସେ ଲେଖିଛନ୍ତି, 15 ସେପ୍ଟେମ୍ବର 2026 ସେ ଲେଖିଛନ୍ତି, ଆଜିର ଯୁବବାଣୀ ସନ୍ଧାନ ପ୍ରୋଗ୍ରାମଟି ନେଇ ଆସିଥିଲେ କେଶାଇ ଶ୍ରୁତି ଆଚାରୀ ଏବଂ ସୋନାଲି ପଣ୍ଡା। ଉଭୟଙ୍କ ଉପସ୍ଥାପନାଟି ଶୁଣିକରି ଭଲ ଲାଗିଲା। ଆଜିର ବିଚାରଟି ମଧ୍ୟ ଶୁଣି ଭଲ ଲାଗିଲା। ସୋନାଲି ପଣ୍ଡା ଆଉ କେଶାଇ ଶ୍ରୁତି ଆଚାରୀ ଉଭୟଙ୍କର ଉପସ୍ଥାପନା ଭଲ ହୋଇଥିଲା ଏବଂ ସୋନାଲି ପଣ୍ଡା ନେଇ ଆସିଥିଲେ କ୍ୟାରିୟର ଗାଇଡେନ୍ସ ଉପରେ ଏକ ସାକ୍ଷାତକାର ପଲ୍ଲବୀ ପାଢ଼ୀ ସିଷ୍ଟରଙ୍କ ଦ୍ୱାରା। ଷ୍ଟୁଡେଣ୍ଟ ମାନେ 12th କ୍ଲାସ ପରେ କଣ ପଦକ୍ଷେପ ନେବା ଦରକାର ଏବଂ ତାକୁ ବହୁତ ଭଲ ଭାବରେ ବୁଝାଇଥିଲେ ଷ୍ଟୁଡେଣ୍ଟ ମାନଙ୍କୁ ଏବଂ ବିଜ୍ଞାନ ବିଚିତ୍ରରେ ଅନେକ କିଛି କଥା ଜାଣିହେଲା। କାର୍ଯ୍ୟକ୍ରମ ଅତି ଭଲ ହୋଇଥିବାରୁ ଦୁଇଜଣ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଏହାପରେ ସେ ଲେଖିଛନ୍ତି, 16 ସେପ୍ଟେମ୍ବର 2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ

0: ଅଂଶୁଲ ପାତ୍ର ଏବଂ ତନୁଜା ଖଡ଼ଗ୍ରାଏ। ଉଭୟଙ୍କର ଉପସ୍ଥାପନାଟି ଭଲ ଲାଗିଲା। ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ସାକ୍ଷାତକାରରେ ଶୁଣିଥିଲେ ସେହି ସମୟର ଯୁବବାଣୀର ଉପସ୍ଥାପିକା ସୃଷ୍ଟି ସରଞ୍ଜନା ତ୍ରିପାଠୀଙ୍କର ସାକ୍ଷାତକାର। ପ୍ରଶ୍ନଗୁଡ଼ିକ ମଧ୍ୟ ଅତି ସୁନ୍ଦର ହୋଇଥିଲା। ନିଜର ଅନୁଭୂତି ବିଷୟରେ ଅନେକ କିଛି କଥା ସେ କହିଥିଲେ। ତା ସହିତ ଜାଣିବା କଥାରେ ମଧ୍ୟ ଅନେକ କିଛି କଥା ଜାଣିହେଲା। କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବରେ କରିଥିବାରୁ ଉଭୟଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଏହାପରେ ସେ ଲେଖିଛନ୍ତି 18 ସେପ୍ଟେମ୍ବର 2026। ସେ ଲେଖିଛନ୍ତି, ଆଜିର ଯୁବବାଣୀ ସମ୍ପର୍କ କାର୍ଯ୍ୟକ୍ରମ ନେଇ ଆସିଥିଲେ ରେଶ୍ମା ଏବଂ ଶ୍ରୀ ପଦ୍ମା ସାହୁ। ହଲୋଗୁଞ୍ଜନ ପ୍ରୋଗ୍ରାମଟିରେ ଶ୍ରୋତାମାନଙ୍କର ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସବୁ ଶୁଣିକି ଭଲ ଲାଗିଥିଲା। ଶ୍ରୀ ପଦ୍ମା ସାହୁ ଏବଂ ରେଶ୍ମା ମହାରଣା ଭଉଣୀଙ୍କୁ ଏବଂ ସମସ୍ତ ଷ୍ଟାଫ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଧନ୍ୟବାଦ ଏବଂ ନମସ୍କାର ଜଣାଇଛନ୍ତି।
0: ବହୁତ ବହୁତ ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ ଆମକୁ ପ୍ରତିଦିନର କାର୍ଯ୍ୟକ୍ରମ ଶୁଣି ମେସେଜ କରୁଥିବାରୁ। ପ୍ରତିଦିନର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ଏବଂ ଆମ ପାଖକୁ ନିଜର ମତାମତ ପଠାଉଥାନ୍ତୁ। ତେବେ ସାଥୀ, ଏହାପରେ ଚାଲନ୍ତୁ ଶୁଣିନେବା ଆମ ପାଖକୁ ଆସିଥିବା ଭଏସ୍ ଏସ୍ଏମ୍ଏସ୍ କୁ।
2: ନମସ୍କାର। 13 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବହୁତ ସରସ ସୁନ୍ଦର ଭାବରେ ସୁନେଲି ସନ୍ଧ୍ୟାକୁ ମେଘ ମିଶ୍ର ସ୍ମୃତିମୟୀ ପାଣିଗ୍ରାହୀ। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ବାଟଘାଟ ସାକ୍ଷାତକାର ଶୁଣିଥିଲି, ସୀମାଞ୍ଚଳ ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବଟାଇ ଜଣାଇଦେବେ। ସେ ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶ୍ରୋତାବନ୍ଧୁମାନଙ୍କ ସୁନ୍ଦର ସୁନ୍ଦର ଏସ୍ଏନ୍ଏସ୍ ଭାଷଣ ଗୁଡ଼ିକ ଶୁଣିଥିଲି, କିଛି ଜାଣିବା କଥା ହସ ପସରା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 14 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ ବର୍ଷା ମହାପାତ୍ର। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ରାଷ୍ଟ୍ରଭାଷା ହିନ୍ଦୀ ସମ୍ପାଦକୀୟର ସୁନ୍ଦର ବିଷୟବସ୍ତୁ ଉପରେ ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ପବିତ୍ର ଗଣେଶ ପୂଜା ଉପଲକ୍ଷେ ସୁନ୍ଦର ବିଷୟବସ୍ତୁରେ ଆପଣମାନେ ଆଲୋଚନା କରିଥିଲେ ଏବଂ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିଥିଲେ ଆଜିର ବିଶେଷତ୍ୱ ସମ୍ପର୍କରେ। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା ଏବଂ ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଗପସପ୍। ଗୋଟେ ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ସେ ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ବହୁତ ଖୁସି ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା, କିନ୍ତୁ କାର୍ଯ୍ୟକ୍ରମଟି ହେଲେ ବୋଲି ଖାସ ଲାଗିଲାନି। ଏଥିପାଇଁ ଯୋଉ ସମୟରେ ବର୍ଷାରାଣୀ ପଟ୍ଟନାୟକ ଯୋଉ ସାକ୍ଷାତକାରଟି ନେଇଗଲେ, କିନ୍ତୁ ସେ ସମୟରେ ଯୋଉ ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା ତାଙ୍କର କଥା ଭାଗ୍ୟ ଶୁଭା ଗଲେ ଭାଗ୍ୟ ଶୁଭା ଯାଉ ନଥିଲା। ମୁଁ ସମସ୍ତ ଉପସ୍ଥାପକ ଉପସ୍ଥାପିକାଙ୍କୁ ଯୋଗବାଣୀ ବିଭାଗରୁ କହି ରଖୁଛି ଯେ ଆପଣମାନେ ଯେଉଁ ସମୟରେ ଆପଣମାନେ ସାକ୍ଷାତକାରଟି ନେଉଛନ୍ତି, ଯେଉଁ ସମୟରେ ସାକ୍ଷାତକାରଟି ପ୍ରଚାର ପ୍ରସାର କରୁଛନ୍ତି, ପ୍ରଥମେ ନିଜେ ଶୁଣନ୍ତୁ ସେ ସାକ୍ଷାତକାରଟି କିଲର ବାଜୁଛି କି କିଲର ବାଜୁ ନାହାନ୍ତି। ଯଦି ବି କିଲର ବାଜୁ ନାହାନ୍ତି ତାକୁ କିଲର କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଗୋଟେ ସୁନ୍ଦର ବିଷୟବସ୍ତୁ ଆପଣମାନେ ଆଲୋଚନା କରିବେ, ଯଦି ସେ ବିଷୟବସ୍ତୁ ଉପରେ ବୁଝି ନ ହେବ, କେବଳ ଖାଲି ଆର୍ଯ୍ୟର କଥା ବୁଝି ହଉଥିବ ଏବଂ ଯୋଉ ସାକ୍ଷାତକାରଟି ଯୋଉ କରିଥିବେ ତାଙ୍କ କଥା ବୁଝି ହେଉନଥିବ, ତାହେଲେ କେମିତି ଗୋଟେ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗିବ। ସେଥିପାଇଁ ମୁଁ ସମସ୍ତ ଉପସ୍ଥାପକ ଉପସ୍ଥାପିକା ଏବଂ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରଞ୍ଜନ ସାର୍କୁ ମୁଁ ସିଧାସଳଖ କାର୍ଯ୍ୟକ୍ରମ ମଧ୍ୟ ଅନୁରୋଧ କରୁଛି ଯେ ଯୋଉ ସମୟରେ ଯାହାର ବି ସାକ୍ଷାତକାର ନେଉଛନ୍ତି ପ୍ରଥମେ ଦେଖନ୍ତୁ ସେଟା କିଲର ଅଛି କି କିଲର ନାହାନ୍ତି। ଯଦି କିଲର ନାହାନ୍ତି ତାହେଲେ କିଲର କରିବା ପାଇଁ ଚେଷ୍ଟା କରନ୍ତୁ। ଏଇ ଯୋଉ ବିଷୟବସ୍ତୁ ସାକ୍ଷାତକାର ଟୋଟାଲି ବୁଝି ହେଲାନି, ସେଥିପାଇଁ ମୁଁ ଏଇ ଅଭିଯୋଗଟି ବାଧ୍ୟ ହିଁ ଆପଣଙ୍କୁ ରଖିଲି ମତାମତଟି, ଏହାର ସଠିକ ଭାବରେ ଉତ୍ତର ଦେବ ବୋଲି ଆଶା ବିଶ୍ୱାସ କରୁଛି। 15 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମ ଗୋଟେ ନେଇ ଆସିଥିଲେ କେ ସରସ୍ୱତୀ ଆଚାର୍ଯ୍ୟ ସୋନାଲି ପଣ୍ଡା। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ସୁନ୍ଦର ବିଷୟବସ୍ତୁ ସେ ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା କ୍ୟାରିୟର ଗାଇଡେନ୍ସ। ଏ ସୁନ୍ଦର ବିଷୟବସ୍ତୁ ଉପରେ ପଲ୍ଲବୀ ଭଉଣୀଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ସୋନାଲି ପଣ୍ଡା। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ପତ୍ରରେ ଜଣାଇଦେବେ। କେରିୟର ଉପରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ ପଲ୍ଲବୀ ଭଉଣୀଙ୍କ ପାଖରୁ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା, କିନ୍ତୁ ଆଜି ବି ସେତେବେଳେ ଖାସ କାର୍ଯ୍ୟକ୍ରମ ଭଲ ଲାଗିଲାନି। ଯେଉଁ ସମୟରେ ସୋନାଲି ପଣ୍ଡା ନେଲେ ଆହୁରି ସାକ୍ଷାତକାରଟି ଗଡ଼ବଡ଼ ହେଲା ଏବଂ କଣ କଣ ପଲ୍ଲବୀ ଭଉଣୀ ସିଧାସଳଖ ଆମକୁ ବାଣ୍ଟି ଦେଇଗଲେ ଏବଂ କଣ କହିଲେ ଟୋଟାଲି ବୁଝି ହେଲାନି। ସେଥିପାଇଁ ମୁଁ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଆଉ ଥରେ କହି ରଖିବା ପାଇଁ ଚାହିଁବି ଯେ ଆପଣମାନେ ଯେତେବେଳେ ବି ଯୋଉ ସାକ୍ଷାତକାରଟି ନେଉଛନ୍ତି, ଦେଖନ୍ତୁ ପ୍ରଥମେ କିଲର ବାଜୁଛି କି କିଲର ବାଜୁ ନାହାନ୍ତି। ଯଦି ବି କିଲର ବାଜୁଛି ତାହେଲେ କାର୍ଯ୍ୟକ୍ରମରେ ପ୍ରଚାର କରନ୍ତୁ, ଯଦି କିଲର ବାଜୁ ନାହାନ୍ତି ତାହେଲେ ଆଉ ଥରେ ତାକୁ ଟିକେ ସଜାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ଆଜି ବି କାର୍ଯ୍ୟକ୍ରମ ସେତେ ଖାସ ଭଲ ଲାଗିଲାନି ଆଉ ସେତେ କମ୍ ପରିମାଣ ଭଲ ଲାଗିଛି, ସେଥିପାଇଁ ମନ ଦୁଃଖନି, କିନ୍ତୁ ଭବିଷ୍ୟତରେ ନିହାତି ଭାବରେ କିଲର ହେବ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ଆଉ ଯୋଉ ସାକ୍ଷାତକାର ଆପଣ

0: ପ୍ରଚାର ପ୍ରସାର କରୁଛନ୍ତି, ତାକୁ ଟିକେ ଧ୍ୟାନ ସହିତ ଦେଖନ୍ତୁ ଯେ ବୁଝି ହେଉଛି କି ନାହାନ୍ତି, ଆଉ ଯେମିତି ସ୍ପଷ୍ଟ ଭାବରେ ଗୋଟେ ଶ୍ରୋତା ବୁଝିପାରିବ ଏବଂ କିଛି ନା କିଛି କାର୍ଯ୍ୟକାରୀ ଲଗେଇ ପାରିବ ବୋଲି ସେ ବିଚାରକୁ ନେଇକି ଆପଣମାନେ କାର୍ଯ୍ୟକ୍ରମଟି କରିବେ ବୋଲି ଆଶା ବିଶ୍ୱାସ କରୁଛି। 16 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ ଅଂଶୁଲ ପାତ୍ର, ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱକର୍ମା ପୂଜା, ଏ ସୁନ୍ଦର ବିଷୟବସ୍ତୁ ଉପରେ ଆଜିର ବିଶେଷତା ସମ୍ପର୍କରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଆମର ପ୍ରିୟ କାର୍ଯ୍ୟକ୍ରମ ଆମ ସମୟରେ ଯୋଗବାଣୀ। ସୃଷ୍ଟି ସଜନା ତ୍ରିପାଠୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକି ସାକ୍ଷାତକାରଟିକୁ ନେଇ ଆସିଥିଲେ ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର କାର୍ଯ୍ୟକ୍ରମ ମୁଖ୍ୟ ରଞ୍ଜନ କୁମାର ବେହେରା, ତା ଶୁଣିବାକୁ ବହୁତ ଖୁସି ଲାଗିଥିଲା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଏବଂ ଦ୍ୱିତୀୟ ଥର ତାଙ୍କ ପାଖରୁ ସାକ୍ଷାତକାରଟି ଶୁଣିଥିବା ଯୋଗୁଁ ଏବଂ ଆମ ସମୟ ଯୋଗବାଣୀକୁ ନେଇକରି ଅନେକ କିଛି କଥା ସୁନ୍ଦର ଭାବରେ ଆଲୋଚନାଟି କରିଥିବା ଯୋଗୁଁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। 17 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସରୋଜିନୀ ମଣ୍ଡଲ, ପ୍ରତୀକ ଶର୍ମା, ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ଥିଲା। ବିଶ୍ୱ ରୋଗୀ ସୁରକ୍ଷା ଦିବସ, ଆଜିର ବିଶେଷତା ସମ୍ପର୍କରେ ସୁନ୍ଦର ବିଷୟବସ୍ତୁଟି ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ ନୂତନ ପ୍ରତିଭା କ୍ରମରେ ଗୋଟେ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ପ୍ରତୀକ ଶର୍ମା ଭାଇ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣା ଦେବେ। ସେ ଭାଇଙ୍କ ପ୍ରତିଭା ଉପରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ସୁନ୍ଦର ଭାବରେ କୁଶଳ ପଚାରିଥିଲେ ପ୍ରତୀକ ଭାଇ, ସୁନ୍ଦର ଭାବରେ ଉତ୍ତର ଗୁଡ଼ି ଦେଇଥିଲେ ସେ ଭାଇ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତାଲୁକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭାଇ ଆପଣଙ୍କର ଭଏସ୍ SMS ପାଇଁ। ଆପଣ ମତ ରଖିଛନ୍ତି ଯେ ସାକ୍ଷାତକାର ଗୁଡିକ ସ୍ପଷ୍ଟ ଭାବେ ଶୁଭାଯାଉ ନାହିଁ, ଆମେ ଏଥିପ୍ରତି ଆଗାମୀ କାର୍ଯ୍ୟକ୍ରମ ଗୁଡିକରେ ଧ୍ୟାନ ନିହାତି ଭାବେ ଦେବୁ। ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭାଇ ଏହିପରି ଆପଣଙ୍କର ମତ ରଖିଥିବାରୁ, ଏହା ଆମକୁ ଆଗକୁ ଭଲ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ ନିହାତି ଭାବେ ଯୋଗାଇବ। ବହୁତ ବହୁତ ଧନ୍ୟବାଦ।
2: ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା କିଛି ଜଣା ଅଜଣା କଥା, ଯାହାର ବିଷୟଟି ରହିଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍।
1: ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍ ପ୍ରତିବର୍ଷ ସେପ୍ଟେମ୍ବର ମାସ 20 ତାରିଖରେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା, ଦଳଗତ ଭାବନା ଓ ମିତ୍ରତା ବୃଦ୍ଧି କରିବା। ଏହି ଦିନ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ମାଧ୍ୟମରେ ଯୁବପିଢ଼ିର ସାମଗ୍ରିକ ବିକାଶ ଏବଂ ଏକ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରାଯାଏ। ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ କେବଳ ଖେଳ ପ୍ରତିଯୋଗିତାର ଉତ୍ସବ ନୁହେଁ, ଏହା ଯୁବପିଢ଼ିର ସ୍ୱପ୍ନ, ପ୍ରତିଭା ଓ ଉତ୍ସାହକୁ ଉଜ୍ଜୀବିତ କରିବାର ଏକ ଅବସର। କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ପରାଜୟରୁ ଶିଖିବା, ବିଜୟକୁ ନମ୍ରତାର ସହ ଗ୍ରହଣ କରିବା ଏବଂ ନିଜ ସୀମାକୁ ଅତିକ୍ରମ କରିବାର ପ୍ରେରଣା ଦିଏ। ତେବେ ସାଥୀ, ଦେଖୁ ଦେଖୁ ସମୟ ତ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେବାକୁ, କିନ୍ତୁ ବିଦାୟ ନେବା ପୂର୍ବରୁ ସାଥୀ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ବିଷୟରେ।
2: ଆସନ୍ତାକାଲି ସୋମବାର ସୁଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସୁନ୍ଦର ସମ୍ପାଦକୀୟ ଯାହାର ବିଷୟଟି ରହିଛି ମାତୃଭାଷାର ସୁରକ୍ଷା। ତା ସହିତ ଆପଣମାନଙ୍କ ପାଇଁ ରହିଛି କିଛି କଥା କିଛି ଗୀତ କବି ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଏବଂ କିଛି ଜାଣିବା କଥା।
1: ସାଥୀ, ଆପଣମାନଙ୍କ ପାଇଁ ରହିଛି ଏକ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା AI ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ।
2: ଏ ସମ୍ପର୍କରେ ଆପଣଙ୍କ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର ମାସ 23 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛି, କୃତ୍ରିମ ବୁଦ୍ଧିମତା ବା AI ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ।

0: ମୋ ଫୋନ୍ ନମ୍ବର ହେଲା 06854230690। ତାହେଲେ ଏ ତ ଥିଲା ସାଥୀ ଆଜିର ସୁରଭି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆମ ପାଖକୁ SMS କିମ୍ବା ଭଏସ୍ SMS ପଠାଇବା ପାଇଁ ଆମର ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com।
1: ତେବେ ସାଥୀ, ଆପଣଙ୍କ ସହ କଥା ହେଉ ହେଉ ସମୟ ତ ଇସାରା ଦେଲାଣି। ତେବେ ପୁଣି ଥରେ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜି କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ଅସ୍ମିତା ଷଡ଼ଙ୍ଗୀ,
0: ମୁଁ ସୋନାଲି ପଣ୍ଡା।
1: ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୋନାଲି ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶିଆବାସର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ। ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ସୁଜାତା ଆଚାର୍ଯ୍ୟ ଏବଂ ସୁଧୀର କୁମାର ଦାସ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଏଇ ଚାଷ କରିବା ଆଗରୁ ଦେଖନ୍ତୁ ଆମେ ଏବେ ଯେମିତି ପ୍ରଥମେ ମାଟିର ପ୍ରସ୍ତୁତି ନିହାତି ଜରୁରୀ। ମାଟି ଆପଣଙ୍କର ଜମିଟା କୋଉ ଯେମିତି ମୁଁ କହିଲି ଉପର ଭାଗରେ ଅଛି କି ତଳ ଭାଗରେ ଅଛି ସେଇଟା ଦେଖିବେ। ଆଉ କ'ଣ ନା ଚାଷ କରିବା ଆଗରୁ ଆମର କ'ଣ ନା ଆମେ ଯଦି ଏମିତି କଣ୍ଟିନ୍ୟୁ ଆମେ କାହାର ଜମି ବି ସେମିତି ପଡ଼ିଆ ଯାଇନି, ଆମେ 200, 400, 500 ବର୍ଷ ହେଲା ଲୋକେ ଚାଷ କରି ଆସୁଛନ୍ତି। ସେଇ ଚାଷ ନୂଆ ଗୋଟେ ନୂଆ ଚାଷ ଗୋଟେ ସିଜନର ଗୋଟେ ଚାଷ କରିବା ଆଗରୁ ପ୍ରଥମେ କ'ଣ ନା ଆମର ଜମିର ପ୍ରିପାରେସନ ଆମକୁ ବହୁତ ଦରକାର। ପ୍ରିପାରେସନ ମାନେ କ'ଣ ନା ଜମିର ସମତଳ ଆମକୁ ଦେଖିବା। ଆଉ କ'ଣ ନା ଯାହା ବି ଆମର ଗତ ଚାଷରେ ଆମେ ଯାହା ବି ଜିନିଷ ୟୁଜ୍ କରିଥିଲେ, ଯାହା ବି ୱେଷ୍ଟ ଅଛି, ଯାହା ବି କୁଟା ନଡ଼ା ଘାସ ଅଛି, ସେ ସବୁ ଜିନିଷକୁ ଆମେ ଡିକମ୍ପୋଜ୍ କରିକି ମାଟିର ଲେବଲିଂ କରିକି ହିଁ ଚାଷ ଆରମ୍ଭ କରିବା।
1: ବର୍ତ୍ତମାନ ସମାଜରେ ବର୍ତ୍ତମାନ ସମୟରେ ସବୁଜ ଖତ ସାର ବର୍ତ୍ତମାନ ଆମର ଯୋଉଟା ସରକାର ତରଫରୁ ବା ଆମ ବାହାରୁ ଯୋଉ ମିଳୁଛି ରାସାୟନିକ ସାର, ଜଣେ ଚାଷୀ ସବୁଜ ସାର ଦେଇକରି ସେ ଲାଭ ଖର୍ଚ୍ଚ ହେଇପାରିବ ନିଜ ଚାଷରେ?
0: ଦେଖନ୍ତୁ ବର୍ତ୍ତମାନ ତ ସରକାର କ'ଣ ଆମେ ସମସ୍ତେ ଚାହୁଁଛୁ ଲୋକମାନେ ମାନେ ସବୁଜ ସାର ବ୍ୟବହାର କରନ୍ତୁ କେମିକାଲକୁ ଛାଡ଼ିକି, କିନ୍ତୁ ବର୍ତ୍ତମାନ ଯେମିତି ଆମ ଭାରତରେ ଯେଉଁ ପ୍ରକାର ଜନସଂଖ୍ୟା ଦେଖୁଛନ୍ତି 145 କୋଟିରେ ଆମେ ପହଞ୍ଚିଗଲୁଣି, ଏତେ ଲୋକଙ୍କୁ ଖାଦ୍ୟ ଯୋଗାଇବା ଆଉ କେବଳ ସବୁଜ ସାରରେ ଚାଷ କରିବା ପ୍ରାୟତଃ ସମ୍ଭବ ନୁହଁ ମୋ ମତରେ। ଆମେ କ'ଣ ନା ଚେଷ୍ଟା କରିବା ସବୁଜ ସାର ବ୍ୟବହାର କରିବା ପାଇଁ, ଆମେ ଚେଷ୍ଟା କରିବା ରାସାୟନିକ ସାର ଯେତେ କମ୍ରେ ବ୍ୟବହାର କରିବା ପାଇଁ, କିନ୍ତୁ ପୁରା ବର୍ତ୍ତମାନ ଛାଡ଼ିବା ଅବସ୍ଥାରେ ଆମେ ନାହୁଁ।
1: ସମସ୍ତେ ଚାହୁଁଛନ୍ତି ଯେ ମାନେ ଅଧିକରୁ ଅଧିକ ଅମଳ,
0: ଆଉ ତାପରେ ଆମେ ସାର ଲୋକଙ୍କୁ ଆମ ଖାଇବାକୁ ଯୋଗାଇବାକୁ ନିହାତି ଜରୁରୀ। ସେଇଥିପାଇଁ କ'ଣ ନା ଆମେ ବାଧ୍ୟ ହଉଛୁ ଯେ କିଛି ବି ମାନେ ରାସାୟନିକ ସାର ବ୍ୟବହାର କରିବା ପାଇଁ।
1: ଧନ୍ୟବାଦ ମୋ ପ୍ରଶ୍ନର ଉତ୍ତର ଦେଇଥିବାରୁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ, ଅଶେଷ
2: ଧନ୍ୟବାଦ।
3: ଏଲେ ବାବୁ ଏ ଯେନ୍ କହିଦେଲା ମାଟି ଗୋଟେ କଥା ମୁଇଁ ପଚାରିବି ବୋଲିଥିଲି ବାବୁ, ଏ ଯେନ୍ ତାସ ଧାନ ତାସ ହେଉ କି ଯେନ୍ ତାସ ହେଉ ଯେନ୍ ମାଟି ତାସ କରିବା ଆଗତୁନୁ ଆମେ ଚିରା ଦୌଡ଼ା ତିଡ଼ା କରି କରି ତାର ପଛେ ପାଲା ପକାଇଲୁନି କି ବୁଲିଲୁନି ସେଟା ଖାଇକି ନେ ବାବୁ?
0: ଦେଖନ୍ତୁ ସେଇଟା ମୁଖ୍ୟ କାରଣ ହେଲା କ'ଣ ନା ଆମ ଜମି ଯେତେ ନରମ ହବ ତାହେଲେ ଆମର ଗଛଟା ସେତେ ଅଧିକା ହବ। ଆମେ ଯଦି ଚିରା ଦୌଡ଼ା କରିବା କି ତାକୁ କଡ଼ା ଖୋସା କରିବା ତାହେଲେ କ'ଣ ନା ମାଟି ନରମ ହବ ଆଉ ଆମର ଫସଲ ଭଲ ହବ, ସେଇଥିପାଇଁ କରାଯାଏ।
3: ପରିଚୟ
4: ଦେବାକୁ ପଡୁଛି ମାମା ଜନ୍ମାକ ନା ପାରି
3: ଏଲେ ଆଜି ଆମର ବାବୁ ଡାକି ବସାଇଲୁ ଅଛୁ ତାସର ଖାତେ ମାଟିର ଯତ୍ନ ସେ ଉପରେ ତମର ଖାଇ ପର୍ସନ ଆସେ ବାବୁ ସଲଗେ ସଲଗେ ବାବୁ ସାଙ୍ଗେ କଥା କରି ପର୍ସନ ପଚାର ଦିଆ
4: ଜୁହାର ଲାଗ ବାବୁ।
0: ହଁ ଜୁହାର ଜୁହାର।
4: ମାଟିର ଯତ୍ନ ମାନେ କଣ ସବୁ ଯତ୍ନ ଆମେ ନବା? ମୁଁ ନୀଳଗିରି ଚାଷ କରିଛି 8-10 ଏକର ଜମିରେ, ତାର ଯତ୍ନ କେମିତି କଣ ମାଟିର ନେଇପାରିବି ସେ ବିଷୟରେ ଟିକେ କୁହନ୍ତୁ ସାର।
0: ସାର୍ ଦେଖନ୍ତୁ ପ୍ରଥମ କଥା ହେଲା ମୁଁ କହୁଛି ସରକାର ତ ବର୍ତ୍ତମାନ ନୀଳଗିରି ଲଗାଇବା ପାଇଁ ଏକ ପ୍ରକାର ବେନ୍ କରିଛନ୍ତି, କିନ୍ତୁ କ'ଣ ହଉଛି ନା ଆମର ଚାଷ ତ ହଉଛି ଚାଷୀ କରୁଛନ୍ତି, କିନ୍ତୁ ସରକାର ତରଫରୁ ବର୍ତ୍ତମାନ ନୀଳଗିରି ଲଗାଇବା ପାଇଁ ଆମେ ଗାଁରେ ଲୋକଙ୍କୁ ପ୍ରବୃତ୍ତ ଯେତେ ସମ୍ଭବ ସେମାନେ ନୀଳଗିରି ଲଗାଇବା କମ୍ କରନ୍ତୁ, କାହିଁକି ନା ସେଇଥିରେ କ'ଣ ନା ପାଣି ନୀଳଗିରି ଗଛକୁ ଅନ୍ୟ ଗଛ ଅପେକ୍ଷା ବହୁତ ପାଣି ଦରକାର ଆଉ ସେ ଆଖପାଖର ପାଣି ବି ସେ ସବୁ ଟାଣି ଦିଏ। ଆଉ ଯଦି ଆପଣ କରିଛନ୍ତି ବର୍ତ୍ତମାନ ଯଦି କରିଦେଇଛନ୍ତି ତାକୁ ଟିକେ ଠିକ ଯତ୍ନ ନିଅନ୍ତୁ, କଡ଼ା ଖସା କରନ୍ତୁ, ସାର ଦିଅନ୍ତୁ, ତାହେଲେ ଠିକ ହବ, କିଛି ଅସୁବିଧା ନାହିଁ। କଣ ମାଟିକି କିଛି ଖରାପ କରେନି, ପ୍ରଥମ କଥା ହଉଛି କଣ ନା ସେ କଣ ନା ବହୁତ ପାଣି ଦରକାର ପଡେ ଆଉ ତା ଆଖପାଖରେ ଯୋଉ ଗଛ ପତ୍ର ଅଛନ୍ତି ସମସ୍ତଙ୍କ ପାଣି ବି ସେ ନିଜେ ଟାଣି ନିଏ।
3: ହେଲେ ବାବୁ ଯେନ୍ କହିଲା ମାଟିର କଥା ଯେନ୍ କହିଥିଲି ମୁଁ ଏବେ ଚିରା ଦୌଡ଼ା ତିଡ଼ା କରି କରି ଆମେ ପଲା ପକାଇଲୁ କି ବୁନ୍ଲୁ କି କଲୁ ତାର ପଛେ ଆରି ଖାଇ ସେ ଲାଗଡ଼ା ମାରବାଟା ତାର ପଛେ ବିଷ ଦରବାଟା ଏଟା ମାନେ ମିଶା ଆମେ ବୁଲାଇଲୁନି।

0: ତା ଖାଇକି ନେ ବାବୁ।
1: ଦେଖନ୍ତୁ ଏ ଯୋଉ ବ୍ୟୁସା କଥା କହିଲେ, ଯେ ଧାନ ଧାନର ଆମେ ସାଧାରଣତଃ ଧାନ କେତେ ଦିନ ହେଲା ପରେ, ଚାଳିଶରୁ ତିରିଶରୁ ଚାଳିଶ ଦିନ ପଚାଶ ଦିନ ହେଲା ପରେ କଣ ନା ଆମେ ସେୟା କରୁ, କିନ୍ତୁ ଏହାର କରିବାର କଣ, ମୁଁ ଆଗରୁ ଏବେ ବି ଜଣେ ପ୍ରଶ୍ନ କରିଥିଲେ, ସେଇଟା କରିବା ଦ୍ୱାରା କଣ ନା ମାଟି ନରମ ହବ, ଗଛଟା ବଢିବାରେ ସାହାଯ୍ୟ କରିବ। ଚେର ପାଇସି ସେ ଅକ୍ସିଜେନ ବି ପାଇବ, ସେଇଥିରେ ସେ ଅକ୍ସିଜେନ ନାଇଟ୍ରୋଜେନ ପାଇବ, ନାଇଟ୍ରୋଜେନରେ ସେ ବଢିବ।
2: ସୀତାରାମ ମଞ୍ଜୁର ବିଲେବେନା ଅର୍ଜୁନଡା ଜିଲ୍ଲା ବରଗଡ଼ରୁ କହୁଥିଲି ସାର।
0: ସୀତାରାମ ବାବୁ କେନ୍ତା ଅଛସ?
2: ଠିକ ଠିକ ଅଛୁ।
0: ଇଲି ଆମର ଆଜି ଖାଇ ସେ ବିଷୟ ଅଛେ ତାସର ଖାଜେ ମାଟିର ଯତ୍ନ। ତମର ପର୍ସନ ଖାଇ ଅଛେ, ଆମର ବାବୁକୁ ଡାକିକିରି ବସାଇଲୁ ଅଛୁ, ବୈଠକ ବସିଲା ଅଛ, ସ୍ୱର୍ଗେ ସ୍ୱର୍ଗେ ବାବୁକେ ଖାତା ହୁଆ ଆରି ପର୍ସନ ପଚାର।
2: ଆଜ୍ଞା ନମସ୍କାର।
1: ନମସ୍କାର ନମସ୍କାର
2: ସାର, ଆମର ହଉଛି ରୁଗିଡ଼ିଆ ଜମି ସାର।
1: ସାର
2: ଆମର ବରଗଡ଼ ଡିଷ୍ଟ୍ରିକ୍ଟରେ ରୁଗିଡ଼ିଆ ଜମି ଅଛି।
1: ଆଜ୍ଞା।
2: ଏଠି ଆମେ ସବୁ ରାସାୟନିକ ସାର ଦଉଛୁ ତାର ସତ୍ୟ, ଆମେ ଯତ୍ନ କେନ୍ତା କରିପାରମା?
1: ଦେଖନ୍ତୁ ରାସାୟନିକ ସାର ଦଉଛନ୍ତି ଠିକ କଥା, କିନ୍ତୁ କଣ ନା ତାକୁ ଠିକ ଭାବେ ଡୋଜରେ ଦିଅନ୍ତୁ। ଯେମିତି ଆମର କହିଲା, ଆମର ଯେମିତି ୟୁରିଆ ଅଛି, ଦେଖନ୍ତୁ ୟୁରିଆ ଯଦି ଗୋଟେ ଏକର ପିଛା କଣ ଆମ ଚାଷୀମାନେ କଣ କରୁଛନ୍ତି, ଚାଷ ବେଶୀ ହବ ବୋଲି ଡୋଜ ଠୁ ଅଧିକା ଦେଇ ଦିଅନ୍ତି। କିନ୍ତୁ ୟୁରିଆ କଣ ନା ସାଧାରଣତଃ ଗୋଟେ ଏକରକୁ 90-100 କେଜି ହିଁ ୟୁରିଆ ଦିଆଯାଏ, ତାଠୁ ଅଧିକା ଦେଲେ କଣ ହବ ନା ମାଟିଟା ଟାଣ ହବ। ଆପଣଙ୍କୁ ଏଇ ବର୍ଷ ଫସଲ ଠିକ ହେଲେ ବି ଆରଥରକୁ ଫସଲ ଆପଣଙ୍କର କମିଯାଇପାରେ। ହଁ, ଗୋବର ଖତ ଦିଅନ୍ତୁ, ଆଉ ଯଦି ପାରିବେ ଯଦି କିଛି ପିଡିଆ ବି ଦିଅନ୍ତୁ, ପିଡିଆ ଦେଲେ ବି ଆପଣଙ୍କ ଜମି ବହୁତ ନରମ ହବ।
2: ଜୈବିକ ପ୍ରଣାଳୀ ଚାଷ କରିବା ପାଇଁ ସେଥିରେ ଏତେ ଉନ୍ନତର ଆମର ଧାନ ପାଉନା,
1: ଆଜ୍ଞା ଦେଖନ୍ତୁ ଜୈବିକ ପ୍ରଣାଳୀରେ ଚାଷ ଆପଣ ଯାହା କହିଲେ ଠିକ କଥା, କିନ୍ତୁ ଜୈବିକ ପ୍ରଣାଳୀରେ କଣ ସେତିକି ଆମର ଜୈବିକ ସାର ଆମକୁ ଚାଷୀମାନଙ୍କୁ ମିଳୁନାହିଁ, ସେଇଥିପାଇଁ କଣ ହଉଛି ନା ଯେତିକି ଚାଷୀ ଚାହୁଁଛି ସେତିକି ସେ ପାଇପାରୁନି, ସେଇଥିପାଇଁ ଟିକେ ଅସୁବିଧା ହଉଛି।
2: ଅଧିକ ରୁଗିଡ଼ିଆ ପାଇଁ ଆମେ ଗୋବର ଖତ ଦେଇକରି ରାସାୟନିକ ସାର ଦେବା ସାର?
1: ହଁ, ରାସାୟନିକ ସାର ଯଥାସମ୍ଭବ କମ ଦିଅନ୍ତୁ, ଯଦି ଜୈବିକ ସାର ଆପଣଙ୍କୁ ମିଳିଯାଉଛି ତାହେଲେ ରାସାୟନିକ ସାର ଦେବା ଦରକାର ନାହିଁ।
2: ହଁ ସାର, ଧନ୍ୟବାଦ ସାର, ନମସ୍କାର।
1: ହଁ ନମସ୍କାର ନମସ୍କାର,
3: ଧନ୍ୟବାଦ। ମୋର ଗୋଟେ ପ୍ରଶ୍ନ ଆଜ୍ଞା, ଏ ଯୋଉ ଧନିଆ ପତ୍ର ଶାଗ ମେଥି ଶାଗ ଏଟା ମାନେ ଯୋଉଟା ଆମେ ଲଗାଇବୁ ତାର କାଜେ କେନ୍ତାର ମାଟି ଲୋଡ଼ା?
1: ଦେଖନ୍ତୁ ବହୁତ ବଢିଆ ପ୍ରଶ୍ନ ଗୋଟେ ପଚାରିଲେ। ଦେଖନ୍ତୁ ଆମେ ଧାନ ଗହମ ଯାହା ବି ଚାଷ କରୁଛୁ, ଯାହା ବି ଚାଷ କରୁଛୁ, ଆମକୁ କଣ ନା ସାର ପୁରାପୁରି ଜମି ଆମକୁ କଷିବାକୁ ପଡୁଛି। କିନ୍ତୁ ଆମେ ଯଦି ଏବେ ଯୋଉ ଧନିଆ ପତ୍ର କୁହନ୍ତୁ କି ଆପଣଙ୍କର ଲାଉ କୁହନ୍ତୁ, ବୈତାଳ କୁହନ୍ତୁ, ଛୋଟ ଛୋଟ ଯୋଉ ଆପଣ କିଚେନ ଗାର୍ଡେନ କରୁଛନ୍ତି, ସେଥିରେ କଣ ଯୋଉ ଜାଗାରେ ଚାଷ କରିବେ ସେଇ ଜାଗାର ମାଟି ଆପଣ ପ୍ରିପେରେସନ କରିବେ, ଅଦର ଜାଗାରେ କରିବା ଦରକାର ନାହିଁ। କିନ୍ତୁ ଧାନ ଚାଷ ଗହମ ଚାଷ ଏଗୁଡ଼ାକରେ କଣ ନା ଆପଣ ପୁରାପୁରି ଜମି ସାରା ହିଁ ଆପଣଙ୍କୁ ପ୍ରିପେରେସନ କରିବାକୁ ପଡିବ।
3: ହ୍ୟାଲୋ ରେଡ଼ିଓ, କିଏ ପଚାରୁ? କିଏ କଲ୍ୟାସିନୀ କନ୍ତିନି କଲ୍ୟାସିନୀ ବାବୁ?
0: ହ୍ୟାଲୋ
3: ହ୍ୟାଲୋ
4: ହ୍ୟାଲୋ
3: ହଁ ସୋନ ପ୍ରଭାକର ବୋଇନି?
4: ଦିଦି ଜୁହାର ଲାଗ,
3: ଜୁହାର ଜୁହାର, ବରଗଡ଼ରୁ କଲ୍ୟାସିନୀ କି ତମେ? ମୁଇଁ ଜାଣିପାରିଲି ତମର ଖାଇ ସେ ସୋର କେ ଆରି
0: ଆମର ବାବୁ ବୈଠକ ବସଲା ଅଛତ, ଏ ଉପରେ ଖାଇ ପସନ୍ଦ ଅଛେ ତମର ସ୍ୱର୍ଗେ ସ୍ୱର୍ଗ ବାବୁ ସଙ୍ଗେ କଥା ହେଇକରି, ବାବୁ ସଙ୍ଗେ ଏକା କଥା ହେଇକରି ପସନ୍ଦ ପଚାରି ଦିଆ।
4: ହଁ ସେ ଅଧିକାରୀ ଆଜ୍ଞାକୁ ନମସ୍କାର।
1: ନମସ୍କାର ନମସ୍କାର
4: ଆଜ୍ଞା। ଆଜ୍ଞା ମୋର ପ୍ରଶ୍ନ ହେଲା, ମାଟି ତ ଆମ ଚାଷୀମାନଙ୍କ ପାଇଁ, ଚାଷ ପାଇଁ ଯୋଉ ବି ଚାଷ ହଉ ମାଟି ବହୁତ ଜରୁରୀ, କି ମାଟି ନହେଲେ ଚାଷ କରିପାରିବା ନାହିଁ। ତ ମୋର ପ୍ରଶ୍ନ ହେଲା ଆଜ୍ଞା, ମାଟି କେତେ ପ୍ରକାର ଅଛି, ଆଉ ଚାଷୀ ଟିକେ କେମିତି ଜାଣିବ ଯେ ମାଟି ଉପଯୁକ୍ତ ଚାଷ ପାଇଁ ଉପଯୁକ୍ତ, କୋଉ ମାଟି କେମିତି କେମିତି

0: ଜାଣିବ ଆଜ୍ଞା, ଆମର ପ୍ରଶ୍ନ ଆଜ୍ଞା ସେଇଟା ଟିକେ ବୁଝେଇବି।
1: ବହୁତ ବଢ଼ିଆ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ମାଟି ଆମର ସାଧାରଣତଃ କ'ଣ ନା, ବାଲିଆ ରହୁଛି, ଦର୍ଶା ରହୁଛି, ଲୁମି ରହୁଛି, ଏମିତି ତିନି ଚାରି ପ୍ରକାର ମାଟି ଅଛି। କିନ୍ତୁ ଆମର କୋରାପୁଟ, କଳାହାଣ୍ଡି, ଆମର ବରଗଡ଼, ଏଇ ସାଇଡ଼ କ'ଣ ସାଧାରଣତଃ କ'ଣ ହେଉଛି ନା, ଆମର ଟିକେ ରେଡ୍ ସଏଲ୍ ଦେଖାଯାଏ, ଆଉ କଳାହାଣ୍ଡିରେ କିଛି ଏ ଜାଗାରେ ବ୍ଲାକ୍ ସଏଲ୍ଟା ଦେଖାଯାଏ, ହେଲା। କିନ୍ତୁ ଏଇ ବ୍ଲାକ୍ ସଏଲ୍, ରେଡ୍ ସଏଲ୍ ଦୁଇଟା ଜାଗାରେ, ଆମର କଳା ମାଟି ହେଉ କି ରଙ୍ଗ ମାଟି, ଦୁଇଟା ଜାଗାରେ ଚାଷ କରିବାରେ ଆମର କୌଣସି ଅସୁବିଧା ନାହିଁ। ଆପଣ ଯେକୌଣସି ଫସଲ ଚାଷ କରିପାରିବେ।
0: ସେଇଟା ତ ଜାଣିତ, ଚାଷୀ କେମିତି ଜାଣିବ? ମୃତ୍ତିକା ପରୀକ୍ଷା କରିବା ନିହାତି ଜରୁରୀ କି ଆଜ୍ଞା, ମାଟି ପରୀକ୍ଷା?
1: ବଢିଆ ପ୍ରଶ୍ନ ପଚାରିଲେ ମ୍ୟାଡମ୍। ଦେଖନ୍ତୁ, ଆମର ମାଟି ସାଧାରଣତଃ ତିନିଟା ଉପାଦାନକୁ ନେଇକି ତିଆରି ହୋଇଯାଏ, ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ ପଟାସିୟମ୍, ହେଲା। ଏଇ ତିନିଟା ପଦାର୍ଥର ନେଇକି ମାଟି, ସବୁ ମାଟିରେ ଏଇଟା ରହେ। ହେଲେ ଆମେ ଯଦି ମାଟି ପରୀକ୍ଷା କରିବା, ତାହେଲେ ତିନିଟାରୁ କୋଉଟା କମ୍ ଅଛି ଆମେ ଜାଣିପାରିବା, ହେଲା। ଯଦି ଆମେ ଜାଣିପାରିବା, ଆମର ନାଇଟ୍ରୋଜେନ୍ କମ୍ ଅଛି ବୋଲେ ନାଇଟ୍ରୋଜେନ୍ ରିଲେଟେଡ୍ ଆମେ ସାର ଦେବା, ଫସ୍ଫରସ୍ କମ୍ ଅଛି ବୋଲେ ଫସ୍ଫରସ୍ ରିଲେଟେଡ୍ ସାର ଦେବା, ପଟାସିୟମ୍ ଯଦି କମ୍ ଅଛି ସେ ରିଲେଟେଡ୍ ସାର ଦେବା। ଆଉ ଆପଣ ଆମର ଯେଉଁ ମାଟି ପରୀକ୍ଷା କଥା କହିଲେ, ମୁଁ ଏଇଟା କହି ରଖୁଛି ନା, ପ୍ରତି ତିନି ବର୍ଷରେ ଆମ ଚାଷୀମାନେ ତିନିରୁ ଚାରି ବର୍ଷରେ ନିଜ ଜମିର ମାଟି ପରୀକ୍ଷା କରିବାକୁ ନିହାତି ଜରୁରୀ। ନହେଲେ କ'ଣ ନା, ତାଙ୍କର ଫସଲ ଉତ୍ପାଦନ କମି କମି ଯିବ। ଆଉ ଆପଣ ଗୋଟେ ଜିନିଷ ମନେ ରଖନ୍ତୁ, ଯେତେବେଳେ ବି ମାଟି ପରୀକ୍ଷା କରିବେ, ସାଧାରଣତଃ ବସନ୍ତ ଋତୁରେ ମାଟି ପରୀକ୍ଷା କରନ୍ତୁ, ସେଇଥିରେ ରିପୋର୍ଟଟା ଠିକ୍ ଆସେ।
2: ମାଟି ପରୀକ୍ଷା ଯେନ୍ କହିଲା ତିନ ଚାରି ବର୍ଷ ଥରେ କରବାର ଆସେ ବୋଲିକରି, ଏଟା ଏ ମାଟି ପରୀକ୍ଷା କାଜେ ଖାଇଟା କରବାର ବାବୁ, କେନ୍ତାର କରବାର, କୁନ୍ତିର ମାଟି କାଢ଼ବାର, ଖାଡ ଲଗେଇ ଯିବାର, ସେ ବିଷୟ କହିଲେ ଆମର ଜଣେ ଆଦିବାସୀ ଭାଇ ବହିନୀ ମାନେ ଗାଁ ଗହଳି ଭିତରେ ଆଛ, ସେମାନେ ଜାଣତ ନାହିଁ ଏତେ ମାଟିର କଥା, ସେ ବିଷୟ କହିଲେ ସେମାନେ କେନ୍ତା ସେଟା ପଡ଼ସି, ସେମାନେ ଯାଇକରି ସେଠି ସେ ବାବୁ ଲଗେ ଯିବ।
1: ଦେଖନ୍ତୁ, ମୁଁ ବର୍ତ୍ତମାନ ମୁଁ ଆପଣ ଯେମିତି ଜଣେ ଭଉଣୀ ପ୍ରଶ୍ନ କରିଥିଲେ, ମୁଁ କହିଲି ସାଧାରଣତଃ କ'ଣ ନା, ବସନ୍ତ ଋତୁରେ ଜମିର ଯେକୌଣସି ଜାଗାରୁ କିଛି ମାଟି ନିଅନ୍ତୁ ଚାଷୀମାନେ, ଆଉ ତାକୁ ନେଇକିନା ଆମର ଏଗ୍ରିକଲଚର ଅଫିସ ଅଛି, ଜୟପୁରରେ ଅଛି, ଆମର କୋରାପୁଟରେ ଅଛି, ସବୁ ଜାଗାରେ ଅଛି, ଏଭେଲେବୁଲ ଅଛି। ସେ ମାଟିର ସାମ୍ପଲ ନେଇକି ସେମାନେ କ'ଣ ନା, ସେମାନେ ନେଇକି ଆସିକି ଯିବେ। ଆପଣ ଯଦି ଅନଲାଇନ୍, ଆମର ମୋବାଇଲ୍ ଦ୍ୱାରା ଆଜିକାଲି ତ ଆଣ୍ଡ୍ରଏଡ୍ ମୋବାଇଲ୍ରେ ସବୁ ଜିନିଷ ହେଇପାରୁଛି, ଆପଣ ଯଦି ଲଗ୍ଇନ୍ କରିବେ, ସେମାନେ ଆସିକି ଆପଣ ମାଟି ନେବେ, ଆଉ 15-30 ଦିନ ଭିତରେ ଆପଣଙ୍କୁ ରିପୋର୍ଟ ଦେବେ। ସେ ରିପୋର୍ଟ ଅନୁସାରେ ଆପଣ ଯଦି ଖତ ସାର ୟୁଜ୍ କରିବେ, ତାହେଲେ ନିଶ୍ଚିନ୍ତ ଲାଭ ପାଇବେ।
2: ଗୋଟେ ଏକରା ତାନେ ଯଦି ଆମେ ଖୋଡେ ବସ୍ତା ଧାନ ପାଇଲୁନି କି କୋଡ଼ିଏ କ୍ୱିଣ୍ଟାଲ ସେ ଗୋବି ପାଇଲୁନି କି କଣ୍ଟା
3: ପନିପରିବା
2: ବୋଲେ ଅଧିକ ମିଶା
4: ମିଳିପାରିବ।
3: ମୋହନ ବାବୁ କି
4: ଜୁହାର
3: ଲାଗ,
2: ପରୀକ୍ଷା
4: କାଇଁ କରାଯାଏ ସେ ବିଷୟ କିଛି କହିଦେବା ପାଇଁ ଫୋନ କରୁଛି।
1: ଯୋଉଟା ମୁଁ ଆଗତର ବି ଆମର ଜଣେ ଭଉଣୀ ପ୍ରଶ୍ନ କରିଥିଲେ, ମୁଁ କହିଲି ଦେଖନ୍ତୁ, ଆମର ମାଟିରେ ସାଧାରଣତଃ ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ ପଟାସିୟମ୍, ଏଇ ଏଲିମେଣ୍ଟ ନେଇକିରି ଆମ ମାଟିଟା ତିଆରି, ହେଲା। ସେଇ ତିନିଟାର ଗୋଟେ ଗୋଟେ କିଛି କିଛି ପରସେଣ୍ଟେଜ୍ ଅଛି, ଆଉ ସେଇ ଆମେ କ'ଣ ନା, ଆମେ ଯେତେବେଳେ ମାଟି ପରୀକ୍ଷା ପାଇଁ ଯିବା, ସେମାନେ କ'ଣ ନା ସେଇ ପରସେଣ୍ଟେଜ୍କୁ ସେମାନେ ଯାଞ୍ଚ କରନ୍ତି ଲେବୋରେଟୋରୀରେ, ଆଉ ଯୋଉ ଭାଗଟା କମ୍ ଅଛି ଆପଣଙ୍କ ଜମିରେ, ସେମାନେ ସେଇ ଅନୁସାରେ ରିପୋର୍ଟ ଆପଣଙ୍କୁ ଦେଇଦେବେ। ଆଉ ଦେଲା ପରେ ଆପଣ ସେଇ ପରିମାଣର ଖତ ସାର ଯଦି ୟୁଜ୍ କରିବେ ଯୋଉଟା କମ୍ ଅଛି, ତାହେଲେ ଆପଣଙ୍କ ମାଟିର ଉର୍ବରତା ଆଗ ଭଳିଆ ରହିବ, ଆଉ ଆଗ ଉର୍ବର ବି ବଢି ବଢି ଚାଲିବ, କିଛି ଅସୁବିଧା ନାହିଁ। ଆପଣ ଆଜ୍ଞା ଆଜ୍ଞା ସେଟା ମୁଁ କହିଲି ପରା, ଆପଣ ସବୁ ମାସରେ କରିପାରିବେ, କିଛି ଅସୁବିଧା ନାହିଁ ବର୍ଷା ଦିନ ଛାଡ଼ିକି, କିନ୍ତୁ ବସନ୍ତ ଋତୁରେ ସ୍ପ୍ରିଂ ସିଜନ ଯଦି କରିବେ, ତାହେଲେ ତା ରିପୋର୍ଟଟା ଠିକ୍ ଆସେ ପ୍ରାୟତଃ। ଆଜ୍ଞା
3: ଧନ୍ୟବାଦ ଲାଗ। ଇଲି ସାରା ସାରି ବାବୁ, ଆର ଗୋଟେ କଥା ପଚାରବାଟା କାଇଟା ବୋଲେ, এবে আমি যখন ফুলকপি কি

ପ୍ରଚାର କଲୁ ଚୈତିଜହ୍ନ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରର ସିଧା ପ୍ରସାରଣ ଆମଟକ୍ ଷ୍ଟୁଡିଓରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ।

0: ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
5: नए जमाने की नई तस्वीर। अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें। ले आएं आज ही दूरदर्शन का DD फ्री डिश। इसमें हैं आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।
6: यहां खबरें तोड़ी मरोड़ी नहीं जाती।
7: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
6: यहाँ होती है सीधी, सटीक और सच्ची खबरें।
7: मैं मन से मानता हूँ कि भारत

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମେଁ ଖିଲାଡ଼ି ତୁ ଅନାରୀ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ କୁମାର ଶାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 202ତମ ଭାଗ।

ପ୍ରହ୍ଲାଦର ବାଳକମାନଙ୍କୁ ଉପଦେଶ କଥା ଶୁଣି ହିରଣ୍ୟ କ୍ରୋଧରେ ଅଧୀର ହୋଇ ପ୍ରହ୍ଲାଦକୁ ତାର ଆଦେଶ ଅବମାନନାର କାରଣ ସମ୍ପର୍କରେ ପଚାରିବାରୁ ପ୍ରହ୍ଲାଦ କହିଲା, ବିଷ୍ଣୁ ହେଉଛନ୍ତି ସର୍ବବ୍ୟାପୀ ଏବଂ ସଂସାରର କାରଣ। ହିରଣ୍ୟ କ୍ରୋଧ ସମ୍ବରଣ କରିନପାରି ହରିଙ୍କୁ ପ୍ରତ୍ୟକ୍ଷରେ ବିଶେଷତଃ ପାର୍ଶ୍ୱସ୍ଥ ସ୍ତମ୍ଭରେ ଦେଖାଇବାକୁ ଧମକ ଦେଲା। ଭୟରେ ପ୍ରହ୍ଲାଦ ସ୍ତମ୍ଭ ମଧ୍ୟରେ ଶଙ୍ଖଚକ୍ର ଗଦାପଦ୍ମ ଧରି ବିଷ୍ଣୁଙ୍କୁ ଦେଖି ପିତାଙ୍କୁ କହିବାରୁ କିଛି ଦେଖିପାରୁନଥିବା ସ୍ତମ୍ଭକୁ ପାଦ ଓ ମୁଷ୍ଠି ପ୍ରହାର କଲା। ହଠାତ୍ ଭୟଙ୍କର ଶବ୍ଦ ହେଲା ଏବଂ ଭକ୍ତବଚନ ସତ୍ୟ କରି ଭଗବାନ ଅଦ୍ଭୁତ ନରସିଂହ ରୂପ ଧାରଣ କରି ପ୍ରକାଶିତ ହେଲେ।

ଭାଗ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଅନିତା ତଲୱାର, ଗୀତିକାର ମୀରାବାଈ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନଟି ଶୁଣନ୍ତୁ। ମୁଜାହିଦ୍ ନିଆଜିଙ୍କ କଣ୍ଠରୁ, ଗୀତିକାର ତୁଲସୀ ଦାସ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ରହିଛି ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
1: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
0: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
1: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା ସଢେଇ ଅବ୍ୟବହୃତ ହାଣ୍ଡି ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
0: ଘର ପାଖରୁ ବଣବୁଦା ସଫା କରନ୍ତୁ।
1: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
0: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
1: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜ ପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
3: ଅଛି ନା ବାପା, CKYC ID।
2: CKYC ମାନେ?
3: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14-digit CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
2: ବାଃ, RBI କହେ
3: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
4: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡେଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କଣ ଗୋଡ ହାତର ହାଡ ଗଣ୍ଠି ବିନ୍ଧା ହଉଛି? ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
5: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ୱର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା।

0: ଭୋଟର ତାଲିକାକୁ ଅଧିକ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରସାର ଭାରତୀ ଅବସରପ୍ରାପ୍ତ କର୍ମଚାରୀ ଫୋରମ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ସେବାନିବୃତ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା ସହ ପରଲୋକ ଗମନ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ 11 ଜଣଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆକାଶବାଣୀ ଓ ଦୂରଦର୍ଶନର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ସଂଗଠନର ସଚିବ ଡିକେ ବଳ କହିଛନ୍ତି,
1: ଆମର ଏହି ପ୍ରସାର ଭାରତୀ ଅବସରପ୍ରାପ୍ତ କର୍ମଚାରୀ ମଞ୍ଚରେ ଆକାଶବାଣୀ ଓ ଦୂରଦର୍ଶନରେ ଦୀର୍ଘ ବର୍ଷ ଧରି ସେବା କରି ଅବସର ଗ୍ରହଣ କରିଥିବା ସମସ୍ତ ଶ୍ରେଣୀର କର୍ମଚାରୀମାନଙ୍କୁ ଏକତ୍ରିତ କରି ଏହି ମଞ୍ଚ ଗଠନ କରିଛି। ଏପର୍ଯ୍ୟନ୍ତ 3 ସଫଳ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି। ଏ 2 କାର୍ଯ୍ୟକ୍ରମରେ 80 ଓ 20 ଜଣ ଅବସରପ୍ରାପ୍ତ ସଦସ୍ୟଙ୍କୁ ଆମେ ସମ୍ବର୍ଦ୍ଧିତ କରିସାରିଛୁ।
0: ନୂଆପଡ଼ା ଜିଲ୍ଲାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ଓ ଉପଲବ୍ଧି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହ 21ତମ ପଶୁଧନ ଗଣନାର ଜିଲ୍ଲାସ୍ତରୀୟ ତଥ୍ୟ ମଧ୍ୟ ଉପସ୍ଥାପିତ ହୋଇଥିଲା। ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ 75 ଜଣ ହିତାଧିକାରୀଙ୍କୁ ଜୀବିକା ସହାୟତାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ମୋଟ 3,75,000 ଟଙ୍କା ବଣ୍ଟନ କରାଯାଇଛି। ଏହି ସହାୟତା ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ସହ ଛୋଟ ଆୟବର୍ଦ୍ଧକ କାର୍ଯ୍ୟ ଆରମ୍ଭ କରି ନିଜେ ସ୍ୱାବଲମ୍ବୀ ହୋଇପାରିବେ। ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଏନ୍ଏସ୍ସିବି କଲେଜ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାମୁକ୍ତି ଶପଥ ଗ୍ରହଣ, ସ୍ୱାକ୍ଷର ଅଭିଯାନ, ସଂକଳ୍ପ ଚକ୍ର, ଲୋକନୃତ୍ୟ ଏବଂ ନାଟକ ପରିବେଷିତ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ସିଏ ପକ୍ଷରୁ ଆୟୋଜିତ ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ କଟକ ବାରବାଟୀ ଷ୍ଟାଡିୟମ୍ରେ ଉଦ୍ଘାଟନ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ 6 ଫ୍ରାଞ୍ଚାଇଜ୍ ଦଳ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କଟକ ପାନ୍ଥର୍ସ, ସମ୍ବଲପୁର ୱାରିୟର୍ସ, ରାଉରକେଲା ସୁପରଷ୍ଟାର ଓ କେନ୍ଦୁଝର ମାଇନର୍ସ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦଳରେ 16 ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଆଜି ଉଦ୍ଘାଟନୀ ମ୍ୟାଚ୍ କଟକ ପାନ୍ଥର୍ସ ଏବଂ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଖେଳାଯାଉଛି। 10-ଦିନିଆ ଏହି ପ୍ରତିଯୋଗିତାରେ 17 ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା 27 ପର୍ଯ୍ୟନ୍ତ ଚାଲିବ। ଆସନ୍ତା 28 ଦିନ କ୍ୱାଲିଫାୟର୍ସ ଏବଂ 29 ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ତଥା ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ମଧ୍ୟ ଯୋଗ ଦେଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଆଜି ମହିଳା 10 ଏୟାର ରାଇଫଲ ଦଳଗତ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଏଥିସହ ଏଲାଭେନିଲ୍ ଫାଲାରିଭାନ୍ ମହିଳା 10 ଏୟାର ରାଇଫଲ ଏକକ ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ପୁରୁଷ ହକି ଦଳ ଇଣ୍ଡୋନେସିଆକୁ 13-1 ଗୋଲ୍ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 25 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସମୁଦ୍ର ଅଂଶାନ୍ତ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରର ଗୋଟିଏ ଗେଟ୍ ଆଜି ଅପରାହ୍ନ 3:30 ଖୋଲାଯାଇଛି। ଗେଟ୍ ଖୋଲା ହେବା ଦ୍ୱାରା ପ୍ରାୟ 5,00,000 ଘନମିଟର ଜଳ ନିଷ୍କାସିତ ହେଉଛି। ତଳମୁଣ୍ଡ ଅଞ୍ଚଳର ଲୋକମାନେ ନଦୀକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା ଛତିଶଗଡ଼ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନେଇ 2 ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱତନ୍ତ୍ର ସଘନ ସଂସଦ

0: ପ୍ରକାଶ ପାଇବା ଚୂଡ଼ାନ୍ତ ଭୋଟର ତାଲିକା ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା T20 ଲିଗ୍ ସିଏମ୍ ଟ୍ରଫିକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତ ଗାଁର ଦେଶ, ଭାରତର ଆତ୍ମା ଗାଁରେ ହିଁ ରହିଛି। ଦେଶର ଗାଁଗୁଡ଼ିକ ମଧ୍ୟରୁ ଅନେକର ସ୍ୱାତନ୍ତ୍ର୍ୟ ବେଶ୍ ଆଶ୍ଚର୍ଯ୍ୟଜନକ। ଏପରି କେତେକ ଗାଁ ଅଛି ଯାହାର ଜୀବନଶୈଳୀ କେବଳ ଆଶ୍ଚର୍ଯ୍ୟ କରେ ନାହିଁ, ପ୍ରେରଣା ମଧ୍ୟ ଦେଇଥାଏ। ଏମିତି କେତୋଟି ଗାଁ ବିଷୟରେ ଆସନ୍ତୁ ଜାଣିବା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରୁ 300 କିଲୋମିଟର ଦୂରରେ ମତ୍ତୁର ଗ୍ରାମ, ଯାହା ସଂସ୍କୃତ ଗ୍ରାମ ନାମରେ ପରିଚିତ। 500 ପରିବାର ଏବଂ ପ୍ରାୟ 3500 ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ସମସ୍ତ ବାସିନ୍ଦା ପରସ୍କର ସହ ସଂସ୍କୃତ ଭାଷାରେ କଥାବାର୍ତ୍ତା କରନ୍ତି। 10 ବର୍ଷ ବୟସରୁ ହିଁ ଏଠାରେ ପିଲାମାନଙ୍କୁ ବେଦ ଜ୍ଞାନ ଶିକ୍ଷା ଦିଆଯାଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ 600 ବର୍ଷ ତଳେ କେରଳର ସଂକେତି ବ୍ରାହ୍ମଣମାନେ ଏଠାରେ ଆସି ବସବାସ କରିଥିଲେ। ସେ ସମୟରୁ ଏଠାରେ ସଂସ୍କୃତ ଭାଷା ପ୍ରଚଳିତ, ତେବେ ପରେ ସେମାନେ କନ୍ନଡ଼ ଭାଷା କହିଲେ। 35-40 ବର୍ଷ ତଳେ ପେଜାବର ମଠର ସ୍ୱାମୀଜୀ ଏହାକୁ ପୁନଃ ସଂସ୍କୃତ ଭାଷାର ଗ୍ରାମ ଭାବେ ପରିଚିତ କରାଇବା ଲାଗି ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଏହାପରେ ମାତ୍ର 10 ଦିନ ପର୍ଯ୍ୟନ୍ତ 2 ଘଣ୍ଟା ଲେଖାଏଁ ଅଭ୍ୟାସ କରି ଗ୍ରାମର ସମସ୍ତ ବାସିନ୍ଦା ସଂସ୍କୃତରେ କଥାବାର୍ତ୍ତା କଲେ। ତେବେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ଅନ୍ତର୍ଗତ ଝିରି ଗ୍ରାମର ବାସିନ୍ଦା ମଧ୍ୟ ସଂସ୍କୃତକୁ ନିଜ ଦୈନନ୍ଦିନ ଜୀବନର ଭାଷା ଭାବେ ଗ୍ରହଣ କରିନେଇଛନ୍ତି। ଉତ୍ତରପ୍ରଦେଶର ଏହି ନିଆରା ଗାଁ ଟଟିଆକୁ ଗଲେ ପ୍ରାଚୀନ କାଳକୁ ଫେରିଯାଇଥିବା ପରି ଅନୁଭବ ହେବ। ଏହି ଗ୍ରାମର ବାସିନ୍ଦା ସମସ୍ତ ପ୍ରକାର ଆଧୁନିକ ଉପକରଣ ଏପରିକି ବିଦ୍ୟୁତ୍ ବ୍ୟବହାରରୁ ବି ଦୂରେଇ ରହିବାକୁ ଚାହାନ୍ତି। ସେମାନେ ସ୍ୱାମୀ ହରିଦାସ ସମ୍ପ୍ରଦାୟ ସହ ଜଡ଼ିତ। ବୃନ୍ଦାବନ ଅଧିପତି ବାଙ୍କେ ବିହାରୀଙ୍କ ପରମଭକ୍ତ ହରିଦାସଜୀ ସେଠାକାର ପକ୍ଷୀ, ଫୁଲ ଏବଂ ଗଛ ଆଦିରୁ ପ୍ରେମ ଓ ଦିବ୍ୟ ସଙ୍ଗୀତ ଶିକ୍ଷା କରିଥିଲେ ବୋଲି କୁହାଯାଏ। ତେଣୁ ଏବେ ବି ଶ୍ରଦ୍ଧାଳୁ ଏବଂ ଅନୁଗାମୀମାନେ ଏଠାରେ ପ୍ରକୃତି ସହିତ ଯୋଡ଼ି ହୋଇ ରହିଛନ୍ତି। ସୂର୍ଯ୍ୟାସ୍ତ ପରେ ସେମାନେ ବଲ୍ବ ବଦଳରେ ବତୀ ଜଳାଇଥାନ୍ତି ଏବଂ ବିଦ୍ୟୁତ୍ ପଙ୍ଖା ବି ବ୍ୟବହାର କରନ୍ତି ନାହିଁ। ରାଧାଷ୍ଟମୀ ଏଠାକାର ପ୍ରମୁଖ ପର୍ବ। ଯମୁନା ନଦୀ ପାଖରେ ଥିବା ଏହି ଅଞ୍ଚଳ ଚାରିପଟେ ବାଉଁଶବୁଦା ରହିଥିବା ବେଳେ ସ୍ଥାନୀୟ ଭାଷାରେ ବାଉଁଶକୁ ଟଟିଆ କୁହାଯାଉଥିବାରୁ ଏହାର ନାମ ଟଟିଆ ରଖାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା କୁର୍ମା ଗ୍ରାମରେ ବର୍ଷ ବର୍ଷ ଧରି ଲୋକେ ବୈଦିକ ପରମ୍ପରା ଅନୁସାରେ ରହୁଛନ୍ତି। ପ୍ରକୃତି କୋଳରେ ଥିବା କୁର୍ମାର ବାସିନ୍ଦା ସମ୍ପୂର୍ଣ୍ଣ ଗୁରୁକୁଳ ପରମ୍ପରା ପାଳନ କରନ୍ତି। ଘର ନିର୍ମାଣ କରିବା ଲାଗି ବି ବାଲିରେ ଲେମ୍ବୁ, ଗୁଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇଥାନ୍ତି। ପାରମ୍ପରିକ ଉପାୟରେ ଏଠାରେ କୃଷି କାର୍ଯ୍ୟ ବି କରାଯାଏ। ତଥ୍ୟ ଅନୁସାରେ ଏହି ଗାଁରେ 56 ଜଣ ବାସ କରୁଛନ୍ତି। ଜଣେ ଅଧ୍ୟାପକ ଏଠାରେ ଥିବାବେଳେ ସେ ବେଦ ପୁରାଣ ପଢ଼ାଇଥାନ୍ତି। ଏଠାରେ କଳା ଓ ନାଲି ଚାଉଳ ଚାଷ କରାଯାଏ। ଜଣେ ବଢ଼େଇ ପୋଷାକ ପାଇଁ କପଡ଼ା ବୁଣିବା ଏବଂ ସିଲେଇ କରିବା ଲାଗି ଲୋକ ମଧ୍ୟ ଏଠାରେ ଅଛନ୍ତି। ପୋଷାକ ଧୋଇବା ଲାଗି ବି ଡିଟରଜେଣ୍ଟ ବଦଳରେ ପ୍ରାକୃତିକ କେଶର ଡସ ବ୍ୟବହାର କରାଯାଏ। ବିଦ୍ୟୁତ୍ ସଂଯୋଗ ମଧ୍ୟ ଏଠାରେ ନିଆଯାଇ ନାହିଁ। 2018 ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଏବଂ ତାଙ୍କ ଶିଷ୍ୟମାନେ ଏଠାରେ କୁଟୀର ପ୍ରତିଷ୍ଠା କରିଥିଲେ। ଏଠାକାର ଛାତ୍ର ତେଲୁଗୁ, ସଂସ୍କୃତ, ଇଂରାଜୀ ଏବଂ ହିନ୍ଦୀରେ ପାରଙ୍ଗମ। ଏ ଗ୍ରାମରେ ରହିବା ଖାଇବା ମାଗଣା ହୋଇଥିଲେ ବି ଆଶ୍ରମରେ ରହିଲେ ଭୋର 3:30 ଉଠି ଦିବ୍ୟ ପୂଜା କରିବା ସହ ଭଜନ ଏବଂ ପ୍ରସାଦ ସେବନ ପରେ ଦୈନନ୍ଦିନ କାର୍ଯ୍ୟରେ ଲାଗିବାକୁ ହୋଇଥାଏ। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ବଡ଼ୁଆସାର ଭକ୍ତିଗ୍ରାମ ମଧ୍ୟ ବୈଦିକ ଗ୍ରାମ ଭାବେ ପରିଚିତ। ଏଠାକାର ଜୀବନଶୈଳୀ ସହରୀ ତଥା ଆଧୁନିକ ସଭ୍ୟତାଠାରୁ ଖୁବ୍ ଦୂରରେ। ସହରରେ ମୋବାଇଲ୍ ସ୍କ୍ରିନ୍ରେ ଦିନଚର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଏଠାରେ ବୈଦିକ ପରିବେଶରେ ପ୍ରକୃତି, ଆଧ୍ୟାତ୍ମିକତା ଏବଂ ପାରମ୍ପରିକ ରୀତିରେ ଦିନ ଆରମ୍ଭ ହୁଏ। ସକାଳୁ ଶୀଘ୍ର ଉଠିବା, ପୂଜାପାଠ, ଯୋଗ ଧ୍ୟାନ ସହିତ ଦିନର ଅଧିକାଂଶ ସମୟ ସେମାନେ ପ୍ରକୃତି ଏବଂ ଆଖପାଖର ମଣିଷଙ୍କ ସହ ବିତାଇବାକୁ ପ୍ରୟାସ କରନ୍ତି। ଏଠାରେ ମୋବାଇଲ୍ ଓ ଟିଭିର ବ୍ୟବହାର ଖୁବ୍ ସୀମିତ। ଏଠାକାର ଜୀବନଶୈଳୀ ବୁଝାଇଥାଏ ଯେ ପ୍ରକୃତ ସୁଖଶାନ୍ତି କେବଳ ଅତ୍ୟାଧୁନିକ ସୁବିଧାରେ ନାହିଁ, ସରଳତାର ମଧ୍ୟ ନିଜସ୍ୱ ସୁନ୍ଦର ସ୍ଥାନ ରହିଛି।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ

ଦାୟିତ୍ୱଟି ଆମେ ନେଇଛୁ ବାଳଙ୍ଗା ଟୁକା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଞ୍ଜଲି ମିଶ୍ର, ଗୀତ ରଚନା ନିଜମ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଏଇ ଯୁଗର କୃଷ୍ଣ ସୁଦାମା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଟି ଶୌରୀ ଏବଂ ସୁଭାଶିଷ, ଗୀତ ରଚନା ଏବଂ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ love.com। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଶ୍ରୀଚରଣ ଏବଂ ତପୁ ମିଶ୍ର। ଗୀତ ରଚନା ନିଜମ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଭେଟିଦେଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଜଳବାୟୁ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି କହିଲେ ରାଷ୍ଟ୍ରପତି। ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନର ବୈଠକରେ

0: ଉତ୍ତରପ୍ରଦେଶରେ ଏଟିଏସ୍ର ଅପରେସନ୍ରେ ନକ୍ସଲ କମାଣ୍ଡର ନିହତ ଏବଂ ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଦେଶର ଏଲା ଭେନେଲ ଭାଲାରିଭାନ ରୌପ୍ୟ ପଦକ ବିଜୟୀ। ଇଣ୍ଡୋନେସିଆକୁ 13-1 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ଜଳବାୟୁ ସମ୍ପର୍କିତ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଥିବା ବର୍ତ୍ତମାନ ସମୟରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହା ସ୍ୱଷ୍ଟ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଜଳବାୟୁ ସମ୍ପର୍କିତ ବିପଦ କ୍ରମଶଃ ଗୁରୁତର ହେଉଛି। ଏ ସମ୍ପର୍କରେ ବିଶ୍ୱ ବୈଜ୍ଞାନିକ ଗୋଷ୍ଠୀ ସତର୍କ ସୂଚନା ଦେଇଛନ୍ତି। ଏଣୁ ପରିବେଶ ଜନିତ ବିପଦର ମୁକାବିଲା ଲାଗି ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ସହଯୋଗ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ହାଲ କେ ସମୟ ମେ ହୁଏ ଅନେକ ପ୍ରାକୃତିକ ଆପଦାଓଁ ନେ ଏ ସ୍ପଷ୍ଟ କିଆ ହେ କି କ୍ଲାଇମେଟ ଇମ୍ପାକ୍ଟ କୋ କମ କରନେ କେ ଲିଏ ସଶକ୍ତ କ୍ଲାଇମେଟ ଆକ୍ସନ କରନା ଆବଶ୍ୟକ। ବିଶ୍ୱ କା ବୈଜ୍ଞାନିକ ସମୁଦାୟ ଚେତାବନୀ ଦେ ରହେ କି କ୍ଲାଇମେଟ ରିସ୍କ ବହୁତ ଗମ୍ଭୀର ହୋ ଚୁକା ହେ। ଇନକି ଯଥାସମ୍ଭବ ରୋକଥାମ ଔର ସାମ୍ନା କରନେ କେ ଲିଏ ସ୍ଥାନୀୟ, କ୍ଷେତ୍ରୀୟ ଔର ବୈଶ୍ୱିକ ସବୁ ସ୍ତର ପର ଷ୍ଟେକ୍ ହୋଲ୍ଡର୍ସ କେ ବିଚ୍ ସକ୍ରିୟ ସହଯୋଗ କି ସୁଦୃଢ଼ ଆବଶ୍ୟକତା ହେ।
0: ଜଳବାୟୁ ପରିବର୍ତ୍ତନ ମାନବିକ ସ୍ଥିତିର ବିଭିନ୍ନ ସ୍ତରରେ ଅସନ୍ତୁଳିତର କାରଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଜୈବ ବିବିଧତା ହ୍ରାସ, ଜଳ ଉତ୍ସ ଉପରେ ଚାପ ଏବଂ ମୃତ୍ତିକା କ୍ଷୟ ପରିବେଶ ଅସନ୍ତୁଳନର ଉଦାହରଣ। ରାଷ୍ଟ୍ରପତି କହିଛନ୍ତି, ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପରିବେଶ ସମ୍ପର୍କିତ ଆଇନଗତ ମାମଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ସମ୍ପର୍କିତ ବିଭିନ୍ନ ବିବାଦର ଏହି ଟ୍ରିବ୍ୟୁନାଲ ତ୍ୱରିତ ସମାଧାନ କରିଥାଏ। ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ କେନ୍ଦ୍ର ଶକ୍ତି, ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହର ଲାଲ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା, ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ଅଧିବେଶନର 81ତମ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଚଳିତ ମାସ 26 ତାରିଖରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ଅଧିବେଶନରେ ଶ୍ରୀ ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଅନେକ ନେତୃବୃନ୍ଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ 9ମ ଭାରତ ଆନ୍ତର୍ଜାତୀୟ ଜଳ ସପ୍ତାହ 2026 ସମ୍ମିଳନୀ ଆରମ୍ଭ ହେବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏହି 5-ଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ ଓ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 4-ଦିନିଆ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜଳ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମସ୍ୟା ସମାଧାନ ତଥା ଗବେଷଣାତ୍ମକ ଫଳାଫଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଏହି ପ୍ରଦର୍ଶନୀ ଏକ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିବ। ପାନୀୟ ଜଳ ଓ ପରିମଳ ବିଭାଗ ଦ୍ୱାରା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦ୍ୱିତୀୟ ଅନ୍ତର୍ଜାତୀୟ ୱାଶ ସମ୍ମିଳନୀ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ପାନୀୟ ଜଳର ଉପଲବ୍ଧତା, ପରିମଳ ଭିତ୍ତିଭୂମି ବିକାଶ, ପରିଚ୍ଛନ୍ନତା ତଥା ଜନସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଜାପାନ ମିଳିତ ବାୟୁ ସେନାଭ୍ୟାସ ବୀର ଗାର୍ଡିଆନ 2026 ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଜାରି ରହିଛି। ଏହି 14-ଦିନିଆ ସମରାଭ୍ୟାସ ଆସନ୍ତା ମଙ୍ଗଳବାର ଦିନ ଉଦ୍ଯାପିତ ହେବ। ଉଭୟ ଦେଶର ବାୟୁସେନା ମଧ୍ୟରେ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବ୍ୟାପକ ବୃତ୍ତିଗତ ଅଭିଜ୍ଞତା ଆଦାନ ପ୍ରଦାନ ଉପରେ ଏହି ଅଭ୍ୟାସ କେନ୍ଦ୍ରୀଭୂତ ହୋଇଛି। ଭାରତୀୟ ବାୟୁସେନାର ସ୍ୱଦେଶୀ ପ୍ରସ୍ତୁତ ହାଲୁକା ଯୁଦ୍ଧ ବିମାନ ତେଜସ୍, ଏସ୍ୟୁ 30MKI ଏବଂ ରାଫେଲ ଭଳି ଯୁଦ୍ଧ ବିମାନ ଏବଂ ଜାପାନର F-2A ଲଢୁଆ ବିମାନ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭାରତ ଜାପାନ ଦ୍ୱିପାକ୍ଷିକ ସୁଦୃଢ଼ ରଣନୈତିକ ସହଭାଗିତାକୁ ଏହି ସମରାଭ୍ୟାସ ପ୍ରତିଫଳନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ସନ୍ତାସବାଦୀ ନିରୋଧୀ ସ୍କ୍ୱାର୍ଡ ଏଟିଏସ୍ ପକ୍ଷରୁ ଆଜି ବାରାଣସୀଠାରେ ଏକ ସଂଘର୍ଷରେ ନକ୍ସଲ କମାଣ୍ଡର ବ୍ରିଜେଶ ଗଞ୍ଜୁ ଓରଫ ଗୋପାଳ ସିଂ ଭୋକ୍ତା ନିହତ ହୋଇଛି।

0: ଝାଡ଼ଖଣ୍ଡର ବେଆଇନ ଘୋଷିତ ସନ୍ତ୍ରାସବାଦୀ ଗୋଷ୍ଠୀର ତୃତୀୟ ପ୍ରସ୍ତୁତି କମିଟିର ଗଞ୍ଜୁ ଦଳର ମୁଖ୍ୟ ଥିଲା। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଫେରାର ରହିଥିଲା। ଝାଡ଼ଖଣ୍ଡ ପୋଲିସ ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତା ସମ୍ପର୍କରେ ସୂଚନା ଦେବା ପାଇଁ 30 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗୋଆଠାରେ ଆସନ୍ତାକାଲି ଦିଶା 2.0 ଯୋଜନା ଅନ୍ତର୍ଗତ ଏକ କର୍ମଶାଳା ଅନୁଷ୍ଠିତ ହେବ। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାୟ ବିଭାଗ ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଆଇନ ସେବା, ଆଇନ ସଚେତନତା ପଦକ୍ଷେପ ଜରିଆରେ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି କର୍ମଶାଳାର ଲକ୍ଷ୍ୟ ରହିଛି। ଗୋଆ ରାଜ୍ୟପାଳ ପଶୁପତି ଅଶୋକ ଗଜପତି ରାଜୁ ଏବଂ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି କର୍ମଶାଳାରେ ଯୋଗଦେବେ। କୋଲକାତାରେ ଆସନ୍ତାକାଲି ମତ୍ସ୍ୟ ଉନ୍ନୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ମତ୍ସ୍ୟ ବିଭାଗ ପକ୍ଷରୁ ହେବାକୁ ଥିବା ବୈଠକରେ ବିଭାଗୀୟ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସହ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗରେ ଥିବା ମତ୍ସ୍ୟ ସମ୍ପଦର ପ୍ରଭୂତ କ୍ଷମତା ଆକଳନ ପାଇଁ ରୂପରେଖ ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗରେ ମତ୍ସ୍ୟ ଚାଷ ସମ୍ପର୍କିତ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଆଜି ଉତ୍ତରପ୍ରଦେଶର ମିରଟଠାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଆୟୋଜିତ ବିମାନ ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ବାୟୁସେନା ପକ୍ଷରୁ ବିଭିନ୍ନ ରଣକୌଶଳ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ବାୟୁସେନାର ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ବୃତ୍ତିଗତ ଦକ୍ଷତାର ବଳିଷ୍ଠ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଭାରତୀୟ ବାୟୁସେନା ଆଜି ସୁଦ୍ଧା ଦେଶ ଓ ବିଦେଶରେ 800ରୁ ଉର୍ଦ୍ଧ ଏୟାର ଶୋ କରି ସାହସିକତା ପ୍ରଦର୍ଶନ କରିଥିବାରୁ ମନ୍ତ୍ରୀ ଶ୍ରୀ ସେଠ ପ୍ରଶଂସା କରିଛନ୍ତି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭଳି ସମ୍ମିଳନୀ ଏବଂ ପ୍ରଦର୍ଶନୀ ପରିସରର କାର୍ଯ୍ୟକାରିତା। ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ପ୍ରଦର୍ଶନୀ ପରିସର ହେଉଛି ଭାରତର ବିଶ୍ୱଶ୍ରେଣୀୟ ମଣ୍ଡପ। ସେଠାରେ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ। ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଏଲ୍ଲା ଭେନିଲ ଭାଲାରିଭାନ ଆଜି ରୌପ୍ୟ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଆଜି ମହିଳା 10 ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ମଧ୍ୟ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ଏହି ସଫଳତା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ପୁରୁଷ ହକି ଦଳ ଏସିଆନ୍ ଗେମ୍ସରେ ଆଜି ଇଣ୍ଡୋନେସିଆକୁ 13-1 ଗୋଲରେ ପରାସ୍ତ କରି ତା'ର ବିଜୟ ଅଭିଯାନ ଆରମ୍ଭ କରିଛି। ଜାପାନର କାକାମିଗାହାରାଠାରେ ଚାଲିଥିବା ପୁଲ୍ ଏ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂ 4ଟି ଗୋଲ ଦେଇଥିବାବେଳେ ରାଜିନ୍ଦର ସିଂ, ମନଦୀପ ସିଂ, ଅଧିନାୟକ ହରମନପ୍ରୀତ ସିଂ ଏବଂ ଯୋଗରାଜ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଇଣ୍ଡୋନେସିଆ ପକ୍ଷରୁ 33ତମ ମିନିଟ୍ରେ ୱାଲିଆ ଅର୍ଦ୍ଧ ଗୋଟିଏ ଗୋଲ୍ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପୂର୍ବରୁ ଭାରତୀୟ ମହିଳା ଦଳ ପୁଲ୍ ବି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 19-0ରେ ପରାସ୍ତ କରି ବିଜୟ ହାସଲ କରିଛି। ଭାରତୀୟ ମହିଳା ଦଳ ଆସନ୍ତାକାଲି ଇଣ୍ଡୋନେସିଆକୁ ପରବର୍ତ୍ତୀ ମ୍ୟାଚ୍ରେ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜଳବାୟୁ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି କହିଲେ ରାଷ୍ଟ୍ରପତି। ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନର ବୈଠକରେ ଭାରତର ନେତୃତ୍ୱ ନେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉତ୍ତରପ୍ରଦେଶରେ ଏଟିଏସ୍ର ଅପରେସନରେ ନକ୍ସଲ କମାଣ୍ଡର ନିହତ ଏବଂ ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଦେଶର ଏଲ୍ଲା ଭେନିଲ ଭାଲାରିଭାନ ରୌପ୍ୟ ପଦକ ବିଜୟୀ। ଇଣ୍ଡୋନେସିଆକୁ 13-1 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା

0: ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଭଦ୍ରକ ଜିଲ୍ଲାରେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଉପରେ ପଞ୍ଚାୟତିରାଜ ଗ୍ରାମ୍ୟ ଉନ୍ନୟନ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଏକ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ବନ୍ୟାଞ୍ଚଳ ଅନୁଧ୍ୟାନ କରି ମନ୍ତ୍ରୀ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ସଠିକ୍ ବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ।
1: ଦେଖନ୍ତୁ, ବନ୍ୟା ପାଇଁ ସରକାର ପଦକ୍ଷେପ ନେଇଛନ୍ତି, ସମସ୍ତେ ତାଙ୍କୁ ସ୍ୱାଗତ କରୁଛୁ। ତଳ ଉପବିନ୍ଧା, ରାଜଳି ବିନ୍ଧା, ଏ ଦୁଇଟା ଯାକ ଯେଉଁ ଘାଇ ହେଇଛି, ଘାଇକୁ ଆମେ ଦେଖିବାର ସୌଭାଗ୍ୟ ପାଇଲୁ। ଏଠି ରେଜିଷ୍ଟ୍ରେସନର ଗୋଟିଏ ରେଜିଷ୍ଟ୍ରେସନ ହେଇଛି, ଆଉ ଗୋଟିଏ ରେଜିଷ୍ଟ୍ରେସନ ବାକି ଅଛି। ତୁରନ୍ତ କରିବା ପାଇଁ ଆମେ ତାଙ୍କ ଟିକେ ଟେକ୍ନିକାଲର ଏପଟ ସେପଟ ଥିଲା, ତାକୁ ବି ଆମେ କହିଛୁ। ଆମେ ଯାହା ଦେଖୁଛୁ, ଆଗାମୀ ଦିନରେ ନ ହଉ, ସବୁଠାରୁ ବଡ଼ କଥା ଆଜିର ସରକାରର ହୃଦବୋଧ ହେଉଛି ଆଗାମୀ ଦିନରେ ଯୋଉ ଆକ୍ସନ ପ୍ଲାନଟା କରିବ, ଆଗାମୀ ଦିନରେ ଏସବୁ ସମସ୍ୟା ନ ହଉ।
0: ସେବା ସଂକଳ୍ପ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରୀ ପୋଖରୀ ବ୍ଲକ ଷୋଳମପୁର ସ୍ଥିତ ପ୍ରାଚୀନ ବୌଦ୍ଧପୀଠଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଶାସନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚୁଥିବା କହିଥିଲେ।
2: ସେବାକୁ ଯିଏ ନିଜ ଜୀବନର ଆୟୁଧ ବୋଲି ଜାଣନ୍ତି ଏବଂ ଯିଏ ମା ମାଟିର ଦୁଃଖ କଷ୍ଟ ଏ କଥାକୁ ବୁଝନ୍ତି, ଲାଲକିଲ୍ଲାର ପ୍ରଥମ ଅଭିଭାଷଣରେ ଯିଏ ବଡ଼ ବଡ଼ ପ୍ରକଳ୍ପର ଉଦ୍ଘାଟନ କରିନାହାନ୍ତି, ଯିଏ ବଡ଼ ବଡ଼ ବନ୍ଦରର କଥା କହିନାହାନ୍ତି, ଯିଏ ବଡ଼ ବଡ଼ ସ୍ମାର୍ଟ ସିଟିର କଥା କହିନାହାନ୍ତି, ସିଏ କହିଛନ୍ତି ଯଦି ମୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବରେ ଆସନ ଅଳଙ୍କୃତ କଲି, ଲାଲକିଲ୍ଲାରେ ଅଭିଭାଷଣ ଦେଉଛି ଯେ ମୁଁ ପ୍ରଥମେ 5 ବର୍ଷରେ ଶୌଚାଳୟ ନିର୍ମାଣ କରିବି।
0: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳନ ଅବସରରେ ଆମ ପର୍ବ ଆମ ଗର୍ବ ଆମ ପିଢ଼ି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଯୋଗଦେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର କହିଥିଲେ,
3: ଗଣେଶ ଚତୁର୍ଥୀ କଥା ଆସେ ସେତେବେଳେ ଭଦ୍ରକ କଥା ଭଦ୍ରକ ଜିଲ୍ଲାରେ ଏକ ଉତ୍ସବ ମୁଖର ଉଠେ, କାରଣ ବିଶେଷ କରି ଭଦ୍ରକ ନିର୍ବାଚନ ମଣ୍ଡଳରେ ଗଣେଶ ଚତୁର୍ଥୀ ଏକ ମହାପର୍ବ ରୂପେ ଉଭା ହୋଇଛି। ଏଠାରେ ଟୋକା ଗଣେଶ, ବୁଢ଼ା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ, ଏହିପରି ଅନେକ ଗଣେଶ ଦୀର୍ଘ 1 ମାସ ଧରି ଏଠାରେ ପୂଜା ପାଇଥାନ୍ତି।
0: ଭଦ୍ରକ ପୌରାଞ୍ଚଳର ପୁରୁଣା ବଜାରର 500 ବର୍ଷର ମୋଗଲ ଶାସନ ସମୟର ବାବା ବୁଢ଼ା ଗଣେଶ, ଚାନ୍ଦିମେଢ଼ ଟୋକା ଗଣେଶ, କୁଆଁସ ଗ୍ରାମର ସିଦ୍ଧି ବିନାୟକ ପିଲା ଗଣେଶ, କାଞ୍ଚନ ଗଣେଶ, ଶ୍ରୀ ଲୋକନାଥ ମନ୍ଦିରରେ ବାବା ଗଣେଶ, ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବୁଢ଼ା ଗଣେଶ ସମେତ ଜିଲ୍ଲାର 7 ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଗଜାନନ ଗଣେଶ ମେଢ଼ ସ୍ଥାନ ପାଇଛି। ଗଣେଶ ଚତୁର୍ଥୀ ପୂଜାଠାରୁ 1 ମାସ ଧରି ବାବା ବୁଢ଼ା ଗଣେଶ ଆଦି ପୂଜା ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ରାଜ୍ୟର ପ୍ରଥମ କରି ଓଡ଼ିଶୀ ପ୍ରତିଭାର ଅନ୍ୱେଷଣ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଂଗୀତ ଏବଂ ନୃତ୍ୟର ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
4: ଜିଲ୍ଲା ହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଅଶୋକ କୁମାର ନାୟକ ଏବଂ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ ବି ହେଇ।

0: ବା କୁଆଡେ ଗଲେ କି ନାନି, କେତେ ବେଳଠୁ ଆସିକିରି ବୈଠକ ଘରେ ବସିଛି, ବୈଠକ ଘରେ ଆରମ୍ଭ କରିବାର ସମୟ ହେଲାଣି, କେତେ ଆଇଲ କି? ଆସ ଆସ,
1: ବୈଠକ ଘର ଏମିତି ଅନ୍ଧାର କରିକି କାହିଁକି ବସିଛ?
0: ନାଇଁ ହଁ, ଭଲ ଲାଗୁନାହିଁ, ଟିକେ ମୁଣ୍ଡ ଫୁଣ୍ଡ ବଥା ଆଗା ହଉଛି, ମୋର
1: ମୁହଁ ତ ଶୁଖି ଯାଇଛି,
0: କିଏ କରିବେ? ଆଉ ମୁହଁ ତ ଶୁଖିଛି, ଆଉ ହଉ ସେଟା ମୁଁ ପରେ କହିବି, ମୋର ମୁହଁ କି ପାଇଁ ଶୁଖିଛି ଯେ। ଚାଲ ବୈଠକ ଘର ଆରମ୍ଭ କରିବା, ବେଳ ଆରମ୍ଭ ହେଇଗଲାଣି, ଦେଖ
1: ବେଳ ତ ଧାଉଛି, ଚାଲ ଯିବା ଯିବା ଆରମ୍ଭ କରିବା ବୈଠକ ଘର।
0: ଆଜିର କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ SHG ମା ଭଉଣୀ ମାନଙ୍କୁ ଓ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ତରଫରୁ ଜୁହାର। ମୁହଁ ଶୁଖେଇଛି ବୋଲି କାହିଁକି ପଚାରୁଥିଲ ପରା? ମୋର ମୁଣ୍ଡ ମିଶା ବେଶୀ ଏକା ବଥା ହଉଛି ବୋଲଛ କି ପାଇଁ ବୋଇଲେ? ଏବେ ଦେଖୁଛ କେମିତି ବର୍ଷା ହେଇଥାଉଛି,
1: ବର୍ଷା ଗୁଡ଼କୁ ଖରା, ଖରା ଗୁଡ଼କୁ ବର୍ଷା ହେଲେ ସବୁର ଦେହ ପାଅ ଭଲ ନାହିଁ ଏକା।
0: ହଁ ସେଟା ଏକା ଚିନ୍ତିତ ହେଇଥାଉଛି ଦେଖୁଛ ଗୋଟେ ପ୍ରକାର। ଆଜି ବୋଲଛ ବେଡ଼ା ବାଟେ ଯାଇଥିଲି ଧାନ ଚାଷ ଗୋଟେ କରିକିନା ମୋର ପିଲା ଟୁକି ମାନଙ୍କୁ ତ ପୋଷି ପାରିବି ନାହିଁ ବୋଲଛ, ତ ସେଟା ପାଇଁକା ଆହୁରି କି ଚାଷ କଲେ କରିବି ଇଟା ଏକା ଭାବି ଭାବି ମୁଣ୍ଡ ବଥା ଏକା ହେଇଥାଉଛି ମତେ, ମୋର ସେଟା ପାଇଁ ମୁହଁ ଶୁଖି ଯାଇଛି।
1: ହେଲେ ଏଇ ବର୍ଷ ଧାନ ତ ଭଲ ହେଇଥିବ?
0: ହଁ ଯେ ଧାନ ଭଲ ଏକା ହେଇଛି ଯେ, ହେଲେ ଧାନ ଚାଷ ଖାଲି ଗୋଟେ ଧାନ ଚାଷ କରିକି ଆମର ପିଲା ଟୁକି ମାନଙ୍କୁ ପୋଷି ହେବ କି ବୋଲି କୁହ ତ?
1: ନାଇଁ ନାଇଁ ପୋଷି ହବ ନାହିଁ, ସେଥିପାଇଁ ଅନ୍ୟ ଚାଷ ବି କରିବାକୁ ପଡିବ।
0: ହଏ ସେଟା ଏକା ମୁଣ୍ଡ ବଥା, କି ଚାଷ କଲେ କେମିତି କଣ କଲେ ହବ, ମୋର ମୁଣ୍ଡରେ କିଛି ବୁଦ୍ଧି ପୋଷୁ ନାହିଁ, ବିଡ଼ବିରା ଏକା ଲାଗୁଛି, କିସ କରିବି କିଛି ବୁଝିପାରୁ ନାହିଁ ମୁଁ।
1: ଏତେ ବିଡ଼ବିରା ହେଲେ ହବ ନାହିଁ, ଏ ଧାନ ଚାଷ ପଛରେ ଗୁଡ଼େଇଲେ ହବ ନାହିଁ, ତାର ଛଡା ଆଳୁ ଚାଷ ଟିକେ କରୁନ।
0: ଓହ ଆଳୁ ଚାଷ ମାଇ ପିଲାମାନେ କରିପାରିବୁ କି?
1: କାଇଁ କରିପାରିବ ନାଇଁ,
0: କି ପାଇଁ କେମିତି କରିବୁ ହେଲେ କୁହ ତ ଟିକେ?
1: ଚାଷୀ ବୋଲି କହିଲେ ମାଇ ପିଲା ହଉ କି ଅଣ୍ଡା ପିଲା ହଉ ସମସ୍ତେ କରିପାରିବେ, ନିଜେ ଟିକେ ଜାଗ୍ରତ ହେଇକିନା କରିବାକୁ ପଡିବ।
0: ଏବେ ଦେଖ ଧାନ ଚାଷ ବୋଇଲେ ମୁଇଁ ଆରେ ମୋର ଅଣ୍ଡା ଦୁଇ ଜଣ ମିଶିକିନା କରୁଛୁ ଆମେ ହେଲା, ଏବେ ଆଳୁ ଚାଷ ବୋଇଲେ ମିଶା କେମିତି ଏକୁଟିଆ କିସ କରିବି, ତାକୁ ତ ବୋଲେ ବିହନ ପକେଇବାର ଅଛି, ଅମଳ କରିବାର ଅଛି, ଟେକିକିନା ନେବାର ଅଛି, କେତେ କିସ ଅଛି କି ନାଇଁ କହ।
1: ମନୋବଳ ଭଲ ଥିଲେ ସବୁ କାମ ହବ ଗା, ତମେ ଏମିତି ମନକୁ ପୁରା ଶୁଖେଇକିନା ବସିଲେ ହବ କି କୁହ? ଖାଲି ଧାନ ଚାଷରେ ପଛରେ ଗୁଡ଼େ ନୁହଁ, ଆଳୁ ଚାଷ ମଧ୍ୟ କରିବାକୁ ପଡିବ। ଆଳୁ ଚାଷ ପାଇଁ ନେଇକି ଆମର କୋରାପୁଟ ଜିଲ୍ଲାର ନନ୍ଦପୁର ଗାଁରେ କେତେ ଜଣ ମହିଳା ଆଉ ଚାଷୀମାନେ ମାନେ ଅଣ୍ଟା ଭିଡ଼ିକିନା ଆଗେଇ ଆସିଲେଣି ଯେ ଆମେ ଚାଷ କାମ ଆରମ୍ଭ କରିବୁ ବୋଲିକିନା, ତାଙ୍କୁ ଦେଖିକି ମଧ୍ୟ ତମେ ମନକୁ ଟାଣ କରିବା ପାଇଁ ପଡିବ।
0: ହେଲେ ଇ ଆଳୁ ଚାଷ କେମିତି କଣ କରିବାର ସେଟା ଟିକେ ଜାଣିଥିଲେ ଭଲ ହେଇଥାନ୍ତା।
1: ଏଇଟା ପାଇଁ କୃଷି ଅଧିକାରୀ ମାନେ ଅଛନ୍ତି, ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପଡିବ, କୋଉ ପ୍ରକାର ବିହନ ଲାଗିବ, ଏଇଟା ପାଇଁ କି ସାର ଦରକାର, ଜମି କେମିତି କରିବା ପାଇଁ ପଡିବ, ଏସବୁ କୃଷି ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେଲେ ତମେ ଏଇ ଆଳୁ ଚାଷ ବିଷୟରେ ଜାଣିବାକୁ ପଡିବ ମାନେ ଜାଣିପାରିବ।
0: ଓହୋ ହେଲେ ଠିକ ଅଛି, ସେ କୃଷି ଅଧିକାରୀ ଆଜ୍ଞାଙ୍କ ସହିତ ମୁଁ ଯାଇକିନା କଥା ହେବି, ଆଉ ଆଳୁ ଚାଷ କଲେ କେମିତି କଣ ହବ ଟିକେ ପଚାରିକିନା ବୁଝିକିନା ସେ ବିଷୟରେ କରିବି ଆଉ।
1: ଖାଲି ଆଳୁ ବୋଲିକି ନାଇଁ, ତା ଛଡା ଅନ୍ୟ ପନିପରିବା ବି କରିପାରିବ, ଆହୁରି ମକା ବି କରିପାରିବ, ବୁଝିଲ କି ନାଇଁ? ତମେ ଯୋଉ ପ୍ରକାର ଚାଷ କରିବା ପାଇଁ ଚାହିଁବ ବୋଲେ ବି କୃଷି ଅଧିକାରୀ ମାନଙ୍କ ସହିତ କଥା ହେଲେ ଏକା ତାଙ୍କେ କିଛି ପରାମର୍ଶ ଦେବେ, ତାଙ୍କ ସହିତ ଦୁଇ କଥା ଜାଣିବାକୁ ମିଳିବ କି ନାଇଁ।
0: ସତ କଥା କହିଲ, ତମର କଥା ଶୁଣିକିନା ଆଜି ବୁଝିଲି ଚାଷ କେବଳ ପୁରୁଷ ମାନଙ୍କର ଖାଲି କାମ ନୁହଁ, ମାଇ ପିଲାମାନେ ମିଶା ଏଇ ଚାଷରେ ଆଗକୁ ଆସିପାରିବେ ଏକା। ମୁଇଁ କିଛି ଭାବୁଥିଲି ଯେ ଏବେ ଆମର ପୁରୁଷ ଲୋକମାନଙ୍କ ସହିତ ଆମେ ମିଶିକିନା ଏକା କାମ କରିପାରିବୁ, ନାଇଁ ସେମିତି ନାଇଁ, ମହିଳାମାନେ ମିଶା ଏକୁଟିଆ କାମ କରିପାରିବେ ଏକା।
1: ମାଣ୍ଡିଆ ଚାଷ ବି ଦେଖ କେମିତି କରୁଛନ୍ତି,
0: ମହିଳା ଚାଷ ଆଗକୁ ବଢିଲେ ଆମର ଗାଁର ଚାଷ ଆଗକୁ ବଢିବ।

0: ହଏ ସତ କଥା କହିଲ। ହେଲେ ଆଜି କିଏ ଜାଣିଛ ନା ନାଇଁ
1: କଣ ଭଉଣୀ, ଆଜି
0: ଆଜି ହଉଛି ବିଶ୍ୱ ସଫେଇ ଦିବସ।
1: ହେଲେ ଶୁଣ, ସେ ସଫେଇ ଦିବସ ବୋଲି କଣ ଜାଣିଛ କି?
0: ହଇ ଟିକେ ଟିକେ ଜାଣିଛି ଯେ, ତମେ ଟିକେ କହିଦିଅ।
1: ହଇ କହୁଛି ଶୁଣ, ବିଶ୍ୱ ସଫେଇ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ପାଳନ କରାଯାଏ। ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶକୁ ପରିଷ୍କାର ରଖିବା, ଅଳିଆ ଆବର୍ଜନା କମାଇବା ଏବଂ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢ଼ାଇବା। ସ୍ୱଚ୍ଛ ପରିବେଶ ଆମର ସୁସ୍ଥ ଜୀବନର ଆଧାର। ଚାଷୀ ଭାଇ ଓ ଭଉଣୀମାନେ ଆମ ସମାଜର ମେରୁଦଣ୍ଡ, ଏଇଟା ତ ଆମେ ଜାଣିଛୁ। ତେଣୁ ଚାଷ ଜମି, ଜଳସ୍ରୋତ ଆଉ ଆଖପାଖ ପରିବେଶକୁ ମଧ୍ୟ ଆମେ ସଫା ରଖିବା ପାଇଁ ପଡିବ।
0: ସତ କଥା, ପରିବେଶକୁ ସଫା ରଖିବା, ଆହୁରି ଆମେ ବେଳା ବାଟରୁ ଆସିଲେ ଟିକେ ହାତ ଗୋଡ ହାତ ମୁହଁ ଭଲ ଭାବେ ଧୋଇକିନା ସୋରିଷ ତେଲ ଟିକେ ଲଗେଇକିନା ଶୋଇବା ହେଲା। ଆହୁରି ଆଜିକାଲି ଦେଖୁଛ ତ କେମିତି ସାପ ମାନେ ବାହାରି ଥାଉଛି,
1: ସାପ ମଶା ମାଛି ସବୁ ପ୍ରକାର,
0: ସେଟା ପାଇଁ ଘର ଚାରିପଟେ କୋଉଠି ପାଣି ଜମିଲେ ସେ ପାଣି ଯାକକୁ ଫିଙ୍ଗି ଦେଇକିନା ସଫା ସୁତୁରା କରିକି ରଖବା। ଚାରିପଟେ ବୁଦା ମାନେ ଥିବ ବୋଲି ତାକୁ କାଟି କୁଟିକିନା ସଫା କରିଦବା ବେଲେ ବିଶ୍ୱ ପରିବେଶ ଦିବସରେ ଆମର ପରିବେଶ ପୁରା ସଫା ସୁତୁରା ହେଇକିନା ରହିବ।
1: ସେଥିପାଇଁ ତ ଆମେ ନିଜେ ସଫା ରହିବା ଆଉ ଆମ ଘର ଆଉ ଚାଷ ଜମିକୁ ମଧ୍ୟ ସଫା ରଖିବା, ଆଉ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପାଇଁ ସଚେତନ କରିବା। ଆମର କାର୍ଯ୍ୟକ୍ରମ ତ ପରମ୍ପରା ରହିଯାଇଛି ଯେ ଗୋଟେ ଚାଷୀ ଭାଇଙ୍କ ସହିତ ଦୁଇ ପଦ କଥା ହେବାର।
0: ସେ ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ଏକା ମୁଇଁ ଏବେ ଗୋଟେ ମ୍ୟାଡମଙ୍କ ସହିତ କଥା ହେଇଥିଲି ବୋଲଛ? ହଁ କଥା ହେଇଛି ସେଟା ଏକା। ଇଏ ତମେ ଯିଏ କହିଲ ଯେ ଧାନ ଚାଷ କରିକିନା କରିବା ସହିତ ଆମେ ଆଳୁ ଚାଷ ପନିପରିବା ଚାଷ ମିଶା କରିପାରିବା, ତ ସେଟାକୁ ନେଇକିନା ଜୈବିକ ସାରର ତ ବେଶୀ ଏବେ ପ୍ରଚଳନ ଚାଲିଛି ବୋଲଛ, ତ ଜୈବିକ ପଦ୍ଧତିରେ ଚାଷ କେମିତି କରିବାକୁ ପଡିବ ସେ ମ୍ୟାଡମ କେଡେ ସୁନ୍ଦର ବୁଝେଇକିନା କହିଛନ୍ତି।
1: ହେଲେ ତମେ ପଚାର, ମୁଁ ଏଠି ବସିକିନା ଶୁଣିବି।
0: ହଇ ଚାଲ ଶୁଣିବା।
2: ମ୍ୟାଡମ ନମସ୍କାର।
3: ନମସ୍କାର,
2: ଆପଣ ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୁଁ ସୁଶ୍ରିତା ପ୍ରିୟଦର୍ଶିନୀ, ମୁଁ କୋରାପୁଟ ଜିଲ୍ଲା ବୁରିଗୁମା ବ୍ଲକରେ ସହକାରୀ କୃଷି ଅଧିକାରୀ ରୂପେ କାର୍ଯ୍ୟରତ ଅଛି।
2: ମ୍ୟାଡମ ଆଜି ଆମର ଟପିକ ଅଛି ଜୈବିକ ପଦ୍ଧତିରେ ଚାଷ, ତ ମ୍ୟାଡମ ଜୈବିକ ଚାଷ କହିଲେ ଆମେ କଣ ବୁଝିବା?
3: ଆଚ୍ଛା, ଜୈବିକ ଚାଷ ମାନେ ଆମେ ତାକୁ ଇଂଲିଶରେ ଅର୍ଗାନିକ ଫାର୍ମିଂ କହିଥାଉ। ଏହା ଏକ ପାରମ୍ପରିକ ବା ପ୍ରାକୃତିକ କୃଷି ପଦ୍ଧତି ରୂପେ ଜଣା, ଯେଉଁଥିରେ କି ଆମେ କୌଣସି ବି ରାସାୟନିକ ସାର ବା କୀଟନାଶକ ଘାସମରା ଔଷଧ ବ୍ୟବହାର କରିନଥାଉ। ଏଥିରେ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଜିନିଷ ଓ ପ୍ରାକୃତିକ ଉପାୟରେ ଫସଲକୁ ଉତ୍ପାଦନ କରିଥାଉ।
2: ହେଲେ ମ୍ୟାଡମ ଜୈବିକ ଚାଷ କଲେ ଚାଷୀଙ୍କର କଣ ଲାଭ ହୁଏ?
3: ଜୈବିକ ଚାଷ କଲେ ଲାଭ ଏଇଟା କି ଆମେ ଯୋଉ ରାସାୟନିକ ସାର ବା କୀଟନାଶକ ବ୍ୟବହାର କରି ଆସିଛେ ଏତେ ବର୍ଷ ହେଲାଣି, ତା ଦ୍ଵାରା ଆମ ମାଟିର ଯୋଉ ସୁସ୍ଥତା ଯୋଉ ଖରାପ ହେଇଛି ତାର ଉତ୍ପାଦନ କ୍ଷମତା ବହୁତ ମାତ୍ରାରେ କମିଯାଉଛି ବର୍ଷକୁ ବର୍ଷ, ତାହା ଭଲ ହୋଇଥାଏ। ଆମର ମାଟିର ଜଳ ଧାରଣା ଶକ୍ତି ମଧ୍ୟ ବୃଦ୍ଧି ହେଇଥାଏ। ତା ଛଡା ମାଟିରେ ଆମର ଯୋଉ ଜିଆ ଥାନ୍ତି, ଆର୍ଥୋମ ଯାହାକୁ କୁହାଯାଏ, ଆଉ ଅନ୍ୟ ମାଇକ୍ରୋ ଅର୍ଗାନିଜିମ୍ସ ଯାହାକୁ ଆମେ ଅଣୁଜୀବ କହିଥାଉ, ଏମାନଙ୍କର ସଂଖ୍ୟା ବୃଦ୍ଧି ହୋଇଥାଏ। ଆଉ ତା ଛଡା ଆମର ଜୈବିକ ଚାଷ ଦ୍ଵାରା ଯେହେତୁ ସେମାନେ କୌଣସି ବି ପ୍ରକାର ରାସାୟନିକ ସାର ଏସବୁ ବ୍ୟବହାର କରୁନାହାନ୍ତି, ତାଙ୍କର ଖର୍ଚ୍ଚ ବହୁ ମାତ୍ରାରେ କମିଥାଏ, ଆଉ ଖର୍ଚ୍ଚ କମ୍ ଦ୍ଵାରା ସେମାନେ ଉତ୍ପାଦନ କରୁଥିବା ତାଙ୍କର ଫସଲ ନିରାପଦ ଫସଲ ହୋଇଥିବା ଯୋଗୁଁ ତାଙ୍କ ଭଲ ଆୟ ମଧ୍ୟ ବୃଦ୍ଧି ହୋଇଥାଏ।
2: ଜୈବିକ ଚାଷ ପାଇଁ କେଉଁ କେଉଁ ସାର ବ୍ୟବହାର କରିପାରିବା?
3: ଜୈବିକ ଚାଷ ଆମ ଅର୍ଗାନିକ ଫାର୍ମିଂରେ ଆମେ ବହୁତ ପ୍ରକାର ସାର ବ୍ୟବହାର କରୁଛୁ, ସେଥିମଧ୍ୟରୁ ଆମର ହାଣ୍ଡି ଖତ, ଜିଆ ଖତ, ଗୋବର ଖତ ଛଡା ଆମେ ଆମର ବିହନକୁ ବିଶୋଧନ କରିବା ପାଇଁ କି ଆମେ ବୀଜାମୃତ ବ୍ୟବହାର କରୁଛେ। ମାଟିରେ ଆମର ସେ ଅଣୁଜୀବର ସଂଖ୍ୟା ବୃଦ୍ଧି କରିବା ପାଇଁ ଜୀବାମୃତ ବ୍ୟବହାର କରୁଛେ। ତା ଛଡା ଆମେ ଆମର ମାଟିର ପୋଷକ ତତ୍ତ୍ୱ ବୃଦ୍ଧି କରିବା ପାଇଁ କି ଆମେ ସବୁଜ ସାର ଯାହାକୁ ଆମେ ଧନିଚା ମଧ୍ୟ କହୁଛେ, ଏସବୁ ପ୍ରକାର ଆମେ ସାର ବ୍ୟବହାର କରିଥାଉ।
2: ହେଲେ ମ୍ୟାଡମ ଏ ଯୋଉ ଗୋବର ସାର, ଏ ଯୋଉ ସବୁଜ ସାର କହିଲେ ଆପଣ, ଗୋବର ସାର ହଉ କି କମ୍ପୋଷ୍ଟ ସାର ହଉ କି ଆପଣ ଏବେ ଯୋଉ ହାଣ୍ଡି ଖତ ସାର କହିଲେ, ଏସବୁ କିପରି ତିଆରି କରାହବ? ଏଇସବୁ ସାରର ଆମେ କିପରି ବ୍ୟବହାର ବି କରିପାରିବେ ଚାଷୀ ଭାଇମାନେ?
3: ଗୋବର ଖତ ଦେଖନ୍ତୁ, ଆମ ଚାଷୀ ଭାଇମାନେ ଯୋଉମାନେ ପାରମ୍ପରିକ ଭାବରେ ନିଜର ଚାଷ କରୁଛନ୍ତି ସମସ୍ତେ ତାଙ୍କ ଭିତରୁ ବହୁତ ଏଇ ଜିନିଷର ପ୍ରୋସେସଟା ଜାଣିଛନ୍ତି, କେମିତି କୋଉ ପଦ୍ଧତିରେ ବନେଇବା ଜାଣିଛନ୍ତି। ହେଲେ ବି ମୁଁ କହିଦଉଛି, ଗୋବର ଖତ ବନେଇବା ପାଇଁ କି ଆମକୁ ଗୋଟେ ଜମିରେ 3 ଫୁଟର ଉଚ୍ଚ ମାନେ ଗଭୀରତା, ତା ସହିତ 6 ଫୁଟର ଆମର ଗୋଟେ ୱିଡ୍ଥ ମାନେ ସେତିକି ଲମ୍ବାର ଆମକୁ ଗୋଟେ ଗାତ ଖୋଳିବାର ଅଛି। ସେଥିରେ ଆମକୁ ଗୋବର ସେଥିରେ

0: ଗୋମୂତ୍ର ସହିତ ଆମେ ଅନ୍ୟ ଯାହା ଶୁଖିଲା ପତ୍ର ହେଲା କିମ୍ବା ଧାନ କାଟିଲା ପରେ ଯୋଉ ନଡା ହେଲା, ଏଇ ଯାହା ବି ପ୍ରକାର ଆମ ପାଖରେ ଶୁଖିଲା ପତ୍ର ରହୁଛି, ଏ ସବୁକୁ ଆମେ ମିଶେଇକି ସେଇ ଯୋଉ ଆମେ ପିତ୍ଟା ବନେଇ ଥାଉ, ଯୋଉ ଗାତ ଆମେ ବନେଇ ଥାଉ, ସେ ସବୁରେ ଆମେ ପୁରେଇକି ରଖୁ। ତାକୁ ଆମେ ଗୋଟେ ଲେୟାର ବାଇ ଲେୟାର, ମାନେ ଆମେ ଗୋଟେ ପରତ ଉପରେ ପରତ ଆମେ ଧୀରେ ଧୀରେ, ମାନେ ଗୋବର ଆଉ ଆମେ ଗୋମୂତ୍ର ଦେଲା ପରେ ତା ଉପର ପରତକୁ ଆମେ ଶୁଖିଲା ପତ୍ରରେ ଘୋଡାଉ, ପୁଣି ତା ଉପରେ ଗୋବର ଆଉ ଗୋମୂତ୍ର ଦେଇ ପୁଣି ଶୁଖିଲା ପତ୍ରକୁ ଦଉ। ଏମିତି କରିକି ଆମେ ସେ ପୁରା ଗାତକୁ ଭରି ସାରିଲା ପରେ ତା ଉପରକୁ ଆହୁରି 2 ଫୁଟ ଉଚ୍ଚାରେ ଆମେ ଏଇ ଜିନିଷଟାକୁ କରିଥାଉ। ତା ଉପରେ ଆମେ କିଛି ମାତ୍ରାରେ ପାଣି ମଧ୍ୟ ଦେଇକି ଜଷ୍ଟ ଖାଲି ଟିକେ ଛିଞ୍ଚି ଦବା ପାଣି ତା ଉପରେ। ତାପରେ ଆମେ ତାକୁ ମାଟି ଆଉ ଗୋବରର ଯୋଉ ମିଶ୍ରଣ ଆମେ ଗୋଟେ ବନେଇଥାଉ, ମୋଟାଳିଆ ମିଶ୍ରଣ, ସେଇଥିରେ ଆମେ ସେ ପୁରା ଗାତଟାକୁ ବନ୍ଦ କରିଦେଇଥାଉ। ତା ଦ୍ଵାରା କଣ ହୁଏ, ଆମର ଯୋଉ ଫର୍ମେଣ୍ଟେସନ କୁହାଯାଏ ବା ଆମର ସଢିବା ପ୍ରୋସେସଟା, ସେଇଟା ଆମର ବହୁତ ଜଲ୍ଦି ହୋଇଥାଏ। ଏହା କରିବା ଦ୍ଵାରା ମଧ୍ୟ ଆମର ସୂର୍ଯ୍ୟ କିରଣ ଆଉ ଆମର ବର୍ଷା ଦିନର ପାଣି ତା ଭିତରକୁ ଯାଇପାରି ନଥାଏ, ତ ଭଲ ଭାବରେ ସେ ପଚିଥାଏ। ଏଇ ଜିନିଷଟା ଆମର ଗୋବର ଖତ ବନିବା ପାଇଁ ଆମକୁ ଖରା ଦିନରେ 1-2 ମାସ ଲାଗିଥାଏ ଆଉ ଶୀତ ଦିନରେ ଆମକୁ 3 ମାସ ଲାଗିଥାଏ। ଯେତେବେଳେ ଆମେ ଫସଲ ବା ଆମେ ବିହନ ବୁଣୁଛେ କିମ୍ବା ଆମର ଧାନର ଯେମିତି ତଳି ଆମେ ଲଗଉଛେ, ସେଟା ଲଗେଇବାର କିମ୍ବା ଆମେ ଶେଷ ଥର ହଳ କରିବାର 10-15 ଦିନ ଆଗରୁ ଗୋଟେ ହେକ୍ଟରକୁ 10-20 ଟନ୍ ପିଠା ଆମକୁ ସେଇ ଗୋବର ଖତ ଆମକୁ ଆମ ଜମିରେ ଭଲ ଭାବରେ ମିଶେଇବାର ଥାଏ। ଏବଂ ତାପରେ ଆମେ ତାକୁ ଭଲ ଭାବରେ ହଳ କରିଦେଇଥାଉ, 4-6 ଇଞ୍ଚ ଭିତରୁ କରିଦେବା ଦ୍ଵାରା ଆମର ତାକୁ ମ୍ୟାକ୍ସିମମ୍ ସେଇ 10-15 ଦିନ ଟାଇମ୍ ଲାଗିଥାଏ। ତାର ଯେତକ ପୋଷକ ତତ୍ତ୍ୱ ଥାଏ ସିଏ ଆମ ମାଟିକୁ ଦେଇଥାଏ। ଏହା ହେଲା ଆମର ଗୋବର ଖତର ପ୍ରୋସେସ। ଆଉ କମ୍ପୋଷ୍ଟରେ ମଧ୍ୟ ସେମିତି ଆମେ ଗୋଟେ ଡ୍ରମ୍ ନେଇକି ସେ ଡ୍ରମ୍ର ତଳ ଲେୟାରରେ ଆମେ ଶୁଖିଲା ପତ୍ର 3-4 ଇଞ୍ଚ ଦେଇଥାଉ। ତାପରେ ଆମେ ପରତ ବାଇ ପରତ ଆମେ ଆମ ରୋଷେଇ ଘରର ଯାହା ବି ପନିପରିବା ଚୋପା ହେଲା ବା ଯାହା ଫଳର ଚୋପା ହେଲା ସେ ସବୁ ସଂଗ୍ରହ କରିଥାଉ। ଆଉ ଆମର କ୍ଷେତରୁ ଆମେ ଆମର ଶୁଖିଲା ପତ୍ର ବା ଯାହା ଆମ ପାଖରେ ଶୁଖିଲା ପତ୍ର ଥିବ ସେ ସବୁ ସଂଗ୍ରହ କରିକି ଗୋଟେ ଉପରେ ଗୋଟେ ପରତ ବାଇ ପରତ ଆମେ ଯଦି ଆମେ ପନିପରିବା ଚୋପା ଗୋଟେ ପରତ ମାନେ ଗୋଟେ ଭାଗ ନଉଛେ, ତାହେଲେ ଆମେ ତାର 3 ଭାଗ ଶୁଖିଲା ପତ୍ର ନେଇଥାଉ। ଆଉ ତାକୁ ପରତ ଉପରେ ପରତ ଆମେ ଦେଇକି ପୁରା ସେ ଡ୍ରମ୍ଟାକୁ ଆମେ ବନ୍ଦ କରିକି ରଖିଥାଉ। ବନ୍ଦ କରିବା ତାପରେ ବନ୍ଦ କଲା ପରେ ଆମେ 7-10 ଦିନ ମଧ୍ୟରେ ଥରେ ଥରେ ଆମେ ତାକୁ କାଢିକି ତାକୁ ଭଲ ଭାବରେ ମିଶେଇଥାଉ। ଭଲ ଭାବରେ ମିଶେଇବା ଦ୍ଵାରା ଆମର ତଳର ଯୋଉ ମିଶ୍ରଣ ସେଟା ଉପରକୁ ଆସିଥାଏ ଏବଂ ଉପରଟା ତଳକୁ ଯାଇଥାଏ। ଏମିତି ମିଶିବା ଦ୍ଵାରା ଆମର ତା ଭିତରର ଯୋଉ ବାୟୁ ସଞ୍ଚାଳନ ବା ବାୟୁ ଚଳାଚଳ ସେଇଟା ଭଲ ହେଇଥାଏ। ତ ତା ଦ୍ଵାରା ଆମର ସେଇ ଯୋଉ କମ୍ପୋଷ୍ଟ ଯୋଉଟା ଆମେ ବନେଇଥାଉ ସେଟା ଭଲ ଭାବରେ ପଚିଥାଏ, ଫର୍ମେଣ୍ଟ ହେଇଥାଏ। ଆଉ ତାକୁ ବି ଆମେ କ୍ଷେତରେ ସେହି ପରିମାଣରେ ଦେଇଥାଉ ଯେମିତି ଆମେ ଗୋବର ଖତ ଦେଇଥାଉ।
1: ଜୈବିକ ଚାଷର ଫସଲକୁ ପୋକ ଲାଗିଲେ ଚାଷୀ କଣ କରିବେ?
0: ଜୈବିକ ଚାଷରେ ଆମର ଯେହେତୁ ଆମେ କୌଣସି ବି କୀଟନାଶକ ଏଠି ବ୍ୟବହାର କରୁନେ, ତା ପାଇଁକି ଚାଷୀମାନେ ନିଜେ ମଧ୍ୟ ଚାହିଁଲେ, ଦୋକାନରେ ତ ମିଳୁଛି ନିମାସ୍ତ୍ର, କିନ୍ତୁ ସେମାନେ ନିଜେ ଚାହିଁଲେ ନିମାସ୍ତ୍ର ଅଗ୍ନିଆସ୍ତ୍ର ବୋଲି ଏଇ ଜିନିଷକୁ ସେମାନେ ନିଜେ ପ୍ରିପେୟାର କରିପାରିବେ। ନିମାସ୍ତ୍ରକୁ ବନେଇବା ପାଇଁକି କିଛି ନାହିଁ, ଗୋଟେ 100 ଲିଟର ପାଣି ଗୋଟେ ଡ୍ରମ୍ରେ ନେଇକି ସେଥିରେ 5 କେଜି ଗାଈ ଗୋବର, 5 ଲିଟର ଗୋମୂତ୍ର ସହିତ 10 କେଜିର ନିମ୍ବ ପତ୍ର ଦେଇକି ତାକୁ ଆମେ 48 ଘଣ୍ଟା ପର୍ଯ୍ୟନ୍ତ ଛାଡି ଦେଇଥାଉ। ତାପରେ ଆମେ ଦିନକୁ ତାକୁ 2 ଥର ଆମେ ତାକୁ ଗୋଳେଇଥାଉ। ଏଇ ପ୍ରକ୍ରିୟାଟା 2 ଦିନ ପରେ ଆମେ ଯେତେବେଳେ ଦେଖିଥାଉ ତାକୁ ସେଇ ମିଶ୍ରଣକୁ ଆମେ ଛାଣିକି ରଖୁ। ଛାଣି ସାରିଲା ପରେ ଆମେ ତାକୁ 10 ଦିନରେ ଥରେ ଥରେ ଗଛରେ ସ୍ପ୍ରେ କରିଥାଉ। ଏଇଟା ହଉଛି ନିମାସ୍ତ୍ର। ଅଗ୍ନିଆସ୍ତ୍ରରେ ଆମେ ସେମିତି ଗୋମୂତ୍ର 10 ଲିଟର ନେଇକି ଆମେ ଲଙ୍କା 500 ଗ୍ରାମ, ରସୁଣ 500 ଗ୍ରାମ ନେଇକି, ନିମ୍ବ ପତ୍ର 5 କେଜି ସହିତ ଆମେ ଟବାକୁ ବା ଧୂଆଁ ପତ୍ରକୁ 1 କେଜି ନେଇଥାଉ। ତାକୁ ଆମେ ଗୋଟେ ପାତ୍ରରେ ରଖିକି ଫୁଟେଇଥାଉ। ଫୁଟେଇ 30 ମିନିଟ ଯାଏ ଫୁଟେଇଲା ପରେ ଆମେ ତାକୁ ଘଣ୍ଟାଏ ପାଇଁକି ଥଣ୍ଡା ହେବାକୁ ଛାଡିଦେଉ। ଆଉ ଏଇ ପ୍ରକ୍ରିୟାକୁ ଆମେ 3 ଥର ଫଲୋ କରିଥାଉ। 3 ଥର ରିପିଟ୍ କଲା ପରେ ଆମେ ତାକୁ ଛାଣିକି ସେମ୍ 100 ଲିଟର ପାଣିରେ ଆମେ 2 ଲିଟରର ଅଗ୍ନିଆସ୍ତ୍ର ମିଶେଇକି ତାକୁ ଗଛରେ ଦବା ଦ୍ଵାରା ଆମର ଯେତକ ରୋଗ ପୋକ ଥାନ୍ତି ସେମାନେ ମରିଯାଇଥାନ୍ତି। ତା ଛଡା ଆମେ ଯଦି ଶୋଷକ କୀଟ ମାନେ ଆମର ଯୋଉ ଛୋଟ ଛୋଟ ଆମର ଗଛ ପତ୍ରକୁ ଶୋଷିଲା ଟାଇପ୍ ଯଦି କୀଟ ଯଦି ହଉଥାନ୍ତି, ତାହେଲେ ତା ପାଇଁକି ଆମର ମାର୍କେଟରେ ମିଳୁଥିବା ହଳଦିଆ ଆଉ ନୀଳର ଅଠାଳିଆ ଯନ୍ତ୍ର ଗୋଟେ ମିଳୁଛି, ଯନ୍ତା, ଆମେ ତାକୁ ବ୍ୟବହାର କରିଥାଉ। ଆଉ ଯଦି ଆମର କାଣ୍ଡ ବିନ୍ଧା ପୋକ ହେଲେ ତାହେଲେ ତା ପାଇଁ ଆମେ ଫେରୋମନ୍ ଟ୍ରାପ୍ ନାମକ ଏକ ଯନ୍ତ୍ର ମିଳୁଛି, ଆମେ ତାକୁ ମଧ୍ୟ ଆଣିକି ବ୍ୟବହାର କରିଥାଉ। ତା ଛଡା ଆମେ ଲାଇଟ୍ ଟ୍ରାପ୍

0: ବୋଲି ବି ଅଛି, ତାକୁ ବି ଜୈବିକ ଚାଷରେ ବ୍ୟବହାର କରୁ। ଆଉ ଯଦି ଆମେ ଟ୍ରାପ୍ କ୍ରପ୍ ମାନେ ଆମେ ଆମ ସୋରିଷ ହେଲା କିମ୍ବା ଗେଣ୍ଡୁ ଫୁଲ ଗଛ ହେଲା, ଏସବୁ ମଧ୍ୟ ଆମେ ଲଗେଇକି ଆମର ଜୈବିକ ଚାଷରେ ଆମେ କୀଟନାଶକ ଭାବେ ତାକୁ ବ୍ୟବହାର କରିଥାଉ।
1: ଧନ୍ୟବାଦ ମ୍ୟାଡାମ, ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଆମକୁ ବହୁତ କିଛି କଥା କହିଲେ, ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ତମେ ଯେମିତି ପ୍ରଶ୍ନ ପଚାରୁଛ ସେ ମ୍ୟାଡମ ମଧ୍ୟ ସେମିତି ଉତ୍ତର ଦେଇଛନ୍ତି।
3: ହଏ, ତ ଜୈବିକ ପଦ୍ଧତିରେ ଚାଷ କଲେ ଆମର କମ ଖର୍ଚ୍ଚରେ
2: ଅମଳ
3: ଅଧିକ ଅମଳ ହବ କା, ସେ ବିଷୟରେ କେଡେ ସୁନ୍ଦର କହିଛନ୍ତି ମ୍ୟାଡମ। ତ ସମସ୍ତେ ଜୈବିକ ଚାଷକୁ ଆପଣାଇବା ହେଲା। ବିଜାର ବିଜାର ଲାଗୁଛି କି? ଟିକେ
2: ଖାଲି କଥାବାର୍ତ୍ତା ହେଲେ ବୈଠକ ଘର ଟିକେ ଚିମରା ଚିମରା ଲାଗିବ।
3: ହେଠି ହାତରେ କଣ ଧରୁଛ ତମେ? କିସ ଗୋଟେ ଜରି ପ୍ୟାକେଟ ଧରୁଛ ପରା?
2: ପାଳ ଛତୁ ଦେଖୁନ।
3: ଓହୋ, ପାଳ ଛତୁ ଧରୁଛ କି? ଏବେ ସତ କଥା ହେବେନି କି, ଏବେ ବର୍ଷା ମାଡ ହେଇକିନା ଯାଇଛି ନା, ଆମର କୋରାପୁଟରେ ତ ଦୁନିଆ ପ୍ରକାର ଛତୁ ବାହାରୁଛି। ଓହୋ, ହେଲେ ଆଜି ବଢିଆ ଛତୁ ତରକାରୀ ହବ ଆଉ, ମୋର ପାଇଁ ଟିକେ ପଠେଇଦବ ହେଲେ?
2: ପଠେଇଦେବି ହେଲା।
3: ହଉ ହେଲେ, ଚାଲ ଗୋଟେ ଗୀତ ବାଜଣା ଗୋଟେ କରିବା, ଗୀତ ଗୋଟେ ଶୁଣିବା।
2: ନ କଲେ ହେଲେ ମନଟା ଶାନ୍ତି ଲାଗିବ ନାଇଁ?
3: ହଁ, ଚାଲ ଗୀତ ଗୋଟେ ଶୁଣିବା। ଚାଲ
2: ଶୁଣିବା।

0: ମନକୁ ଛୁଇଁଲା ଭଳିଆ ଗୀତ ଗୋଟେ ବଜେଇଲ
1: ମୁଣ୍ଡ ମୋର ବଥା ହଉଥିଲା, ହେଲା ବଥା ଟିକେ କମିଲା, ଆହୁରି ସେ ବିରବିରା ଲାଗୁଥିଲା ନେଇକି ଟିକେ ଭଲ ଲାଗିଲା ମିଚା ଗୀତ ଟିକେ ଶୁଣିଲାରୁ। ହେଲେ ମୁଇଁ ତ ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ଜୈବିକ ପଦ୍ଧତିରେ ଚାଷ କେମିତି ହବ କହିଲି, ମ୍ୟାଡାମଙ୍କ ଠାରୁ କଥା ଆଣିଥିଲି କହିଲି। ଆମର ଚାଷୀ ଲୋକମାନଙ୍କ ପାଇଁ ତ ଆଜିର ଚାଷୀ ନିହାତି ଦରକାର
0: ଦରକାର ଏଗା, ତାଙ୍କେ ଖାଲି କି ବକୁଛନ୍ତି ଆଙ୍କ ମନେ ବୋଲି ଭାବୁଥିବେ। ହେଲେ ଚାଷୀ ଭାଇଙ୍କ ସହିତ ଦୁଇ ପଦ ନ କଥା ହେଲେ ହଉଛି କି?
1: ହଁ, ଚାଷୀ ଭାଇର ମନର କଥା ତମେ ଆଣିଥିବ ତ? ହେଲେ
0: ଆଣିଛି ନା।
1: ହେଲେ କୁହ।
0: ଯିବି ବୋଲି ବେଢା ବାଟ ଯାଉଥିଲି, ବାଟରେ ଚାଷୀ ଭାଇ ଜଣେ ଏତେ ସୁନ୍ଦର ତାଙ୍କର ବଗିଚାରେ ଫୁଲ ଗଛ ଗୋଟେ ଲଗେଇଥିଲେ, ସେ କେମିତି ଲଗେଇଛନ୍ତି, କଣ କରୁଛନ୍ତି, କେମିତି କଣ ତାର ସାର ମାନେ ପ୍ରୟୋଗ କରୁଛନ୍ତି ସେ ବିଷୟରେ ତାଙ୍କେ ମାନେ ତାଙ୍କୁ ପଚାରିଲାରୁ ଏତେ ସୁନ୍ଦର ଭାବରେ କହିଛନ୍ତି, ତମେ ଟିକେ ଶୁଣ।
1: ହଇ ଚାଲ ଶୁଣିବା, ଚାଲ
0: ଶୁଣ।
2: ଆଜ୍ଞା ନମସ୍କାର।
3: ନମସ୍କାର,
2: ଆପଣଙ୍କର ପରିଚୟ ଟିକେ ଦେବେ?
3: ଆଜ୍ଞା, ମୋ ନାଁ ହଉଛି ମାଧବ ମାଳି।
2: ଆଜ୍ଞା,
3: ମୋ ଘର ଛପର।
2: ଆଜ୍ଞା,
3: ଆଉ ଉମରି ପଞ୍ଚାୟତ ଆଉ କୋରାପୁଟ ବ୍ଲକ।
2: ଆଚ୍ଛା ଆଜ୍ଞା, ଆପଣ ଜଣେ ଚାଷୀ ନା?
3: ହଁ ଚାଷୀ, କିନ୍ତୁ ଏତେ ବଡ ଚାଷୀ
2: ନୁହଁ। ବଡ ହଉ କି ଛୋଟ ହଉ, କିନ୍ତୁ ଆମେ ଯାହା କରୁଛେ ତାକୁ ନେଇକି ବଞ୍ଚିବା
3: କଥା।
2: ତ କେବେଠାରୁ ଆପଣ ଚାଷ କାମ ଆରମ୍ଭ କଲେଣି?
3: ପାଖାପାଖି ମୁଁ 2000 ମସିହାରୁ ଷ୍ଟାର୍ଟ କଲି।
2: ଆଚ୍ଛା,

0: ଚାଷ
1: କଣ
0: କାମ,
1: ଚାଷ କରନ୍ତି?
0: ଚାଷ କାମ ତ ହଁ ଧାନ ବି କରୁଛି, ଆଉ ଧାନ ସହିତ ବଗିଚା ଅଛି, ବଗିଚା ଫୁଲ ବଗିଚା ଖାଲି, ଫୁଲ ଚାଷ ମୁଖ୍ୟତଃ, ଫୁଲ ଚାଷ ଆମର ବର୍ଷ ସାରା ହୁଏ।
1: ବର୍ଷ ସାରା ହୁଏ। ଧାନ ଚାଷ ତ କରୁଥିଲେ, ଫୁଲ ଚାଷ କେବେଠୁ ଆରମ୍ଭ କଲେ?
0: ଫୁଲ ଚାଷଟା 2002 ଷ୍ଟାର୍ଟ କଲେ,
1: 2ରୁ ବର୍ତ୍ତମାନ
0: ହଁ
1: ପର୍ଯ୍ୟନ୍ତ ଚାଲିଛି।
0: ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି।
1: କେତେ ଜାଗାରେ ଲଗେଇଛନ୍ତି
0: ଫୁଲ ଚାଷ ପାଇଁ? ବଗିଚା ତ ସିଆଡ଼େ ତଳ ଆମର ଅଛି, ପାଖାପାଖି ଅଧା ଏକର ଖଣ୍ଡେ ଅଛି। ତାହିଁରୁ ପାଣିର ସୁବିଧାଟା ବର୍ଷା ଦିନ ଲଗା ହଉଛି ଅଧା ଏକର ସବୁ, କିନ୍ତୁ ଏମିତି ପାଣି ଅସୁବିଧା ହଉଛି, ଖରାଦିନ ଆସିଲେ ସେଇ 30 ସେଣ୍ଟ ଖଣ୍ଡେ ଚାଷ ହଉଛି।
1: ଆଜ୍ଞା, କୋଉ କୋଉ ଫୁଲ ଲଗେଇଛନ୍ତି?
0: ଫୁଲ ଆମର ଗେଣ୍ଡୁ ଲାଗିଛି,
1: ଆଜ୍ଞା,
0: ଆଉ ଗୋଲାପ ଲାଗିଛି, 150 ଗୋଲାପ ଗଛ ଲାଗିଛି, ଆଉ ଡାଲିଆ ଫୁଲ ଲାଗୁଛି,
1: ଆଚ୍ଛା,
0: ତା ସହିତ ମଲ୍ଲି ବି କେତେ ଲାଗିଛି, ଆଉ କୁନ୍ଦ ଫୁଲ, ମୁଣ୍ଡରେ ଯୋଉ ପିନ୍ଧନ୍ତି କୁନ୍ଦ ଫୁଲ, ସେଟା ବି 2 ଗଛ ଖଣ୍ଡେ ଅଛି, ଆଉ ଏମିତି ସେବତୀ ବି ଟିକେ ଟିକେ ଅଛି ତାହିଁରେ, ଆଉ ମନ୍ଦାର, କାହିଁକିନା ମନ୍ଦାର ଫୁଲଟା ପୂଜା ପାଇଁ ବହୁତ ଦରକାର ହଉଛି। ମନ୍ଦାର ଫୁଲ ଗୋଟେ ଅଛି, 12-13 ଖଣ୍ଡେ ଗଛ ଲଗା ହେଇଛି।
1: ଆଚ୍ଛା, ଏଇ ଯୋଉ ଫୁଲ ଚାଷ କରୁଛନ୍ତି, ଏଇ ଚାଷ ପାଇଁ ଋତୁ କଣ ଦରକାର? କେଉଁ ଋତୁରେ ଏଇ ଫୁଲ ଚାଷ ହୁଏ?
0: ଋତୁ ଏ ଫୁଲ ଚାଷ ପାଇଁ କୋରାପୁଟ ପାଇଁ ଭଲ ଅଛି, କିନ୍ତୁ ଅନ୍ୟ ମାଟି ପାଇଁ କଣ ହବ କଣ ହବ ମୁଁ କହିପାରିବିନି, କିନ୍ତୁ କୋରାପୁଟରେ ବର୍ଷ ସାରା ହଉଛି, ବର୍ଷକୁ 3 ହଉଛି
1: ଏଇ ଫୁଲ ଚାଷ।
0: ହଁ,
1: ହେଲେ ଏଇ ଚାଷ କରିବା ପାଇଁ ମାଟି କଣ ଦରକାର ପଡୁଛି?
0: ମାଟି ତ ଆମର ଲାଲ, କୋରାପୁଟର ମାଟି ତ ଲାଲ ମାଟି,
1: ହଁ
0: ଲାଲ ମାଟି ଅଛି, କିନ୍ତୁ ତାହିଁରେ ଭଲ ହଉଛି।
1: ହେଲେ ଆପଣ ସାର କଣ ବ୍ୟବହାର କରନ୍ତି, ଯେମିତିକି ଜୈବିକ କି ରାସାୟନିକ?
0: ପ୍ରଥମେ ଦେଖନ୍ତୁ ଆମର ହର୍ଟିକଲଚର ଡିପାର୍ଟମେଣ୍ଟ ଯେତେବେଳେ ଗୋଲାପ ଦେଲେ, ଗୋଲାପ ଫୁଲ ହର୍ଟିକଲଚର ଡିପାର୍ଟମେଣ୍ଟ ଦିଆହେଇଥିଲା, ତାପରେ ବିହନ ଯେତେବେଳେ ଚାରା ତାଙ୍କର ଅଫିସରୁ ହିଁ ଆଣିଥିଲି, ହର୍ଟିକଲଚର ଡିପାର୍ଟମେଣ୍ଟରୁ ହିଁ ଆଣିଥିଲି, ତାପରେ ସେମାନେ ଗୋଟେ ଜିଆ ଖତ ଦେଇ ଇଏ କରିଥିଲୁ, ଜିଆ ଖତ ପାଇଁ କୁଣ୍ଡ ତିଆରି କରିଥିଲେ ତାଙ୍କ ତରଫରୁ ହିଁ, ସେଇ ଜିଆ ଖତ ହିଁ ରହିଯାଇଛି, ତ ସେଇ ଗୋବର ଖତ ଦିଆ ହଉଛି, ତା ସହିତ ରାସାୟନିକ ବି ଟିକେ ଦେବାକୁ ପଡୁଛି।
1: ଏଇ ଫୁଲ ଗଛକୁ କେତେବେଳେ ଆପଣ ପାଣି ଦଉଛନ୍ତି, ମାନେ
0: ଫୁଲ ଗଛ
1: କେତେବେଳେ ପାଣି ଦେବା ଦରକାର?
0: ଦେଖନ୍ତୁ ଏବେ ରୋପା, ଫୁଲ ରୋପା ହେଲା, ରୋପା ହେଲା ଠୁ ସେ ତ ଶୁଖିଲେ ଶୁଖିଲେ ପାଣି ଦିଆ ହବ, କାହିଁକିନା ଫୁଲ ଗଛକୁ ପାଣି ଟିକେ ଅଧିକ ଦରକାର ହଉଛି, ଯେତେକ ପାଣି ରହିବ ସିଏ ସେତେ ଫୁଲ ଫୁଟି ଲାଗୁଥିବ, ପାଣିକୁ ସେମିତି ସମୟ ସୀମା ନାହିଁ ଯେ କେବେ କେତେବେଳେ ଦିଆ ହବ, ତାକୁ ପାଣି ଯେତେବେଳେ ଟିକେ ଶୁଖି ଆସୁଛି ସେତେବେଳେ ଦେଇଦେବା କଥା, ପାଣି ମଡି ଦେବା କଥା,
1: ମାଟି ଶୁଖିଗଲେ ତାକୁ ପାଣି ଦେବା,
0: ହୁଁ ପାଣି ଦେବାକୁ ପଡିବ। ଆମର NRJ ତରଫରୁ ମୁଁ ଗୋଟେ କୂଅ ଗୋଟେ କରିଛି, ଆଉ ତାହିଁରେ ମୋଟର ଫିଟିଂ କରାହେଇଛି, ତ ସେଠି ଆମକୁ ସୁବିଧା ଅଛି, ପାଣି ପାଣିର ସୁବିଧା ନଥିଲେ ଫୁଲ ଚାଷ କରିହବନି କି କୌଣସି ଚାଷ କରିହବନି,
1: ପାଣି ତ ନିହାତି ଦରକାର ସବୁ ଚାଷରେ। ହଁ, ଚାଷରେ କିଛି ସମସ୍ୟା ତ ଦେଖାଯାଉଥିବ?
0: ହଁ, ସମସ୍ୟା ଅଛି, ଗଛ ଆମେ ରୋପା କରୁଛୁ, ରୋପା ହେଲା ପରେ ପରେ ଯଦି ଆମେ ଯତ୍ନ ନ ନେବା ପତ୍ର ପୋଡା ବେମାରଟା ତାର ଆସିବ,
1: ରୋଗ ଦେଖା,
0: ଗଛ ବି ହଁ ରୋଗ ଦେଖାଯିବ, ସେଥିପାଇଁ ଆମକୁ ରୋପା ହେଲା ପରେ କିଛି ଦିନ ପରେ ଆମକୁ ସ୍ପ୍ରେ କରିବାକୁ ପଡିବ, ରୋପା ହେଲାର କେତେ ଦିନ ଭିତରେ ଆମକୁ ମାସେ ଭିତରେ 2 ସ୍ପ୍ରେ କରିବାକୁ ପଡୁଛି, ତାପରେ କଢ ହେଲା ବେଳକୁ ଆଉ ଗୋଟେ ଥର ସ୍ପ୍ରେ କରିବାକୁ ପଡୁଛି।
1: ଏଇ ଯେ ଚାଷ କରୁଛନ୍ତି ଆପଣ କେତେ ଖର୍ଚ୍ଚ କରୁଥିବେ?
0: ଖର୍ଚ୍ଚ ତ ଯାହା ଯଦି ବିହନ ଆମକୁ କିଣିବାର ଅଛି ତାହେଲେ ଖର୍ଚ୍ଚ କରାଛି, ଏଇଟା ସବୁ ନିଜ ହାତରେ ରଖିବାକୁ ପଡୁଛି, ବିହନ ରଖିବାକୁ ପଡୁଛି, ଆମେ ନିଜେ ରଖୁଛୁ ବିହନ।
1: ଫୁଲ ହେଲା ବିକ୍ରି ଗୋଟା କେମିତି କରୁଛନ୍ତି?
0: ବିକ୍ରି ଗୋଟେଟା କୋରାପୁଟ ମାର୍କେଟ କୁ ଯାଉଛି, ଫୁଲ
1: ମାର୍କେଟ କୁ ଯାଉଛି,
0: ହଁ ଏମିତି ସିଜନ ଟାଇମରେ ତ ଫୋନରେ ଅର୍ଡର ଆସୁଛି, ଏତିକି ଫୁଲ ଦରକାର ସେତିକି ଫୁଲ ଦରକାର ବୋଲିକି ମନ୍ଦିରରୁ ହଉ ବାହାଘର ହଉ ସବୁ ଫୋନ କରୁଛନ୍ତି, ଆଉ ଏବେ ତ ବହୁତ ଲୋକ ଚାଷୀ ବି ଆମର ସେ ଅନୁସାରେ ଫୁଲ ଚାଷ ବହୁତ କଲେଣି ଏବେ।
1: ଆପଣଙ୍କ ସହିତ ଆଉ କେତେ ଜଣ ଲୋକ କାମ କରନ୍ତି ଏଇ ଚାଷରେ?
0: ଆମେ ଘରେ ଆମେ ସ୍ୱାମୀ ସ୍ତ୍ରୀ ଅଛୁ, ତାପରେ ଆମର 3 ପୁଅ ବି ସପୋର୍ଟ କରନ୍ତି, ପୋଡ଼ା ଖର୍ଚ୍ଚ ଯେତେବେଳେ ହେଲା ଆମେ ନିଜେ ହିଁ କରୁ, ଆଉ ଅନ୍ୟକୁ କାହାକୁ ଲଗଉନୁ, ଆଉ ବାପା ଅଛନ୍ତି ତାଙ୍କର ସମୟ

0: ପାଣି ଫାଣି ଟିକେ ଦେଇକି ମଡେଇ ଦିଅନ୍ତି। ମୋର ଯଦି ସମୟ ହଉନି, ପୁଅ ମାନେ ବି ତାଙ୍କର ସମୟ ହେଲେ ଦେଖିକି ଯାଇକି ଫୁଲ ପାଣି ମଡେଇବେ, ଏମିତି କରନ୍ତି ସବୁ।
1: ଦିନକୁ କେତେ ସମୟ କାମ କରିବାକୁ ପଡେ, ମାନେ ସମୟ ଦେବାକୁ ପଡେ ଚାଷ କାର୍ଯ୍ୟ?
0: ସମୟ ତ ଏମିତି ଚାଷ, ଆଜିକାଲି ଖରାଦିନ ତ ସକାଳେ ଆଉ ସନ୍ଧ୍ୟାରେ ଟିକେ ଖରା ଟାଣ ଖରାରେ କରିହବନି, ସେପାଇଁ ସକାଳଓଳି କାମ କରିହବ ଆଉ ଉପରଓଳି 4ଟା ପରେ କରିହବ।
1: ଯନ୍ତ୍ରପାତି କଣ ବ୍ୟବହାର କରୁଛନ୍ତି?
0: ଯନ୍ତ୍ରପାତି କିଛି ନାହିଁ, ଖାଲି ହଳ ତ ଜମି ଚାଷ କରିବା ପାଇଁ ହଳ କହୁଛୁ ଆଉ ସେତିକି ତ, ଆଉ କିଛି ନାହିଁ।
1: ତାପରେ କିଛି ଦରକାର ନାହିଁ ଆଉ ନେଇ ଯନ୍ତ୍ରପାତି?
0: ହଁ ନା, କୋଡ଼ା ଖୋଜା ପାଇଁ ତ ଯାହା କୋଦାଳ ଫୋଦାଳ ଦରକାର ହବ ସେ ସବୁ ଅଛି, ସେ ସବୁ ଦରକାର ହବ ଆଉ।
1: ଆଉ ସରକାରୀ ସହାୟତା କଣ ପାଉଛନ୍ତି କି ଏଥିପାଇଁ?
0: ସରକାରୀ ସହାୟତା ବର୍ତ୍ତମାନ କିଛି ନାହିଁ, ଯେତେବେଳେ ଗୋଲାପ ଗଛ ଆଉ ବିହନ ଆଣିଥିଲୁ ସେଇଟା ହିଁ ଇଏ ଦେଇଥିଲେ, ଫ୍ରିରେ ଦେଇଥିଲେ ସବୁ।
1: ଆଉ ଏଇ ଯେ ଜଳସେଚନ ଆପଣ କୂଅ ଖୋଳିଛନ୍ତି ନାଇଁ?
0: ହଁ, ଏଇଟା ଏମ୍ଜି ଏନର୍ଜି ସ୍କିମ୍ ର ଗୋଟେ କୂଅ କରାଯାଇଛି।
1: ଚାଷୀ ମାନଙ୍କୁ କଣ କହିବେ ଏଇ ଫୁଲ ଚାଷ ବିଷୟରେ, ତାଙ୍କୁ କଣ ମାନେ ବାର୍ତ୍ତା ଦେବେ?
0: ତ ଏତିକି କହିବା କଥା, ଯଦି ଆମର ସହର ପାଖ ଗାଁ ହେଇଥିଲେ ଫୁଲ ଚାଷ କଲେ ଆମକୁ ସୁବିଧା, ନିଜେ ମାତ୍ର ସେଲିଂ କରିବାର ଅଛି, ନିଜେ ବିକା ବିକ୍ରି କଲେ ଦୁଇ ପଇସା ରହିବ। ଆଉ ପନିପରିବା ଯେମିତି ଆମେ କରିଦଉଛୁ ନେଇକି ଲୋକଙ୍କୁ ଦଉଛୁ, ଲୋକ ବେନିଫିଟ ପାଉଛନ୍ତି, ଆମେ ଚାଷୀମାନଙ୍କ ପାଇଁ କିଛି ବେନିଫିଟ ହଉନି ନା, କଷ୍ଟ ଆମର ଯାଉଛି ଚାଷୀମାନଙ୍କର,
1: ନିଜେ କଷ୍ଟ ପଡୁଛନ୍ତି ଆପଣ।
0: ହଁ,
1: ଚାଷୀମାନେ ମାର୍କେଟରେ ବିକିଲେ ସେମାନଙ୍କର ଦୁଇ ପଇସା ଲାଭ ଏତେ ନଥିବ।
0: ହଁ, ଏବେ ଦେଖନ୍ତୁ, ଏବେ ଆମେ ବି ଚାଷ କରୁଛୁ, ଫୁଲ ଚାଷ କରୁଛୁ, ତ ଗୋଟେ ଗୋଟେ ସିଜନ ଆସିବ ଯେ ଲୋକ ଏତେ ଫୁଲ ବାହାରିବ ବିକ୍ରି ବି ହେଇପାରିବନି, ସେମିତି ବି ହଉଛି ସମୟରେ। ପନିପରିବା ଯେମିତି ହଉଛି ଗୋଟେ ଗୋଟେ ସିଜନରେ ପୁରା ବହୁତ ହେଇଯାଉଛି, ପୁରା ଲୋକ ଯେତିକି କଷ୍ଟ କରୁଛନ୍ତି ତାର କଷ୍ଟର ପରିଶ୍ରମ ବି ବାହାରୁନି, ଏମିତି ବି ହୁଏ ଗୋଟେ ଗୋଟେ ଥର।
1: ସତ କଥା ହୁଏ। ଧନ୍ୟବାଦ ଭାଇ, ଆପଣଙ୍କର ବହୁମୂଲ୍ୟ ଆକାଶବାଣୀ ବହୁତ ବହୁତ ଧନ୍ୟବାଦ।
2: ବଢିଆ ଲାଗିଲା, ଫୁଲ ଚାଷ ବିଷୟରେ ବଢିଆ କହିଛନ୍ତି ମାତ୍ର, ହେଲା ଆଜିର ଦିନଟା ବଢିଆ ଥିଲା ମାତ୍ର। ଆଜି ବୈଠକ ଘରେ ଦେଖ କେତେ କିସ ଜିନିଷ ଆମକୁ ଶିଖିବାକୁ ମିଳିଲା
3: ହେଲା।
2: ଆଳୁ ଚାଷ ବିଷୟରେ ସେ କୃଷି ଅଧିକାରୀ ଆଜ୍ଞା ଟିକେ କହିଲେ, ଏକା ତାକୁ ଆମେ ଜୈବିକ ଚାଷ ପଦ୍ଧତିରେ କେମିତି କରିବା ସେଟା ମିଶା ସେ ମ୍ୟାଡମ୍ କହିଲେ। ଏବେ ଆମର ଏଇ ଚାଷୀ ଭାଇ ମିଶା ଫୁଲ ଚାଷ କେମିତି କଣ କରୁଛନ୍ତି, କେମିତି ତାହିଁରେ ଭଲ ପଇସା ମିଳୁଛି ସେଟା ମିଶା କହିଲେ। ଯାହା ହଉ, ଆଜି ଆମର ଚାଷୀମାନଙ୍କୁ ବଢିଆ ମାତ୍ର କେତେ କଥା ତାଙ୍କମାନଙ୍କୁ ଶିଖିବାକୁ ମିଳିଲା ହେଲା, କଥାବାର୍ତ୍ତା ତ ହେଲା। ଦେଖ ସିଆଡେ ଟିକେ ସମୟ, ଆଡେ ଦେଖ,
3: ଏଇ ସମୟ ଦେଖିଲେଣି, ସମୟ ଆମକୁ ଇସାରା କରୁଛି ଏଠୁ ଉଠିବା ପାଇଁ।
2: ହଏ, ବୈଠକ ଘରେ ବସିଲେ ତ ବେଳ କେତେବେଳେ କୁଆଡେ ପଳଉଛି ଜଣାକା ପଡୁନାହିଁ।
3: ହେଲେ ଯିବା, ପୁଣି ଯିବା
2: ଯିବା ଯିବା ଚାଲ।

ଶୁଣିଲି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନାରେ ଥିଲେ ସ୍ୱାଗତିକା ପାଣିଗ୍ରାହୀ ଏବଂ ଗାୟତ୍ରୀ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ତୁ ମୋ ଆଖିର ତାରା। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର। ଗୀତ ରଚନା ଗୁରୁ ଶତପଥୀ ଏବଂ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ତୁମେ ଥିଲେ ସାଥିରେ। ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ମିନି ଜୋ ଜବରଦସ୍ତ ପ୍ରେମିକ ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଗୀତରଚନା ନିଜମ୍ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ମେସେଜ୍ର ଉତ୍ତରକୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ।

0: ହେଇପାରେ, କିନ୍ତୁ ସେହି କଥା ଭିତରେ ଲୁଚିଥିବା ଭାବନା ବହୁତ ଗଭୀର ହେଇପାରେ।
1: ଆମେ ଯାହା କହିପାରୁନା ଅନେକ ସମୟରେ ତାହାକୁ ଏକ ଛୋଟ ମେସେଜ ମାଧ୍ୟମରେ ପ୍ରକାଶ କରିଦେଉ।
0: ଆଉ ମେସେଜ କେବଳ ଏକ ଶବ୍ଦ ନୁହେଁ, ଏହା ମନର ଭାବନାକୁ ଅନ୍ୟ ଜଣଙ୍କ ପାଖରେ ପହଞ୍ଚାଇବାର ଏକ ସୁନ୍ଦର ସେତୁ।
1: ଆଜିର ବ୍ୟସ୍ତବହୁଳ ଜୀବନରେ ହୁଏତ ଆମ ପାଖରେ ଦୀର୍ଘ ସମୟ କଥା ହେବାର ସୁଯୋଗ ନଥାଏ, କିନ୍ତୁ ଗୋଟିଏ ଛୋଟ ମେସେଜ ମାଧ୍ୟମରେ ଆମେ ଆମର ମନର କଥା କହିପାରୁ, ଦୂରରେ ଥିବା ଜଣେ ପ୍ରିୟ ମଣିଷକୁ ନିକଟରେ ପାଇବାର ଅନୁଭବ କରିପାରୁ।
0: ଆପଣଙ୍କର ସେହି ସୁନ୍ଦର ଭାବନା ଭରା ମେସେଜକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ କୁମାର ବେହେରା
0: ଆଉ ମୁଁ ଅନୁପମା ରାଜୁ।
1: ନମସ୍କାର। ତେବେ ଅନୁ, ପ୍ରଥମେ ସମ୍ପର୍କ ସେତୁକୁ ମେସେଜ ପଠାଇବା ପାଇଁ ଆମ ଶ୍ରୋତାଙ୍କୁ ଆମ ନମ୍ବର କହି ରଖିବା। ଆମର ମୋବାଇଲ ନମ୍ବର ହେଲା 9438268568। ଏହି ନମ୍ବରରେ ଆପଣମାନେ ପ୍ରତି ଶୁକ୍ରବାର 10:00 ସୁଦ୍ଧା ଆପଣଙ୍କର ମୂଲ୍ୟବାନ ମେସେଜ ଆମ ନିକଟକୁ ପଠାନ୍ତୁ, କେବଳ କାର୍ଯ୍ୟକ୍ରମ ସମ୍ପର୍କରେ। ତେବେ ଅନୁ, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ଏବଂ ଦେଖିବା ପ୍ରଥମ ମେସେଜଟି କାହାର।
0: ପ୍ରଥମ ମେସେଜଟି ଆସିଛି ଜୟପୁରରୁ, ପଠାଇଛନ୍ତି କେ ମୋହନ ରାଓ ଆଚାରୀ। ସେ ଲେଖିଛନ୍ତି 12 ତାରିଖର କାର୍ଯ୍ୟକ୍ରମ ସମ୍ପର୍କରେ, ଆଜିର ସମ୍ପର୍କ ସେତୁ ପ୍ରୋଗ୍ରାମଟି ନେଇ ଆସିଥିଲେ ରଞ୍ଜନ ସାର୍ ଏବଂ ଧରିତ୍ରୀ ଶତପଥୀ। ଶ୍ରୋତାମାନଙ୍କର ପ୍ରଶ୍ନର ଉତ୍ତର ବହୁତ ସୁନ୍ଦର ଭାବରେ ଦେଉଛନ୍ତି, ସେଇଥିପାଇଁ ରଞ୍ଜନ ସାର୍, ଧରିତ୍ରୀ ଶତପଥୀ ମ୍ୟାଡମ୍ଙ୍କୁ ମୋର ଶୁଭେଚ୍ଛା, ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ।
1: ନିଶ୍ଚୟ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛୁ ଏବଂ ଆପଣ ମଧ୍ୟ ପ୍ରତି ନମସ୍କାର ନେବେ। ଯାହା ହେଉ, ଆପଣ 12 ତାରିଖର ସମ୍ପର୍କ ସେତୁ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି ସେଦିନର କାର୍ଯ୍ୟକ୍ରମ। ଅଶେଷ ଧନ୍ୟବାଦ ଦେଉଛୁ ଯେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ସୁନ୍ଦର ମେସେଜ ଆମ ନିକଟକୁ ପଠାନ୍ତି। ଆମେ ଆଶା କରୁଛୁ ଆପଣଙ୍କର ଏହି ମେସେଜ ପଠାଇବାର ଯେଉଁ ଗୋଟିଏ ଇଚ୍ଛା ଅଛି, ଆଗ୍ରହ ଅଛି, ତାହା ସବୁଦିନ ପାଇଁ ଜାରି ରହିବ।
0: ସେ ଆହୁରି ମଧ୍ୟ 14 ତାରିଖର ଚୈତିଜହ୍ନ କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବରେ ପ୍ରସାରିତ ହୋଇଥିଲା, ଆଲୋଚନାଟି ଶୁଣିକରି ବହୁତ ଭଲ ଲାଗିଲା, ସେଇଥିପାଇଁ ସନ୍ତୋଷୀ ଆଚାରୀ ଏବଂ ମନୋଜ କୁମାର ପାତ୍ରଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଦେବେ।
1: ହଁ, ଆପଣ ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିଛନ୍ତି, ବିଶେଷ କରି ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀଙ୍କ ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ସେହି କାର୍ଯ୍ୟକ୍ରମରେ ଯେଉଁ ସାକ୍ଷାତକାର ଆମେ ପ୍ରଚାର କରିଥିଲୁ ତାହା ବି ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସନ୍ତୋଷୀ ଆଚାରୀ ଏବଂ ମନୋଜ କୁମାର ପାତ୍ରଙ୍କୁ ଜଣାଇ ଦେଉଛୁ, ବିଶେଷ କରି ଆପଣଙ୍କୁ ଢେର ସାରା ଧନ୍ୟବାଦ ଦେଉଛୁ।
0: ସେ ଆହୁରି ମଧ୍ୟ 14 ତାରିଖର କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, ଆଜିର ଦିନରେ ପ୍ରଚାରିତ ପ୍ରୋଗ୍ରାମରେ ଭକ୍ତି ଏବଂ ବିଶ୍ୱାସ ନେଇ ଆସିଥିଲେ ସସ୍ମିତା ରାୟ ଉଦ୍ଘୋଷିକା। ଭକ୍ତିମୟ ପ୍ରୋଗ୍ରାମରେ ହିନ୍ଦୀ ଏବଂ ଓଡ଼ିଆ ଗୀତଗୁଡ଼ିକ ଶୁଣିକରି ଭଲ ଲାଗିଲା, ତେଣୁକରି ସସ୍ମିତା ରାୟ ଭଉଣୀଙ୍କୁ ମୋର ନମସ୍କାର ଜଣାଇଦେବେ।
1: ହଁ ଆଚାର୍ଯ୍ୟ ବାବୁ, ଆପଣ 14 ତାରିଖ ଗଣେଶ ପୂଜା ଦିନ ଆକାଶବାଣୀ ଲାଇଭ୍ ଶୁଣିଛନ୍ତି, ଯାହାକୁ କି ଉପସ୍ଥାପନା କରିଥିଲେ ଆମର ସସ୍ମିତା ରାୟ। ସେ ଗଣେଶଙ୍କ ଉପରେ ଆକାଶବାଣୀ ଲାଇଭ୍ ଉପସ୍ଥାପନା କରିଥିଲେ ଏବଂ ଯେଉଁଥିରେ ସେ ଓଡ଼ିଆ ଏବଂ ହିନ୍ଦୀ ଭକ୍ତି ଗୀତ ଦେଇଥିଲେ ଗଣେଶଙ୍କ ଉପରେ। ଆପଣଙ୍କୁ ସେହି କାର୍ଯ୍ୟକ୍ରମ ଭଲ ଲାଗିଛି, ଯାହା ହେଉ ଆପଣ ଏମିତି ମେସେଜ୍ ପଠାଉଛନ୍ତି ଯାହାକି ଆମର ଉଦ୍ଘୋଷକ ଏବଂ ଉଦ୍ଘୋଷିକାମାନେ ଯେଉଁମାନେ ଆକାଶବାଣୀ ଲାଇଭ୍ ଉପସ୍ଥାପନା କରୁଛନ୍ତି ତାଙ୍କୁ କିଛିଟା ଉତ୍ସାହ ଦେବ, ପ୍ରେରଣା ଦେବ ଏବଂ ସେମାନେ ଆଗକୁ ନିଶ୍ଚୟ ଆହୁରି ଭଲ ଉପସ୍ଥାପନା କରିବେ।
0: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଅର୍ଚ୍ଚନା ପଟ୍ଟନାୟକ, ସେ ପଠାଇଛନ୍ତି କୋରାପୁଟରୁ। ସେ ଲେଖିଛନ୍ତି, ଏହି ସପ୍ତାହର ସମସ୍ତ କାର୍ଯ୍ୟକ୍ରମ ଅତି ରୁଚିପୂର୍ଣ୍ଣ ଥିଲା, ବର୍ଣ୍ଣବିବାହ ବର୍ଣ୍ଣାଳୀର ସବୁ କାର୍ଯ୍ୟକ୍ରମ ପ୍ରତିଦିନ ମୁଁ ଶୁଣେ, ଏହାଛଡ଼ା ଘର ଘରଣୀ ଓ ଟିକି ପିଲାଙ୍କ କାର୍ଯ୍ୟକ୍ରମ ଶୁଣି ବହୁତ ଭଲ ଲାଗିଥିଲା। ଗତ 10 ତାରିଖରେ ଘର ଘରଣୀରେ ଭଉଣୀ ଅନସୁୟା ବାରିକଙ୍କ ଆଲୋଚନା, ସୁସ୍ଥ ପରିବାର ଗଠନରେ ନାରୀର ଭୂମିକା ଏବଂ ବିଶେଷ କରି ମାନସିକ ଅବସାଦରୁ ମୁକ୍ତି ପାଇଁ ହୋଇଥିବା ଆଲୋଚନାରେ ସ୍ୱାତି ଦାସ ଅତି ଉତ୍ତମ ସରଳ ଭାବରେ ମନ୍ତବ୍ୟମାନ ରଖିଥିବାରୁ ମୁଁ ସେ ଦୁହିଁଙ୍କୁ ଅନେକ ଅନେକ ବଧେଇ ଜଣାଉଛି। ତତ୍ସହ ଉପସ୍ଥାପିକା ଭଉଣୀ କବିତା ଏବଂ ଅପର୍ଣ୍ଣାଙ୍କୁ ମୋର ଶୁଭକାମନା ଜଣାଇଦେବେ।
1: ହଁ ଅନୁ, ଅର୍ଚ୍ଚନା ଭଉଣୀ ପ୍ରକୃତରେ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତି କିନ୍ତୁ ସମୟ ପାଆନ୍ତି ନାହିଁ ମେସେଜ୍ ପଠାଇବା ପାଇଁ, ତଥାପି ସେ ଚେଷ୍ଟା କରନ୍ତି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କର ମେସେଜ୍ ପଠାଇବା ପାଇଁ। ସେ ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିଛନ୍ତି 10 ତାରିଖର। ସେଦିନ ଅନସୁୟା ବାରିକଙ୍କ ଆଲୋଚନା ଥିଲା ସୁସ୍ଥ ପରିବାର ଗଠନରେ ନାରୀର ଭୂମିକା ଏବଂ ମାନସିକ

0: କଥା କଥା କେବଳ କିଛି ଶବ୍ଦର ସମାହାର ନୁହେଁ, କଥା ହେଉଛି ମନର ଭାବନାକୁ ଅନେକ ମନ ପାଖରେ ପହଞ୍ଚାଇବାର ମାଧ୍ୟମ।
1: କୁହାଯାଏ କଥା ଛୋଟ।

0: ଅବସାଦରୁ ମୁକ୍ତି ପାଇବା କିପରି, ଏ ସମ୍ପର୍କରେ ଯେଉଁମାନେ ଆଲୋଚନା କରିଥିଲେ ତାହା ତାଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଆଲୋଚିକାଙ୍କୁ ଜଣାଇ ଦେଉଛୁ। ତା' ଛଡ଼ା ଉପସ୍ଥାପନ କରିଥିବା କବିତା ଏବଂ ଅପର୍ଣ୍ଣା ଭଉଣୀଙ୍କୁ ମଧ୍ୟ ଆମେ ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, ପରିଶ୍ରମ କେବେ ହେଲେ ବୃଥାରେ ଯାଏନି, ଡେରିରେ ହେଲେ ମଧ୍ୟ ପରିଶ୍ରମ କରିଥିବା ବ୍ୟକ୍ତିଙ୍କୁ ତାର ପରିଶ୍ରମର ଉପଯୁକ୍ତ ଫଳ ମିଳିଥାଏ। 10 ଜଣ ସଦସ୍ୟଙ୍କୁ ନେଇ ପରିବାର କୋଟପାଡ଼ ମିରିଗା ସାହିର ରୁକ୍ମିଣୀ ମହନ୍ତ ମ୍ୟାମ୍ ଜିଲ୍ଲା ସ୍ତରରେ 10 ଜଣ ଗ୍ରୁପକୁ ନେଇ ଗୋଟିଏ ଗ୍ରୁପରେ 3 ଜଣ ଲେଖାଏଁ ମେମ୍ବର ଥିଲେ। 10 ଜଣ ଗ୍ରୁପରୁ ପ୍ରଥମ ରାଉଣ୍ଡରେ 5 ଜଣ ଗ୍ରୁପକୁ ବଛା ହୋଇଥିଲା। ଦ୍ୱିତୀୟ ରାଉଣ୍ଡ କମ୍ପିଟିସନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଯିଏ ଗ୍ରହଣ କରିଥିଲା ସେହି ଗ୍ରୁପକୁ ଷ୍ଟେଟ୍ ଲେଭେଲକୁ ପଠାଇଥିଲେ। ଡିଷ୍ଟ୍ରିକ୍ଟ ଲେଭେଲ 10,000 ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପାଇଥିଲେ ଟିମ୍ ଲିଡର ରୁକ୍ମିଣୀ ମହନ୍ତ ମ୍ୟାମ୍ଙ୍କୁ ଏବଂ ତାଙ୍କ ଟିମ୍ ମେମ୍ବରଙ୍କୁ ଶୁଭେଚ୍ଛା। ବହୁତ ବଢ଼ିଆ ଲାଗିଲା କାର୍ଯ୍ୟକ୍ରମ ବିବିଧା।
0: ହଁ ନୀଲବାବୁ, ବିବିଧା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ପ୍ରକୃତରେ ପରିଶ୍ରମର ଫଳ ମିଠା, ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ସଫଳତା ପାଆନ୍ତି। ତେଣୁ ରୁକ୍ମିଣୀ ମହନ୍ତ ଭଉଣୀ ସେ ପରିଶ୍ରମ କରିଥିଲେ ଏବଂ ତାଙ୍କ ଗ୍ରୁପକୁ ନେଇ ସେ ଜିଲ୍ଲା ସ୍ତରରେ ଏବଂ ଜାତୀୟ ସ୍ତରରେ ମଧ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି। ସେହିଭଳି ଏକ ସାକ୍ଷାତକାର ଆମେ ବିବିଧା କାର୍ଯ୍ୟକ୍ରମରେ ପ୍ରଚାର କରିଥିଲୁ, ଯାହା ହେଉ ଆପଣ ଶୁଣିଛନ୍ତି, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ।
1: ସେ ଆହୁରି ମଧ୍ୟ 13 ତାରିଖ କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, 13-9-26 ତାରିଖର ଆକାଶବାଣୀ ଜୟପୁର ଟିକିରାଇଜ କାର୍ଯ୍ୟକ୍ରମ, ଓମ୍ ଶ୍ରୀ ଗଣେଶାୟ ନମଃ, ଏକଦନ୍ତ ମହାକାୟ ଲମ୍ବୋଦର ଗଜାନନମ୍, ମହ୍ଲାର ଅନୁଷ୍ଠାନ କଟକର ପିଲାମାନେ ପରିବେଷଣ କରିଥିବା ସଙ୍ଗୀତ ରୂପକ ଘଣ୍ଟା ଚାଲେ ଟିକ୍ ଟିକ୍ ବହୁତ ସୁନ୍ଦର ଶିକ୍ଷଣୀୟ ଥିଲା ରୂପକ, ବହୁତ ବଢ଼ିଆ ଲାଗିଲା କାର୍ଯ୍ୟକ୍ରମ ଟିକିରାଇଜ।
0: ହଁ ନୀଲବାବୁ, ଆପଣ 13 ତାରିଖ ରବିବାରର ଟିକିରାଇଜ କାର୍ଯ୍ୟକ୍ରମ ଶୁଣିଛନ୍ତି। ବିଶେଷ କରି ଗଣେଶଙ୍କ ଉପରେ ଉପସ୍ଥାପନା କରାଯାଇଥିଲା ଟିକିରାଇଜ କାର୍ଯ୍ୟକ୍ରମରେ, ସଙ୍ଗୀତ ରୂପକ ପ୍ରଚାର କରିଥିଲୁ ଘଣ୍ଟା ଚାଲେ ଟିକ୍ ଟିକ୍। ଯାହା ହେଉ ଆପଣ ଟିକିରାଇଜ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ କାର୍ଯ୍ୟକ୍ରମ ଶୁଣିଥିବାରୁ ମେସେଜ ଲେଖିଥିବାରୁ ଧନ୍ୟବାଦ ଦେଉଛୁ। ତା' ଛଡ଼ା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ସୁରଭି ମହାପାତ୍ରଙ୍କୁ ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ନୀଲୁ ଭାଇ ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାନ୍ତି ଏବଂ ଟିକିନିଖି ଭାବରେ ତାର ମତାମତ ଦେଇଥାନ୍ତି।
0: ନିଶ୍ଚୟ
1: ସେ 16 ତାରିଖର କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, 16-9-26 ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ, ଜୀବନରେ କିଛି ନା କିଛି ଦୁଃଖ ଝଡ଼ ଝଞ୍ଜା ଉତ୍ଥାନ ପତନ ଆସେ ସମସ୍ତଙ୍କ ଜୀବନରେ, ସେହି ସମୟଟା ସମସ୍ତଙ୍କ ପାଇଁ ଗୋଟିଏ ଚ୍ୟାଲେଞ୍ଜର ସମୟ ରହିଥାଏ। ମନୁଷ୍ୟ ସେହି କିଛି ଦିନର ଦୁଃଖକୁ ଭାଙ୍ଗି ନ ପଡ଼ିକି ବାଟବଣା ନ ହୋଇକି ଧୈର୍ଯ୍ୟର ସହ ବିପଦ ସମୟକୁ ମୁକାବିଲା କରେ। ଦିନ ପରେ ରାତି, ରାତି ପରେ ଦିନ ଆସେ, ସେହିଭଳି ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଲାଗିଛି। କିନ୍ତୁ ମନୁଷ୍ୟ ଯାହା ହେଉ ନା କାହିଁକି ସେ ସବୁବେଳେ ସତ୍ମାର୍ଗରେ ରହିବା ଦରକାର। ଛୋଟବେଳୁ ଖେଳ ପ୍ରତି ରୁଚି ରଖିଥିବା, ପରିବାର ସପୋର୍ଟ ନଥିଲେ ମଧ୍ୟ ସେ କେବେ ବି ଖେଳଠୁ ଦୂରେଇ ନଥିଲେ। ତାଙ୍କର ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଯୋଗୁଁ ସେ ଜଣେ ଭଲ ସଫଳ ଫୁଟବଲ ଖେଳାଳି ହୋଇପାରିଛନ୍ତି। ମନରେ ହୃଦୟ ଭିତରେ ଗୋଟିଏ ଆଶା ବିଶ୍ୱାସ ଥିଲା, ଭଲ ଫୁଟବଲ ଖେଳାଳିଟିଏ ହେବି ନା କମେଇବି, ସେହି ଆଶା ସେହି ବିଶ୍ୱାସ ଆଜି ତାଙ୍କୁ ସଫଳତା ଦେଇଛି। କୋରାପୁଟ ମାଟିର ଗର୍ବ ଓ ଗୌରବ, ଗ୍ରାମ ଲାଞ୍ଜିଗୁଡ଼ା ଜିଲ୍ଲା କୋରାପୁଟ, 3 ଭାଇଙ୍କ ମଧ୍ୟରେ ଗୋଟିଏ ଭଉଣୀ, ବାପା ଓ ମାଙ୍କୁ ନେଇ ପରିବାର 2-2 ଥର ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଜିତୁ ମୁଦୁଲିଙ୍କ ସହ କିଛି ସମୟର କଥାବାର୍ତ୍ତା, ତାଙ୍କରି ପରିଶ୍ରମ, ତାଙ୍କରି ସଫଳତାର କାହାଣୀ ମନକୁ ଛୁଇଁ ପାରିଥିଲା। ବହୁତ ଭଲ ଲାଗିଲା ମୁଦୁଲି ଭାଇଙ୍କ ସହିତ ସାକ୍ଷାତକାର।
0: ହଁ ନୀଲ ବାବୁ, ଏଇ କିଛି ସମୟ ପୂର୍ବରୁ ଆମେ କହୁଥିଲୁ ଯେ ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ ପ୍ରତ୍ୟେକ ମଣିଷଙ୍କୁ। ଯିଏ କଠିନ ପରିଶ୍ରମ କରେ, ମନରେ ଆଗ୍ରହ ଏବଂ ଇଚ୍ଛାଶକ୍ତି ରଖେ, ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ତା'ର ଉଦାହରଣ ହେଲା 16 ତାରିଖ ବିବିଧର ଯିଏ ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ ଜିତୁ ମୁଦୁଲି, କୋରାପୁଟ ଅଞ୍ଚଳରୁ ଯାଇ ସେ ସନ୍ତୋଷ ଟ୍ରଫି ଫୁଟବଲ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି। ଯାହା ହେଉ ଆପଣ ବିବିଧା କାର୍ଯ୍ୟକ୍ରମ ଶୁଣିଛନ୍ତି, ବିବିଧାର ଉପସ୍ଥାପନା କରିଥିବା ସସ୍ମିତା ପାଣିଗ୍ରାହୀଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ। ଆଉ ଆପଣଙ୍କୁ ବି ଅନେକ ଧନ୍ୟବାଦ ଦେଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣି ଏତେ ସୁନ୍ଦର ଭାବେ ଆପଣଙ୍କର ମେସେଜ ଲେଖି ପଠାଉଛନ୍ତି।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଚିନ୍ତାମଣି ପ୍ରଧାନ। ସେ ଲେଖିଛନ୍ତି,

0: ଆଜିର ଗବାକ୍ଷ ଶୁଣିଲି। ସମୟକୁ ନେଇ ଯେଉଁ ଭାବାନ୍ତର ଉପସ୍ଥାପନା କଲେ ଭଉଣୀ ଲିଲି ଆଉ ଭାଇ ନାରାୟଣ ପାତ୍ର, ତାହା ସମାଜ ଉପଯୋଗୀ, ତେଣୁ ହୃଦୟରୁ ଧନ୍ୟବାଦ ଦୁହିଙ୍କୁ।
1: ହଁ ଚିନ୍ତାମଣି ବାବୁ, ଗବାକ୍ଷରେ ଆମର ବିଷୟ ଥିଲା ସମୟ। ସେ ସମ୍ପର୍କରେ ମତାମତ ଦେଇଥିଲେ ଲିଲି ପଟେଲ ଏବଂ କେ ନାରାୟଣ ପାତ୍ର। ତାଙ୍କର ଆଲୋଚନା ଆପଣଙ୍କୁ ଭଲ ଲାଗିଛି, ଗବାକ୍ଷ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ତେଣୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତା ଛଡ଼ା ଲିଲି ପଟେଲ ଏବଂ କେ ନାରାୟଣ ପାତ୍ରଙ୍କୁ ବି ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ। ଆଉ ଉପସ୍ଥାପନା କରିଥିବା ସୁପ୍ରଭା ପାଢ଼ୀ, ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛୁ, ଏବଂ ମୁଁ ବି ଉପସ୍ଥାପନ କରିଥିଲି, ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି।
0: ଗବାକ୍ଷ କାର୍ଯ୍ୟକ୍ରମ ପାଇଁ ଆଉ ଗୋଟିଏ ମେସେଜ୍ ଆସିଛି, ପଠାଇଛନ୍ତି ପୂର୍ଣ୍ଣଚନ୍ଦ୍ର ତନ୍ତୀ ଭାଲୁଗୁଡ଼ାରୁ। ସେ ଲେଖିଛନ୍ତି, ଆଜିର ଗବାକ୍ଷରେ ସମୟ, ଉପସ୍ଥାପନା ଓ ମତାମତ ଭଲ ଲାଗିଲା, ସେଇଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଦେବେ।
1: ନିଶ୍ଚୟ ପୂର୍ଣ୍ଣବାବୁ, ଆପଣ ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ବିଷୟ ଥିଲା ସମୟ। ସେ ସମ୍ପର୍କରେ ନିଜସ୍ୱ ମତାମତ ଦେଇଥିଲେ ଲିଲି ପଟେଲ ଏବଂ କେ ନାରାୟଣ ପାତ୍ର। ଆପଣ ଶୁଣିକି ମେସେଜ୍ ଦେଇଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟଙ୍କୁ ଜଣାଇଦେଉଛୁ। ତା ଛଡ଼ା ଉପସ୍ଥାପନା କରିଥିବା ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ ସାର୍ଙ୍କୁ ବି ଧନ୍ୟବାଦ ଜଣାଇଦେଉଛୁ। ତେବେ ଅନୁ, ଯଦିଓ ଆଜି ଆମ ପାଖରେ ଆଉ କିଛି ମେସେଜ୍ ଅଛି, କିନ୍ତୁ ସମୟ ଇସାରା ଦେଲାଣି ଆମର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। କିନ୍ତୁ ପୁଣି ଥରେ କହି ରଖୁଛୁ, ସମ୍ପର୍କ ସେତୁ ଆମେ ପ୍ରଚାର କରୁଛୁ ପ୍ରତି ରବିବାର ରାତି 8:15। ଯେଉଁ ରବିବାର ଅର୍ଥାତ୍ ଶେଷ ରବିବାରରେ ଆମେ ମନ୍ କି ବାତ୍ ଶୀର୍ଷକର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଥିବାରୁ, ସମ୍ପର୍କ ସେତୁ ସେହି ରବିବାରରେ ଆମେ ପ୍ରଚାର କରିଥାଉ 6:05। ବେଳେବେଳେ ଯଦି କୌଣସି ରିଲେ ଥାଏ ତାହାକୁ ଆମେ ଶନିବାରରେ ବି ପ୍ରଚାର କରିଥାଉ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରତିଟି କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ସୁନ୍ଦର ମେସେଜ୍ ଆମ ନିକଟକୁ ପଠାନ୍ତୁ। ମେସେଜ୍ ପଠାଇବା ପାଇଁ ଆମର ମୋବାଇଲ୍ ନମ୍ବର ହେଲା 9438268568। କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ଭଏସ୍ ମେସେଜ୍ ପଠାନ୍ତୁ, ଅନ୍ୟ ଶ୍ରୋତାମାନେ କେବଳ ମେସେଜ୍ ପଠାନ୍ତୁ। ଏ ସପ୍ତାହଟି ଆପଣ ସମସ୍ତଙ୍କର ମଙ୍ଗଳମୟ ହେଉ, ଆପଣମାନେ ଖୁସିରେ ରୁହନ୍ତୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତୁ। ଏହି ଅନୁରୋଧ ସହିତ ଆଜିର ସମ୍ପର୍କ ସେତୁରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
0: ଆଉ ମୁଁ ଅନୁପମା ରାଜୁ,
1: ନମସ୍କାର।

0: ଶୁଣିଲି ଶ୍ରୋତାଙ୍କ ମେସେଜ୍ର ଉତ୍ତରକୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ରହିଛି ସମାଚାର ସନ୍ଧ୍ୟା, ନ୍ୟୁଜ୍ ଏଟ୍ ନାଇନ୍ ଏବଂ ଶେଷରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ହେବା ସହିତ ଏହା ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ତାଙ୍କ ଜନ୍ମଦିବସ ସେପ୍ଟେମ୍ବର 17 ତାରିଖରୁ ଏକ ମାସ ବ୍ୟାପୀ ଆରମ୍ଭ ହୋଇଛି ସେବା ସଂକଳ୍ପ ଅଭିଯାନ। ଗୁଜରାଟର ୱଡ଼ନଗରଠାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହାର ଶୁଭାରମ୍ଭ କରି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ। ଆଜିର ଦିବସ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସେବା ଯାତ୍ରାରେ ସାମିଲ ହେବାକୁ ପ୍ରେରଣା ପ୍ରଦାନ କରୁଛି।

0: ପରେ ନିରାପଦ ରକ୍ତ ଏବଂ ରକ୍ତ ଉପାଦାନ ଉପଲବ୍ଧ କରାଇବା ପାଇଁ ଆଜି ଆମ ସରକାର ମଧ୍ୟ ଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି। ଆମ ସରକାର ଆସିଲା ପରେ ଏବଂ ଆମେ କିଭଳି ଭାବରେ ମୂଲ୍ୟବାନ ଜୀବନ ଗୁଡ଼ିକ ଯେଉଁମାନେ ରକ୍ତହୀନତା କାରଣରୁ ରକ୍ତ ଅଭାବ କାରଣରୁ ସେମାନଙ୍କର ଜୀବନ ବିପଦପୂର୍ଣ୍ଣ ହୋଇଆସୁଛି, ଆଉ ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ଶିବିର ମାଧ୍ୟମରେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ ମାଧ୍ୟମରେ ଯୁବକ ଯୁବତୀମାନଙ୍କ ଠାରୁ ଲୋକମାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥାଏ। ଶିବିରରେ ଆମେ ରାଜ୍ୟବ୍ୟାପୀ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ହଜାର ହଜାର ସଂଖ୍ୟାରେ କିଭଳି ଭାବରେ ହଜାର ହଜାର ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିବ, ତାକୁ ଆମ ଦଳ ତରଫରୁ, ତାକୁ ଆମ ସରକାରଙ୍କ ତରଫରୁ, ଆମର ଭାରତୀୟ ଜନତା ଯୁବମୋର୍ଚ୍ଚାର ନେତୃତ୍ୱ ମାଧ୍ୟମରେ ଆମେ ଲକ୍ଷ୍ୟ ରଖିଛନ୍ତି। ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ପୂର୍ଣ୍ଣ ସହଯୋଗ ସେମାନେ ଦେଇ ଆସୁଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେବି। ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ମେଡିକାଲ କଲେଜ ମାନଙ୍କରୁ ଏବଂ ମେଡିକାଲ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ହସ୍ପିଟାଲ ମାନଙ୍କରୁ ମଧ୍ୟ ସେମାନେ ଆସିକରି ଆଜି ଏ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିଛନ୍ତି। ବିଜ୍ଞାନ ଆଜି ଯେତେ ଆଗେଇଲେ ମଧ୍ୟ, ଯେତେ ଆଗକୁ ଗଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ। କୌଣସି କାରଖାନା କିମ୍ବା ଗବେଷଣାଗାରରେ ରକ୍ତ ଇଏ କେବେ ବି ତିଆରି ହୋଇପାରିବ ନାହିଁ। ଜଣେ ମଣିଷର ଶରୀରରେ ପ୍ରବାହିତ ହେଉଥିବା ରକ୍ତ ହିଁ ଆଉ ଜଣେ ମଣିଷର ଜୀବନକୁ ଇଏ ବଞ୍ଚାଇ ପାରିବ। ଏଣୁ ରାଜ୍ୟର କୌଣସି ବି ରୋଗୀ ଯେଭଳି ଭାବରେ ରକ୍ତ ଅଭାବରୁ, ଚିକିତ୍ସା ଅଭାବରୁ ବଞ୍ଚିତ ନ ହୁଅନ୍ତି, ଆମ ସରକାର ତାକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପମାନ ମଧ୍ୟ ନେଉଛନ୍ତି।
1: ବିଭିନ୍ନ ସ୍ଥାନରେ ସେବା ସଂକଳ୍ପ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେବା ଓ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ପୁଷ୍ଟିକର ଖାଦ୍ୟ, କୃଷକଙ୍କ ଆୟ ବୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରୋହାହନ ଦେବା ଲକ୍ଷ୍ୟରେ ରାଜ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏ ସମ୍ପର୍କରେ ନବରଙ୍ଗପୁର ଜିଲ୍ଲା ପିଲ୍କା ଗ୍ରାମର ଜଣେ ମାଣ୍ଡିଆ ଚାଷୀ ମନ୍ଧାର ଭଦ୍ରା କହିଛନ୍ତି,
2: ଆମେ ପୁରୁଣା ଦିନରୁ ମାଣ୍ଡିଆ ଚାଷ କରୁଥିଲୁ, ହେଲେ ଭଲ ଦାମ୍ ମିଳୁନଥିଲା। ଶ୍ରୀଅନ୍ନ ଅଭିଯାନରେ ଆମକୁ ଉନ୍ନତ ମଞ୍ଜି, ଚାଷର ତାଲିମ ଓ ସହାୟତା ମିଳିଲା। ଏବେ ମୁଁ 2 ଏକରରେ ମାଣ୍ଡିଆ ଚାଷ କରୁଛି, ଅମଳ ବଢ଼ିଛି, ଆଉ ସରକାର ସହାୟକ ମୂଲ୍ୟରେ ଆମଠାରୁ ମାଣ୍ଡିଆ କିଣୁଛନ୍ତି। ଏଥିରେ ଆମ ପରିବାରର ଆୟ ବଢ଼ିଛି। ଏହି ଅଭିଯାନ ପାଇଁ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଶ୍ରୀ ଅନ୍ନକୁ ନେଇ ଲାଭାନ୍ୱିତ ହୋଇଥିବା ନବରଙ୍ଗପୁର ମ୍ୟୁନିସିପାଲିଟି ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟା ଶର୍ମିଷ୍ଠା ଦେଓଙ୍କ କହିବା ଅନୁସାରେ,
3: ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନ ଅଭିଯାନ ସହାୟତାରେ ଆମେ ମାଣ୍ଡିଆରୁ ଲଡ଼ୁ, ବିସ୍କୁଟ, ମିକ୍ସଚର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ମସଲା ସାମଗ୍ରୀ ତିଆରି କରିଛୁ, ଯାହାକି ପିଲାମାନଙ୍କର ପାଇଁ ପୁଷ୍ଟିକର ଅଟେ। ଆଉ ଆମ ଗୋଷ୍ଠୀର ସଦସ୍ୟମାନେ ଏଥିଯୋଗୁଁ ମାସକୁ ଭଲ ରୋଜଗାର ବି କରିପାରୁଛନ୍ତି, ଘରେ ବସି ଆମେ ସ୍ୱାବଲମ୍ବୀ ହେଇପାରୁଛୁ। ଶ୍ରୀ ଅନ୍ନ ଅଭିଯାନ ଆମ ଜୀବନ ବଦଳାଇ ଦେଇଛି, ସେଥିପାଇଁ ଧନ୍ୟବାଦ ମୋଦିଜୀ।
1: କୃଷକମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ସାରା ଦେଶରେ 2019 ମସିହାରୁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଚାଷୀମାନଙ୍କ ଅସୁବିଧା ସମୟରେ ଅନେକ ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନାରେ ମିଳୁଥିବା ଟଙ୍କା ବେଶ୍ ସହାୟକ ହୋଇପାରୁଛି ବୋଲି କହିଛନ୍ତି ବରଗଡ଼ କୁର୍ଲା ଗାଁର ଜଣେ ଚାଷୀ ସୁମନ୍ତ ପ୍ରଧାନ।
4: ପ୍ରଧାନମନ୍ତ୍ରୀ ମୋଦି ଯେନ୍ ପିଏମ୍ କିଷାନ ଯୋଜନା ଯେନ୍ 2000 ଟଙ୍କା ଲେଖା ଦେସନ୍, 22ଟା କିସ୍ତି ପାଇ ସାରିଲୁନ, ଏଇଟା ଫେର ଗୋଟେ କିସ୍ତି ଦେବେ ବୋଲି ଆଶା କରିଛୁ। ଆର୍ ଯେନ୍ ପଇସାଟା ଦଉଛନ୍ ବର୍ଷକ 3 ଥର ସେମିଆକି ଆମକୁ ମିଳୁଛେ ପଇସାଟା, ଆର୍ ଏଇଟା ବ୍ୟାର ବ୍ୟବସାୟ ଯେନ୍ ସାର ଉଷ ଦରକାର ବେଲକେ ମିଳୁଛେ, ଆମକୁ କେନ୍ତା ବଢିଆ ହିସାବରେ କାମ ଦଉଛେ।
1: ବରଗଡ଼ ଜିଲ୍ଲା ଧାଙ୍ଗେର ଗ୍ରାମର ଆଉ ଜଣେ ହିତାଧିକାରୀ ଭିଡ଼ୁ ସୁନା କହନ୍ତି,
5: ମୁଇଁ ପିଏମ୍ କିଷାନ ପାଇଥିବାରୁ ମୁଇଁ ବହୁତ ବହୁତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦଉଛେ। ମୁଇଁ 22ଟା କିସ୍ତି ଅଲରେଡି ପାଇସାରିନ, ଯେତେବେଳେ ଆମର ପାଖେ ପଇସା ନାଇଁ ଥାଏ, ନୂଆଖାଇ ତିହାର ଭଳିଆ ତିହାର ଆସି ସେ ଟାଇମରେ ବି ଆମେ ପଇସା ଦେଇଥିସନ୍ ପ୍ରଧାନମନ୍ତ୍ରୀ ଆମକୁ ପିଏମ୍ କିଷାନ ଯୋଜନାରେ, ଆଉ ସେ ଯୋଜନାକେ ନେଇକରି ଆମେ ବହୁତ ଖୁସିରେ ନୂଆଖାଇ ବି ପାଳନ କରିପାରସୁଁ। ଆମର ଅସୁବିଧା ଟାଇମରେ ବି ପଇସା ଦେଇଥିସନ୍, ଆଉ ସେ ପଇସାରେ ଆମେ ଘରର ପରିବାର ସଭିଏଁ ଖୁସିରେ ଚଲିଥିସୁଁ। ଇ ସବୁ ଜିନିଷ୍କେ ନେଇକରି ଆମେ ପ୍ରଧାନମନ୍ତ୍ରୀ ଯେନ୍ ଯୋଜନା କରିଛନ୍ ସେ ଯୋଜନାରେ ବହୁତ ଖୁସି ଅଛୁ। ଆଉ ଏନ୍ତା ଯୋଜନା ମାନେ ଯେତେ ଦିନ ପ୍ରଧାନମନ୍ତ୍ରୀ କରିଥିବେ ଆମର ଲେଖେ ସେ ଭଗବାନ ଭଳିଆ ଲୋକ ଆମକୁ ବହୁତ ବଢିଆରେ ଆମକୁ ସେ ଏଇ ଯେନ୍ ସ୍କିମଟା କରିଛନ୍ ବହୁତ ବଢିଆ ଲାଗିଛେ, ଆଉ ଆମେ ତାଙ୍କର ଲାଗି ବହୁତ ଖୁସି ହଉ। ଆଉ ଏଇ ଯେନ୍ ଯୋଜନାରେ ଆମର ଫ୍ୟାମିଲି ବି ବହୁତ ବହୁତ ଖୁସିରେ ରହିଛୁ ଆଉ ରହିଥିସୁଁ।

0: ସବୁବେଳେ ଅସୁବିଧା ଟାଇମ୍ରେ ଆମେ କାହା ଘରକେ ପଇସା ମାଗି ଯିବାର ଅପେକ୍ଷା ଆମେ ହମିଶା ସେ ଯେନ୍ ପଇସାଟା ପିଏମ୍ କିଷାନ ଯୋଜନାରେ ପଡ଼ସି ସେ ପଇସାରେ ଆମେ ବ୍ୟାଙ୍କରୁ ୱିଡ୍ର କରିକରି ଆମେ ବହୁତ ଖର୍ଚ୍ଚା କରିକରି ସବୁକିଛି କରିପାରସୁଁ। ଏଇ ଜିନିଷରେ ଆମେ ବହୁତ ଗର୍ବିତ ଆଉ ଧନ୍ୟବାଦ ଦେବାକେ ଚାହୁଁଛେ ମୁଇଁ ପ୍ରଧାନମନ୍ତ୍ରୀକୁ ଯେ ଇ ଭଳିଆ ଯୋଜନା କରିଛନ୍ ଆମ ଚାଷୀମାନଙ୍କ ଲାଗି ଆଉ ଏଇ ଚାଷୀମାନେ ଆମେ ସବୁ ଉପକୃତ ହେସୁଁ ବହୁତ ବଢ଼ିଆ। ଆଉ ଅଶେଷ ଅଶେଷ ଧନ୍ୟବାଦ ଦେଇକରି ମୁଇଁ ଧନ୍ୟବାଦ ଦଉଛେ ପ୍ରଧାନମନ୍ତ୍ରୀଜୀଙ୍କୁ।
1: ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଏବେ ମହିଳାଙ୍କ ନେତୃତ୍ୱରେ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ପାଲଟିଛି। 2024 ସେପ୍ଟେମ୍ବର 17 ତାରିଖରେ ଭୁବନେଶ୍ୱରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଏପର୍ଯ୍ୟନ୍ତ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ଦିଆଯାଇଛି, ଯାହା ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇପାରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ କହିଛନ୍ତି,
2: ସୌଭାଗ୍ୟ କି ସୁଭଦ୍ରା ହମାରି ଫ୍ଲାଗସିପ୍ ପ୍ରୋଗ୍ରାମ ହେ। 2 ସାଲ ସେ ହମ ଲୋକ ବହୁତ ଅଚ୍ଛି ତରିକେ ସେ ମହିଳାଓଁ କେ ଲାଇଫ କେ ଯୋ ଟ୍ରାନ୍ସଫରମେସନ ଆ ରହି ହେ ଉସକୋ ଲେକେ ଆଗେ ବଢ଼ ରହି ହେ। ମୋଦିଜୀ କେ ଜନ୍ମଦିନ ପର ମୋଦିଜୀ ଖୁଦ୍ ଆକେ ଦେଶ କି ପ୍ରଧାନମନ୍ତ୍ରୀ ଖୁଦ୍ ଉପସ୍ଥିତ ହୋକେ 25 ଲକ୍ଷ ମହିଳାଙ୍କୁ ପହିଲେ ସୁଭଦ୍ରା ଦିଏ। ହମ ଲୋକ ସେବା ସଂକଳ୍ପ ଅଭିଯାନ ସେ ଇ 25 ସାଲ କି ଉପଲବ୍ଧି ପ୍ରଧାନମନ୍ତ୍ରୀ ଜୀ କି ଦେଶ ଭର ମେ ସେବା ସଂକଳ୍ପ ଅଭିଯାନ କେ ନାତେ ମନା ରହି।
1: ଭଦ୍ରକ ପୌରାଞ୍ଚଳ ସନ୍ଥିଆ ଗ୍ରାମର ହିତାଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର ଏନେଇ କହନ୍ତି,
3: ସେତେବେଳେ ପଇସା ପାଇଲି ଭାବିଲି କ'ଣ କରିବି, ସେତେବେଳେ ମୁଣ୍ଡକୁ ପଶିଲା ଦେଖିଲି ମୁଁ ଅର୍ଗାନିକର ଯୋଉ ଆଜିକାଲି ଯୋଉ କେମିକାଲ ସାବୁନ ବିକ୍ରି ହେଉଛି ତା ବଦଳରେ ମୁଁ ଅର୍ଗାନିକ ସାମ୍ପୁ ସାବୁନ ତିଆରି କଲି। ଆଉ ମୁଁ ସୁଭଦ୍ରାର ମାନେ ପଇସା ପାଇକି ଆମର ଉପମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ ବହୁତ ବହୁତ ଧନ୍ୟବାଦ ଦେବି, ଏମିତି ଗୋଟେ ସ୍କିମ୍ ଆଣିଛନ୍ତି ବୋଲି ଆମମାନଙ୍କ ଭଳିଆ ମହିଳାମାନେ ସଶକ୍ତିକରଣ ହୋଇଛନ୍ତି, ସେଥିପାଇଁ ମୁଁ ଅନେକ ଖୁସି। ଯାହା ହଉ ଏମିତି ଗୋଟେ ସ୍କିମ୍ ଗଭର୍ଣ୍ଣମେଣ୍ଟ କାଢ଼ିଥିଲା ବୋଲି ଆମେମାନେ ଉପକୃତ ହୋଇଛୁ। କିଛି ଗ୍ରାମର ମହିଳାମାନେ ଯେଉଁମାନେ ଅନ୍ୟ ଉପରେ ଡିପେଣ୍ଡ କରୁଥିଲେ ସିଏ ଯୋଉ ଗୋଡ଼ରେ ଠିଆ ହୋଇଛନ୍ତି ସୁଭଦ୍ରା ପଇସା ପାଇଁ। ଏହାର ଶ୍ରେୟ ଯିବ ଆମର ସରକାରଙ୍କୁ, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ। ସେତେବେଳେ ଆମେ ସୁଭଦ୍ରା ପଇସାକୁ 5,000 ଭାବିକି କ'ଣ କରିବା ଭାବିବା ଅପେକ୍ଷା କ'ଣ କରିପାରିବା ଭାବିଲେ ଆମେ ନିଶ୍ଚିତ ଆଗକୁ ଏଇ ପଇସାଟି କାମରେ ଲଗେଇ ଆଗକୁ ବଢ଼ିପାରିବା। ମୁଁ ଅନ୍ୟମାନଙ୍କୁ ପ୍ରେରଣା ଦେବି, ସୁଭଦ୍ରା ପଇସାକୁ ଆଣିକି ଶାଢ଼ୀ ଗହଣା ନ କିଣି ସୁଭଦ୍ରା ପଇସାକୁ ରଖିକି ଯଦି ଆମେ ଗୋଟେ ଛୋଟ ଘରୁ ଛୋଟ ମୋଟ ବିଜନେସ୍ ଷ୍ଟାର୍ଟ କରିପାରିବା ତାହେଲେ ଏଇ ଯେ ସରକାର ଦେଇଛନ୍ତି ଆମକୁ ସୁଭଦ୍ରା ପଇସା ତାର କିଛି ମାନେ ଉପଯୋଗ ହୋଇପାରିବ।
1: ସମାଚାର ଦର୍ପଣ ଏତିକିରେ ଶେଷ ହେଲା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ମା ତୁମେ ଫେରିଆସ। ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ ଏବଂ ସହଯୋଗିତା ରଞ୍ଜନ କୁମାର ବେହେରା।
1: ପ୍ରତିବର୍ଷ 22 ଅପ୍ରେଲକୁ ଅନ୍ତରାଷ୍ଟ୍ରୀୟ ପୃଥିବୀ ଦିବସ ରୂପେ ପାଳନ କରାଯାଏ, ଯାହାର ଉଦ୍ଦେଶ୍ୟ ଆମ ଭିତରେ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ଜୈବ ବିବିଧତାର ଭୟାବହ ପରିଣାମ ପରି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ଏବଂ ପୃଥିବୀକୁ ରକ୍ଷା କରିବାର ପ୍ରୟାସକୁ ପ୍ରୋତ୍ସାହିତ କରିବା। ଏହି ବର୍ଷ ଅନ୍ତରାଷ୍ଟ୍ରୀୟ ପୃଥିବୀ ଦିବସର ବିଷୟ ରହିଛି ଆମର ଶକ୍ତି ଆମର ଗ୍ରହ। ଯଦି ଆମେ ଆମ ପ୍ରୟାସରେ ସଫଳ ହେବା ତ ଏ ପୃଥିବୀ ବଞ୍ଚିବ। ସମସ୍ତଙ୍କ ପାଇଁ ସ୍ୱଚ୍ଛ ଉର୍ଜା, ସ୍ୱଚ୍ଛ ଜଳ ଆଉ ସ୍ୱଚ୍ଛ ଜଳବାୟୁ ଉପଲବ୍ଧ ହେବ। ଆଉ ଯଦି ଅସଫଳ ହେବା ତ ଏହି ଭୟାବହ ପ୍ରଶ୍ନର ଉତ୍ତର ଖୋଜିବାର ପ୍ରୟାସ ହିଁ ଏହି ନାଟକ ମା ତୁମେ ଫେରିଆସ। ଏହି ନାଟକ ଏକ କାଳ୍ପନିକ ନାଟକ ଅଟେ। ଆପଣମାନଙ୍କୁ ଆମ ସାଥିରେ ଯିବାକୁ ହେବ ଆଜିଠାରୁ 50 ବର୍ଷ ଆଗକୁ, ବର୍ଷ 2076କୁ। ପୃଥିବୀ ଏବେ ମାନବର ମା ନୁହଁ, ଗୋଟାଏ ଉତ୍ତପ୍ତ ମଶାଣୀ ଭୂଇଁ। ପୃଥିବୀ ପୃଷ୍ଠରେ ବିନାଶର ଭୟାବହ ଚିହ୍ନ ଛଡ଼ା ଆଉ କିଛି ବି ବଞ୍ଚିପାରିନି। ସମଗ୍ର ପରିବେଶ ନଷ୍ଟ ହୋଇସାରିଛି। ପୃଥିବୀ ପୃଷ୍ଠର ଉପର ସ୍ତରରେ ମୃତ୍ୟୁର ତାଣ୍ଡବ ଆଉ ତଳସ୍ତରରେ ଭୂମିଠାରୁ 1000 ମିଟର ତଳେ ଅଳ୍ପ କିଛି ବଞ୍ଚିଯାଇଥିବା ମଣିଷ, ଗୋଟାଏ ଶୁଖି ଯାଇଥିବା ନଦୀର 1000 ମିଟର ତଳେ କଂକ୍ରିଟ ଆଉ ଲୁହାରେ ତିଆରି ବଙ୍କର ଭିତରେ ରହୁଛନ୍ତି। ଏମାନେ ବଞ୍ଚିଯାଇଥିବା ମାନବ ସମାଜର ଶେଷ ସନ୍ତକ। ସେମାନେ ବାହାର ପୃଥିବୀ ପୃଷ୍ଠକୁ କେବେ ବି ଆସନ୍ତି ନାହିଁ, କାରଣ ସେଠିକାର ପବନ ବିଷାକ୍ତ ହୋଇଯାଇଛି।

0: ମାଟି ପ୍ରଦୂଷିତ ଏବଂ ଜଳହୀନ ହୋଇଯାଇଛି ବାତାବରଣ, ତାହେଲେ ବର୍ତ୍ତମାନ ଚାଲନ୍ତୁ ଯିବା ବଙ୍କର ଭିତରେ ରହୁଥିବା ଅଳ୍ପ କିଛି ମଣିଷଙ୍କ ସେହି ସଭାକୁ, ଯେଉଁଠି ପୃଥିବୀ ବିନାଶର ପୁଣ୍ୟତିଥିରେ ଏକତ୍ର ହୋଇଛନ୍ତି।
1: ଆଜି ପୃଥିବୀ ବିନାଶର 51ତମ ପୁଣ୍ୟତିଥି। ଆଜିର ଦିନରେ 50 ବର୍ଷ ପୂର୍ବେ ଆମେ ଧରିତ୍ରୀରେ ଥିବା ଆମର ଘର, ଜଙ୍ଗଲ, କ୍ଷେତବାଡ଼ି ସବୁକିଛି ଛାଡ଼ି ଏହି ଭୂମିଗତ ବଙ୍କରରେ ରହିବା ଆରମ୍ଭ କରିଥିଲେ। ବିନାଶ ପୂର୍ବରୁ ପୃଥିବୀରେ ବଞ୍ଚିଥିବା ଜନସଂଖ୍ୟା 800 କୋଟିରୁ ଅଧିକ ଥିଲା, କିନ୍ତୁ ଏବେ ବଞ୍ଚିଛେ ମାତ୍ର 1000। ଆମେ ଜାଣିନାହୁଁ 2026ରେ ପୃଥିବୀରେ ଯେଉଁ ଭୟଙ୍କର ଯୁଦ୍ଧ ଆଉ ମୃତ୍ୟୁର ତାଣ୍ଡବ ହୋଇଥିଲା, ତାପରେ କେତେ ଜଣ ବଞ୍ଚିଥିଲେ। ଆମକୁ ଏତିକି ମାତ୍ର ଜଣା ଯେ ସେଇ ବଞ୍ଚି ଯାଇଥିବା ଲୋକମାନଙ୍କ ମଧ୍ୟରୁ ଆମେ କେବଳ ବଞ୍ଚିଛୁ ମାତ୍ର 1000 ଜଣ। ସେଇ 1000 ଜଣରୁ 860 ଜଣ ପୃଥିବୀ ପୃଷ୍ଠରେ ଜୀବନ ନିର୍ବାହ କରିଛନ୍ତି, ବାକି 140 ଜଣ ଏଇଠି ଜନ୍ମ ନେଇଛନ୍ତି ଆଉ ବଢ଼ିଛନ୍ତି। ସେମାନଙ୍କ ପାଇଁ ଏଇ ବଙ୍କର ହିଁ ସେମାନଙ୍କର ଦୁନିଆ। ଏହି ବଙ୍କର ସେମାନଙ୍କ ପାଇଁ ପୃଥିବୀ ଆଉ ସେଠିକାର ଜୀବନ ସମ୍ପର୍କରେ ସୂଚନା ଏବେ ମାତ୍ର ଆଇମା କାହାଣୀ, ଫଟୋଚିତ୍ର ଆଉ ଆମ ସ୍ମୃତି କେନ୍ଦ୍ରର ଡାଟା ବ୍ୟାଙ୍କରେ ଗଚ୍ଛିତ ଅଛି। ସବୁଥର ପରି 2ଟି କଥା କହିବି। ପ୍ରଥମ କଥା ହେଲା, ଆମେ କ୍ଷମା ପ୍ରାର୍ଥୀ, ଯୁବପିଢ଼ିକୁ କ୍ଷମା ମାଗିବୁ ଯେ ତମାମ ବୁଦ୍ଧି ଓ ଜ୍ଞାନ ଥିବା ସତ୍ତ୍ୱେ ଆମେ ପୃଥିବୀକୁ ବଞ୍ଚେଇ ପାରିଲୁନି, ଯାହା ସହିତ ଆମର ଜୀବନ ଯୋଡ଼ି ହୋଇ ରହିଥିଲା। ଆଉ ଦ୍ୱିତୀୟ କଥା, ଆମ ଭିତରେ ଥିବା 5 ଜଣ ଆସନ୍ତା ବର୍ଷ April 22 ସୁଦ୍ଧା ଆମଠାରୁ ସବୁଦିନ ପାଇଁ ବିଦାୟ ନେବେ। ତା ଭିତରେ ମୁଁ ବି ଜଣେ। ମୋତେ ଏବଂ ବାକି 4 ଜଣଙ୍କୁ ଯିବାକୁ ହିଁ ପଡ଼ିବ। ଏହି ଲୁହା ଆଉ ଷ୍ଟିଲ୍ର ବଙ୍କର କେବେ ନ୍ୟୁକ୍ଲିୟର ଆକ୍ରମଣରୁ ବଞ୍ଚାଇବା ପାଇଁ କରାଯାଇଥିଲା, କେବଳ 1000 ଲୋକଙ୍କ ପାଇଁ। ଆଉ ଏବେ ଏଇଟା ଆମର ଘର। ନିୟମ ଅନୁସାରେ ନୂଆ ଶିଶୁଟିଏ ଆସିବା ଆଗରୁ ବୟୋବୃଦ୍ଧକୁ ଅନ୍ତିମ ବିଦାୟ ନେବାକୁ ପଡ଼େ, ଅନ୍ତିମ ବିଦାୟ ନେବାକୁ ପଡ଼େ। 5 ନୂଆ ପିଲା ଜନ୍ମ ହେବାର ଅଛି, ତା ଆଗରୁ ଆମେ ବୁଢ଼ା 5 ଜଣ ବିଦାୟ ନେବାକୁ ହବ। ଏଇଟା ନିୟମ, ଏହା ଅଟଳ, ଏଇ ନିୟମ କେବେ ବି ବଦଳି ପାରିବନି। ଆସନ୍ତୁ ଆମେ ସବୁ ମିଶି ଗୋଟାଏ ଉନ୍ନତ ଭବିଷ୍ୟତର କାମନା କରିବା, ଆଉ ଆମର ଆସନ୍ତା ପିଢ଼ି ଠାରୁ

0: 놈의 베리아서, 베리아서마, 가마거라, 가마거라오, 마 놈의 베리아서, 베리아서마, 베리아서.
1: 상고, 예 상고.
2: Yes, master.
1: 수는 어가니기. କେଉଁଠି ଏମିତି ହଜିଯାଇଛ ଯେ
2: ମାଷ୍ଟର? ଆପଣ ମୋତେ ରୋବୋଟ ଗାମା 73କୁ 4 ଦିନ ତଳେ ସାଙ୍ଗ ନାମ ଦେଇଛନ୍ତି। ମୋ ସେନ୍ସର୍ସରେ ଏବେ ଏଇ ନାମକୁ ରିଆକ୍ଟ କରିବା ଅଭ୍ୟାସ ହେଇନି। କୁହନ୍ତୁ।
1: ଆମର ପୂର୍ବପୁରୁଷ ସବୁ କିଛି ମାରିଦେଇଛନ୍ତି, କାହିଁକି?
2: ସେଇ ଲୋଭ, ମୂର୍ଖତା, ଅହଙ୍କାର, ଘୃଣା, ଆତ୍ମଗର୍ବର ଲଢ଼େଇ। ପୃଥିବୀକୁ ନଷ୍ଟ କରିବା କାମ ତ ବହୁ ବର୍ଷ ଆଗରୁ ଚାଲିଥିଲା। ଏଇଟା ଅଲଗା କଥା ଯେ ଦେଶମାନଙ୍କରେ ବାଣ୍ଟି ହେଇଥିବା ଲୋକ ଗୋଟିଏ ପଟେ ପୃଥିବୀକୁ ମାତା କହୁଥିଲେ,

0: କିନ୍ତୁ ଆବଶ୍ୟକତା ଆଉ ବିକାଶ ନାମରେ ତାକୁ ଲୁଟୁଥିଲେ ମଧ୍ୟ। ତାପରେ 2026 ରେ ଏମିତି ଜଣେ ରାଷ୍ଟ୍ରାଧ୍ୟକ୍ଷ ଆସିଲେ ଯିଏ ଦୁନିଆକୁ ମହାଯୁଦ୍ଧର ନିଆଁ ଭିତରକୁ ଠେଲିଦେଲେ। ସେ ସମୟକୁ ଦୁନିଆରେ 13,000 ରୁ ଅଧିକ ଘାତକ ନ୍ୟୁକ୍ଲିୟର ହତିଆର ଥିଲା।
1: 13,000?
0: ହଁ, ହେଇପାରେ ତାଠୁ ବି ଅଧିକ, କହୁଥିଲେ କମ। ସେଇ ମହାଯୁଦ୍ଧରେ ନ୍ୟୁକ୍ଲିୟର ହତିଆର ଛଡ଼ା ଆଉ ଅନ୍ୟ ବମ୍ ଆଉ ହତିଆର ଗୁଡ଼ିକର ଉପଯୋଗ କରାଯାଇଥିଲା।
1: କିଏ ଜିତିଥିଲା ସେଇ ମହାଯୁଦ୍ଧରେ?
0: ପରମାଣୁ ବିକିରଣ ଆଉ ଭୋକରେ ମରିଗଲେ। କେତେ ଦଶନ୍ଧି ଧରି ଆକାଶକୁ କଳା ଧୂଆଁ ଆଚ୍ଛାଦିତ କରି ରଖିଲା। ଏତେ କଳା ଧୂଆଁ ହେଲା ଯେ ପୃଥିବୀ ପୃଷ୍ଠରେ ସୂର୍ଯ୍ୟରଶ୍ମି ପଡ଼ିପାରିଲାନି। ତାପମାନ ଏତେ ତଳକୁ ଖସିଗଲା ଯେ ମଣିଷ ସହ ଜୀବଜନ୍ତୁ ଗଛଲତା ବି ବଞ୍ଚିପାରିଲେନି। ଆଉ ସବୁଠାରୁ ଦୁଷ୍ପରିଣାମ ଏହା ହେଲା ଯେ ସମ୍ପୂର୍ଣ୍ଣ ପୃଥିବୀରେ ମାଟି, ପାଣି, ପବନ ଏତେ ପରିମାଣରେ ବିଷାକ୍ତ ହେଲା ଯେ ଜୀବନର କଳ୍ପନା ବି କରାଯାଇପାରିନଥିଲା।
1: ଆଉ ସେଇଥିପାଇଁ ବାଧ୍ୟ ହୋଇ ଆମକୁ ଏଠିକି ଆସିବାକୁ ପଡ଼ିଲା, ଏଇ ଆର୍ଟିଫିସିଆଲ ଦୁନିଆକୁ।
0: ହଁ, କହନ୍ତି ନାହିଁ, ଜାନ ହେ ତୋ ଜାହାନ ହେ।
1: ଜୀବନ ଅଛି ତ ସାଙ୍ଗ, କିନ୍ତୁ ଜାହାନ ନାହିଁ। ଚାଲ, ଆଜି ତୁମର ବ୍ୟାଟେରୀର ଅପଗ୍ରେଡ କରିବାର ଅଛି, ଆଉ ଟିୟର ଗ୍ଲାଣ୍ଡସ୍ର ଆଉଟପୁଟକୁ ବି ସେଟ୍ କରିବାର ଅଛି। ତମେ ଆମ ମଣିଷଙ୍କ ପରି କାନ୍ଦି ଉଠୁଛ, ଆମେ ଧରା ପଡ଼ିଯିବାର ଭୟ ଅଛି ଯେ।
0: ଆର୍ଯ୍ୟନ, ତମେ ଆଖି ଆଡ଼ୁହଳରେ କେତେ କ'ଣ ନୂଆ ଫିଚର୍ସ ମୋ ଭିତରେ ପ୍ଲାଣ୍ଟ କରିସାରିଲଣି, ଯାହା ନିୟମ ବିରୁଦ୍ଧ ଅଟେ। ଧରା ପଡ଼ିଗଲେ ତମକୁ କିଛି ମାସ ପାଇଁ ଆଇସୋଲେଟ୍ କରିଦିଆଯିବ, ଆଉ ମୋତେ ଡିସ୍ମେଣ୍ଟଲ୍ କରି କ୍ରସର୍ରେ ପକାଯିବ। ମୁଁ ବହୁତ ସାରା କ୍ୟାମେରା, ସେନ୍ସର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଉ ମେସିନ୍ ଲର୍ଣ୍ଣିଂରେ ଗଢ଼ା ଗୋଟିଏ ହ୍ୟୁମାନାଇଜ୍ ରୋବୋଟ୍, ଯାହାର ପର୍ପୋଜ୍ ତୁମ ପାଇଁ ଦୈନିକ କାମ ଆଉ ରିସର୍ଚ୍ଚରେ ସାହାଯ୍ୟ କରିବା। କିନ୍ତୁ ତମେ ମଣିଷ ପରି ଚିନ୍ତା କରିବା, କହିବା ଆଉ ରିଆକ୍ଟ କରୁଥିବା ପରି କରିଦେଇଛ। ସବୁଠୁ ବଡ଼ କଥା, କେବଳ ତୁମ ପାଇଁ ମୋ ଭିତରେ 936 ଗୁଣ ଆଉ 123 ଭାବନା ମଧ୍ୟ ମହଜୁଦ ଅଛି, ଯେଉଁଥିରେ ଖୁସି, ସହାନୁଭୂତି, ଦୋସ୍ତି, ନିରାଶା ଆଉ ଦୁଃଖ ବି ସାମିଲ ଅଛି। ଯଦି ଧରା ପଡ଼ିଗଲେ ନା, ସେଇ କଥା ସତ ହେଇଯିବ। ହମ୍ ତୋ ଡୁବେ ସନମ, ତୁମେ ଭି ଲେ ଡୁବେଙ୍ଗେ।
1: ଆଚ୍ଛା, ଦୋସ୍ତିର ପରିଭାଷା କ'ଣ କୁହ?
0: ଦୋସ୍ତି ନିଃସ୍ୱାର୍ଥ ପ୍ରେମ, ଅତୁଟ ବିଶ୍ୱାସ ଆଉ ଯେକୌଣସି ସୁଖ ଦୁଃଖରେ ବିନା ସର୍ତ୍ତରେ ସାଥୀ ପାଖରେ ଠିଆ ହେବାର ଏକ ଅମୂଲ୍ୟ ସମ୍ପର୍କ।
1: ତ ରୋବର୍ଟ ଗାମା 73, ବୁଝିଗଲ, ତମେ ମୋର ସାଙ୍ଗ। ଆଉ ଦୋସ୍ତିର ସବୁଠୁ ଧ୍ୱଂସୁ ଡାଇଲଗ୍ କ'ଣ ଜାଣିଛ?
0: ଜୋ ହୋଗା ଦେଖା ଯାଏଗା।
1: ଏବେ ଚାଲ ଯିବା, ଚାଲ ଚାଲ। ହ୍ୟାପି ବାର୍ଥଡେ ମା, ଏଇ ନିଅ ତମ ପାଇଁ, ମୁଁ ଆଉ ମୋ ରୋବର୍ଟ ସାଙ୍ଗ ମିଶି ତିଆରି କରିଛୁ।
2: ଥ୍ୟାଙ୍କ ୟୁ ପୁଅ।
1: ଗିଫ୍ଟଟା ଖୋଲିକି ପ୍ରଥମେ ଦେଖ ତ ମା।
2: ଓକେ। ଆରେ ବା, ବହୁତ ସୁନ୍ଦର ହେଇଛି ଏ ପେଣ୍ଟିଂଟା।
1: ତମେ କହୁନଥିଲ ଝରଣା କୂଳରେ ତମ ଘର ଥିଲା? ଘର ସାମ୍ନାରେ ଫୁଲ ବଗିଚା ଥିଲା, ଯେଉଁଠି ଜେଜେମା ତମ ପସନ୍ଦର ଗୋଲାପ ଗଛ ଲଗେଇଥିଲେ। ମୁଁ ତମ ପାଇଁ ସେଇ ଘର ତିଆରି କରିବାର ପ୍ରୟାସ କରିଛି ମା।
2: ତୁ ଏଥିରେ କାଶ୍ମୀରି ଗୋଲାପର ବଗିଚା କରିଛୁ? ତୁ କେମିତି ଜାଣିଲୁ ମୋତେ କାଶ୍ମୀରି ଗୋଲାପ ହିଁ ପସନ୍ଦ ବୋଲି?
1: ଆକ୍ଚୁଆଲି ଗୋଲାପ ତ ମୁଁ ଫଟୋଚିତ୍ରରେ ଦେଖିଥିଲି ମା, ଆଉ କିଛି ଦିନ ତଳେ ଷ୍ଟୋର୍ରେ ଇନଭେଣ୍ଟ୍ରି କଲାବେଳେ ଦେଖିଲି ସେଠି ଫସଲ, ଘାସ, ମଞ୍ଜି ସହ ଗୋଲାପର ବିହନ ମଧ୍ୟ ରଖାହେଇଛି, ଯେଉଁଥିରେ କାଶ୍ମୀର ଗୋଲାପର ମଞ୍ଜି ବି ରହିଛି।
2: ଆଚ୍ଛା,
1: ମୋ ରୋବର୍ଟ ତାର ଫଟୋ ଉଠାଇ ମୋତେ ଦେଲା। ସତରେ ମା, ବହୁତ ସୁନ୍ଦର ଗୋଲାପ ମା, ବହୁତ ସୁନ୍ଦର।
2: ପୁଣି କେବେ ଥରେ ମୋତେ ସତସତିକା କାଶ୍ମୀରି ଗୋଲାପ ମିଳିଥାନ୍ତା କି? ସେ ଇଚ୍ଛା ବୋଧ ହୁଏ କେବେ ବି ପୂରଣ ହେଇପାରିବନି। ତୁ କହ, ତୁ ରିସର୍ଚ୍ଚ କେମିତି ଚାଲିଛି?

0: ପବନରେ କାର୍ବନ ମନୋକ୍ସାଇଡ୍ ଆଉ ସିଜିଅମ୍ 137 ରେଡିଓ ଆକ୍ଟିଭ ପାର୍ଟିକଲ୍ସ କମ୍ କରିବା କାମ
1: ଠିକ୍ ଚାଲିଛି ମା, ବଢ଼ିଆ ଚାଲିଛି। ମୁଁ ତ ସେଇ ସୁଟ୍ ବି ତିଆରି କଲିଣି ଯାହାକୁ ପିନ୍ଧିଲା ପରେ ପବନ ଆଉ ମାଟିର ବିଷାକ୍ତ ପ୍ରଦୂଷଣ ଆଉ ରେଡିଓ ଆକ୍ଟିଭ ପାର୍ଟିକଲ୍ର ପ୍ରଭାବ ବି ପଡ଼ିବନି।
0: ବହୁତ ଭଲ କଥା
1: ମା। ଆଜିକାଲି ଗୋଟେ ସ୍ୱପ୍ନ ମୁଁ ବାର ବାର ଦେଖୁଛି ଯେ ଆମେ ପୁଣି ଥରେ ଧରିତ୍ରୀ ଉପରେ ରହୁଛୁ। ପୃଥିବୀ ପୃଷ୍ଠରେ ସବୁକିଛି ଠିକ୍ ସେମିତି ହୋଇଯାଇଛି ଯେମିତି ତମ କାହାଣୀରେ ହୁଏ। କ'ଣ ନକଲେ ଆମ ପୂର୍ବପୁରୁଷ ଏହି ପୃଥିବୀର ଆମ କଥା ଥରେ ବି ଭାବିଲେନି। ଯଦି କିଛି କରିଛନ୍ତି ସେଇଟା କେବଳ ଆମ ଡାଟା ବ୍ୟାଙ୍କରେ ଗୁଡ଼ାଏ କାହାଣୀରେ ଆଉ ଗୀତ ସବୁରେ କାହିଁକି ରଖିଲେ? ନା ଆମେ ଜାଣିପାରନ୍ତୁ, ନା ଆମେ ଅନୁଭବି ପାରନ୍ତୁ ଆମେ କ'ଣ ସବୁ ହରେଇଛୁ।
0: ସେଇଟା ଏଇଥିପାଇଁ କରିଥିଲେ ଯେ କେବେ ନା କେବେ ମଣିଷକୁ ପୁଣି ଥରେ ପୃଥିବୀ ମିଳିଗଲେ ସେମାନେ ଏଇ କଥା ସ୍ମରଣ କରିବେ ଯେ ଶକ୍ତି ସହ ବିବେକର ମଧ୍ୟ ଆବଶ୍ୟକତା ରହିଛି। ପୁଅ, ଆମେ ଭାବିନେଲୁ ଯେ ଆମେ ପ୍ରକୃତିଠାରୁ ବଡ଼। ଆମେ ନଦୀବନ୍ଧ ବାନ୍ଧିଲୁ, ଜଙ୍ଗଲକୁ କଂକ୍ରିଟରେ ପରିଣତ କଲୁ, ଆଉ ଯେତେବେଳେ ଶେଷ ସମୟ ଆସିଲା ସେତେବେଳେ ଆମେ ସେସବୁକୁ ଜଣେ ଆଉ ଜଣଙ୍କ ଉପରକୁ ଫିଙ୍ଗିଲୁ ଯାହା ଆମେ ବିନାଶ ପାଇଁ ତିଆରି କରିଥିଲୁ। ଆମେ ବିକାଶ ଆଉ ଆଧିପତ୍ୟ ଦୌଡ଼ରେ ଏତେ ଅନ୍ଧ ହେଇଗଲୁ ଯେ ଆମେ ଭୁଲିଗଲୁ ପୃଥିବୀ ସହ ଆମ ଜୀବନ ଯୋଡ଼ି ହେଇ ରହିଛି ବୋଲି। ସେ ଅଛି ତ ଆମେ ଅଛୁ। ଯେଉଁ ମାଟି ଉପରେ ଆମେ ଠିଆ ହେଇଥିଲୁ ତାକୁ ହିଁ ଆମେ ନଷ୍ଟ କରିଦେଲୁ। ଆଜି ଆମକୁ ଦଣ୍ଡ ମିଳିଛି। ଆମେ ମୂଷାଙ୍କ ପରି ମାଟି ତଳେ ଦବି ରହୁଛୁ। ବାହାର ମାଟି, ପାଣି, ପବନ ଏବେ ବିଷ ଉଗାଉଛନ୍ତି।
1: କଣ କେବେ ପୃଥିବୀ ଆମକୁ କ୍ଷମା ଦେଇପାରିବ? ସେ କଣ ପୁଣି ଥରେ ତାର ପୂର୍ବ ରୂପକୁ ଫେରି ଆସିପାରିବ?
0: ସେ କୁଆଡ଼େ ଚାଲିଯାଇ ନାହିଁ ପୁଅ, ସେ କୁଆଡ଼େ ଚାଲିଯାଇ ନାହିଁ। ସେ କେବଳ ଅଭିମାନ କରି ଶୋଇପଡ଼ିଛି। ଆମେ ମଣିଷମାନେ ତାକୁ ବହୁତ ବଡ଼ କ୍ଷତ ଦେଇଛେ। ତାକୁ ଠିକ ହେବାକୁ ବହୁ ବର୍ଷ ଲାଗିପାରେ, କିନ୍ତୁ ଯଦି ତୋ ପିଢ଼ିର ପ୍ରତ୍ୟେକ ତାର ସ୍ମୃତିକୁ ସମ୍ଭାଳି ରଖନ୍ତି ନା, ତ ବୋଧହୁଏ କେବେ ଦିନେ ଗୋଟେ ମଞ୍ଜି ତାର ବିଷାକ୍ତ ବକ୍ଷ ଚେଲି ନିଶ୍ଚୟ ଠିଆ ହେବ।
2: Only 60 days left for your last journey. Seso Dattramai, Kevalo Sakitra Matra Hunchi.
1: Ma? Nana. Nana. Eha hai parena. Kebe bhe hai parena. ତମେ ସେଇ ପାଞ୍ଚ ଜଣଙ୍କ ଭିତରେ ଅଛ ମା, ଯେଉଁମାନଙ୍କୁ ଅନ୍ତିମ ବିଦାୟ ନେବାକୁ ଅଛି। ମା, ହେ ମା, ନା ନା ନା ନା, ସେଇଟା କେବେ ହେଇପାରେ ନା।
0: ଆର୍ଯ୍ୟନ, ମୋର ସମୟ ଆସିଗଲା। ଆର୍ଯ୍ୟନ, ସେମିତିରେ ତ ଏଠି କୃତ୍ରିମ ପବନରେ ଶ୍ୱାସ ନେବାରେ ଫୁସ୍ଫୁସ୍ ଖରାପ ହେଲାଣି, କେବେ ବି ଯାଇପାରେ ବାବା। ତେବେ ମୁଁ ଖୁସି ଅନୁଭବ କରୁଛି ଯେ 50 ବର୍ଷ ପରେ ବଙ୍କରରୁ ବାହାରକୁ ବାହାରିବି। ଏଠିକୁ ଆଉ ଆସିବିନି, ବାହାରେ ବିଷାକ୍ତ ବାତାବରଣ ଛଡ଼ା ଆଉ କିଛି ବି ନାହିଁ। କିନ୍ତୁ ମରିବା ପୂର୍ବରୁ ଏତିକି ସମୟ ତ ମିଳିଯିବ ସେଇ ମାଟିକୁ ମନ ଭରି ସାଉଳିବାକୁ ଯେଉଁଠି ମୋ ପିଲାଦିନ କଟିଥିଲା। ହାତ ଯୋଡ଼ି କହିବି, ଧରଣୀ ମା, ତୋ କୋଳରେ ପୁଣି ଥରେ ଶରଣ ଦେ ମା, ମୋତେ ଶରଣ ଦେ। ଆଖି ଲୁହରେ ସେଇ ଶୁଖିଲା ମାଟିକୁ ଭିଜାଇ ସମସ୍ତଙ୍କ ତରଫରୁ କ୍ଷମା ଯାଚନା କରି କହିବି, ଆମେ ଶକ୍ତିର ଫୁଲ ଅର୍ଥ କଲୁ। ଆମେ ଭାବିଥିଲୁ ବିନାଶ କରିବ ଏହି ଶକ୍ତି, କିନ୍ତୁ ଅସଲ ଶକ୍ତି ସୃଜନରେ ଅଛି।

0: ଏତେ କଥା କହିବି? ନ କହି ଯିବିନି ବାବା ଆର୍ଯ୍ୟନ, ଯେ ମଣିଷ ଏବେ ବଦଳି ଯାଇଛି, ଢେର ବଦଳି ଯାଇଛି ମଣିଷ।
1: ନାମ ନାମ।

0: ମୋ ଆଖ ପାଖରେ ଦୁଇ ମାସ, କେବଳ ଦୁଇ ମାସ,
1: କିଛି ତ ଗୋଟେ କରିବାକୁ ହେବ।
0: ଆଉ ତ କିଛି କରିହେବନି, କିନ୍ତୁ ମୋତେ ତାଙ୍କର ଅନ୍ତିମ ବିଦାୟ ପୂର୍ବରୁ ତାଙ୍କ ପ୍ରିୟ କାଶ୍ମୀର ଗୋଲାପ ଦେବାର ଅଛି।
1: ଢେଉକୁ ଡରିଲେ ନୌକା ପାର କରି ହୁଏନି, ପ୍ରଚେଷ୍ଟା କରିବା ବାଲା କେବେ ହାର ମାନେ ନାହିଁ। କ୍ଷୁଦ୍ର ପିମ୍ପୁଡ଼ିଟିଏ ଯେବେ ଦାନା ନେଇ ଚାଲେ, ଉଚ୍ଚ କାନ୍ଥରେ ଶହେ ଥର ଖସୁଥାଏ, ମନରେ ବିଶ୍ୱାସ, ସିରା ପ୍ରସିରାରେ ସାହସ ଭରିଦିଏ। ଚଢ଼ିବା ଆଉ ଖସିବା ମନକୁ ଦୁର୍ବଳ କରେନି, ଶେଷରେ ତାର ପରିଶ୍ରମ ବେକାର ଯାଏନି। ଚେଷ୍ଟା କରୁଥିବା ଲୋକର କେବେ ହାର ହୁଏନି। ତୁମ ମା ସୋହନ ଲାଲଙ୍କର ଏଇ କବିତା ସବୁବେଳେ ଶୁଣାନ୍ତି।
0: ତମେ ଠିକ୍ କହିଛ ସାଙ୍ଗ, ତମେ ଠିକ୍ କହିଛ। ପ୍ରୟାସ କରୁଥିଲେ କେବେ ହାର ହୁଏନି। ଆମକୁ କେବଳ ମାଟି ଦରକାର। ଏଠାରୁ 100 ମିଟର ଦୂରରେ ଗୋଟେ ଘାଟି ଅଛି, ଗ୍ରୀନ୍ ଭ୍ୟାଲି। ସେଇଟାକୁ ଭୂତାପୀୟ ଘାଟିଟିଏ, ଯେଉଁଠି ପବନ ପ୍ରାକୃତିକ ଉପାୟରେ ଶୁଦ୍ଧ ହେଉଛି। ସେଠିକାର ମାଟି 50 ବର୍ଷ ପରେ ପୁଣି ପୂର୍ବ ସ୍ଥିତିକୁ ଫେରିଆସିଥିବ। ସାଙ୍ଗ, ତମେ କ'ଣ ଗ୍ରୀନ୍ ଭ୍ୟାଲିର କୋଅର୍ଡିନେଟ୍ସକୁ ଲକ୍ କଲ?
1: ଆରିଆନ୍, କିନ୍ତୁ ବଙ୍କରର ନିୟମ?
0: ନିୟମ ତ ଆମକୁ ବଞ୍ଚେଇ ରଖିଛି, କିନ୍ତୁ ମଣିଷ ଭଳି ରଖିନି। ମାଙ୍କର ଶେଷ ଇଚ୍ଛା ହେଉଛି ଗୋଲାପ ଦେଖିବେ। ମୋତେ ସେହି ମାଟି ଦରକାର ସାଙ୍ଗ, ସେହି ମାଟି ଦରକାର। ଯେକୌଣସି ପରିସ୍ଥିତିରେ ମୋର ମାଟି ନହେଲେ ଗୋଲାପ ଫୁଲ ଗଛ ହେଇପାରିବନି।
1: ବାହାରେ ଏସିଡ୍ର ମାତ୍ରା 90% ଅଛି, ତମର ହାଇ ଜମଟ ସୁଟ୍ କେବଳ 34 ଘଣ୍ଟା ପାଇଁ ସୁରକ୍ଷା ଦେବ। ଯଦି ନିୟମ କମିଟି ଧରି ପକାଏ ତ ତୁମେ ସଲିଟେରୀ ସେଲ୍ରେ 4 ମାସ ରହିବ, କିନ୍ତୁ ମୋର ରାମ ନାମ ସତ୍ୟ ହେଇଯିବ। ମଞ୍ଜୁର?
0: ମଞ୍ଜୁର, ତମେ ଚାହିଁଲେ ମନା କରିପାର।
1: ଦୋସ୍ତି, ନିଃସ୍ୱାର୍ଥ ପ୍ରେମ, ଅତୁଟ ବିଶ୍ୱାସ ଆଉ ନିଃସ୍ୱାର୍ଥ ସବୁ ସୁଖରେ ଦୁଃଖରେ ସାଥୀ ନିଭାଉଥିବା ଏକ ଅମୂଲ୍ୟ ସମ୍ପର୍କ, ବୁଝିଲ? ଏବେ ଚାଲ।
0: ହେ ଭଗବାନ! ସାଙ୍ଗ, ଏ ସାଙ୍ଗ, ଏଇ ଦେଖ, କେବେ ଏଠାରେ ନଦୀ ବୋହୁଥିଲା, ଆଜି କେବଳ ଶୁଖିଲା ଲୁଣ ଆଉ ଶୁଖିଲା ହାଡ଼ର କୁଡ଼ କୁଡ଼ ଅବର୍ଚ୍ଚନା। ଆକାଶରୁ ବର୍ଷୁଥିବା ଏଇ ଲାଲ ରଙ୍ଗର ପାଣି,
1: ଏଇଟା ଏସିଡ୍ ରେନ୍ ଆରିଆନ୍। ଏଇ ଦେଖ, ସେଇଟା ହେଲା ଗ୍ରୀନ୍ ଭ୍ୟାଲି।
0: ସାଙ୍ଗ, ଏ ସାଙ୍ଗ, ଦେଖ ଦେଖ, ଏଇ ମାଟି, ଇଏ ଥଣ୍ଡା ନୁହେଁ, ଭିତରେ ଗରମ ରହିଛି, ଏଥିରେ ଜୀବନର କମ୍ପନ ରହିଛି। ମୁଁ ଷ୍ଟୋର୍ରୁ ଗୋଲାପର ମଞ୍ଜି ଚୋରି କରି ପାଖରେ ରଖିଛି, ଆମେ ଏଇଥିରେ ଲଗେଇବା। ଚାଲ, ଆମକୁ ସୁରକ୍ଷା ଡ୍ରୋନ୍ ଦେଖିବା ଆଗରୁ କାମ ତମାମ କରି ପଳେଇଯିବା।
1: ନିଜର ନୋ ଭ୍ୟୁ ଅପ୍ସନ୍ ଅନ୍ କରିଦିଅ। ସୁରକ୍ଷା ଡ୍ରୋନ୍ ଏଠାରେ 2 ଘଣ୍ଟା 13 ମିନିଟ୍ 7 ସେକେଣ୍ଡ 90 ମିଲି ସେକେଣ୍ଡ ପରେ ପହଞ୍ଚିଯିବ। ଯଦି ଆମେ 20 କିଲୋମିଟର ସ୍ପିଡ୍ରେ ବି ଚାଲୁ, ତେବେ ଆମେ ଶୂନଶାନ ଗଳି ଭିତରେ ପହଞ୍ଚି ଯାଇପାରିବା।
0: ଚାଲ ଚାଲ। ସବୁକିଛି ସେମିତି ହେଲା ଯେମିତି ଆମେ ଭାବିଥିଲେ। ଗୋଲାପ ଗଛ ବି ବଞ୍ଚିଯାଇ ଏତେ ବଡ଼ ହେଇଗଲାଣି, ଏବେ ଖାଲି ଫୁଲ ଫୁଟିବା ବାକି। ଫୁଟିଯାଅ, ଆଜି 55 ଦିନ ହେଇଗଲା, ମାଙ୍କ ପାଖରେ ଆଦୌ ସମୟ ନାହିଁ। ଫୁଟିଯାଅ ପ୍ଲିଜ, ଥରଟିଏ ପାଇଁ ହେଉ ପଛେ ଫୁଟିଯାଅ।
1: ଆର୍ଯ୍ୟନ, ଦେଖ, ଗୋଲାପ ଫୁଟି ଉଠୁଛି। ସ୍ପେକ୍ଟ୍ରମ୍ ସ୍କାନ୍ କହୁଛି ଏଇଟା ଶୁଦ୍ଧ ଲାଲ ରଙ୍ଗର, ଆଉ ଗ୍ରୋଥ୍ ମନିଟରିଂ ସିଷ୍ଟମ୍ ଟ୍ୟାବ୍ କହୁଛି 50-51 ବର୍ଷ ପରେ ଆସନ୍ତା।

ଶୁଣିଲି ନାଟକ ମା ତୁମେ ଫେରିଆସ। ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ କରିଥିଲେ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ ଏବଂ ସହଯୋଗିତାରେ ଥିଲେ ରଞ୍ଜନ କୁମାର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ।

କାହାର ବନ୍ଧୁତ୍ୱ ଆଉ କେବେ କେବେ କାହାରି ଅକୁହା କଥା। ସେଥିପାଇଁ ଆଜିର ଏହି ସଙ୍ଗୀତ ଯାତ୍ରାରେ ଗୀତ ଆମେ ବାଛିନାହୁଁ, ଗୀତ ବାଛିଛନ୍ତି ଆପଣମାନେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଛି ଆପଣମାନଙ୍କର ଅନୁରୋଧ। କେହି ନିଜ ପ୍ରିୟ ବନ୍ଧୁଙ୍କ ପାଇଁ ଗୀତଟି ଉତ୍ସର୍ଗ କରିଛନ୍ତି, କେହି ପରିବାରର ପ୍ରିୟଜନଙ୍କ ପାଇଁ, ଆଉ କେହି ନିଜ ଜୀବନର କୌଣସି ସୁନ୍ଦର ସ୍ମୃତିକୁ ମନେ ପକାଇ ଗୀତଟି ଶୁଣିବାକୁ ଚାହିଁଛନ୍ତି। ତେବେ ଆସନ୍ତୁ, କଥାର ଦୁନିଆରୁ ବାହାରି

ଖୋଜୁଛନ୍ତି, କେହି ପରିବାରର ପ୍ରିୟଜନଙ୍କ ପାଇଁ, ଆଉ କେହି ନିଜ ଜୀବନର କୌଣସି ସୁନ୍ଦର ସ୍ମୃତିକୁ ମନେ ପକାଇ ଗୀତଟି ଶୁଣିବାକୁ ଚାହିଁଛନ୍ତି। ତେବେ ଆସନ୍ତୁ କଥାର ଦୁନିଆରୁ ବାହାରି ସୁରର ଯାତ୍ରାରେ ଟିକେ ହଜିଯିବା। ଆପଣଙ୍କ ଅନୁରୋଧ, ଆପଣଙ୍କ ପସନ୍ଦ ଏବଂ ଆପଣଙ୍କ ଭଲ ପାଇବାକୁ ସାଥୀ କରି ଆରମ୍ଭ କରିବା ଆଜିର ଏହି ସୁନ୍ଦର ସଙ୍ଗୀତ ଯାତ୍ରା। ତେବେ ଶ୍ରୋତାବନ୍ଧୁ ପ୍ରସ୍ତୁତ ତ? ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଥମ ଅନୁରୋଧଟି।

ଶ୍ରୋତାବନ୍ଧୁ, ପ୍ରଥମ ଗୀତଟି ଯେମିତି ଆମ ରାତିର କାର୍ଯ୍ୟକ୍ରମଗୁଡ଼ିକୁ ଚଞ୍ଚଳ ଓ ରଙ୍ଗୀନ କରିଦେବ, ଏହି ଗୀତର ଅନୁରୋଧଟି ଆସିଛି କୋରାପୁଟ ଜିଲ୍ଲାର ବରିଗମା ଅଞ୍ଚଳର ମୁଣ୍ଡାଗୁଡ଼ା ଗାଁରୁ ଅମିତ ମହାତେଙ୍କ ତରଫରୁ। ଅମିତ ଏହି ଗୀତଟି ତାଙ୍କର ଘନିଷ୍ଠ ବନ୍ଧୁ ସୁମନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଛୋଟବେଳୁ ଏକାଠି ବଢ଼ିଥିବା ଏହି ଦୁଇ ବନ୍ଧୁଙ୍କ ଅନେକ ମଜାଦାର ସ୍ମୃତି ସହ ଏହି ଗୀତଟି ଯୋଡ଼ି ରହିଛି। ବନ୍ଧୁତ୍ୱ ମଧ୍ୟ ଏକ ସୁନ୍ଦର ସୁର ଭଳି, କେବେ ହସାଏ, କେବେ ମନେ ପକାଏ, ଆଉ କେବେ ଦୂରରେ ଥିଲେ ମଧ୍ୟ ମନକୁ ନିକଟରେ ରଖେ। ତେବେ ଅମିତଙ୍କ ଏହି ସୁନ୍ଦର ଅନୁରୋଧଟି ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଲଭ୍ ମାଷ୍ଟରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶାନ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ନିଜମ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମାଜୁମଦାର। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଅନୁରୋଧରେ ଗୀତଟି।

ଶ୍ରୋତାବନ୍ଧୁ, କିଛି ଗୀତ ଶେଷ ହୋଇଯାଏ କିନ୍ତୁ ତାହାର ସୁର କାନରେ ନୁହେଁ, ମନ ଭିତରେ ଆଉ କିଛି ସମୟ ରହିଛେ। ହୁଏତ ଏହି ମୁହୂର୍ତ୍ତରେ ଆପଣଙ୍କ ମନରେ ବି ଆସିଗଲାଣି କୌଣସି ପୁରୁଣା ବନ୍ଧୁଙ୍କ କଥା। ଯଦି ଆସିଛି ତେବେ ତାକୁ ମନେ ମନେ ଟିକେ ହସି ଦିଅନ୍ତୁ, କାରଣ କିଛି ସମ୍ପର୍କ ଦୂରଦାରେ ନୁହେଁ, ସ୍ମୃତିରେ ବଞ୍ଚି ରହେ। ଏବେ ଆସୁଛି ଆଉ ଏକ ମନଛୁଆଁ ଗୀତ। ଏହି ଗୀତର ଅନୁରୋଧ ଆସିଛି ନବରଙ୍ଗପୁର ଅଞ୍ଚଳର ତେନ୍ତୁଳିଖୁଣ୍ଟି ନିକଟସ୍ଥ ଏକ ଗାଁରୁ, ସୁଜାତା ନାୟକଙ୍କ ତରଫରୁ। ସୁଜାତା ଏହି ଗୀତଟି ତାଙ୍କ ଛୋଟ ଭଉଣୀ ରୀନାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଭାଇ ଭଉଣୀର ସମ୍ପର୍କଟା ଖୁବ୍ ଅଜବ। ଛୋଟବେଳେ ଝଗଡ଼ା ଅଧିକ, କଥା କମ୍, କିନ୍ତୁ ବଡ଼ ହେଲେ ସେ ଝଗଡ଼ାଗୁଡ଼ିକ ହିଁ ସୁନ୍ଦର ସ୍ମୃତି ହୋଇଯାଏ। ଆଉ କାହାର ହସ ଯଦି ଆମ ମନରେ ଏତେ ଗଭୀର ଭାବେ ରହିଯାଏ, ତେବେ ଏହି ହସକୁ ନେଇ ଏକ ଗୀତ ହେବା ସ୍ୱାଭାବିକ। ତେବେ ରୀନାଙ୍କ ପାଇଁ ସୁଜାତାଙ୍କ ଏହି ସ୍ନେହଭରା ଅନୁରୋଧ, ଚଳଚ୍ଚିତ୍ର ଧନରେ ରଖିବୁ ଶପଥ ମୋର। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା। ଗୀତ ରଚନା ଡକ୍ଟର ନିର୍ମଲ ନାୟକ, ସଙ୍ଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଅନୁରୋଧର ଗୀତଟି।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ କେବେ କେବେ ଭାବେ ରେଡିଓ ଓ ଶ୍ରୋତାଙ୍କ ସମ୍ପର୍କଟା ମଧ୍ୟ କେତେ ଅଦ୍ଭୁତ। ଆମେ ହୁଏତ ପରସ୍ପରଙ୍କୁ ଦେଖିନାହୁଁ, କିନ୍ତୁ ଗୋଟିଏ ସ୍ୱର, ଗୋଟିଏ ଗୀତ ଏବଂ ଗୋଟିଏ ଭାବନା ଆମକୁ ଏକାଠି କରିଦିଏ। ଏହି ସମ୍ପର୍କ ଏମିତି ହିଁ ରହୁ, ଚାଲନ୍ତୁ ଆଉ ଏକ ସୁନ୍ଦର ଅନୁରୋଧ ଆଡ଼କୁ ଯିବା। ଏଥର ଅନୁରୋଧ ଆସିଛି କୋରୁକୋଣ୍ଡା ଅଞ୍ଚଳର ଏକ ଛୋଟ ଗାଁରୁ, ରାହୁଲ ଦାସଙ୍କ ତରଫରୁ। ରାହୁଲ ଏହି ଗୀତଟି ନିହାରିକାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରେମ ପାଇଁ ସବୁବେଳେ ବଡ଼ ଅବସର ଦରକାର ହୁଏ ନାହିଁ, କେବେ କେବେ ଏକ ସାଧାରଣ ସନ୍ଧ୍ୟା, ଏକ ଛୋଟ ମେସେଜ୍ ଆଉ ଗୋଟିଏ ପସନ୍ଦର ଗୀତ ହିଁ ଯଥେଷ୍ଟ। କାହାକୁ ଭଲ ପାଉଛନ୍ତି ବୋଲି କହିବାକୁ ଯଦି ଶବ୍ଦ ମିଳୁନାହିଁ, ତେବେ ହୁଏତ ଏହି ଗୀତଟି ଆପଣଙ୍କ ହୃଦୟର କଥା କହିଦେବ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆପଣଙ୍କର ଏହି ସୁନ୍ଦର ଅନୁରୋଧର ଗୀତଟି ଶୁଣିବା ଲୋଫର ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶାନ ଏବଂ ତପୁ ମିଶ୍ର। ଗୀତ ରଚନା ବାପୁ ଗୋସ୍ୱାମୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଗୁଡ଼ଲି ରଥ।

କେତେ ସୁନ୍ଦର ଥିଲା ଏହି ଗୀତଟି। ମନ ହୁଏ କିଛି ଗୀତ କେବଳ ଶୁଣିବା ପାଇଁ ନୁହେଁ, ମନରେ ସାଇତି ରଖିବା ପାଇଁ ତିଆରି ହୋଇଥାଏ। ଭଲ ପାଇବାର ଛୋଟ ଛୋଟ ଅନୁଭବ, ମନର କଥା ଓ ପ୍ରିୟ ମଣିଷର ସ୍ମୃତି, ସବୁକିଛି ଯେମିତି ହେଇ ସୁନ୍ଦର ସୁରରେ ମିଶିଯାଏ। ଶ୍ରଦ୍ଧାବନ୍ଧୁ, ବୟସ ବଢ଼ିଲେ ମଧ୍ୟ କିଛି ସମ୍ପର୍କର ମଧୁରତା କେବେ କମିଯାଏ ନାହିଁ, ବରଂ ସମୟ ସହିତ ସେହି ସମ୍ପର୍କ ଆହୁରି ଗଭୀର ହୋଇଯାଏ। ଜୀବନର ସୁଖ ଦୁଃଖ, ହସ ଲୁହ ଓ ଅନେକ ସ୍ମୃତିର ସାଥୀ ହୋଇ ରହିଥିବା ଜୀବନସାଥୀଙ୍କ ପାଇଁ ଏହି ଗୀତଟି ନିଶ୍ଚିତ ଭାବେ ଏକ ସୁନ୍ଦର ଭାବନାର ଉପହାର। ଭୁବନେଶ୍ୱରରୁ ବିଜୟ ପଣ୍ଡା ଏହି ଗୀତଟି ତାଙ୍କ ପ୍ରିୟ ପତ୍ନୀ କଇଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଜୀବନର ପ୍ରତ୍ୟେକ ପଥରେ ସାଥୀ ହୋଇ ରହିଥିବା ତାଙ୍କ ଜୀବନସାଥୀଙ୍କ ପାଇଁ ଏହି ଗୀତଟି ହେଉ ଭଲ ପାଇବା ଓ କୃତଜ୍ଞତାର ଏକ ମଧୁର ଅଭିବ୍ୟକ୍ତି। ତେବେ ଆସନ୍ତୁ ଏହି ସୁନ୍ଦର ଅନୁଭବକୁ ସୁରରେ ଅନୁଭବ କରିବା, ଶୁଣିବା ଏହି ମନଛୁଆଁ ଗୀତ ଆପଣଙ୍କ ଅନୁରୋଧରେ। ଚଳଚ୍ଚିତ୍ର ଲଭ୍ ମାଷ୍ଟର କଣ୍ଠଦାନ କରିଛନ୍ତି ବାବୁଶାନ, ଗୀତ ରଚନା ବାପୁ ଗୋସ୍ୱାମୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମାଜୁମଦାର। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଅନୁରୋଧର ଗୀତଟି।

ତାହାକୁ ନିଜର କରି ରଖନ୍ତୁ ଏବଂ ହସି ହସି ଏହି ରାତିକୁ ସ୍ୱାଗତ କରନ୍ତୁ। ମୁଁ ମନୀଷା ମହାପାତ୍ର ଆପଣମାନଙ୍କଠାରୁ ନେଉଛି ଆଜିର ବିଦାୟ। ପୁଣି ଆସିବି, ପୁଣି ଶୁଣାଇବି ଆପଣଙ୍କ ପସନ୍ଦର ଗୀତ ଏବଂ ମନର କଥା। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଆଉ ସୁର ସହିତ ଚଳି ରୁହନ୍ତୁ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ।